ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆଜି ମଙ୍ଗଳବାର 1948 ଶତାବ୍ଦ ବୈଶାଖ ମାସର ଦିନ 22 ଇଂରାଜୀ 2026 ମସିହା ମେ ମାସର 12 ତାରିଖ ସମୟ ବର୍ତ୍ତମାନ ସକାଳ 5:58 ଶ୍ରୋତାମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 100.4 MHz ଯୋଗେ।

ହରି ନାମେ କିରସ ଅଛି, ପାନ କଲା ଲୋକ ସିନା ଜାଣିଛି। ପ୍ରକୃତରେ ସେ ନାମରସର ମହାତ୍ମ୍ୟ ଯିଏ ପାନ କରିଛି ସିଏ ହିଁ ଜାଣିଛି। ନାମରେ କ'ଣ ଅଛି? ନାମରେ ଅଛି ଶକ୍ତି, ନାମରେ ଅଛି ଭକ୍ତି, ନାମରେ ଅଛି ବିଶ୍ୱାସ, ନାମରେ ଅଛି ଈଶ୍ୱରଙ୍କୁ ପାଇବାର ଅପୂର୍ବ ସାହସ। ସେ ସାହସ ଟିକକ ଯେତେବେଳେ ମଣିଷ ତା ନିଜ ହୃଦୟରେ ରଖିଥାଏ, ସେ ସାହସ ସେହି ଧୈର୍ଯ୍ୟ ତାକୁ ଈଶ୍ୱରଙ୍କୁ ପ୍ରାପ୍ତି କରିବାରେ ସାହାଯ୍ୟ କରେ। ହରି ନାମଟି ସାର ଆଉ ସବୁ ଅସାର। ସତରେ ଏ ଦୁନିଆରେ ଆପଣମାନେ ଯାହା ଯାହା ଦେଖୁଛନ୍ତି ସବୁ ମୋହ ମାୟାରେ ହିଁ ବନ୍ଧା। କେବଳ ନାମ ରସ, ନାମ ବ୍ରହ୍ମ, ନାମ ହିଁ ଶ୍ରେଷ୍ଠ, ନାମ

ସେ ନାମ ରସକୁ ପାନ କରି କରି, ସେ ନାମକୁ ଉଚ୍ଚାରଣ କରି କରି କେତେ ସାଧୁ ସନ୍ଥ ମୁନି ଋଷି ତପସ୍ୱୀ ଯୋଗୀ ପାର ହୋଇଯାଇଛନ୍ତି ଏ ସଂସାରରୁ। ମୁନି ଋଷିମାନେ ବର୍ଷ ବର୍ଷ ଧରି ତପସ୍ୟା କରି ଚାଲିଛନ୍ତି ସେ ଅମୃତମୟ ଦିବ୍ୟ ନାମକୁ ଭଜନ କରି କରି। ସେ ନାମର ମହାତ୍ମ୍ୟ ସତରେ ବଡ଼ ରହସ୍ୟମୟ, କୌତୂହଳମୟ ଆଉ ଅପୂର୍ବ। ସେ ନାମକୁ ଥରେ ଉଚ୍ଚାରଣ କରିଦେଲେ ମନୁଷ୍ୟ ଶରୀରରେ ଯେମିତି ଶକ୍ତି ସଞ୍ଚାରିତ ହୁଏ, ଅହେତୁକ ବଳ ପ୍ରାପ୍ତି ହୋଇଥାଏ ଏ ମଣିଷ। ସତରେ କଳିଯୁଗରେ ନାମ ହିଁ ଶ୍ରେଷ୍ଠ, ନାମ ହିଁ ସାର। ନାମ ରସକୁ ପାନ କରିବାକୁ ହେଲେ, ନାମ ଜପ କରିବାକୁ ହେଲେ ନିଜ ହୃଦୟକୁ ଶାନ୍ତ, ସ୍ଥିର ଏବଂ ଈଶ୍ୱର ଅନୁରାଗୀ କରିବାକୁ ପଡ଼ିବ। ତେବେ ଯାଇ ଆମେ ନାମ ଜପ କରିବା ଆଉ ସେ ଜପ ପ୍ରଭୁଙ୍କ ପର୍ଯ୍ୟନ୍ତ ପହଞ୍ଚିପାରିବା।

ମହାପ୍ରଭୁଙ୍କର ସେ ଦିବ୍ୟ ଅମୃତ ନାମକୁ ଜପ କରି କରି ଭକ୍ତ ପ୍ରହଲ୍ଲାଦ ସବୁବେଳେ ନାରାୟଣ ନାରାୟଣ ନାରାୟଣ ନାରାୟଣ ଭଜନ କରୁଥିଲେ। କେତେ କେତେ ବଡ଼ ବିପଦରୁ ସେ ରକ୍ଷା ପାଇଛନ୍ତି।

ଛୋଟ ଶିଶୁଟିଏ ହେଲେ ମଧ୍ୟ ତାଙ୍କର ଯେଉଁ ବିଶ୍ୱାସ ରହିଥିଲା ମହାପ୍ରଭୁଙ୍କ ପ୍ରତି, ସେ ନାମର ମହାତ୍ମ୍ୟ ମହାପ୍ରଭୁ ଦେଖେଇଦେଲେ। ନିଜର ସ୍ୱରୂପକୁ, ନିଜର କଳେବରକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଲେ। ଏକ ଲୌହ କୁମ୍ଭ ଭିତରୁ ନିଜେ ପ୍ରକଟ ହେଲେ ନୃସିଂହ ଅବତାର ଭାବରେ। ହିରଣ୍ୟକଶିପୁକୁ ନିଜ ଜଙ୍ଘ ଉପରେ ରଖି ନିଜ ନଖ ସାହାଯ୍ୟରେ ବିଦାରଣ କଲେ ଏବଂ ଭକ୍ତ ପ୍ରହ୍ଲାଦଙ୍କର ମାନ ରକ୍ଷା କଲେ। ଏ ହେଉଛି ନାମର ବିଶ୍ୱାସ, ନାମର ଶକ୍ତି, ନାମର ମହାତ୍ମ୍ୟ, ନାମ ରସର ଇଏ ହେଉଛି ଜ୍ୱଳନ୍ତ ଉଦାହରଣ। ସେଇ ନାମକୁ ଭଜି ଭଜି ଏ ଦିନ ସରିଯାଉ, ଏ ଜୀବ ଚାଲିଯାଉ, ଆଉ କିଛି ଲୋଡ଼ା ନାହିଁ ମହାପ୍ରଭୁ, ଆଉ କିଛି ଆବଶ୍ୟକ ନାହିଁ।

ବିଭିନ୍ନ ଶାସ୍ତ୍ର ପୁରାଣ ଭାଗବତ ମହାଭାରତରେ ମଧ୍ୟ ବର୍ଣ୍ଣନା କରାଯାଇଛି ନାମର ମାହାତ୍ମ୍ୟ କ'ଣ। ଥରେ ହରିନାମ ଉଚ୍ଚାରଣ କରିଦେଲେ କେତେ କେତେ ପାପ ନଷ୍ଟ ହୋଇଯାଏ, କ୍ଷୟ ହୋଇଯାଏ। ମହାପ୍ରଭୁଙ୍କର ନାମର ଏତେ ମାହାତ୍ମ୍ୟ ରହିଛି, ଏତେ ଅପୂର୍ବ ଶକ୍ତି ରହିଛି। ସେଦିନ ଭକ୍ତ ସୁଦାମା କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ଜପ କରି କରି କରି କରି ମହାପ୍ରଭୁ ସୁଦାମାଙ୍କର ଭାଗ୍ୟ ବଦଳେଇଦେଲେ। ସୁଦାମାଙ୍କୁ ଆଲିଙ୍ଗନ କଲେ ସର୍ବସମ୍ମୁଖରେ। ସୁଦାମା ଥିଲେ ଦରିଦ୍ର ବ୍ରାହ୍ମଣ। କେହି କେହି ଶାସ୍ତ୍ରକାରମାନେ ମତ ଦିଅନ୍ତି ସୁଦାମା ଦରିଦ୍ର ନଥିଲେ, କାରଣ ତାଙ୍କର କୃଷ୍ଣ ଭକ୍ତି ଥିଲା ଅନନ୍ୟ। ସେଥିପାଇଁ ସେ ଦୁନିଆର ସବୁଠାରୁ ଧନୀ ମଣିଷ ଥିଲେ, ଧନୀ ବ୍ୟକ୍ତି ଥିଲେ, ଯାହାଙ୍କର ମହାପ୍ରଭୁ ହିଁ ସର୍ବସ୍ୱ, ଯିଏ ମହାପ୍ରଭୁଙ୍କୁ ନିଜର ସବୁକିଛି ମାନି ନେଇଛି। ତା ପାଖରେ ପୁଣି ଦୁଃଖ କ'ଣ, ତାର ପୁଣି ଦରିଦ୍ରତା କ'ଣ। ସେଥିପାଇଁ ସୁଦାମା ଦରିଦ୍ର ନଥିଲେ, ଥିଲେ ମହାଧନୀ, ନାମ ରସର ଧନୀ। ମହାପ୍ରଭୁଙ୍କୁ ସେ ଏତେ ଭଲ ପାଉଥିଲେ, ହୃଦୟରେ ସଦା ସର୍ବଦା କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ଜପ କରୁଥିଲେ। ପତ୍ନୀ ସୁଶୀଳାଙ୍କର ବାରମ୍ବାର ଅନୁରୋଧ କ୍ରମେ ସୁଦାମା ଯାଇଥିଲେ ଦ୍ୱାରକାଧୀଶଙ୍କ ପାଖକୁ, କିନ୍ତୁ ଶେଷ ପର୍ଯ୍ୟନ୍ତ ଦ୍ୱାରକାଧୀଶ ପ୍ରଭୁ ଶ୍ରୀକୃଷ୍ଣଙ୍କୁ କିଛି ବି ମାଗିପାରିନଥିଲେ। ବାରମ୍ବାର କୃଷ୍ଣ ପରୀକ୍ଷା କରିବା ପାଇଁ ସୁଦାମାଙ୍କୁ ପଚାରିଥିଲେ ଯେ ସୁଦାମା ତମର କ'ଣ ଆବଶ୍ୟକତା ଅଛି, କ'ଣ ଦରକାର ଅଛି ମୋତେ କୁହ। ସୁଦାମା କିନ୍ତୁ କିଛି ବି କହିପାରିନଥିଲେ ଶେଷ ପର୍ଯ୍ୟନ୍ତ। ଏ ହେଉଛି କୃଷ୍ଣ ଭକ୍ତି, ଏ ହେଉଛି ବିଶ୍ୱାସ, ଏ ହେଉଛି ନାମ ରସର ଅପୂର୍ବ ଉଚ୍ଛ୍ୱାସ।

ମହାପ୍ରଭୁଙ୍କ ନାମ ଭଜନ କରିବାର ସେମିତି କିଛି ନିର୍ଦ୍ଦିଷ୍ଟ ସମୟ, ବୟସ, ସ୍ଥାନ, କାଳ, ପାତ୍ର ଏସବୁ କିଛି ବି ଦରକାର ନାହିଁ। ଆପଣ ଯିଏ ଯୋଉଠି ବି ଅଛନ୍ତି, ଆପଣମାନଙ୍କୁ ଯୋଉ ନାମ ଭଲ ଲାଗେ, ମହାପ୍ରଭୁଙ୍କର ତ ସହସ୍ର ନାମ, ହଜାର ହଜାର ନାମ, କୋଟି କୋଟି ନାମ, ଯୋଉ ନାମ ଆପଣଙ୍କୁ ସହଜ ହେଉଛି, ସରଳ ହେଉଛି, ଭଲ ଲାଗୁଛି, ସେଇ ନାମକୁ ସଦାସର୍ବଦା ଉଚ୍ଚାରଣ କରନ୍ତୁ, ହୃଦୟ ଭିତରେ ଜପ କରନ୍ତୁ, ମନ ମନେ ଗୁଣୁଗୁଣ ହୁଅନ୍ତୁ, ଦେଖିବେ ଆପଣଙ୍କୁ କେତେ ଶାନ୍ତି ଲାଗିବ। ଆଜି ବାଜ୍ୟ ଭାବନା ମନ ଭିତରକୁ ଆସିବା ପୂର୍ବରୁ ସେଇ ନାମର ଶକ୍ତି ବଳରେ ସେ ଭାବନା ସବୁ ଦୂରେଇଯିବ, ଆପଣଙ୍କ ହୃଦୟ ଶାନ୍ତ, ସରଳ ଏବଂ ସଦାସର୍ବଦା ପବିତ୍ର ରହିବ। ଯେଉଁ ନାମକୁ ଉଚ୍ଚାରଣ କରିବା ମାତ୍ରେ ଆପଣ ମହାପ୍ରଭୁଙ୍କର ଦିବ୍ୟ ଅମୃତ ପାଦ ପଦ୍ମ ତଳେ ନିଜକୁ ସମର୍ପିତ କରିପାରିବେ। ସେଇଥିପାଇଁ ତ ହରିନାମେ କିରସ ଅଛି, ପାନ କଲା ଲୋକ ସିନା ଜାଣିଛି। ଯେକୌଣସି ବିପଦ ଆସୁ, ଯେକୌଣସି ଦୁଃଖ ଆସୁ, ଯେକୌଣସି ବଡ଼ ବଡ଼ ରୋଗ ଆସୁ, ମହାପ୍ରଭୁଙ୍କର ସେ ଦିବ୍ୟ ଅମୃତ ନାମକୁ ଉଚ୍ଚାରଣ କରି ଯଦି ଆମେ ପାଣି ଟିକେ ପାଇଦଉଛେ, ଗଙ୍ଗା ପାଣି ଟିକେ ପାଇଦଉଛେ, ପାଦୁକ ଟିକେ ପାଇଦଉଛେ, ଥଣ୍ଡା ଟିକେ ପାଇଦଉଛେ, ନିମିଷକେ ଆରାମ ଲାଗୁଛି, ନିମିଷକେ

ଏଇଠି ଶେଷ କରୁଛୁ ଭାବଭକ୍ତିର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 33ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି।

ରାଜା ପରୀକ୍ଷିତ ମାତୃଗର୍ଭରେ ଥିବା ଅବସ୍ଥାରେ ଶ୍ରୀକୃଷ୍ଣଙ୍କ ଯୋଗୁଁ ମରଣକୁ ଏଡ଼େଇ ଯାଇଥିଲେ। ହେଲେ ତକ୍ଷକ କାମୁଡ଼ାରେ ମରିବେ ବୋଲି ଋଷିପୁତ୍ରଙ୍କ ଠାରୁ ସାପ ପାଇ ମୃତ୍ୟୁ ସମୟରେ ପୁଣି ଥରେ ଶ୍ରୀକୃଷ୍ଣଙ୍କୁ ଧ୍ୟାନ କଲେ। ଶ୍ରୀକୃଷ୍ଣ ପୃଥିବୀ ଛାଡ଼ିଲା ପରେ କଳିର ରାଜୁତି ଆରମ୍ଭ ହେଲା। ସୁତ ଋଷି ମୁନିମାନଙ୍କୁ କହିଲେ କେବଳ କୃଷ୍ଣ ନାମ ସ୍ମରଣ ଆଉ ଶ୍ରବଣରେ କଳିତାପ ଖଣ୍ଡନ ହୋଇପାରିବ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 33ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି। ଏ ଅଧ୍ୟାୟର କଣ୍ଠଶିଳ୍ପୀମାନେ ଥିଲେ ଶୈଳଭାମା ମହାପାତ୍ର, ତୃପ୍ତି ଦାସ ଏବଂ କୃଷ୍ଣ ଚନ୍ଦ୍ର ରାୟ। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

ଏବେ ଆସନ୍ତୁ ନଜର ପକାଇନେବା ଆଜିର ପାଣିପାଗ ସମ୍ପର୍କରେ। ପାଣିପାଗର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକାଂଶରେ କେତେକ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ପବନ ସହିତ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହେବାର ମଧ୍ୟ ସମ୍ଭାବନା ରହିଛି। ଏଇ ଥିଲା ପାଣିପାଗର ସୂଚନା।

ଆଜି ଯେଉଁମାନଙ୍କର ସେମିତି କିଛି ସ୍ପେଶିଆଲ ଡେ ଅଛି, ଜନ୍ମଦିନ କୁହନ୍ତୁ, ମ୍ୟାରେଜ ଆନିଭର୍ସରୀ କୁହନ୍ତୁ, ବା ଆଜି ଡେଟ୍ରେ ଅତୀତରେ କୌଣସି ଆଚିଭମେଣ୍ଟ ପାଇଥିବା କାରଣରୁ ହଉ, ଆମେ ସମସ୍ତଙ୍କୁ ଜଣାଉଛୁ ଶୁଭେଚ୍ଛା ଏବଂ ଶୁଭ ଅଭିନନ୍ଦନ।

ରାସ୍ତାରେ ଯାଆସ କଲାବେଳେ ସବୁବେଳେ ସତର୍କ ଏବଂ ସଚେତନତାର ସହିତ ଯାଆସ କରିବାକୁ ପଡ଼ିବ। ସରକାର ଆମକୁ ଯେତେ ବି ପରାମର୍ଶ ଦେଲେ କ'ଣ ହେବ, ଆମେ ଯଦି ନିଜେ ସତର୍କ ସଚେତନ ହୋଇ ଗାଡ଼ି ନ ଚଳେଇବା ତାହେଲେ ନିଜର କ୍ଷତି ହେବା ସହିତ ପରିବାର ଏବଂ ସମାଜର ମଧ୍ୟ କ୍ଷତି ହେବ, ଆମ ପାଖରେ ଯାଉଥିବା ଆଖପାଖ ଲୋକମାନଙ୍କର ମଧ୍ୟ କ୍ଷତି ହେବ। ତେଣୁ ସଦାସର୍ବଦା ବହୁତ ସତର୍କ ସଚେତନତାର ସହିତ ଗାଡ଼ି ଚଳାନ୍ତୁ, ନିଜେ ସୁସ୍ଥ ରୁହନ୍ତୁ, ଅନ୍ୟମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ। ବିପଦମୁକ୍ତ ଗାଡ଼ି ଚାଳନା ଆମ ସମସ୍ତଙ୍କର ଦାୟିତ୍ୱ ଏବଂ କର୍ତ୍ତବ୍ୟ।

0: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସମୟ ବର୍ତ୍ତମାନ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ ପ୍ରବାଚିକା ରିଚା ଝା। अथ वार्ताः। पश्चिम एशियायाः संघर्षः दशकस्य बृहत्तमेषु संकटेषु अन्यतमः इति वर्णयन् प्रधानमन्त्री नरेन्द्र मोदी राष्ट्रिय संसाधनेषु भारः न्यूनीकर्तुं नागरिकाणां

ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ବିଷୟ ରହିଛି ମଧୁମେହ ରୋଗୀଙ୍କ ପାଇଁ ଚକ୍ଷୁ ସମ୍ବନ୍ଧିତ ପରାମର୍ଶ। ଏ ସମ୍ପର୍କରେ ଆଲୋଚନା କରିବେ ଡାକ୍ତର ଅନୁରାଗ ମିଶ୍ର। ଶୁଭ ସକାଳ ଶୁଣିବେ 7:25। ମର୍ଣ୍ଣିଂ ମେଲୋଡି ଶୁଣିବେ 8:30। ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ 9:00। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ସ ମାଧ୍ୟମରେ ନିଜର ମତାମତ ରଖିପାରିବେ। ରେନ୍ବୋ ଏସ୍ଏମ୍ଏସ୍ 10:00। ଦିନ 11:00 ଶୁଣିବେ କଳାକାର। ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ 11:30। ମଧ୍ୟାହ୍ନ 12:00 କିଛି କଥା କିଛି ଗୀତ। ଆଜି ଚର୍ଚ୍ଚାରେ 10:10। ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତ ହ୍ୱାଟ୍ସଆପ୍ ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ ରଖିପାରିବେ। ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ 2:45। ଅପରାହ୍ନ 3:00 ମୋ ଦେଶ। ସୁରିଲା ଆଫ୍ଟରନୁନ୍ ଶୁଣିବେ 4:00। ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତ ଫୋନ୍ କଲ୍ସ ମାଧ୍ୟମରେ ସେୟାର କରିପାରିବେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 15ତମ ଭାଗ ଶୁଣିବେ 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ 6:30। ସନ୍ଧ୍ୟା ଆସର ଶୁଣିବେ 7:25। ରାତି 8:02 ଗୀତରେ ମିତରେ ଓଡ଼ିଆ ଏବଂ ହିନ୍ଦୀ ଗୀତ ସମ୍ବଳିତ କାର୍ଯ୍ୟକ୍ରମ ଅଭୁଲା ସ୍କୃତି ରାତି 9:15 ଏବଂ ରାତି 10:00 ରେନ୍ବୋ ଏସ୍ଏମ୍ଏସ୍। ଏହି ଥିଲା ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ବିଚାରାଧୀନ ଆଗୁଆ ତଥା ନିୟମିତ ଜାମିନ ଆବେଦନଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ଦେଶର ସବୁ ହାଇକୋର୍ଟକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମଲ୍ଲ

0: ଖାର୍ଚ୍ଚିଙ୍କ ଖଣ୍ଡପୀଠ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜାମିନ ଆବେଦନଗୁଡ଼ିକର ଶୁଣାଣି ଶେଷ କରିବାକୁ କହିଛନ୍ତି। ଆବେଦନ ଦାଖଲର ପରଦିନ କିମ୍ବା ଅତିବେଶୀରେ ସପ୍ତାହକ ମଧ୍ୟରେ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନର ପ୍ରଥମ ଶୁଣାଣି ପରେ ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ ବୋଲି ଖଣ୍ଡପୀଠ କହିଛନ୍ତି। ରାଜ୍ୟରେ ରବି ଋତୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ବରଗଡ଼ ଜିଲ୍ଲାରେ ଗତକାଲିଠାରୁ ଏହା କାର୍ଯ୍ୟକାରୀ ହୋଇଛି। ଧାନ ବିକ୍ରି ପାଇଁ ପ୍ରାୟ 1,05,000 ଚାଷୀ ପଞ୍ଜିକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ 96,377 ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଛି। ବାଲେଶ୍ୱର, କଟକ, ପୁରୀ, ସମ୍ଭଲପୁରରେ ଆସନ୍ତା 15 ତାରିଖରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟରେ ଭିଭିଭୂମି ବିକାଶ ସମ୍ପର୍କିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର 65ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରକାରୀ ଏବଂ ବେସରକାରୀ ଭାଗିଦାରିତାରେ କାର୍ଯ୍ୟକାରୀ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ବିସ୍ତୃତ ଆଲୋଚନା ହୋଇଛି। ମୋଟ 1,130 କୋଟି ଟଙ୍କା ବ୍ୟୟ ଅଟକଳରେ 5ଟି ନୂତନ ପିପିପି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଏବଂ ଗ୍ରାମୀଣ ସଂଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ନେଇ ଓଡ଼ିଶା ଜାତୀୟ ସ୍ତରରେ ସମ୍ମାନିତ ହୋଇଛି। ମଧ୍ୟପ୍ରଦେଶର ସିହୋରଠାରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସମାରୋହରେ ଓଡ଼ିଶାକୁ ପୁରସ୍କୃତ କରାଯାଇଛି। ଯୋଜନାର 25 ବର୍ଷ ପୂର୍ତ୍ତି ପାଳନ ଅବସରରେ ଆୟୋଜିତ ସମାରୋହରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଗଦେଇ ପୁରସ୍କାର ବିତରଣ କରିଛନ୍ତି। ଯୋଜନା ଅଧୀନରେ ରାଜ୍ୟକୁ ମିଳିଥିବା ଏହି ଜାତୀୟ ସ୍ତରୀୟ ସ୍ୱୀକୃତି ଗ୍ରାମୀଣ ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମିଣତି ଆଜି ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହେବ। ଗଣତି ମିଣତି ସମୟରେ ବାହାର କାଠ ନିକଟରୁ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ। ଗତକାଲିଠାରୁ ଆରମ୍ଭ ହୋଇଥିବା ଗଣତି ମିଣତି କାର୍ଯ୍ୟ ଚଳିତ ମାସରେ 9 ଦିନ ଧରି ଚାଲିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଚଳିତ ମାସରେ ଅନ୍ୟ ଦିନଗୁଡ଼ିକରେ ହେବାକୁ ଥିବା ଗଣତି ମିଣତି ସମ୍ପର୍କରେ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଆସାମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଏନ୍ଡିଏ ନବନିର୍ବାଚିତ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମା ଆଜି ଶପଥ ଗ୍ରହଣ କରିବେ। ଖାନଫଡ଼ା ପଶୁ ଚିକିତ୍ସାଳୟ ପଡ଼ିଆଠାରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଶ୍ରୀ ବିଶ୍ୱଶର୍ମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ତାଙ୍କ ସହିତ ଅନ୍ୟ 4 ଜଣ ମନ୍ତ୍ରୀ ପରିଷଦ ସଦସ୍ୟ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଏବଂ ବିଜେପି ତଥା ଏନ୍ଡିଏ ଶାସନାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷାଫଳ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷାଫଳ ପ୍ରକାଶ ପାଇବ। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ଶ୍ରୀ ବଳଦେବଜୀଉଙ୍କ ଭିତର ଚନ୍ଦନଯାତ୍ରା ଗତକାଲିଠାରୁ ଆରମ୍ଭ ହୋଇଛି। ଜ୍ୟେଷ୍ଠ ପୂର୍ଣ୍ଣିମା ପୂର୍ବଦିନ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଏହା ଚାଲିବ। ଠାକୁରଙ୍କର 12 ମାସରେ 13 ପର୍ବ ପାଳନ ଦେବନୀତି ମଧ୍ୟରୁ ଏହା ଏକ ଗୁପ୍ତ ନୀତି। ରୋଗୀ ସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ ସମର୍ପଣ ଭାବକୁ ସମ୍ମାନ ଜଣାଇ ଆଜି ଆନ୍ତର୍ଜାତିକ ନର୍ସ ଦିବସ ପାଳନ କରାଯାଉଛି। ଆଧୁନିକ ନର୍ସିଂ ସେବା ଆରମ୍ଭ କରିଥିବା ଫ୍ଲୋରେନ୍ସ ନାଇଟିଙ୍ଗେଲ୍ଙ୍କ ଜନ୍ମଦିନକୁ ସ୍କରଣ କରିବା ପାଇଁ 1965 ମସିହାରୁ ଆଜିର ଦିନକୁ ନର୍ସିଂ ବା ସେବିକା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ସେବିକା ଦିବସର ବାର୍ତ୍ତା ରହିଛି ଆମ ନର୍ସ ଆମ ଭବିଷ୍ୟତ, ନର୍ସକୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହ ଗତକାଲି ପ୍ରାୟ ସମସ୍ତ ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ତଳେ ରହିଥିଲା। ଅପରପକ୍ଷରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଜି ଏଥିରେ ଶୁଣନ୍ତୁ ମଧୁମେହ ରୋଗୀଙ୍କ ପାଇଁ ଚକ୍ଷୁ ସମ୍ବନ୍ଧିତ ପରାମର୍ଶ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଅନୁରାଗ ମିଶ୍ର।
2: ରକ୍ତରେ ସର୍କ

0: ଶର୍କରାର ପରିମାଣ ବୃଦ୍ଧି ହୋଇଥିବା ଅବସ୍ଥାକୁ ମଧୁମେହ ବା ଡାଇବେଟିସ୍ ମେଲିଟସ୍ ବୋଲି କୁହାଯାଏ। ଏହିଭଳି ରୋଗୀ ଅନେକ ବିଷୟରେ ସତର୍କ ରହିବା ଉଚିତ। ରକ୍ତର ଶର୍କରା ନିୟନ୍ତ୍ରଣରେ ନ ରହିଲେ ଆଖିରେ ନାନା ପ୍ରକାର ରୋଗ ଦେଖାଦେଇଥାଏ। ସବୁଠାରୁ ବଡ଼ କଥା ହେଲା, ମଧୁମେହ ରୋଗୀ ସେପର୍ଯ୍ୟନ୍ତ ତାଙ୍କ ଆଖିରେ କୌଣସି ରୋଗ ଅଛି ବୋଲି ଜାଣିପାରନ୍ତି ନାହିଁ ଯେପର୍ଯ୍ୟନ୍ତ ଆଖି ସାଂଘାତିକ କ୍ଷତିଗ୍ରସ୍ତ ନ ହୋଇଛି। ତେଣୁ ମଧୁମେହ ରୋଗୀ ନିୟମିତ ଆଖି ପରୀକ୍ଷା କରାଇନେବା ନିହାତି ଜରୁରୀ। ତାହେଲେ ଆଖିରେ ହେଉଥିବା ପରିବର୍ତ୍ତନ ସହଜରେ ଧରାପଡ଼େ ଓ ଚିକିତ୍ସା ଦ୍ୱାରା ଆରୋଗ୍ୟ ହେବା ସମ୍ଭବ ହୁଏ। ତେଣୁ ମଧୁମେହ ରୋଗୀଙ୍କର ପ୍ରଥମ ସାବଧାନତା ହେଲା, ପ୍ରତିବର୍ଷ ଅନ୍ତତଃ ଥରେ ଡାକ୍ତରଙ୍କ ପାଖରେ ଆଖି ପରୀକ୍ଷା କରାଇନେବା ଉଚିତ। ମଧୁମେହ ରୋଗୀଙ୍କର ଯଦି ରକ୍ତରେ ଶର୍କରାର ପରିମାଣ ଅଧିକ ରୁହେ ଏବଂ ଏହାକୁ ନିୟନ୍ତ୍ରଣରେ ରଖା ନ ଯାଏ, ତେବେ ଆଖିର ରେଟିନା ବା ଦୃଷ୍ଟିପଟଳ କ୍ଷତିଗ୍ରସ୍ତ ହୁଏ, ଯାହାକୁ ଡାଇବେଟିକ୍ ରେଟିନୋପାଥି ବୋଲି କୁହାଯାଏ। ଏଥିରେ ରେଟିନା, ଯାହା ଆଖିର ପଛ ପାଖରେ ଥାଏ, ତାହାର ରକ୍ତବାହୀ ନଳୀଗୁଡ଼ିକ କ୍ଷତିଗ୍ରସ୍ତ ହୁଅନ୍ତି, ଫଳରେ ଦୃଷ୍ଟିଶକ୍ତି ବାଧାପ୍ରାପ୍ତ ହୁଏ। ଦୃଷ୍ଟିଶକ୍ତି ପାଇଁ ରେଟିନା ସୁସ୍ଥ ରହିବା ନିହାତି ଆବଶ୍ୟକ। ମଧୁମେହ ରୋଗରେ ଆଖିରେ ଉଚ୍ଚ ଚକ୍ଷୁଚାପ ତଥା ମୋତିଆବିନ୍ଦୁ ଇତ୍ୟାଦି ମଧ୍ୟ ଦେଖାଦେଇପାରନ୍ତି। ଚକ୍ଷୁରେ ଚାପ ବଢ଼ିଲେ ଏହା ଦୃଷ୍ଟିଶକ୍ତି ନଷ୍ଟ ହେବାର କାରଣ ହୋଇପାରେ। ଏହା ହୁଏତ ପ୍ରାଥମିକ ଅବସ୍ଥାରେ ଜଣାପଡ଼େ ନାହିଁ, ମାତ୍ର କେହି କେହି ଧୀରେ ଧୀରେ ଦୃଷ୍ଟିଶକ୍ତି ହରାଇ ବସନ୍ତି। କେତେକ ପିଲାଙ୍କର ମଧ୍ୟ ମଧୁମେହ ଦେଖାଦେଇଥାଏ, ସେମାନଙ୍କର ମଧ୍ୟ ମୋତିଆବିନ୍ଦୁ ହେବାର ସମ୍ଭାବନା ଥାଏ। ଏହି ମୋତିଆବିନ୍ଦୁ ବଢ଼ିଗଲେ ଅପରେସନ୍ କରାଇନେବା ଉଚିତ, ନଚେତ୍ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ଚାଲିଯାଇପାରେ। ବେଳେବେଳେ ଆଖି ଆଗରେ ଛୋଟ ଛୋଟ କଳା ଦାଗ ଦେଖାଯାଏ ବା ଆଲୋକ ଆଡ଼କୁ ଚାହିଁଲେ ତା ଚାରିପଟେ ବଳୟ ଭଳି ଦେଖାଯାଏ। ଏ ମଧ୍ୟରୁ ଯଦି କେଉଁଠି ବି କାହାକୁ ଜଣାପଡ଼େ, ସାଙ୍ଗେ ସାଙ୍ଗେ ଆଖି ଡାକ୍ତରଙ୍କୁ ଦେଖାଇ ପରାମର୍ଶର ଅନୁସାରେ ଚିକିତ୍ସା କରାଇନେବା ଉଚିତ। ମଧୁମେହ ରୋଗୀ ସର୍ବଦା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ଉଚିତ। ଏଥିପାଇଁ ବ୍ୟାୟାମ, ଖାଦ୍ୟର ନିୟମିତତା ଇତ୍ୟାଦି ନିୟମ ମାନିବା ଉଚିତ। ମାତ୍ର ବ୍ୟାୟାମ, କମ୍ ଲୁଣ ଖାଇବା ବା ଓଜନକୁ ନିୟନ୍ତ୍ରଣରେ ରଖିବା ଦ୍ୱାରା ମଧ୍ୟ ଯଦି ବ୍ଲଡ୍ ପ୍ରେସର ନିୟନ୍ତ୍ରଣରେ ନ ରହେ, ତେବେ ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ବ୍ୟବହାର କରିବା ଉଚିତ ଓ ରକ୍ତଚାପ ନିୟନ୍ତ୍ରଣରେ ରଖିବା ଉଚିତ। ଅନେକ ସମୟରେ ମଧୁମେହ ରୋଗୀଙ୍କ ଆଖିକୁ ଖୁବ୍ ଭଲ ଭାବେ ଦେଖାଯାଏ ନାହିଁ, ସେମାନେ ଚଷମା ବ୍ୟବହାର କରିବା ପାଇଁ ପସନ୍ଦ କରନ୍ତି ନାହିଁ, ଫଳରେ ଔଷଧ ବୋତଲରେ ଲାଗିଥିବା ଲେବଲ ଭଲରେ ପଢ଼ିପାରନ୍ତି ନାହିଁ, ଅନ୍ଦାଜ କରି ଔଷଧ ପକାଇ ଦିଅନ୍ତି। ଏଭଳି ଭୁଲ କେବେ ବି କରିବେ ନାହିଁ। ଲେବଲ ଠିକ୍ରେ ନ ପଢ଼ିପାରିଲେ ଅନ୍ୟ କାହା ଦ୍ୱାରା ପଢ଼ାଇବେ ବା ମ୍ୟାଗ୍ନିଫାଇଂ ଗ୍ଲାସ୍ ବା ଜବକାଚା ଦ୍ୱାରା ପଢ଼ି ବ୍ୟବହାର କରିବେ। ଔଷଧର ଲେବଲ ନ ପଢ଼ି, ତା'ର ଏକ୍ସପାୟରି ଡେଟ୍ ବିଷୟରେ ନ ଜାଣି ଔଷଧ କେବେ ବି ବ୍ୟବହାର କରିବା ଉଚିତ ନୁହଁ। ବେଳେବେଳେ ଗୋଟିଏ ଜିନିଷ ଦୁଇଟା ଭଳି ମଧ୍ୟ ଦେଖାଯାଏ, ଆହୁରି ମଧ୍ୟ ଆଲୋକ ଚାରିପଟେ ଏକ ଉଜ୍ଜଳ ବଳୟ ଭଳି ଦେଖାଯାଏ, ନଚେତ୍ ଆଲୋକ ଝଟକା ମାରିବା ଭଳି ଲାଗେ, ଯେମିତି ବିଜୁଳି ମାରିଲା ଭଳି ଲାଗେ, ହଠାତ୍ ଅନ୍ଧାର ଭଳି ଦେଖାଯାଏ, ନହେଲେ ଆଖି ଆଗରେ ଛୋଟ ଛୋଟ କଳା ବିନ୍ଦୁ ଭାସି ଭାସି ବୁଲିବା ଭଳି ଦେଖାଯାଏ। ଆଖିରେ ଯନ୍ତ୍ରଣା ହୋଇପାରେ, ଆଖି ଲାଲ ପଡ଼େ ଥରେ ନୁହେଁ, ବାରମ୍ବାର, ବା କୌଣସି ଚିହ୍ନ ଯେମିତିକି ଟ୍ରାଫିକ୍ ସିଗ୍ନାଲ ସେଭଳି କୌଣସି ସୂଚନା ଦେଉଥିବା ଭଳି ଚିହ୍ନ ଦେଖିବାରେ ମଧ୍ୟ ଅସୁବିଧା ହୋଇପାରେ। ଆଖି କୋଣ ବାହାର ବସ୍ତୁଟି ଠିକ୍ସେ ଦେଖାଯାଏ ନାହିଁ ବା ଦୃଷ୍ଟିଶକ୍ତିରେ ହଠାତ୍ କୌଣସି ପରିବର୍ତ୍ତନ ଦେଖାଯାଇପାରେ। ଏହିସବୁରୁ ଯଦି କୌଣସି ଗୋଟିଏ ଅସୁବିଧା ମଧୁମେହ ରୋଗୀଙ୍କ ପାଖରେ ଦେଖାଯାଏ, ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ସହିତ ପରାମର୍ଶ କରି ଚିକିତ୍ସାର ବ୍ୟବସ୍ଥା କରାଇନେବା ଉଚିତ, ନଚେତ୍ ଦୃଷ୍ଟିଶକ୍ତି ହରାଇବାକୁ ମଧ୍ୟ ପଡ଼ିପାରେ। ଧୂମପାନ ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ, ତାହା ସମସ୍ତେ ଜାଣନ୍ତି। ଧୂମପାନ ଦ୍ୱାରା ଶରୀରର ରକ୍ତବାହୀ ନଳୀଗୁଡ଼ିକ କ୍ଷତିଗ୍ରସ୍ତ ହୁଅନ୍ତି, ଫଳରେ ରକ୍ତ ସଞ୍ଚାଳନ ହେବାରେ ବାଧାପ୍ରାପ୍ତ ହୁଏ। ମଧୁମେହ ରୋଗୀ ଯେଉଁମାନଙ୍କର ରକ୍ତ ସଞ୍ଚାଳନ ଏମିତିରେ ବି କ୍ଷତିଗ୍ରସ୍ତ ଥାଏ, ସେମାନେ ଧୂମପାନ ଆଦୌ କରିବା ଉଚିତ ନୁହଁ, ତାଙ୍କ ପାଇଁ ଏହା ଅଧିକ କ୍ଷତିକାରକ। ତେଣୁ ସେମାନେ ଏହି ଅଭ୍ୟାସକୁ ତୁରନ୍ତ ବର୍ଜନ କରିବା ଆବଶ୍ୟକ। ମଧୁମେହ ରୋଗୀ ଏତିକି ଜାଣି ରଖିବା ଉଚିତ ଯେ ମଧୁମେହ ରୋଗର ଯତ୍ନ ସହ ଆଖିର ଯତ୍ନ ଜଡ଼ିତ। ମଧୁମେହ ରୋଗକୁ ସର୍ବଦା ନିୟନ୍ତ୍ରଣରେ ରଖିବା ଉଚିତ, ଏଥିପାଇଁ ଉପଯୁକ୍ତ ଖାଦ୍ୟ ନିୟମିତ ଭାବେ ଖାଇବା ଉଚିତ, ପ୍ରତିଦିନ ବ୍ୟାୟାମ ନିହାତି ଆବଶ୍ୟକ। ମଧୁମେହ ପାଇଁ ଯଦି ଔଷଧ ବା ଇଞ୍ଜେକ୍ସନ ନେଉଥାନ୍ତି, ତାହା ନିୟମ ଅନୁସାରେ ନେବେ, ଏସବୁଥିରେ କେବେ ହେଳା କରିବେ ନାହିଁ। ତାଛଡ଼ା ଆଖିରେ କିଛି ବି ଅସୁବିଧା ଅନୁଭୂତ ହେଲେ କଦାପି ହେଳା କରିବେ ନାହିଁ, ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଦେଖାଇ ଉପଯୁକ୍ତ ଚିକିତ୍ସାର ବ୍ୟବସ୍ଥା କରିବେ। ଯଦି ଡାକ୍ତର ଆପଣଙ୍କୁ ଦେଖିଲା ପରେ ଆପଣଙ୍କର କୌଣସି ଅସୁବିଧା ନାହିଁ ବୋଲି କୁହନ୍ତି, ତାହେଲେ ଆପଣ ଶାନ୍ତିର ନିଶ୍ୱାସ ମାରିପାରନ୍ତି। ମାତ୍ର ସେମିତି ଯେପର୍ଯ୍ୟନ୍ତ ଡାକ୍ତର କହିନାହାନ୍ତି, ସେପର୍ଯ୍ୟନ୍ତ ଆମେ ଶାନ୍ତିରେ ବସିପାରିବା ନାହିଁ, ଆମକୁ ଡାକ୍ତରଙ୍କର ପରାମର୍ଶ ନିହାତି ନେବା ଉଚିତ।
1: ମଧୁମେହ ରୋଗୀଙ୍କ ପାଇଁ ଚକ୍ଷୁ ସମ୍ବନ୍ଧିତ ପରାମର୍ଶ।
2: ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
3: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଲେ।

ଦେଶରେ ପ୍ରଚୁର ପରିମାଣର ଖାଦ୍ୟ ଭଣ୍ଡାର ମହଜୁଦ ରହିଛି, କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ହିମନ୍ତ ବିଶ୍ୱ ଶର୍ମା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ 3 wicketରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ପଶ୍ଚିମ ଏସିଆ ପରିସ୍ଥିତିକୁ ଚଳିତ ଦଶନ୍ଧିର ସବୁଠୁ ସଙ୍କଟ ଭାବରେ ବର୍ଣ୍ଣନା କରି ଦେଶବାସୀଙ୍କୁ ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଗତକାଲି ଭଦୋଦରାରେ ସର୍ଦ୍ଦାର ଧାମ ଛାତ୍ରାବାସର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସମସ୍ତଙ୍କୁ ଆମର କର୍ତ୍ତବ୍ୟ ପାଳନ କରିବାକୁ ହେବ ଏବଂ ଦେଶର ସମ୍ପଦ ଉପରେ ବୋଝ କମ୍ କରିବା ଲାଗି ଏକତ୍ର ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ସେ କହିଛନ୍ତି, ବିଦେଶରୁ ଆମଦାନୀ ହେଉଥିବା ଉତ୍ପାଦର ବ୍ୟବହାର କମ୍ କରି ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଥିବା କାର୍ଯ୍ୟରୁ ଦୂରେଇ ରହିବାକୁ ହେବ। ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଭୋକାଲ୍ ଫର୍ ଲୋକାଲ୍ ଉପରେ ଗୁରୁତ୍ୱ ଦେଇ ସ୍ଥାନୀୟ ଉତ୍ପାଦ ବ୍ୟବହାରକୁ ଅଧିକ କରିବା ଲାଗି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ସ୍ଥାନୀୟ ଉଦ୍ୟୋଗୀମାନେ ମଧ୍ୟ ସଶକ୍ତ ହୋଇପାରିବେ। ବିଚାରାଧୀନ ଆଗୁଆ ତଥା ନିୟମିତ ଜାମିନ ଆବେଦନଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ଦେଶର ସବୁ ହାଇକୋର୍ଟକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜାମିନ ଆବେଦନଗୁଡ଼ିକର ଶୁଣାଣି ଶେଷ କରିବାକୁ କହିଛନ୍ତି। ଆବେଦନ ଦାଖଲର ପରଦିନ କିମ୍ବା ଅତିବେଶୀରେ ସପ୍ତାହକ ମଧ୍ୟରେ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନର ପ୍ରଥମ ଶୁଣାଣି ପରେ ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ ବୋଲି ଖଣ୍ଡପୀଠ କହିଛନ୍ତି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଭାରତରେ ପ୍ରଚୁର ପରିମାଣର ଖାଦ୍ୟ ଭଣ୍ଡାର ରହିଛି ଏବଂ ଦେଶରେ ଖାଦ୍ୟାଭାବ ନାହିଁ। ନୂଆଦିଲ୍ଲୀରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ସହ ମିଳିତ ଭାବେ କୃଷି ପରିବର୍ତ୍ତନ ମାଧ୍ୟମରେ ସ୍ୱାସ୍ଥ୍ୟ ପାଇଁ ବିଜ୍ଞାନର ଉତ୍କର୍ଷତା କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଭାରତୀୟ କୃଷି ଗବେଷଣା ପରିଷଦ ଆଇସିଏଆର୍ ଏବଂ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ଆଇସିଏମ୍ଆର୍ ମିଳିତ ଭାବେ ଆରମ୍ଭ କରାଯାଇଥିବା ଏହି ପ୍ରୟାସ ଲୋକଙ୍କ ସୁସ୍ଥ ଜୀବନଶୈଳୀକୁ ସଂଗଠିତ କରିବ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାର ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହ ରୋଗ ନିରୂପଣ ଏବଂ ନିରାକରଣ ଦିଗରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାରଠାରୁ 6-ଦିନିଆ ଗସ୍ତରେ ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍, ନରୱେ ଏବଂ ଇଟାଲୀକୁ ଯିବେ। 5ଟି ରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଶୁକ୍ରବାର ୟୁଏଇରେ ପହଞ୍ଚବା ପରେ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହାନ୍ଙ୍କୁ ସାକ୍ଷାତ କରିବେ। ଉଭୟ ନେତା ଦ୍ୱିପାକ୍ଷିକ ପ୍ରସଙ୍ଗ, ବିଶେଷକରି ଶକ୍ତି ସହଯୋଗ ଏବଂ ପାରସ୍କରିକ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଶୁକ୍ରବାର ନେଦରଲ୍ୟାଣ୍ଡସରେ ପହଞ୍ଚବେ। 2017 ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ନେଦରଲ୍ୟାଣ୍ଡସକୁ ଦ୍ୱିତୀୟ ଗସ୍ତ ହେବ। ଶ୍ରୀ ମୋଦି ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ସାକ୍ଷାତ କରିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହ ଆଲୋଚନା କରିବେ। ଆଲୋଚନାରେ ପ୍ରତିରକ୍ଷା, ସୁରକ୍ଷା, ନବସୃଜନ, ସବୁଜ ହାଇଡ୍ରୋଜେନ୍, ସେମିକଣ୍ଡକ୍ଟର ଆଦି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଯାତ୍ରା କରିବେ। ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟରସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ବୃଦ୍ଧି କରିବା ପାଇଁ ଏଆଇ, ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ଯୋଗାଣ ଶୃଙ୍ଖଳ, ପ୍ରତିରକ୍ଷା, ମହାକାଶ, ଜଳବାୟୁ ଆଦି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବେ। ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ନରୱେରେ ପହଞ୍ଚବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ପ୍ରଥମ ନରୱେ ଗସ୍ତ ହେବ ଏବଂ ଗତ 43 ବର୍ଷ ମଧ୍ୟରେ ଭାରତରୁ ନରୱେକୁ ପ୍ରଥମ ପ୍ରଧାନମନ୍ତ୍ରୀ ସ୍ତରୀୟ ଗସ୍ତ ହେବ। ପ୍ରଧାନମନ୍ତ୍ରୀ ରାଜା ହରାଲ୍ଡ ପଞ୍ଚମ ଏବଂ ରାଣୀ ସୋନଜାଙ୍କୁ ସାକ୍ଷାତ କରିବେ। ଶ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗହର ଷ୍ଟୋର୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀଙ୍କ ସହିତ ଭାରତ ନରୱେ ବ୍ୟବସାୟ ଏବଂ ଗବେଷଣା ଶିଖର ସମ୍ମିଳନୀରେ ମଧ୍ୟ ଉଦ୍ବୋଧନ ଦେବେ। ଗସ୍ତର ଶେଷ ପର୍ଯ୍ୟାୟରେ ଚଳିତ ମାସ 19 ତାରିଖରୁ ପ୍ରଧାନମନ୍ତ୍ରୀ ଇଟାଲୀ ଗସ୍ତରେ ଯାଇ ରାଷ୍ଟ୍ରପତି ସର୍ଗିଓ ମାଟାରୋଲା ଓ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ଆଲୋଚନା କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।

ଆସାମରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଏନ୍ଡିଏ ନବନିର୍ବାଚିତ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମା ଆଜି ଶପଥ ଗ୍ରହଣ କରିବେ। ଖାନପଡ଼ାଠାରେ ପଶୁ ଚିକିତ୍ସାଳୟ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଶ୍ରୀ ବିଶ୍ୱଶର୍ମାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ତାଙ୍କ ସହିତ ଅନ୍ୟ ଚାରିଜଣ ମନ୍ତ୍ରୀ ପରିଷଦ ସଦସ୍ୟ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଏବଂ ବିଜେପି ତଥା ଏନ୍ଡିଏ ଶାସନାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଦେଶରେ ପେଟ୍ରୋଲ ଏବଂ ଡିଜେଲ ମହଜୁଦ ରହିଛି ଓ ନିରନ୍ତର ଭାବେ ଏଲ୍ପିଜି ବିତରଣ କରାଯାଉଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆନ୍ତଃ ମନ୍ତ୍ରଣାଳୟ ଗୋଷ୍ଠୀ ପକ୍ଷରୁ ଗତକାଲି ନୂଆଦିଲ୍ଲୀରେ ଦିଆଯାଇଥିବା ସୂଚନା ଅନୁଯାୟୀ ଗତ ତିନିଦିନ ମଧ୍ୟରେ 1,26,00,000 ଅଧିକ ଏଲ୍ପିଜି ସିଲିଣ୍ଡର ବିତରଣ କରାଯାଇଛି। ଦେଶର ସମସ୍ତ ବିଶୋଧନାଗାରଗୁଡ଼ିକ ନିରନ୍ତର ଭାବେ କାର୍ଯ୍ୟ କରୁଛନ୍ତି। 2026 ଖରିଫ ଋତୁ ପାଇଁ 51% ଅଧିକ ସାର ମହଜୁଦ ରହିଥିବା କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅପର୍ଣ୍ଣା ଶର୍ମା କହିଛନ୍ତି। ପ୍ରାୟ 97,00,000 ମେଟ୍ରିକ୍ ଟନ୍ ଅଧିକ ସାର ମହଜୁଦ ରହିଥିବା ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବିଦେଶରେ ପରିବହନ କରୁଥିବା ଭାରତୀୟ ଜାହାଜ ଏବଂ କର୍ମଚାରୀମାନେ ସୁରକ୍ଷିତ ରହିଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଇରାନ୍ର ଅଧିକାରୀମାନଙ୍କ ସହ ମନ୍ତ୍ରଣାଳୟ ଯୋଗାଯୋଗରେ ରହିଛି। ଏପର୍ଯ୍ୟନ୍ତ 11 ଭାରତୀୟ ଜାହାଜ ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ 13 ଜାହାଜ ଭାରତକୁ ଆସିବା ଲାଗି ଚଳାଚଳ କରୁଛି। 2,500 ଅଧିକ ଭାରତୀୟଙ୍କୁ ବିଭିନ୍ନ ମାର୍ଗ ଦେଇ ଦେଶକୁ ଅଣାଯାଇଥିବା ଶ୍ରୀ ଜୟସ୍ୱାଲ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ଗସ୍ତ ପୂର୍ବରୁ କହିଛନ୍ତି ସେ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସହ ସାକ୍ଷାତ ଆଲୋଚନାରୁ ସୁଫଳ ପାଇବା ଲାଗି ଆଶା ରଖିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ସି ଜିନ୍ପିଙ୍ଗ୍ଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ରହିଛି ଏବଂ ଇରାନ୍ ତୈଳ ଉପରେ ନିର୍ଭରଶୀଳତା ସତ୍ତ୍ୱେ ଇରାନ୍ରୁ ଚୀନ୍କୁ କୌଣସି ଜାହାଜ ପଠାଯାଇ ନାହିଁ। ଗତବର୍ଷ ଚୀନ୍ ଉପରେ ଆମେରିକା ପକ୍ଷରୁ ଅଧିକ ଶୁଳ୍କ ଲାଗୁ କରାଯାଇଥିଲେ ମଧ୍ୟ ଉଭୟ ଦେଶ ବାଣିଜ୍ୟିକ ସମ୍ପର୍କକୁ ସ୍ଥିରତା ପ୍ରଦାନ ଲାଗି ଉଦ୍ୟମ କରୁଥିବା ଶ୍ରୀ ଟ୍ରମ୍ପ କହିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ସହ ସେଠାକାର ଏକ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ମଧ୍ୟ ଏହି ଗସ୍ତରେ ଯୋଗ ଦେଇଛନ୍ତି। ଏହି ଗସ୍ତକାଳରେ ଉଭୟ ଆମେରିକା ଓ ଚୀନ୍ର ରାଷ୍ଟ୍ରପତି ଦ୍ୱିପାକ୍ଷିକ ବୈଠକରେ ବିଭିନ୍ନ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ୍ ଏବଂ ତେହେରାନ ମଧ୍ୟରେ ଯୁଦ୍ଧବିରତି ଦୁର୍ବଳ ସ୍ଥିତିରେ ଥିବା ମତବ୍ୟକ୍ତ କରିବା ପରେ ତୈଳ ବଜାରରେ ଅନିୟମିତତା ଦେଖାଯାଇଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟ ଯୋଗୁଁ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରସ୍ତାବ ଆଲୋଚନା ମଧ୍ୟ ବିଫଳତା ଆଡ଼କୁ ଗତି କରିଛି। ଆମେରିକାର ଶାନ୍ତି ପ୍ରସ୍ତାବ ପ୍ରତି ଇରାନ୍ ନିଜର ପ୍ରତିକ୍ରିୟାରେ ଶତ୍ରୁତା ଆଚରଣ ବନ୍ଦ କରିବା, ଜବତ ସମ୍ପତ୍ତି ମୁକ୍ତ କରିବା, ନୌସେନା ଅବରୋଧ ସମାପ୍ତ କରିବା ଏବଂ ହରମୁଜ ପ୍ରଣାଳୀରେ ଇରାନ୍ର ପରିଚାଳନାକୁ ସ୍ୱୀକୃତି ଦେବା ପାଇଁ କହିଥିଲା। ତେବେ ରାଷ୍ଟ୍ରପତି ଟ୍ରମ୍ପ ତେହେରାନ୍ର ସବୁ ସର୍ତ୍ତଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିଥିଲେ, ଫଳରେ ଅଶୋଧିତ ତୈଳ ମୂଲ୍ୟ 4% ଅଧିକ ବୃଦ୍ଧି ପାଇ ବ୍ୟାରେଲ୍ ପିଛା $105 ପହଞ୍ଚିଥିଲା। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 3 ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। 211 ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ 19 ଓଭରରେ 7 ବିନିମୟରେ 216 ସଂଗ୍ରହ କରିଥିଲା। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ 20 ଓଭରରେ 5 ବିନିମୟରେ 210 ସ୍କୋର କରିଥିଲା। ମାଧବ ତିୱାରୀଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଦେଶରେ ପ୍ରଚୁର ପରିମାଣର ଖାଦ୍ୟ ଭଣ୍ଡାର ମହଜୁଦ ରହିଛି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ହିମନ୍ତ ବିଶ୍ୱଶର୍ମା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ 3 ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କ୍ୟାଟେକ୍ ଦିଲ୍ ସେ ଦିଲ୍ ତକ୍। ଯେତେ ପ୍ରକାରର ତରଳ ଖାଦ୍ୟ ପାନୀୟ ବର୍ତ୍ତମାନ ସମୟରେ ସମସ୍ତଙ୍କର ଅତି ପ୍ରିୟ, ଅମୃତ ତୁଲ୍ୟ ମନେ ହେଉଛି। ପ୍ରଚୁର ପରିମାଣରେ ପାଣି ପିଇବାକୁ ଭାରି ଇଚ୍ଛା ହେଉଛି ସମସ୍ତଙ୍କର। ଖରାରେ ବାହାରୁ ଚାଲିଆସିଲେ ଥଣ୍ଡା ପାଣି ଟୋପେ ପିଇଦେଲେ ଯେମିତି ଜୀବନଟା ଅଟକି ଯାଉଛି, ଜୀବନଟା ରହିଯାଉଛି। ଏଇ ଖରା ଗରମରେ ଥଣ୍ଡା ପାଣି ଟୋପେ ଯେମିତି ଅମୃତ ତୁଲ୍ୟ ହୋଇଯାଇଛି ସମସ୍ତଙ୍କର।

ଶୁଣୁଛନ୍ତି ନିଶିକୁ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଯେଉଁ ଶ୍ରମିକମାନେ ବାହାରେ କାମ କରୁଛନ୍ତି ସେମାନଙ୍କ ମଧ୍ୟ ଟାଣ ଖରାରେ କାମ କରିବା ପାଇଁ ବାରଣ କରାଯାଇଛି। ଛୋଟ ଛୁଆ, ଗର୍ଭବତୀ ମହିଳା, ବୟସ୍କ ଲୋକମାନଙ୍କୁ ବେଶ୍ ସତର୍କ ରହିବା ପାଇଁ ବାରମ୍ବାର ପରାମର୍ଶ ଦିଆହୋଇଛି। ଏହି ଖରା ସମୟରେ ତାକୁ ଯଦି ଆମେ ନ ମାନିବା, ନ ଶୁଣିବା, ପାଳନ ନ କରିବା ତାହେଲେ କ୍ଷତିଗ୍ରସ୍ତ ହେବା ଆମେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେକ୍ ଦିଲ୍ ସେଇ ଦିଲ୍ ତେକରେ ନିଶ୍ଚୟ ଆପଣଙ୍କ ସହିତ ଏହି ସୁନ୍ଦର ସକାଳରେ ସୋ ଚାଲିଛି ଶୁଭ ସକାଳ। ତେବେ ଖରାରେ ନିହାତି ବାହାରକୁ ବାହାରୁଥିଲେ ସାଙ୍ଗରେ ଛତା ପାଣି ବଟଲ ସୂତା ପୋଷାକ ପିନ୍ଧିକି ଯାଆନ୍ତୁ, ଯେଉଁ ପୋଷାକ କି ସାରା ଶରୀରକୁ ଆବୃତ୍ତ କରୁଥିବ। ବିଭିନ୍ନ ପ୍ରକାରର ସର୍ବତ, ଆପଣଙ୍କର ଯେଉଁ ସର୍ବତ ପ୍ରିୟ, ଲେମ୍ବୁ ଚିନି ଲୁଣ ସର୍ବତ ହେଉ, ଘୋଳ ଦହି ସର୍ବତ ହେଉ, ତୋରାଣୀ ହେଉ, ପଇଡ଼ ହେଉ, ତରଭୁଜ ହେଉ, କାକୁଡ଼ି ହେଉ, ଯେକୌଣସି ଫଳର ଜୁସ୍ ହେଉ କିମ୍ବା ସର୍ବତ ହେଉ, ଏସବୁ ନିହାତି ପିଇବା ଉଚିତ। ଛାଇ ଜାଗାରେ ବିଶ୍ରାମ କରିବା ଉଚିତ। ପବନ ଚଳାଚଳ କରୁଥିବା ସ୍ଥାନରେ କିଛି ସମୟ ରହି ତାପରେ ପୁଣି ଥରେ ଯାତ୍ରା ଆରମ୍ଭ କରିବା ଉଚିତ। ଏକଥା ସମସ୍ତଙ୍କୁ ମନେ ରଖିବା ପାଇଁ ପଡ଼ିବ, କାରଣ ସନ୍ଷ୍ଟ୍ରୋକ୍ କୋଉ ସମୟରେ ଆସିବ ସେ କଥା କେହି କହିପାରିବେନି। ଆପଣ ଭାବିବେ ଯେ ଟାଣ ଖରା ହେଉଛି, ମୁଁ ବାହାରି ଯିବି, ଏସବୁ କିଛି ପ୍ରିକସନ୍ ନେବି ନାହିଁ, ହଠାତ୍ କରି ସେ ଟାଣ ଖରାରେ ଆପଣଙ୍କର କିଛି ବି କ୍ଷତି ହୋଇପାରେ, ମୁଣ୍ଡ କ'ଣ ହେବ, ବାନ୍ତି

ବିରକ୍ତି ଲାଗିବା, ଖାଦ୍ୟ ଖାଇବାକୁ ଇଚ୍ଛା ନ ହେବା, ଏସବୁ ଲକ୍ଷଣ ହେଉଛି ସନ୍ଷ୍ଟ୍ରୋକ୍ର ପୂର୍ବ ଆଭାସ ବା ପୂର୍ବ ଲକ୍ଷଣ। ଏସବୁ ଲକ୍ଷଣ ଯଦି ଦେଖାଯାଉଛି ତାହେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ, ତୁରନ୍ତ ପାଖରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଆନ୍ତୁ ଏବଂ ପବନ ଚଳାଚଳ କରୁଥିବା ସ୍ଥାନରେ ରୋଗୀକୁ ବିଶ୍ରାମ ଦିଅନ୍ତୁ, ଯଥେଷ୍ଟ ପାଣି ପିଇବାକୁ ଦିଅନ୍ତୁ, ଶରୀରର ପୋଷାକ ଯଥାସମ୍ଭବ ଖୋଲି ଦିଅନ୍ତୁ ଏବଂ ମୁଣ୍ଡରେ ପାଣି ଢାଳନ୍ତୁ। ଏହିସବୁ ଯଦି

ଶରୀରର ପୋଷାକ ଯଥାସମ୍ଭବ ଖୋଲି ଦିଅନ୍ତୁ ଏବଂ ମୁଣ୍ଡରେ ପାଣି ଢାଳନ୍ତୁ। ଏହିସବୁ ଯଦି ଆମେମାନେ କରିବା ତାହେଲେ ନିଶ୍ଚିତ ଭାବରେ ସନ୍ଷ୍ଟ୍ରୋକ୍ରୁ ଆମେ ରକ୍ଷା ପାଇପାରିବା ଏବଂ ନିଜେ ସୁସ୍ଥ ରହିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସୁସ୍ଥ ରଖିପାରିବା।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ନିଶି ଆସି ହାଜର ହୋଇଯାଇଛି ଆପଣମାନଙ୍କ ସମ୍ମୁଖରେ। ସୋ ଷ୍ଟାର୍ଟ କରିବା ମର୍ଣ୍ଣିଙ୍ଗ ମେଲଡି। ୟେସ୍, ଏଇ ମର୍ଣ୍ଣିଙ୍ଗକୁ ଆଉ ଟିକେ ମେଲଡିସ୍ କରିବା, ଆଉ ଟିକେ ରଙ୍ଗାରଙ୍ଗ କରିବା, ଆଉ ଟିକେ ଆମେ ସମସ୍ତ

ଇନଭଲ୍ଭ ହେବା ଏହି ପ୍ରୋଗ୍ରାମରେ ନା କ'ଣ କହୁଛନ୍ତି? ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଆମ ଜୀବନ ଅମୃତମୟ, ସୌନ୍ଦର୍ଯ୍ୟମୟ, ଆନନ୍ଦମୟ, ଏକଥା ଆମେ ସମସ୍ତେ ଜାଣି ସୁଦ୍ଧା କେବେ ନା କେବେ କୌଣସି ନା କୌଣସି ପରିସ୍ଥିତିରେ ପଡ଼ି ଆମେ ଜୀବନକୁ ଅସହାୟ ବୋଲି ମନେ କରୁ। ଆମେ ଭାବୁ ସତରେ କ'ଣ ଆମେ ଆଉ କିଛି କରିପାରିବା ଏ ଜୀବନରେ? ସତରେ କ'ଣ ଆମ ଜୀବନଟା ଏତେ ଦୁଃଖମୟ, ଏତେ ଯନ୍ତ୍ରଣାଦାୟକ? ଏମିତି କିଛି କିଛି କଥା ଆମକୁ ପଛକୁ ପକେଇ ଦିଏ, ଆମେ ଜୀବନ ରାସ୍ତାରେ ଆଉ ପାଦେ ପଛକୁ ଚାଲିଯାଉ। ଶ୍ରୀମଦ୍ ଭାଗବତରେ ଏକ ସୁନ୍ଦର ପଂକ୍ତି ଅଛି, ଅନେକ ଜନ୍ମ ପୁଣ୍ୟ ବଳେ ମାନବ ଜନ୍ମ ମହିତଳେ। କେତେ କେତେ ଜନ୍ମ ପରେ ଆମେ ମଣିଷ ଜନ୍ମ ହିଁ ପାଇଛେ। ଈଶ୍ୱରଙ୍କ ସୃଷ୍ଟିର ଶ୍ରେଷ୍ଠ ଜୀବ ହେଉଛି ଏ ମଣିଷ। ତେବେ ଏହି ସୁନ୍ଦର ଜନ୍ମକୁ ଆମେ ସାର୍ଥକ କରିବା, ସଦାସର୍ବଦା ଚେଷ୍ଟା କରିବା ଭଲ ମଣିଷ ହେବା ପାଇଁ, ଅନ୍ୟର ମୁହଁରେ ହସ ଟିକେ ଫୁଟେଇବା ପାଇଁ। କାରଣ ଅନ୍ୟମାନେ ହସିଲେ ଆମେ ହସିବା, ଆଉ ଅନ୍ୟମାନେ ଦୁଃଖରେ ରହିଲେ ଆମକୁ ଭଲ ଲାଗିବନି। ସେଇଥିପାଇଁ ତ ମଣିଷ ଏମିତି ଏକ ଈଶ୍ୱରଙ୍କ ସୃଷ୍ଟିର ଏକ ଜୀବ ଯିଏକି ଭାବର ଆଦାନ ପ୍ରଦାନ କରିପାରେ, ସୁଖ ଦୁଃଖ ବାଣ୍ଟିପାରେ, ଅନ୍ୟର ଦୁଃଖରେ ସାମିଲ ହୋଇପାରେ।

ସବୁଠୁ ବଡ଼ କଥା ହେଲା ଆମ ଭିତରେ କିଛି କରିବାର ଇଚ୍ଛା, ଆଶା, ଏସବୁ ରହିବା ଦରକାର। ସେଥିପାଇଁ ନିଷ୍ଠା, ସାଧନା, ଏକାଗ୍ରତା, ପରିଶ୍ରମ, ସଂଘର୍ଷ ଏସବୁ ଜରୁରୀ। ଆଜିକାଲି ବିଭିନ୍ନ ସୋସିଆଲ ମିଡିଆରେ ଅନେକ ଭଲ ଭଲ ଶିକ୍ଷଣୀୟ କଥା ବା ଆମେ ଚାହୁଁଥିବା କଥା ସହଜରେ ସୁବିଧାରେ ଉପଲବ୍ଧ ହୋଇପାରୁଛି। ତେବେ ଜୀବନକୁ ଏତେ ଛୋଟ କାହିଁକି ଭାବିବା? ଆମେ କିଛି କରିପାରିବା ନାହିଁ ବୋଲି କାହିଁକି ଭାବିବା? ଆମ ଭଳିଆ ମଣିଷ ଅନେକ କିଛି କାମ କରିପାରୁଛନ୍ତି, ଅନେକ ସଂଘର୍ଷମୟ ଜୀବନ ପରେ ସେମାନେ ସଫଳତା ପାଉଛନ୍ତି, ତାହେଲେ ଆମେ କାହିଁକି କରିପାରିବାନି? କେବଳ ଦରକାର ନିଜର ଗୋଟେ ସୁନ୍ଦର ଇଚ୍ଛା, ପଜିଟିଭ ଥଟ୍ସ, ତା ସହିତ ସାଧନା, ଏକାଗ୍ରତା, ପରିଶ୍ରମ ଏସବୁ ନିହାତି ଦରକାର।

ଜୀବନର କଥା କହୁ କହୁ କେତେ କେତେ କଥା ମୁଁ କହିଦେଲି, କେତେ କେତେ ଗୀତ ମଧ୍ୟ ଆପଣମାନେ ଶୁଣିଲେ। ଏଥିରୁ ଗୋଟେ କଥା ସ୍ପଷ୍ଟ ଅନୁଭବ ହେଲା ଯେ ଜୀବନ ହେଉଛି ସଂଘର୍ଷମୟ। କୌଣସି ଜିନିଷ ସହଜରେ ମିଳିଯିବ ବୋଲି ଭାବି ଆମେ ଯଦି ଚୁପଚାପ ଘରେ ବସିଯିବା, ତାହେଲେ କୌଣସି ବି ଜିନିଷ ଆମ ହାତ ପାପୁଲିରେ ଆଣି କେହି ବି ଅଜାଡ଼ି ଦେବେନି। ସେଥିପାଇଁ ଆମକୁ ସଂଘର୍ଷ କରିବାକୁ ପଡ଼ିବ, ଚେଷ୍ଟା କରିବାକୁ ପଡ଼ିବ, ଦିନ ରାତି ଏକ କରିଦେବାକୁ ପଡ଼ିବ, ନିଦ ହଜିଯିବାକୁ ପଡ଼ିବ। ଅନେକ ସଂଘର୍ଷ ପରେ ସଫଳତା ପାଇବାର ଆନନ୍ଦ ସତରେ ଭାରି ନିଆରା। ପରିଶ୍ରମର ଫଳ ସଦା ସର୍ବଦା ମିଠା ହୋଇଥାଏ। ତେଣୁ ଆମେମାନେ ନିଜ ଲକ୍ଷ୍ୟ ପଥରୁ କେବେ ବି ଓହରିଯିବା ଉଚିତ ନୁହଁ। ଯେମିତି ବି ହେଉ, ଯେତେ କଷ୍ଟ ହେଉ, ପ୍ରତିଟି ମୁହୂର୍ତ୍ତରେ ସଂଘର୍ଷ କରୁଥିବା ମଣିଷଟିଏ ଦିନେ ନା ଦିନେ ନିଶ୍ଚିତ ଭାବରେ ସଫଳ

କ୍ଷତି ହେବ, ଆମେ କ'ଣ ଅସୁବିଧାରେ ପଡ଼ିବା? ଆଜିର ଡାଇଲିନ୍ ଟପିକ୍ ରହିଛି, ଦୈନନ୍ଦିନ ଜୀବନରେ ସମୟ ନିର୍ଘଣ୍ଟର କ'ଣ ଉପକାରିତା ରହିଛି ବୋଲି ଆପଣ ମନେ କରନ୍ତି? ଯେମିତି ଆପଣଙ୍କର ସକାଳୁ ଉଠିବା ଟାଇମ୍ ଏଇୟା, ବ୍ରେକ୍ଫାଷ୍ଟ କରିବା ଟାଇମ୍ ଏଇୟା, ତାପରେ କାମ କରିବା ଟାଇମ୍ ଏଇୟା, ପୁଣି ଲଞ୍ଚ ବ୍ରେକ୍ ପାଇଁ କିଛି ସମୟ, ପୁଣି ଆପଣ କୋଉଠି କାମ କରୁଛନ୍ତି ବା କୁଆଡ଼େ ଯାଉଛନ୍ତି ସେ ପାଇଁ ସମୟ ନିର୍ଘଣ୍ଟ, ତାପରେ ଇଭିନିଂରେ କ'ଣ କରନ୍ତି, ରାତିରେ କ'ଣ କରନ୍ତି, ଏସବୁର ଗୋଟେ ଚାର୍ଟ ବା ଗୋଟେ ସେଡ୍ୟୁଲ୍ ହେଇସାରିଥାଏ। ଯୋଉ ସେଡ୍ୟୁଲ୍ରେ ବନ୍ଧା ହେଇଯାଇଥାଉ ଆମେମାନେ ପ୍ରତ୍ୟେକ ଦିନ, ତେଣୁ ସେଇ ଟାଇମ୍ ଭିତରୁ ଆମେ ଯଦି ବେଳେବେଳେ ବାହାରି ଯାଉ, ଟାଇମ୍ ମ୍ୟାନେଜମେଣ୍ଟ ଭିତରୁ ଆମେ ଯଦି ବେଳେବେଳେ ଏପଟ ସେପଟ ହେଇଯାଉ, କ'ଣ କ'ଣ ଅସୁବିଧା ଆମର ହୁଏ, ଆଜି ସେଇ ସମ୍ପର୍କରେ ଆମେ ଚର୍ଚ୍ଚା କରିବା। ମୁଁ ଏଠି କହିରଖେ, କେବଳ ଟପିକ୍ ସମ୍ବନ୍ଧୀୟ କଥା ହିଁ ଆମେ ପ୍ରୋଗ୍ରାମ୍ରେ ଆଲୋଚନା କରିବା। ଆପଣମାନେ ଭଲ ଭାବରେ ଟପିକ୍ଟି ଶୁଣନ୍ତୁ, କ'ଣ କହିବେ ସ୍ଥିର କରନ୍ତୁ, ଦୁଇ ଚାରି ପଦ କଥାରେ ଆପଣଙ୍କ କଥା ସାରିବା ପାଇଁ ଚେଷ୍ଟା କରନ୍ତୁ।

వెల్కమ్ బ్యాక్ 100.4 ఆకాశవాణి ఎఫ్ఎం రెయిన్బో కటక్ దిల్సే దిల్ తగ్రి నిశ్చి ଆପଣଙ୍କ ସହିତ ଏଇ ସୁନ୍ଦର ସକାଳରେ ଟାଇମ୍ ହେଇଯାଇଛି ଷ୍ଟାର୍ଟ କରିବା ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଫ୍ରେଣ୍ଡସ୍ ପ୍ରତ୍ୟେକ କାର୍ଯ୍ୟର ଗୋଟେ ସମୟ ନିରୂପଣ କରାଯାଇଥାଏ ଗୋଟେ ସମୟ ନିର୍ଘଣ୍ଟ କରାଯାଇଥାଏ ନୁହେଁ କି ଯେମିତି ଆମ ପ୍ରୋଗ୍ରାମ୍ ଦେଖୁନାହାନ୍ତି ଗୋଟେ ଟାଇମ୍ରେ ଆରମ୍ଭ ହୋଇଛି ଆଉ ଗୋଟେ ଟାଇମ୍ରେ ହିଁ ଶେଷ ହେଉଛି ଯଦି ଆମେ ସମୟରୁ ବାହାରକୁ ବାହାରିଯିବା ମାନେ ସମୟ ଅନୁସାରେ ଆମେ କାମ ନ କରିବା ତାହେଲେ କ'ଣ କ'ଣ

0: टॉपिक सुनो सुनो जने कलर आम सहित जोड़ी हवा को चाहे देखिबा से किए कोट कहते हेलो हेलो आकाशवाणी एफएम रेनबो कटक हेलो
1: अशोक मुंडा मधु पटना कटक
0: आपन को स्वागत जनाउछु कोन करूछंती आपन वर्तमान
1: वर्तमान आपन को कथा एफएम सुनुची आउ एफएम रेनबो सुनुची आउ
0: आगे मु आपन को सहित जे फर्स्ट टाइम कथा होउछि बहुत बढ़िया प्रथम थर आप कथा होती आज भी आप फर्स्ट कलर भाव सहित जोड़ी तेज आज जहाँ टॉपिक रही दैनन्दिन जीवन में आम गोटे टाइम मैनेजमेंट करू गोटे समय निर्घंट निरूपण कर समय यही कम करने विच्युत हो जाऊ कौन कौन असुविधा हुए
1: ସମୟ ସହିତ ତାଳ ଦେଇକି ଚାଲିଲେ ଜୀବନରେ ସଫଳତା ମିଳେ ସମୟକୁ ଯଦି ଆମେ କ୍ଷୟ ଜ୍ଞାନ କରିବା ସମୟ ତା ବାଟରେ ଚାଲିଯିବ ଆମେ ପଛରେ ପଡିଯିବା ତେଣୁ ସମୟକୁ ମାନିକି ଚଳିଲେ ଜୀବନଟା ଗୋଟେ ସଫଳତାର ସ୍ୱାଦ ଚାଖିପାରିବା ସମୟ କେବେ ପଛକୁ ଫେରିବନି ସମୟ ତାର ଅବିରତ ଗତିରେ ଚାଲିଥିବ ତା ସହିତ ନିଜକୁ ଖାପ ଖୁଆଇ ତାଳ ଦେଇକି ଚାଲିବାର ଅଛି ନଚେତ ପଛରେ ପଡିଯିବ ଆଉ
0: ଫାଷ୍ଟ କଲର ହିସାବରେ ଆପଣ ଆମ ସହିତ ଯୋଡି ହେଲେ ଏତେ ସୁନ୍ଦର କଥା କହିଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
1: ଧନ୍ୟବାଦ
0: ଆକ୍ଚୁଆଲି ଆମର ଟପିକ ହଉଛି ଦୈନନ୍ଦିନ ଜୀବନରେ ଆମେ ଯୋଉ ଟାଇମ୍ ମ୍ୟାନେଜମେଣ୍ଟ କରିଥାଉ ବା ସମୟ ନିର୍ଘଣ୍ଟ ନିରୂପଣ କରିଥାଉ ସେହି ସମୟରେ ଯଦି ଆମେ ବିଚ୍ୟୁତ ହଉ ଧରନ୍ତୁ ଆପଣଙ୍କ ବ୍ରେକଫାଷ୍ଟ ଟାଇମ୍ ହଉଛି 8:30 କହିହୁଏନି ବେଳେବେଳେ ସମୟ ପଳେଇଯାଏ ଆପଣ ବ୍ରେକଫାଷ୍ଟ କରିପାରନ୍ତି ନାହିଁ କିଛି ନା କିଛି କାରଣରୁ ଆପଣଙ୍କୁ ବ୍ରେକଫାଷ୍ଟ ଟାଇମ୍ ଏପଟ ସେପଟ କରିବାକୁ ହିଁ ପଡେ ବାଧ୍ୟ ହୁଅନ୍ତି ସେହି ସମୟରେ ଆପଣ କେମିତି ବ୍ୟସ୍ତ ହୋଇପଡ଼ନ୍ତି ନା ବିରକ୍ତି ହୁଅନ୍ତି ନା କ'ଣ ଆଡଜଷ୍ଟ କରନ୍ତି ଏ ସମ୍ପର୍କରେ ଆଜି ଆମେ ଚର୍ଚ୍ଚା କରିବା

0: ସ୍ମୃତି ଏକ ରୂପ ଚିହ୍ନ। ପ୍ରକୃତରେ ସ୍ମୃତି ସ୍ମୃତି ହେଇ ରହିଯାଏ। ଅତୀତ ବେଳେବେଳେ ଆମକୁ ଖୁସି ଦିଏ, ଆଉ ବେଳେବେଳେ ଆମକୁ ଦୁଃଖ ଦିଏ। ସେ କଥା ଭାବିଲେ ଆମେ ସେଇ ସ୍ମୃତିକୁ ଫେରିଯାଉ। ଆଜି ଆମର ଟପିକ୍ ରହିଛି, ଦୈନନ୍ଦିନ ଜୀବନରେ ଆମର ଯୋଉ ଟାଇମ୍ ନିରୂପଣ ହେଇଥାଏ, ନିର୍ଘଣ୍ଟ ହେଇଥାଏ, ସେଇ ସମୟ ଯଦି ବେଳେବେଳେ ଏପଟ ସେପଟ ହେଇଯାଏ, ଆମେ କେମିତି ତାକୁ ମ୍ୟାନେଜ୍ କରୁ, ଆଉ ସେଇ ସମୟରେ ଆମେ ନିଜର ସ୍ଥିତିକୁ କେମିତି ମେଣ୍ଟେନ୍ କରୁ ଦେଖିବା। ଆଉ ଜଣେ କଲର୍ ଆମ ସହିତ ଯୋଡ଼ି ହେଇଗଲେଣି। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ନମସ୍କାର, ମୁଁ ରାଣୀପଡ଼ାରୁ ଅର୍ପଣା
0: କହୁଛି, ଆପଣଙ୍କୁ ସ୍ୱାଗତ ଜଣାଉଛି। କ'ଣ କହିବେ ଆଜିର ଟପିକ୍ ସମ୍ପର୍କରେ?
1: ମ୍ୟାଡାମ୍, ଠିକ୍, ଯେକୌଣସି କାମ ହଉ, ଯେପରି ସକାଳୁ କଲେ ବ୍ରେକଫାଷ୍ଟ ନ କଲେ ଯେପରି ଠିକ୍ ଟାଇମ୍ରେ ଆମ ଦେହ ଖରାପ ହେଇଯାଉଛି, ଯେପରି ଆମେ ଯେମିତି ସ୍କୁଲ ଯାଉଛୁ କଲେଜ ଯାଉଛୁ ଠିକ୍ ଟାଇମ୍ରେ ନ ପହଞ୍ଚିଲେ ଟିଚର ମାନଙ୍କର ପନିସମେଣ୍ଟ ଆମେ ନିଶ୍ଚିନ୍ତ ଭୋଗୁଛୁ, କି ଯେକୌଣସି ଆମର ଦେହ ଅସୁସ୍ଥ ଅଛି, ଥଣ୍ଡା ଜ୍ୱର ଅଛି, ଆମେ କହିବା ନାଇଁ ଆମେ କାଲି ଆଡ଼କୁ ଯିବା, କି ଆଜି ମୋର ସାଙ୍ଗର ବାହାଘର ଅଛି, ମୁଁ ଆଜି ସମୟ ହବନି କାଲି ଯିବା, ଆମେ ଦିନ ଗଡ଼ି ଚାଲିଛି, ଦେଖିଲା ବେଳକୁ ଆମ ଦେହ ବେଶୀ ଖରାପ ହେଇକା ଯାଉଛି। କିନ୍ତୁ ଅତ୍ୟଧିକ ଦେହ ଅସୁସ୍ଥ ହେଇଗଲେ ଭଲ ହେବାଟା ବହୁତ ଡେରି ସମୟ ଲାଗେ, ତେଣୁ ଠିକ ସମୟ ଅନୁସାରେ ଠିକ ମେଡିସିନ, ଦେହ ଅସୁସ୍ଥ ଥିଲେ ମେଡିସିନ ଖାଇକି ଠିକ ଟାଇମ୍ରେ ଖାଇଲେ ସେଟା ଆମ ଦେହ ପାଇଁ ଶୀଘ୍ର ଭଲ।
0: ତା ସହିତ ଆପଣ କୁହନ୍ତୁ ଯେ ବେଳେବେଳେ ଆପଣ ଯୋଉ ସମୟରେ ଯୋଉ କାମ କରନ୍ତି ତାହା ବେଳେବେଳେ ଯଦି ବି ଲେଟ୍ ହେଇଯାଏ, କୌଣସି ନା କୌଣସି କାରଣରୁ ଆପଣ ଠିକ୍ ଟାଇମ୍ରେ ପହଞ୍ଚି ନ ପାରନ୍ତି, ସେଠି କେମିତି ଲାଗେ? ଆପଣ ନିଜକୁ କେମିତି ପ୍ରସ୍ତୁତି କରନ୍ତି ବା ସେଇ ସମୟରେ ନିଜକୁ ଆପଣ କେମିତି ପ୍ରେଜେଣ୍ଟ କରନ୍ତି?
1: ଏପରି ଆମେ କୌଣସି ଜାଗା ଜବ୍ କରିଥାଉ କିମ୍ବା କମ୍ପାନୀ ଯୋଉ ଥାଉ, ଠିକ୍ ଟାଇମ୍ ଯଦି ନ ପହଞ୍ଚି ପାରିଲେ କି କୌଣସି କାରଣ ଘରେ ଡେରି ଲେଟ୍ ହେଇଗଲା, ଠିକ୍ ସମୟ ଯଦି ନ ପହଞ୍ଚି ପାରିଲେ ମାଲିକଙ୍କର ବିଭିନ୍ନ ପ୍ରକାର ମାନେ କଟୁବାସ ସହିବାକୁ ପଡେ, ମାନେ ଯେପରି ଅନ୍ୟ କର୍ମଚାରୀ ମାନେ ଅଛନ୍ତି ତାଙ୍କର ବିଭିନ୍ନ ପ୍ରକାର କଥା ସହିବାକୁ ପଡେ, ଭାଇ ଖରାପ ଲାଗେ, ସେଇଟା ଲାଗେ ଠିକ ସମୟ ଅନୁସାରେ ପହଞ୍ଚିଲେ ଠିକ ସମ୍ମାନ, ଠିକ ମାନେ ନିଜ କାମ ଅନୁସାରେ ଠିକ ଆଗେଇ ପାରିବା, ଯେପରି ଆମେ ଠିକ ଟାଇମ୍ରେ କଲେଜ ନ ପହଞ୍ଚି ପାଇଲେ ପଢାଟା ଆଗକୁ ଚାଲି ଯାଇଥିବ, ଟିଚର ମାନେ ଜଣ ପିଲା ସକାଶେ ଆଉ ପଛକୁ ପଢେଇ ପାରିବେ ନାହିଁ, ନା ଆମେ ଜାଣିପାରିବାନି।

0: କୋଉ ବିଷୟରେ ଟିଚର ପଢେଇଲେ ଆମେ ଜାଣିପାରିବାନି, ଆମେ ପଛେ ରହିଯିବା, ତେଣୁ ଠିକ ଟାଇମ ଅନୁସାରେ ପହଞ୍ଚିକି ଟିଚର ମାନେ କୋଉ ବିଷୟରେ କଣ ପଢଉଛନ୍ତି ତା ଠିକ ନିକ ତନଖ କଲେ ଆମେ ଠିକ ଟାଇମରେ ଆଗକୁ ଭବିଷ୍ୟତରେ ଆଗକୁ ଆଗେଇ ପାରିବା।
1: ଓକେ, ସୁନ୍ଦର ମତାମତ ପାଇଁ ଆପଣଙ୍କୁ ଧନ୍ୟବାଦ।
0: ନମସ୍କାର।
1: ନମସ୍କାର। ପ୍ରକୃତରେ ସମୟ ହେଉଛି ଏମିତି ଏକ ଜିନିଷ, ସମୟ ହେଉଛି ଏମିତି ଏକ ମୂଲ୍ୟ ଯେଉଁ ମୂଲ୍ୟର କି ତୁଳନା ନାହିଁ କି କଳନା ନାହିଁ। ଏଇ ଦେଖୁନାହାନ୍ତି, ଆମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଠିକ 5:53 ଆମର ଟ୍ରାନ୍ସମିସନ ଷ୍ଟାର୍ଟ ହୋଇଥିଲା। କେତେ କେତେ ପ୍ରୋଗ୍ରାମ ଗଲାଣି, ସମୟ ଅନୁସାରେ ଆମେ ପ୍ରୋଗ୍ରାମ ଷ୍ଟାର୍ଟ କରୁଛେ ଆଉ ଏଣ୍ଡ ମଧ୍ୟ କରୁଛେ। ସେ ସମୟ ଅନୁସାରେ ଆମେ ଯଦି ନ କରିବା ତାହେଲେ କୌଣସି ବି ପ୍ରୋଗ୍ରାମ ଆମେ ଠିକ୍ରେ ପ୍ରେଜେଣ୍ଟ କରିପାରିବା ନାହିଁ, ଆପଣଙ୍କ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିପାରିବ ନାହିଁ। ତେଣୁ ପ୍ରତ୍ୟେକ କାମର ସମୟ ନିର୍ଘଣ୍ଟ ବା ନିରୂପଣ ହୋଇଥାଏ। ଯେମିତିକି ଆମର ଡେଲି ଡେଲି ଲାଇଫ୍ରେ ଆମେ ମଧ୍ୟ କିଛି ଟାଇମ୍ ସେଡ୍ୟୁଲ୍ ବନେଇଥାଉ, ଯେଉଁ ଟାଇମ୍ରେ ଆମେ ଯାହା କରିଥାଉ ସେଥିରୁ ଯଦି କେବେ କେମିତି ଡେରି ହୋଇଗଲା, ଏପଟ ସେପଟ ହୋଇଗଲା, ଆମେ ବ୍ୟସ୍ତ ହୋଇପଡ଼ୁ, ଚିଡ଼ଚିଡ଼ ହେଉ, ରାଗିଯାଉ, ବେଳେବେଳେ ଆମେ ନ ଖାଇକି ଘରୁ ପଳେଇଯାଉ ଯେ ଲେଟ୍ ହୋଇଗଲାଣି। ତେବେ ସେ ଲେଟ୍ର କାରଣ କ'ଣ, କେମିତି କ'ଣ ଆମେ ତା ପରବର୍ତ୍ତୀ ଅବସ୍ଥାରେ ସମୟରେ ଟାଇମ୍ ମ୍ୟାନେଜ୍ କରୁ, ଏ ସମ୍ପର୍କରେ ଆଜି ଆମେ ଚର୍ଚ୍ଚା କରିବା। ଏବେ ଦେଖିବା ଆଉ ଜଣେ କଲର୍ ଆମ ସହିତ ଯୋଡ଼ି ହେଉଛନ୍ତି, ସେ କିଏ? ହ୍ୟାଲୋ, ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ହ୍ୟାଲୋ
2: ହ୍ୟାଲୋ, ମୁଁ ଭୁବନେଶ୍ୱରରୁ ପ୍ରକାଶ ଚନ୍ଦ୍ର ସାହୁ ସାଲିଆ ସାହୁରୁ କହୁଛି।
1: ଆପଣଙ୍କୁ ସ୍ୱାଗତ ଜଣାଉଛି, କ'ଣ କହିବେ ଆଜିର ଟପିକ୍ ସମ୍ପର୍କରେ?
2: ଦିଦି ନମସ୍କାର।
1: ନମସ୍କାର।
2: ଆଜି ଟପିକ୍ସରେ ହେଲା ସକାଳେ ଆମେ ଟାଇମ୍ରେ ଉଠିବା, ଟାଇମ୍ରେ ଦୋକାନ ଖୋଲିବା, ଦୋକାନ ଖୋଲିକି ଫେର 12:00 ଦୋକାନ ବନ୍ଦ କରିବା, ବନ୍ଦ କରିକି 1 ଯିବା, 1 ଯାଇକି ଭଲ ଭଲ ଟିକେ ପନିପରିବା ଖୋଜିକି ଆଣିବା।
1: ଆଚ୍ଛା, 1 ମାର୍କେଟ?
2: ଆଜ୍ଞା।
1: ଆଚ୍ଛା,
2: ଆଉ ଟିକେ 12:00 ବେଳେ ଗଲେ ଟିକେ ଆମକୁ ଭଲ ଭଲ ପରିବା ଟିକେ ମିଳେ।
1: ଆଚ୍ଛା,
2: ଆଉ ଭଲ ଭଲ ପରିବା ଟିକେ ଆଣିନେ 3-4 ସେଟା ଲାଷ୍ଟିଂ କରେ, ଆଉ ସେଇ ଯୋଗୁଁ ଆମେ 12:00 ଟିକେ ବେଗାବେଗି ଗଲେ ଆମେ ଭଲ ଜିନିଷଟା ମିଳୁ। ଆଉ ଆଣୁ ଆଣୁ 2 ବାଜିଯାଏ, ଆଜି ଫେର ଝିଅର 3 ବେଳେ ପରୀକ୍ଷା ଅଛି।
1: ଆଚ୍ଛା,
2: ଆଉ ସେ ପନିପରିବା ଆଣିକି ଫେର ତାକୁ ଝିଅକୁ ପରୀକ୍ଷା ନବାକୁ ଯିବି ରାଜଧାନୀ କଲେଜରେ, ଆଉ ଆସିନେ ଫେର 4:30-5 ହେଇଯିବ ଦୋକାନ ଖୋଲୁ ଖୋଲୁ ଆଉ।
1: ଆଚ୍ଛା, ତେବେ ସମୟର ଗୋଟେ ମ୍ୟାନେଜମେଣ୍ଟ ଦିନ ସାରା ଆମକୁ କରିବାକୁ ପଡେ, ଏଇ ସମୟରେ ଆମେ ଏଇ କାମ କରିବା, ସେଇ ସମୟରେ ସେଇ କାମ କରିବା, ଏମିତି ଆମକୁ କରିବାକୁ ପଡେ ନାଇଁ କି?
2: ହଁ, ଏଇଟା ହେଲା ଆମ ନିଜ ଉପରେ ସବୁ ଟାଇମ୍ ବାହାର କରିକି ଆମେ ସମୟକୁ ଦେଖିକି ଆମେ ଚଳିବାକୁ ପଡିବ।
1: ଆଚ୍ଛା, ଆପଣ ସେମିତି ସମୟ ନିର୍ଘଣ୍ଟ କରିଦେଇଛନ୍ତି, କୋଉ ସମୟରେ ଆପଣ ଦୋକାନ ଖୋଲିବେ, କୋଉ ସମୟରେ ଘର କାମ କରିବେ, କଣ କରିବେ, ଏ ସବୁ ଆପଣ କରିଛନ୍ତି ବୋଲି ଆପଣ ଆନନ୍ଦରେ ଅଛନ୍ତି, ଭଲରେ ଅଛନ୍ତି। ଓକେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଏତେ ସୁନ୍ଦର ମତ ରଖିଥିବାରୁ। ନମସ୍କାର।

0: ମୁଁ ତ ସେଇ କଥା କହୁଥିଲି, ବେଳେବେଳେ ଆମେ ଟିକେ ଅଳସୁଆ ହେଇଯାଉ, ସକାଳୁ ସକାଳୁ ଉଠିବାକୁ ଇଚ୍ଛା ହୁଏନି, ନିଦ ଭାଙ୍ଗିଲା ପରେ ମଧ୍ୟ ଆମେ କିଛି ସମୟ ଏପଟ ସେପଟ ଏପଟ ସେପଟ କଡ଼ ଲେଉଟୁ ଲେଉଟୁ 5-10 ମିନିଟ୍ ପଳେଇଯିବ ବୋଲି ଆମକୁ ଜଣାନଥିବ, କିନ୍ତୁ ସେଇ ଟାଇମ୍ରେ ଆମେ ଯଦି ଉଠିକି ଆମର ନିତ୍ୟକର୍ମ ସାରିବା, ତାପରେ ତାପରେ ଯାହା ଯାହା କାମ ଅଛି କରିବା, ଆମକୁ ଜମା ବିରକ୍ତି ଲାଗିବନି, ଠିକ୍ ଟାଇମ୍ରେ ଆମେ ସବୁ କାମ କରିପାରିବା। ତେଣୁ ଦୈନନ୍ଦିନ ଜୀବନରେ ଆମର ଟାଇମ୍ ସେଡ୍ୟୁଲ୍ ଯାହା ଥାଏ, ସେଥିରେ ଯଦି ବି ଏପଟ ସେପଟ ହେଇଗଲା, ଆମ ମୁଣ୍ଡ ଖରାପ ହେଇଯାଏ, ଆମେ ରାଗିଯାଉ, ବିରକ୍ତି ହେଇଯାଉ, ଚିଡ଼ଚିଡ଼ ହଉ, ବେଳେବେଳେ ଠିକ୍ ଆମେ ରୋଷେଇ କରିପାରୁନା, ଖାଇପାରୁନା, ଏମିତି ନାନା ପ୍ରକାରର ପ୍ରବ୍ଲେମ୍ସ ଦେଖାଦିଏ। ତେଣୁ ଆପଣଙ୍କ ଲାଇଫ୍ରେ ଏମିତି କ'ଣ କ'ଣ ପ୍ରୋବ୍ଲେମ୍ ହୁଏ, ଯଦି ଆପଣ ଟାଇମ୍ରୁ ଟିକେ ବିଚ୍ୟୁତ ହେଇଯାଆନ୍ତି, ବାହାରି ଯାଆନ୍ତି, ଆଜି ଆମକୁ କହିପାରିବେ, ଆମ ସହିତ ସେୟାର କରିପାରିବେ। ଆମ ନମ୍ବର 0671230315। ଏବେ ଦେଖିବା ଆଉ ଜଣେ କଲର୍ ଆମ ସହିତ ଯୋଡ଼ି ହେବାକୁ ଚାହୁଁଛନ୍ତି, ସେ କିଏ? ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ନମସ୍କାର ଆଜ୍ଞା, ବିଜ୍ଞାନ ମହାନ୍ତି କଟକରୁ
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କ'ଣ କହିବେ ଆଜିର ଟପିକ ସମ୍ପର୍କରେ?
1: ଜିନିଷ ହଉଛି ମୁଁ ନିଜ କଥା କହୁଛି
0: ଆଜ୍ଞା।
1: ମୋର ଟାଇମ୍ ରାତି ଭୋର 4ଟାରୁ ଉଠିବା, ଗାଧେଇବା, ମନ୍ଦିର ଯିବା। ଯୋଉଦିନ ମୋର ସେଟା ବନ୍ଦ ହେଇଗଲା, ତ ସେଦିନ ମୋର ଗାଧେଇବାଟା ଦିନ 2ଟା।
0: ଆଚ୍ଛା,
1: ବାଇ ଚାନ୍ସ ଯଦି କିଛି ଗୋଟେ ପ୍ରୋବ୍ଲେମ ହେଇଗଲା, ମୁଁ ଉଠି ପାଇଲିନି କି କଣ ପାଇଁ ଗୋଟେ ମାନେ ରହିଗଲି, ତାହେଲେ ସେଦିନ ଗାଧେଇବା 4ଟାରୁ ମୋର ବନ୍ଦ।

0: ଯେତେ ଯିଏ କହିଲେ ବି ମୁଁ ତା ପର ମୁହୂର୍ତ୍ତରେ ଗାଧେଇ ପାରେନି। ସେଇ ଗାଧେଇଲା ବେଳକୁ ଦିନ ଦିଟା ହେଇଯାଏ, ମନ୍ଦିର ଯିବାର ପ୍ରଶ୍ନ ହିଁ ଉଠେନି। ତେଣୁ ଯୋଉ ସିଡ୍ୟୁଲରେ ଥାଏ ଯଦି ସେଇ ସିଡ୍ୟୁଲ ରହିଲା ତାହେଲେ ତ ଠିକ ଅଛି, ଅଦରୱାଇଜ ସବୁ ଏପଟେ ଅଟେଇଯିବ। ତେଣୁକରି ଆପଣଙ୍କ ସିଡ୍ୟୁଲରେ ରହିବା ନିହାତି ଜରୁରୀ।
1: ବେଳେବେଳେ କଣ ହୁଏ କି ଆମର ଯଦି କିଛି ଦାୟିତ୍ୱ ନଥିବ, କିଛି କାମ ନଥିବ, ଆମେ ଟିକେ ଅଳସୁଆ ହେଇଯାଉ, ସେଇ ଟାଇମ୍ରେ ଆମେ ସେଇ କାମଟି କରିବା ପାଇଁ ଇଚ୍ଛା ପ୍ରକାଶ କରୁନା। ହଁ, ମୁଁ ଆଜି ତ ଘରେ ଅଛେ, ଏଇ ଟାଇମ୍ ଟିକେ ଗଡିଗଲେ ବି କିଛି ଅସୁବିଧା ନାହିଁ।
0: ଏମିତି ମୋ କ୍ଷେତ୍ରରେ କଣ ହୁଏ, ମାନେ ଏମିତି କିଛି କାମ ଯଦି ମୋର ନାହିଁ ତାହେଲେ ମୁଁ ରାତି ଗାଧେଇବାଟା ନିଶ୍ଚିତ।
1: ଆଚ୍ଛା,
0: ସପୋଜ ଗୋଟେ ସେଇ ଭୋର ସମୟରେ ଯିବାର ଅଛି, ସେତିକି ବେଳକୁ ସପୋଜ ମୋତେ କିଛି ବସ୍କୁ ଅପେକ୍ଷା କରିବାର ଅଛି, କିଛି ଆସିବାର ଅଛି, ତ ସେଇଠି ସରିଗଲା ସବୁ। ମୁଁ ଯାଇଥିବି ସିଆଡେ ବସ୍ ପାଖକୁ, ଆଉ ତ ଗାଧେଇ ହବନି, ରହିଲା କଥା ଆଉ କଣ, ସେ ରହିଗଲା। ଆଉ ଗାଧେଇବାର ଆସିକି ସେଠୁ ଛଅଟା ବେଳକୁ ମୁଁ ସବୁ ଛଅଟା ବେଳକୁ ଫେରିଲି, ଛଅଟା ବେଳକୁ ଗାଧେଇକି ବି ମୁଁ ଯାଇପାରିବି,
1: କିନ୍ତୁ ଇଚ୍ଛା ହୁଏନି,
0: ହୁଏନି ପୁଣି ସେମ୍ ସେଇ ଦିଟା।
1: ଆଚ୍ଛା,
0: ଲଞ୍ଚ ସମୟରେ
1: ଏପଟ ସେପଟ ହେଇଯାଉ, କାହିଁକି କିଛି ଗୋଟେ ଭଲ ଲାଗେନି, ଆଉ ସେ ଦିନଟା କେମିତି ଅଧୁରା ଅଧୁରା ଲାଗେ, କିଛି ଗୋଟେ ଛାଡିଦେଲା ଭଳିଆ ମନେ ହୁଏ। ଓକେ, ସୁନ୍ଦର ଆଜ୍ଞା ଆଜ୍ଞା, ନିହାତି ଭାବରେ ଏତେ ସୁନ୍ଦର ମତ ରଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ।

0: మ్యూజికల్ ఇయర్స్ ఆకాశవాణి ఎఫ్ఎం రెయిన్బో కటక్ దిల్ సే దిల్ తక్రి చాలిచి డైలిన్ లైవ్ చర్చా జో షోరే ଆପଣମାନେ ସିଧାସଳଖ ଭାବରେ ଆମ ସହିତ କଥା ହୁଅନ୍ତି ଆମେ ଯାହା ଟପିକ୍ ରଖିଥାଉ ତେବେ ଆଜିର ଟପିକ୍ ତ ଆପଣ ଶୁଣି ସାରିଛନ୍ତି ଡେଲି ଡେଲି ଲାଇଫ୍ରେ ଆପଣ ଯଦି ନିଜ ଟାଇମ୍ ସେଡ୍ୟୁଲ୍ରୁ ବାହାରକୁ ବାହାରି ଯାଆନ୍ତି ତାହେଲେ କ'ଣ କ'ଣ ପ୍ରୋବ୍ଲେମ୍ର ସମ୍ମୁଖୀନ ହେବାକୁ ପଡ଼ିଥାଏ ଆଜି ଆପଣ ଆମକୁ ସିଧାସଳଖ ଜଣାଇ ପାରିବେ ତେବେ ଆମ ଟେଲିଫୋନ୍ ନମ୍ଘରଟି ହେଉଛି 06712303153 हेलो आकाशवाणी एफएम रेनबो कटक
1: हेलो मैम नमस्कार
0: नमस्कार के कहउछंती
1: मैम मो अरविंद कहतली कटक
0: आपनक टाइटल ते कहबे ने हमकु
1: अरविंद लाल
0: आज्ञा आपनक हमे स्वागत जणउछु आज आपन फर्स्ट टाइम कॉल करिछंती की
1: नै मैम मो आगु थोर टाइम कॉल करती आज सेकंड टाइम मोर लागला
0: अच्छा ओके सेकंड टाइम आपण आज फोन करिसेंती कोन कहबे आज रो जहा टॉपिक रहिछि
1: मैम आज गुडा भलो टॉपिक रखछंती
0: आज्ञा
1: आज टॉपिक बिषय में कहछि जे टाइम एंड टाइम डस नॉट वर्क फॉर नन सेति पई समय रो सतुपयोग जो माने करिसेंती
0: आज्ञा
1: ए माने ही जीवन रे आगु के जाइछ आउ तार गुडा जवन तो निदर्शन रो ଦେଖିଛି ଆମ ଯେତେ କିଛି ସବୁ ଭଲ ଲୋକ ସବୁ ମିଶ୍ରକୁ ଯାଇଛନ୍ତି ଯୋଉମାନେ ସମାଜରେ ନାଁ କରିଛନ୍ତି ସମସ୍ତେ ବହୁତ ଟାଇମ୍ କନ୍ସିୟସ୍ ଆଉ ତାଙ୍କ ହାତରେ ଘଡ଼ି ମସ୍ତିବ ତାଙ୍କ ହାତରେ ଘଡ଼ି ଥିବ ସେମାନେ ଘଡ଼ି ପିନ୍ଧିବା ତାଙ୍କର
0: ଅଭ୍ୟାସ
1: ଏଇଟା ମୁଁ ଗୋଟେ ଲକ୍ଷ୍ୟ କରିଛି
0: ସତ କଥା ଏବେ ତ ଆଉ ଘଡ଼ି ଦେଖିବାକୁ ମିଳୁନି ବହୁତ କ୍ୱଚିତ ଲୋକ ହାତରେ ଘଣ୍ଟା ପିନ୍ଧୁଛନ୍ତି ନହେଲେ ମୋବାଇଲ ସବୁ କିଛି ନେଇଗଲା ମାନେ ମୋବାଇଲରେ ଆପଣ ଟଚ୍ କଲେ ଟାଇମ୍ ଦେଖିପାରିଲେ ସବୁକିଛି ଦେଖିପାରିଲେ ଘଣ୍ଟା ପିନ୍ଧିବା ଯାହାର ଯାହାର ସଉକ ସେମାନେ କେବଳ ପିନ୍ଧୁଛନ୍ତି କିନ୍ତୁ ବହୁତ ଲୋକ ଘଣ୍ଟା ପିନ୍ଧିବା ଛାଡି ଦେଲେଣି
1: ସବୁବେଳେ ଲୋକ କାଇଁ ଘଣ୍ଟା ଆଉ ପିନ୍ଧୁ ନା କିନ୍ତୁ ଘଣ୍ଟା ମାନେ ପିନ୍ଧନ୍ତି ତାର ଗୋଟେ ବେନିଫିଟ ହେଲା କଣ ନା ସେମାନେ ସବୁବେଳେ ଟାଇମ୍ କନ୍ସିୟସ୍ ହେଇ ରହିବେ ଆଉ ମୁଁ ଜାଣିଛି ଭଲ ରକମ ଭାବରେ ଯଦି ଅବିକା କାମ ଆଜିକା କାମ ଅବିକା ନ କରାହେଲା ତାହେଲେ ସେଇ କାମ ଡିଲେ ହେଇକି ଦିନେ ଆମ ଉପରେ ଗୋଟେ ପଥର ଭଳିଆ ମଧ୍ୟ ହେଇଯିବ
0: ଠିକ କଥା ଏକଦମ ଠିକ କଥା କହିଛନ୍ତି ତେବେ ସମୟ ନିର୍ଘଣ୍ଟ ବା ନିରୂପଣ ଯେମିତି ହେଇଥିବ ସେ ଅନୁସାରେ ଆମେ ଯଦି ଆମ କାମକୁ ଆରମ୍ଭ କରିବା ଆଉ ଶେଷ କରିବା କୌଣସି ପ୍ରକାର ଟେନସନ୍ ବା ମାନସିକ ଚାପରେ ଆମେ ପଡ଼ିବାନି ବହୁତ ଧନ୍ୟବାଦ ଆପଣଙ୍କୁ ଆମ ସହିତ ସେକେଣ୍ଡ ଟାଇମ୍ ପାଇଁ ଯୋଡ଼ି ହେଲେ ଆଉ ଆମ ଟପିକ୍ ଓରିଏଣ୍ଟେଡ୍ ଆପଣ ମତ ରଖିଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ନିଶ୍ଚିତ ଭାବରେ ସମୟକୁ ବାଦ ଦେଇ ସମୟକୁ ଛାଡ଼ି ଦେଇ ଆମେ

0: କିଛି ବି କାମ କରିପାରିବା ନାହିଁ। ଗୋଟେ ନିର୍ଦ୍ଦିଷ୍ଟ ସେଡ୍ୟୁଲ ଭିତରେ ସୂର୍ଯ୍ୟ ମଧ୍ୟ ଉଦୟ ହୁଅନ୍ତି, ସୂର୍ଯ୍ୟ ମଧ୍ୟ ଅସ୍ତ ଯାଆନ୍ତି। ସୂର୍ଯ୍ୟଙ୍କର ମଧ୍ୟ ନିର୍ଦ୍ଦିଷ୍ଟ ଟାଇମ୍ ରହିଛି, ଋତୁ ଅନୁସାରେ କେବଳ ଟିକେ ଏପଟ ସେପଟ ହୁଏ। ସେ ସମୟ ବି ନିର୍ଘଣ୍ଟ ମାନେ ନିରୂପଣ ହୋଇଥାଏ, ଏହି ସମୟରେ ସୂର୍ଯ୍ୟୋଦୟ, ଏହି ସମୟରେ ସୂର୍ଯ୍ୟାସ୍ତ। ଆମେ କିନ୍ତୁ ମଣିଷ ହେଇ ଆମେ ଆମ ସମୟ ନିର୍ଘଣ୍ଟ ନିରୂପଣ କରିପାରନ୍ତି ନାହିଁ, ଯାହାଫଳରେ ଆମେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଉଠିବା ଟାଇମ୍ ଆମର ପରଫେକ୍ଟ ନଥାଏ, ଖାଇବା ଟାଇମ୍ ପରଫେକ୍ଟ ନଥାଏ, ଶୋଇବା ଟାଇମ୍ ପରଫେକ୍ଟ ନଥାଏ, କାମ କରିବା ଟାଇମ୍ ପରଫେକ୍ଟ ନଥାଏ। ଯେମିତି ହେଲେ ଆମେ ଏପଟ ସେପଟ ଟାଇମ୍ରେ ହିଁ ଲେଟ୍ରେ ଆମେ ଚାଲିଥାଉ, ଯାହାର ଫଳସ୍ୱରୂପ ଆମେ ଅଳସୁଆ ହୋଇଯାଉ, ବିଭିନ୍ନ ସମୟରେ ଆମେ ଅପଦସ୍ତ ହଉ, ଅସମ୍ମାନିତ ହଉ, ତାପରେ ବି ଆମେ ସମୟକୁ ଜାଣିପାରୁନା, ଚିହ୍ନିପାରୁନା। ଆଜି ସେହି ସମ୍ପର୍କରେ ଆମେ କିଛି ଆଲୋଚନା କରୁଛେ, ଆପଣମାନେ ସୁନ୍ଦର ସୁନ୍ଦର ମତ ରଖୁଛନ୍ତି। ଏବେ ଦେଖିବା ଆଉ ଜଣେ କଲର୍ ଆମ ସହିତ ଯୋଡ଼ି ହେବାକୁ ପୁରାପୁରି ଆସିଗଲେଣି, ସେ କିଏ କୋଉଠୁ କହୁଛନ୍ତି, ଆସନ୍ତୁ ଶୁଣିବା। ହ୍ୟାଲୋ ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ହ୍ୟାଲୋ ମ୍ୟାମ୍, ନମସ୍କାର। ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଛନ୍ତି?
1: ମ୍ୟାମ୍, ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଥିଲି, କୁଆଁରପାଳ ମାଣିଆ ମନ୍ଦିର।
0: ଆପଣଙ୍କୁ ସ୍ୱାଗତ ଜଣାଉଛି, କ'ଣ କହିବେ ଆଜିର ଟପିକ୍ ସମ୍ପର୍କରେ?
1: ମ୍ୟାମ୍, ସର୍ବପ୍ରଥମେ ଆଜି କହୁଛି, ସକାଳ ଅଧ୍ୟ ତାରିଖରୁ ଧରି ଆମର ମର୍ଣ୍ଣିଂ ମର୍ଣ୍ଣିଂ ପର୍ଯ୍ୟନ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି କାର୍ଯ୍ୟକ୍ରମ ସବୁ ଯାକ ତ ମୁଁ ଶୁଣୁଛି।
0: ଆଜ୍ଞା,
1: ମତେ ବେଶୀ ଭଲ ଲାଗିଲା, ଆଜି ଅର୍ଘ୍ୟତାଳ ବହୁତ ଆନନ୍ଦଦାୟକ ଦେଇଛି, ସେଥିପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ।
0: ଏତେ ସକାଳୁ ଆପଣ ଶୁଣୁଛନ୍ତି ଆମ ପ୍ରୋଗ୍ରାମ, ଫିଡ୍ବ୍ୟାକ୍ ଦଉଛନ୍ତି, ଆପଣଙ୍କୁ ମଧ୍ୟ ବହୁତ ଧନ୍ୟବାଦ।
1: ମୋର ତ ସବୁଦିନ ହେଲା ସକାଳୁ 5:30 ନିଶ୍ଚିତ ଉଠିବା, 5:30 ନିଶ୍ଚିତ ଉଠିବାକୁ ଚେଷ୍ଟା କରାହଉଛି, କିନ୍ତୁ 5:30 ନିଶ୍ଚିତ ଉଠିବା, ମୁହଁ ହାତ ଧୋଇଛି, ରେଡିଓ ସୁଇଚ୍ ଟିକେ ମାରିବା, ଏଫ୍ଏମ୍ ଟିକେ ଗୀତ ଯୋଡ଼ିଏ ଶୁଣିବା ଭଜନ, ତାପରେ ହେଲା ଆମର ତନ୍ତ କାମ, ଠିକ 6:30 ହେଲେ ତନ୍ତକୁ ଯିବା ହବ, 8:00 ଯାଏ ତନ୍ତ ଗୁଣା ହବ, 8:00 ଗାଧୁଆ ହବ, ତା ଭିତରେ ପାଖରେ ନଳକୂଅରେ ଗାଧୁଆ ହବ, ଆପଣଙ୍କ ମର୍ଣ୍ଣିଂ ମର୍ଣ୍ଣିଂ ଶୁଣା ହଉଥିବ, ତା ଭିତରେ ଆପଣଙ୍କ ଟ୍ରଫିକ ଆସିଯିବ, ଗାଧୁଆ ଭିତରେ କିଛି ଜଳଖିଆ ଟିକେ କରାହବ, ତାପରେ ବସିକି 9:00-10:00 ମୋବାଇଲ ସହ ତନ୍ତ ଚାଲିଥିବ, ମୋବାଇଲ ମରା ଚାଲିଥିବ, ଲାଗିଲେ ଲାଗିଲେ ଭଲ, ନ ଲାଗିଲେ ଭଲ, ଆଉ କଣ କରିବା।
0: ଏବେ କଣ ଆପଣ ବୁଣୁଛନ୍ତି ତାନ୍ତରେ?
1: ନା, ଆମେ ମଶାରି ଶାଢୀ ବୁଣୁଛୁ।
0: ଆଚ୍ଛା ଆଚ୍ଛା, ତେବେ ଶାଢୀ ବୁଣିବା ସହିତ ଆପଣ ରେଡିଓ ଶୁଣୁଛନ୍ତି, ମୋବାଇଲରେ କଲ୍ କରୁଛନ୍ତି, ଆଉ କଲ୍ କରିବା ପରେ ଆପଣ ଟପିକ୍ ସମ୍ବନ୍ଧୀୟ କଥା ବି ଆମ ସହିତ ସେୟାର କରୁଛନ୍ତି, କାମ ଭିତରେ ଆପଣଙ୍କ ହାତ ଚାଲିଛି, ପାଟି ବି ଚାଲିଛି?
1: ଦେଖନ୍ତୁ, 12:00 କାମ କରାହଉଛି, 12:00 ଉଠା ହବ, ଟିକେ 10 ମିନିଟ ଖଣ୍ଡେ ରେଷ୍ଟ ନେଇକି 12:30 ଗୋଟେ ଭିତରେ ଖିଆ ହବ, ଟିକେ ରେଷ୍ଟ ନିଆ ହେଇକି 2:30 କଣ୍ଟୁକୁ ଯିବା ହବ, ପୁରା 5:00 ଯାଏଁ ତନ୍ତ ଗୁଣା ହବ, ତାପରେ ଯୋଉ ଡ୍ରାଇଭିଂ ଲାଇଫ ଟିକେ ବି ଶୁଣା ହବ, 6:00 ପୁରା ବନ୍ଦ, ବୁଲାବୁଲି ହବ ଟିକେ, 8:00 ଯାଏଁ ସାଙ୍ଗସାଥି ମାନେ କଥା ହବ, ଭାଇମାନଙ୍କ ସହିତ ଯୋଡ଼ି ଯୋଡ଼ି ହେଇକି କଥା ହବ, 9:00-10:00, ତାପରେ ଆସିକି 10:00 ଖାଇବା ପିଇବା କରିକି ଶୁଆ ହବ, 10:30-11:00 ଭିତରେ ଶୁଆ ହବ, ସକାଳ 5:30 ଉଠା ହବ,
0: ଏମିତି ଆପଣଙ୍କର ଦୈନନ୍ଦିନ।
1: ତା ଭିତରେ ଯଦି କୁଆଡେ ଯିବାର ଥିବ, ଆଗରୁ ପ୍ଲାନିଂ କରାହଉଛି ଯେ ଏଇ ଦିନ ଇଆଡେ ଯିବା ହବ, ଏମିତିକି ମାସକେ ଗୋଟେ ଦିନ ସଂକ୍ରାନ୍ତି ଦିନ ମୋର ଛୁଟି, ମୁଁ ସାଙ୍ଗସାଥି ନେଇକି ଯୁଆଡେ ହେଲେ ବୁଲିଯିବି, ନହେଲେ ବନ୍ଧୁ ବାନ୍ଧବ ଘରେ ଯିବି, ପୁରା ଟାଇମ୍ ଫିକ୍ସ, ମାସ ସାରା ମୋର ଟାଇମ୍ ଫିକ୍ସ, କୋଉ ଦିନ କଣ କରାହବ ମୋର ରେଜଲ୍ଟ ଥିବ, ମୋର ଯଦି ଆଜି ପାଖରେ ଆଗକୁ କଣ କରିଛ, କୋଉ ଦିନ ମୁଁ ଗୋଟେ ଗୋଟେ କହିବି,
0: ବହୁତ ବଢିଆ। ଆପଣ ଏମିତି ସମୟ ବାଣ୍ଟି ଦେଇଛନ୍ତି, ଯାହାଫଳରେ କି ଆପଣଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡୁନି।
1: ନାଇଁ ମ୍ୟାମ୍, ମୁଁ ସଦାବେଳେ ଯୁଆଡେ ଯିବି, 4 ମାସରେ ବି ସିଲେକ୍ସନ ହେଇଛି, ଏଇ ମାସରେ ଇଆଡେ ଯିବି, ଏଇ ମାସରେ ଏଇ କାମ କରିବି,
0: ବହୁତ ବଢିଆ,
1: ସବୁ ଟାଇମ୍ ସେ ସଦାବେଳେ
0: ସୁନ୍ଦର ଭାବରେ ମତାମତ ରଖିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ନମସ୍କାର, ରହିଲି ମ୍ୟାମ୍।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ତେକରେ ଚାଲିଛି ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ସତରେ ସବୁ କାମର ଗୋଟେ ସମୟ ନିରୂପଣ କରାଯାଇଥାଏ ଆପଣ ଡକ୍ଟରଙ୍କ ପାଖକୁ ଯାଆନ୍ତୁ ସ୍କୁଲ ଯାଆନ୍ତୁ କଲେଜ ଯାଆନ୍ତୁ ମାର୍କେଟ ଯାଆନ୍ତୁ ଯେକୌଣସି ଜାଗାକୁ ଯାଆନ୍ତୁ ଗୋଟେ ସମୟ ନିର୍ଘଣ୍ଟ ହୋଇଥାଏ ଆମ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ମଧ୍ୟ ସମୟ ନିର୍ଘଣ୍ଟ ଏହି ସମୟରେ ମଙ୍ଗଳ ଆଳତୀ ଏହି ସମୟରେ ଅଧର ଠାକୁରଙ୍କର ଯେଉଁ ବେଶ ଲାଗି ହେଉଛି ଏହି ସମୟରେ

0: ଘଣ ମେଲା ଏ ସମୟରେ ସକାଳ ଧୂପ, ଏ ସମୟରେ ମଧ୍ୟାହ୍ନ ଧୂପ, ପ୍ରତ୍ୟେକ କାମର ସମୟ ନିରୂପଣ କରାଯାଇଥାଏ। ସମୟକୁ ଛାଡ଼ି ଦେଇ ଆମେ କୌଣସି କାମ କରିପାରିବା ନାହିଁ। ତେଣୁ ଯେଉଁମାନେ ସମୟର ମୂଲ୍ୟକୁ ବୁଝୁନାହାନ୍ତି, ଯେଉଁମାନେ ସମୟକୁ ଠିକ୍ ଭାବରେ ଗୁରୁତ୍ୱ ଦେଇ କାମ କରନ୍ତି ନାହିଁ, ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏହି ସମ୍ପର୍କରେ ଆଜି ଆମର ଆଲୋଚନା ଚାଲିଛି। ଆପଣମାନେ ସୁନ୍ଦର ସୁନ୍ଦର ମତ ରଖୁଛନ୍ତି। ତେବେ ଡେଲି ଡେଲି ଲାଇଫ୍ରେ ଆପଣମାନେ ନିଜ ଜୀବନରେ ଯାହା ଯାହା ସେଡ୍ୟୁଲ୍ କରିଛନ୍ତି ଦୈନନ୍ଦିନ ଜୀବନରେ, ସେଥିରେ ଯଦି ଟିକେ ବ୍ୟତିକ୍ରମ ହେଉଛି, ଏପଟ ସେପଟ ହୋଇଯାଉଛି, କ'ଣ କ'ଣ ପ୍ରୋବ୍ଲେମ୍ ଦେଖାଦିଏ, ଏ ସମ୍ପର୍କରେ ଆଜି ଆମକୁ ସିଧାସଳଖ ଜଣାଇ ପାରିବେ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, କିଏ କହୁଛନ୍ତି? ହ୍ୟାଲୋ
1: ହ୍ୟାଲୋ ଆପା, ନମସ୍କାର।
0: ନମସ୍କାର,
1: ସୁମିଳା ବେହେରା କହୁଥିଲେ ସଡ଼ଙ୍ଗୀରୁ।
0: ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଜଣାଉଛି। ବହୁତ ଦିନ ପରେ ଆପଣଙ୍କ ସହିତ ମୁଁ କଥା ହଉଛି।
1: ନିହାତି ନିହାତି, ସମସ୍ତେ ଏମିତି ଚାନ୍ସ ଦେଲେ ଭଲ ଲାଗେ, ସମସ୍ତଙ୍କ କଥା ଶୁଣିବାକୁ ଭଲ ଲାଗେ। କେତେ ନୂଆ ଭାଇ କଲ୍ କରୁଛନ୍ତି, ବଢିଆ ଲାଗୁଛି। ଆଉ ଖାସ କରି ଆପଣଙ୍କୁ ବେଶୀ ଧନ୍ୟବାଦ ଦେବି, ଏତେ ସୁନ୍ଦର ସୁନ୍ଦର ପୁରୁଣା ଗୀତ ମାନେ ବଜାଉଛନ୍ତି ଯେତେବେଳେ ଆସିଲେ ସୋରେ, ସେଥିପାଇଁ ବେଶୀ ଧନ୍ୟବାଦ ନିଶ୍ଚୟ ପକ୍ଷେ। ଏତେ ସୁନ୍ଦର ପୁରୁଣା ଗୀତ ବଜାଉଛନ୍ତି, ଆଜି ବି ମୋ ପାଇଁ ଗୋଟେ ବହୁତ ବଢିଆ ଦିନ, କାହିଁକି ନା May 12 ମୋର ମ୍ୟାରେଜ୍ ଆନିଭର୍ସରୀ 23 ବର୍ଷ ଚାଲିଲା। ଆଉ ତମକୁ ସେତିକି ପ୍ରଣାମ ମାଗୁଛି, ଭଲ ପାଇବା ଆମର ଏମିତି ଥାଉ।
0: ବହୁତ ବଢିଆ, ଆପଣଙ୍କୁ ଶୁଭେଚ୍ଛା ଜଣାଉଛି। ଆପଣଙ୍କର ବୈବାହିକ ଜୀବନ ସୁଖମୟ ଆନନ୍ଦମୟ ହଉ, ଆଗକୁ ଆଗକୁ ଏମିତି ଆପଣଙ୍କର ଚାଲିଥାଉ ଜୀବନର ରାସ୍ତା, ଆଗକୁ ଆଗକୁ ସବୁବେଳେ ହସୁଥାନ୍ତୁ, ଆନନ୍ଦରେ ଥାନ୍ତୁ।
1: ଥ୍ୟାଙ୍କ ୟୁ ଅପା, ନମସ୍କାର ଆଉ ଥରେ ପୁଣି ଥରେ। ଆଉ ସମୟକୁ ନେଇକି ରଖିଛନ୍ତି ଟପିକ, ସେ ସମୟ ହିଁ ଆମ ପାଇଁ ସବୁକିଛି। ସମୟକୁ ଯଦି ଆମେ ଠିକ ଭାବରେ ଉପଯୋଗ କରିବା, ମାନେ ତମେ ସବୁ କ୍ଷେତ୍ରରେ ମାନେ ସୁବିଧାରେ ହିଁ ସବୁ କାମଟା ହାସଲ କରିପାରିବ। ସମୟରେ ଯଦି ଟିକେ ଅବହେଳା ହବ, ସେଟା ନିହାତି ବାଡେଇଲା ଭଳିଆ ଲାଗିବ, କାହିଁକିନା ଏ କାମଟା ମୁଁ ଏଇ ସମୟରେ କରିବାର ଥିଲା, ମୋର ଆଜି 5 ମିନିଟ୍ ଡେରି ହେଲା, ତାକୁ କେମିତି ଆଡଜଷ୍ଟ କରିବାକୁ ଚେଷ୍ଟା କରିବା, ସେ କାମଟାକୁ ଏମିତି ସୁରୁଖୁରୁରେ କରିକି ଆଉ ଗୋଟେ ତା ପଛକୁ ଆମର ଆଉ ଗୋଟେ କାମ ହିଁ ଥିବ, ତାକୁ କେମିତି ଆମେ କରିବା ପାଇଁ ନିଶ୍ଚିନ୍ତ ଆହୁରି ସମୟ ଟିକେ ଆଧିରୁ ବାହାର କରି ତା ଦେହରେ ଆଡଜଷ୍ଟ କରିବାକୁ ପଡିବ।
0: ବ୍ୟସ୍ତ ହେଇପଡୁ ଆମେ, ଡେରି ହେଇଗଲେ ଭାରି ବ୍ୟସ୍ତ ଲାଗେ।
1: ଆଉ କିନ୍ତୁ ଆତୁଳିଆ ହେବେନି କି ବିକିଳିଆ ହେବେନି, କିନ୍ତୁ ତାକୁ ଠିକ ସମୟରେ ହିଁ ଆମେ କରିବା, କାହିଁକିନା ବର୍ତ୍ତମାନ ଯୁଗରେ ହଠାତ୍ ଗୋଟେ କଣ ଗୋଟେ କରିଦେଲା ବେଳକୁ ଆପଣଙ୍କୁ ମାନେ ହାଲିଆ ଟାଇପ୍ର ଲାଗୁଛି, ମାନେ ମାଇଣ୍ଡଟା ଅଲଗା ପ୍ରକାର ଲାଗୁଛି, ଟେନସନଟା ବଢିଯାଉଛି, କିନ୍ତୁ ସେମିତି କରିବା ନାହିଁ। ସମୟକୁ ଦେଖିକି ଯଦି କାମଟା ଡେରି ହେଇଛି, 5 ମିନିଟ୍ ଡେରି ହେଇଛି, ଆମ ନିଜ କାମ ତ ଆମେ ଟିକେ ସୁରୁଖୁରୁରେ, ଆଉ ଅଫିସିଆଲି କାମ ଦେଖିଲା ବେଳକୁ ନିଶ୍ଚିନ୍ତ ତମକୁ ବି ସେଟା ଇଏ କରିବ, କାହିଁକିନା ପରର ଯେହେତୁ ଚାକିରି କରୁଛ, ତା ସମୟଟାକୁ ତୁମେ ଠିକ ଭାବରେ ହିଁ କରିବ, 5-10 ମିନିଟ୍ ଆଗରୁ ବାହାରି ଯିବାଟା ମୋ ମତରେ ଠିକ।
0: ହଁ, ଏକଦମ ଠିକ କଥା। ସମୟକୁ ଆମେ ଯଦି ନ ଚିହ୍ନିବା, ତାହେଲେ ଆମେ ନିଜେ ହିଁ ହଇରାଣ ହବା।
1: ଆଜ୍ଞା,
0: ତେବେ ଆଜି ମ୍ୟାରେଜ୍ ଆନିଭର୍ସରୀ ଉପଲକ୍ଷେ କଣ ସବୁ ସ୍ପେଶାଲ ହେଇଛି, ଆଉ ଟିକେ କଣ ଏପଟକୁ ଟିକେ ଦେଇଥାନ୍ତୁ, ଯଦି ଆମେ ଜାଣିଥାନ୍ତୁ, ମୁହଁ ଫୁହଁ ଟିକେ ମିଠା କରିଥାନ୍ତୁ।
1: ନିଶ୍ଚିନ୍ତ ନିଶ୍ଚିନ୍ତ, ଆମର ଏଇ କଥାବାର୍ତ୍ତାରେ ଭଲ ପାଇବା, ଦବା ନବା, ଏଇଟା ହିଁ ଆମର ଦରକାର। ଆଉ ଯୋଉ ଦବା ନବା ମିଠା ପିଠା ସେଗୁଡାକ କିଛି ସମୟ ପାଇଁ, କିନ୍ତୁ ଏ ସମ୍ପର୍କଟା ଆମର ସବୁଦିନ ପାଇଁ।
0: ଓକେ, ଆପଣ ଆସିଲେ ଭଲ ଲାଗେ, ଆପଣ କଥା ହେଲେ ଭଲ ଲାଗେ, ଆଜି ଏମିତି ଗୋଟେ ସୁନ୍ଦର ଦିନରେ ଆପଣ ଫୋନ କରି କଥା ହେଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଥ୍ୟାଙ୍କ ୟୁ ଅପା, ରହିଲି, ନମସ୍କାର।
0: ନମସ୍କାର।

ଘର ଭିତରେ ଆମେ ଯେତେ ଜଣ ମଣିଷ ଥାନ୍ତି, ସମସ୍ତଙ୍କର କାମ ଅଲଗା ଅଲଗା। ସେ ଅଲଗା ଅଲଗା କାମ ଭିତରେ ବି ଆମକୁ ଟାଇମ୍ ମ୍ୟାନେଜ୍ କରିବାକୁ ପଡ଼େ। ଧରନ୍ତୁ ଛୋଟ ଛୁଆମାନେ ଅଛନ୍ତି, ତାଙ୍କୁ ଠିକ୍ ସମୟରେ ଉଠେଇ ତାଙ୍କ କାମ କରିବା, ତାଙ୍କୁ ଖାଇବାକୁ ଦେବା, ତାଙ୍କର ଯାହା କାମ ଆମ ନିଜକୁ କରିବାକୁ ପଡ଼ିବ। ସେ ଭିତରେ ନିଜ କାମ ନିଜେ କରିବାକୁ ପଡ଼ିବ, ଘରେ ଅନ୍ୟମାନଙ୍କ କଥା ବି ବୁଝିବାକୁ ପଡ଼ିବ, ନିଜେ ଯଦି ବାହାରେ କାମ କରୁଛେ ଟାଇମ୍ରେ ଯାଇ ପହଞ୍ଚିବାକୁ ପଡ଼ିବ। ଏସବୁର ଗୋଟେ ଗୋଟେ ଟାଇମ୍ ଥାଏ। କୌଣସି ନା କୌଣସି କାମ ଯଦି ଡେରି ହେଇଗଲା ତାହେଲେ ସବୁ କାମ ବିଗିଡ଼ିଯିବ, ସବୁ କାମର ସମୟଟା ଟିକେ ଟିକେ ଡେରି ଡେରି ଡେରି ଡେରି ହେଇଯିବ, ଯାହାର ପରିଣାମ ସ୍ୱରୂପ ଆମେ ନିଜେ ହିଁ ହଇରାଣ ହେବା। ଆପଣମାନେ ଏଥିରେ ସମସ୍ତେ ଭୁକ୍ତଭୋଗୀ, ସମସ୍ତେ ଡେଲି ଡେଲି ଲାଇଫ୍ରେ ଏମିତିକା ସିଚୁଏସନ୍ର ନିଶ୍ଚିତ ଭାବରେ ସମ୍ମୁଖୀନ ହେଉଥିବେ, ଏମିତିକା ସିଚୁଏସନ୍ରେ ପଡ଼ିଯାଉଥିବେ, ବେଳେବେଳେ ହାଲିଆ ହୋଇପଡ଼ୁଛନ୍ତି, ଥକି ପଡ଼ୁଛନ୍ତି। ତଥାପି ସମୟ କାହାକୁ କେବେ ବି ଅପେକ୍ଷା କରେନି, ସେ ଆଗରେ ଆଗରେ ଚାଲିଯାଏ, ଆମେ ତା ପଛରେ ପଛରେ ଦୌଡ଼ି ଦୌଡ଼ି ଦୌଡ଼ି ଦୌଡ଼ି ହାଲିଆ ହୋଇପଡ଼ୁ। ବେଳେବେଳେ ତା ସହିତ ଆମେ ତାଳ ଦେଇ ଚାଲୁ, ଆଉ ବେଳେବେଳେ ଅଟକି ଯାଉ, ଝୁଣ୍ଟି ପଡ଼ୁ, ହାଲିଆ ହୋଇଯାଉ। ଏଇ

0: କି ଯିବା ଝୁଣ୍ଟି ପଡ଼ିବା ହାଲିଆ ହେବା କେବଳ ନିଜର ଅଳସ୍ୱାମୀ ପଣ ଯୋଗୁଁ ହିଁ ହେଇଥାଏ। ଆଉ ଜଣେ କଲର ଆମ ସହିତ ଯୋଡ଼ି ହେଇଗଲେଣି, ଦେଖିବା ସେ କିଏ। ହ୍ୟାଲୋ ହ୍ୟାଲୋ, ଆକାଶବାଣୀ ଏଫଏମ୍ ରେନ୍ବୋ କଟକ।
1: ନିଦ ଆଉ ନିଶା, ନିଦ ଆଉ ନିଶା, ଆଉ ଅନେକ ସମସ୍ତଙ୍କ ଠାରୁ କ୍ଷମା ଚାହିଁବି, ଆଉ ନାରୀ ମୋହ, ଇଏ ହଉଛି ବର୍ବାଦୀର ପ୍ରମୁଖ କାରଣ। ନମସ୍କାର ଆଜ୍ଞା।
0: ହଁ, କିଏ କହୁଛନ୍ତି?
1: ମୁଁ ପ୍ରଶାନ୍ତ କହୁଥିଲି, ରାଜହଂସ କଟକରୁ।
0: ଆପଣଙ୍କ ନାଁଟା ପ୍ରଶାନ୍ତ, ଆଉ କିଛି ଟାଇଟେଲ ଆପଣଙ୍କ ନାଁ? ଆଜ୍ଞା,
1: ପ୍ରଶାନ୍ତ ସିଂ।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। ନିଦ ନିଶା ଆଉ ଗୋଟେ କଣ କହିଲେ, ନାରୀ
1: ନାରୀ ମୋହ? ଆଜ୍ଞା।
0: ଆଚ୍ଛା, ଓକେ, କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ମ୍ୟାମ୍, ସମୟ ବିଷୟରେ କହିବି। ସମୟ ଗୋଟେ ଏମିତି ଜିନିଷ ସୂର୍ଯ୍ୟଙ୍କ ଠାରୁ ଶିଖିବାକୁ ପଡିବ, ଏବଂ ସମୟ କହୁଛି ଯେ ମତେ ତମେ ଆଜି ଚିହ୍ନା, ମୁଁ ତମକୁ କାଲି ଚିହ୍ନେଇ ଦେବି, ସମାଜରେ ଠିଆ
0: କରେଇଦେବି।
1: ମ୍ୟାମ୍, ବାସ୍ତବତା ବହୁତ, ତାକୁ ଯଦି ଆମେ ବିଶ୍ଳେଷଣ କରିବା ଯେ ଆମେ ଯଦି ସବୁ ମାନେ ସକାଳଟାକୁ ପ୍ରତିଦିନର ଠିକ କରିଦେବା, ତ ଆମର ଦିନ ତମାମ ଠିକ ହେଇଯିବ। ଆଉ ଯୋଉଠି ଦିନ ତମାମ ଠିକ ହେଇଯିବ ସେଠି ସବୁ ଦିନ ଠିକ ହେଇଯିବ। ଆଉ ଯୋଉଠି ସବୁ ଦିନ ଠିକ ହେଇଯିବ ସେଠି ସବୁ ମାସ, ତାପରେ ସବୁ ବର୍ଷ। ତେଣୁ ସେ ଅରୂପକ ଅଭ୍ୟାସରେ ନିଜକୁ ଯଦି ଆମେ ପରିଣତ କରିବା, ବାସ୍ତବ ଜୀବନଟା ମ୍ୟାମ୍ ବାସ୍ତବରେ ସୁଖମୟ ଅନୁଭବ ହବ।
0: ବଢିଆ ବଢିଆ କଥା ଆପଣ କହିଲେ। ତେଣୁ ପ୍ରତ୍ୟେକ ସକାଳ ଆମେ ଆଗ ଚେଷ୍ଟା କରିବା ଠିକ ସମୟରେ ଆରମ୍ଭ କରିବା ପାଇଁ, ଯଦି ଆମେ ଠିକ ସମୟରେ ସକାଳ ଆରମ୍ଭ କରିବା।
1: ଆଉ ତାପରେ ଏଇ ସମୟ ଆମ ଭିତରେ ସବୁଠୁ ପ୍ରମୁଖ କାରଣ ହେଲା ଆପଣ ଭଳି ଯୋଉ ସକାଳୁ ଆସି ଏତେ ସୁନ୍ଦର ପ୍ରୋଗ୍ରାମ, ଆଉ ତା ଭିତରେ ସମାଜକୁ ଗୋଟେ ଏତେ ସୁନ୍ଦର ବାର୍ତ୍ତା ଦଉଛନ୍ତି, ସେ ହଉଛି ମୋ ପାଇଁ ତ ବହୁତ ଖୁସିର କାରଣ ମ୍ୟାମ୍।
0: ଓକେ, ଆପଣ ଏମିତି ଆମକୁ ଶୁଣୁଥାନ୍ତୁ, ସୁନ୍ଦର ସୁନ୍ଦର ମତ ରଖୁଥାନ୍ତୁ।
1: ଆକାଶବାଣୀ ହଉଛି ଗୋଟେ ସୁନ୍ଦର ମାଧ୍ୟମ ମ୍ୟାମ୍, ଆଗରେ ନା ପଇସା ଖର୍ଚ୍ଚ ନା ସମୟ ଖର୍ଚ୍ଚ, ଆମେ କାମ କରିକି ଆ ସହିତ ଜଡିତ ରହିପାରିବା, ଇଏ ହଉଛି ବାସ୍ତବତା ମ୍ୟାମ୍। ସମୟ
0: ବଢିଆ କଥା କହିଲେ, ସୁନ୍ଦର ମତାମତ ରଖିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ନମସ୍କାର ଆଜ୍ଞା।
0: ନମସ୍କାର।

0: माननीय प्रधानमंत्री श्री नरेंद्र मोदी जी का देश के सभी एग्जाम वॉरियर्स के लिए विशेष संदेश।
1: जिंदगी परीक्षा के लिए नहीं है, हमारे जीवन को बनाने के लिए शिक्षा एक माध्यम है।
0: NCPCR आयोजित कर रहा है परीक्षा पर्व, जिसके लाइव सेशन के दौरान आप परीक्षा से संबंधित प्रश्न एक्सपर्ट से पूछ सकते हैं, जो कि 23 अप्रैल से 23 मई तक चलेंगे। अधिक जानकारी के लिए www.ncpcr.gov.in पर लॉगिन करें।
2: म्यूजिकली और आकाशवाणी एफएम रेनबो काटक दिल से दिल तक रे निश्चय छे आपन को सहित सीधा सड़क कथा हो छी। आपन टॉपिक ओरिएंटेड हम को निजर मत जणौ छथि। हम टेलीफोन नंबर 0671230353। एबे देखिबा आ जने कलन को। हेलो आकाशवाणी एफएम रेनबो काटक, କଲ୍ଟି କଟି ଯାଇଛି। ଓକେ, ନୋ ଟେନସନ୍, କିଛି ବି ଟେନସନ୍ ନେବାର ନାହିଁ। ଜୀବନରେ ଆଗକୁ ଆଗକୁ ମାଡ଼ି ଯିବାର ଅଛି, ଗତି କରିବାର ଅଛି। 0671230353 ନମ୍ବରକୁ ଆପଣମାନେ ପୁଣି ଥରେ ଟ୍ରାଏ କରିପାରିବେ, ଆମ ସହିତ କଥା ହେଇ ନିଜର ମତ ରଖିପାରିବେ। ହ୍ୟାଲୋ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ହ୍ୟାଲୋ
3: ନମସ୍କାର, ଗୁଡ୍ ମର୍ଣ୍ଣିଂ ରାଧେ ରାଧେ।
2: ନମସ୍କାର, ଗୁଡ୍ ମର୍ଣ୍ଣିଂ ରାଧେ ରାଧେ, କିଏ କହୁଛନ୍ତି?
3: ବଳରାମ ବେହେରା ଆଜ୍ଞା କହୁଥିଲି, ଏଜିଓ ପିଷ୍ଟାଫ ହାଇକୋର୍ଟ କଟକ।
2: ଆଜ୍ଞା, ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ ଆଜିର ଟପିକ ସମ୍ପର୍କରେ?
3: ଟପିକ ସମ୍ପର୍କରେ ଆଜ୍ଞା ଦେଖନ୍ତୁ, ସକାଳୁ ନିହାତି ଉଠିବା ଦରକାର ଆଜ୍ଞା। ସକାଳୁ ମାନେ ସୂର୍ଯ୍ୟ ଉଠିବା, ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଯଦି ଉଠିକି ଆପଣ ସ୍ନାନ କରିବେ, ତାହେଲେ ଆପଣ ଶରୀରରେ କୌଣସି ରୋଗ ହବନି। ତାପରେ ଆପଣ ହାର୍ଟଟା ଠିକ ରହିବ, ଆପଣ ହାର୍ଟ ଆଟାକ୍ ଯୋଉ ଲୋକଙ୍କର ଆଜିକାଲି ସେଇଟା ପ୍ରୋବ୍ଲେମଟା ବହୁତ କମିଯିବ, ମାନେ 8%।
2: ଆଚ୍ଛା,
3: ବହୁତ ଉପକାର ସେଟା। କିନ୍ତୁ ଆଉ ତାପରେ ମୁଁ କଣ କରେ, ସକାଳୁ ଉଠିକି ମୁଁ ଆଗ ସେଟା ସ୍ନାନ, ସୂର୍ଯ୍ୟ ଉଠିବା ପୂର୍ବରୁ ସ୍ନାନ କରିବି। ତାପରେ ତାପରେ ସେଠୁ ସୂର୍ଯ୍ୟ ନମସ୍କାର ହେବି, ସୂର୍ଯ୍ୟଙ୍କୁ ପାଣି ଦେବି, ତୁଳସୀରେ ପାଣି ଦେବି। ତାପରେ ମାଣ୍ଡିଆ 2 ଚାମଚ ମାଣ୍ଡିଆ ଯାଉ, ସେଟା ଗୁଡ ଗୋଟେ ଚାମଚ ଦେଇ ଖାଇବି। ମାନେ ମାଣ୍ଡିଆ ଯୋଉଟା ସକାଳୁ ହବ, ଗୁଡ ଟିକେ ଦେଇକି 2 ଚାମଚ ଗୁଣ୍ଡ, ସେଟା ନଖ ଉଷୁମ ଥିବ, ସେଟା ଆପଣ ଡେଲି ଯଦି ଖାଇବେ, ତାହେଲେ ଆପଣଙ୍କ ଲିଭର କିଡନୀ କୌଣସି ପ୍ରୋବ୍ଲେମ ହବନି, ବ୍ଲଡ କୋଲେଷ୍ଟ୍ରୋଲ ବି ଆପଣଙ୍କର ନେଲ ହେଇଯିବ। ହାର୍ଟ ପାଇଁ ବହୁତ ଉପକାର ମାଣ୍ଡିଆ ଯାଉଟା। ଆଜ୍ଞା, ଏଇସବୁ ଜିନିଷ ଆଜିକାଲି କହିଲେ ଲୋକମାନେ ଥଟା ମଜାରେ ଉଡେଇ ଦିଅନ୍ତି ଜିନିଷଟା, କିନ୍ତୁ ବହୁତ ଭଲ। କିନ୍ତୁ ଏଇ
2: ଜିନିଷ
3: ଏଇଟା କିନ୍ତୁ ନିହାତି କରିବା ଦରକାର।
2: ତାପରେ ଆପଣଙ୍କ ସମୟ କେମିତି କଣ ନିର୍ଘଣ୍ଟ ହେଇଥାଏ?
3: ମୁଁ ତ ଠିକ ମୋର 8:30 ସବୁ ସରିଯାଏ, ମାନେ ଟିଫିନ ଫିଫିନ 8:30 ସରିଯାଏ।
2: ଆଚ୍ଛା,
3: ତାପରେ ମୁଁ ଅଫିସ ବାହାରି ଯାଏ, ଠିକ 9:30 ଯାଇକି ଅଫିସରେ ପହଞ୍ଚିଯାଏ। ତାପରେ ସେ ଅନୁସାରେ 10 ବେଳକୁ କାମଟା ଆରମ୍ଭ ହୁଏ ମୋର। ଆଉ କଣ,
2: ବଢିଆ ସେଡ୍ୟୁଲଟା ହଉଛି ଏଇଆ।
3: ମୁଁ ଯଦି ରାତି 11 ଭିତରେ ଖାଇଦେଇକି ଶୋଇପଡେ, କିନ୍ତୁ ଯଦି ରାତି 2 ଶୋଇକି 2 ଶୁଏ, ମୋର ସକାଳ 6 ନିଦ ଭାଙ୍ଗିବାଟା ନିହାତି ଉଚିତ, ଅଟୋମେଟିକ 6 ନିଦ ଭାଙ୍ଗିଯିବ।
2: ଆଚ୍ଛା,
3: ଆଉ ଯଦି ନିଦ ଭାଙ୍ଗିଲେ ଟିକେ ଯଦି ଆଖି ବନ୍ଦ କଲେ, ରାତି ସକାଳ 8 ହେଇଯିବ, ଯାହାଦ୍ୱାରା କି ମୋ ଅଫିସ ଯିବାଟା ପ୍ରୋବ୍ଲେମ ହେଇଯିବ। ସେଥିପାଇଁ ମୁଁ 8:30 ମୋ କାଧୁଆ କାଧୁଆ ଖିଆପିଆ ସବୁ ସରିଯିବ 8:30 ଭିତରେ।
2: ବାଃ, ବହୁତ ବଢିଆ, ଆପଣ ପୁରା ସୁସ୍ଥ ଅଛନ୍ତି।
3: ଆଜ୍ଞା ଆଜ୍ଞା, ଭେରି ଗୁଡ୍, ମାନେ କୌଣସି ଅସୁବିଧା ମୋର ନାହିଁ ଆଜ୍ଞା।
2: ବହୁତ ବଢିଆ,
3: ନା ହାର୍ଟ ପ୍ରୋବ୍ଲେମ, ନା ବ୍ଲଡ ପ୍ରେସର, ନା ଲୋ ବ୍ଲଡ ପ୍ରେସର, ନା କିଛି, ନା ଜ୍ୱର ଥଣ୍ଡା ଖାସ ଆଜ୍ଞା ମୋର କିଛି ନାହିଁ।
2: ବାଃ, ବହୁତ ବଢିଆ, ଆପଣ ଏତେ ସୁସ୍ଥ ଅଛନ୍ତି, ହସୁଛନ୍ତି, ଆଉ ସମୟ ନିରୂପଣ କରିଦେଇଛନ୍ତି, ପୁରା ସେଡ୍ୟୁଲ ଅନୁସାରେ ଆପଣ କାମ କରୁଛନ୍ତି, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
3: ଆଜ୍ଞା ଦିଦି ରହିଲି, ନମସ୍କାର, ଜୟ ଜଗନ୍ନାଥ, ରାଧେ ରାଧେ
2: ରାଧେ ରାଧେ। ପ୍ରକୃତରେ ସମୟର ମୂଲ୍ୟବୋଧକୁ ଯିଏ ବୁଝିଛନ୍ତି, ସେ ପ୍ରକୃତରେ ଜୀବନକୁ ଜିଇଁବା ବା ଜୀବନରେ ସଫଳତାର ସ୍ୱାଦ ଚାଖିବାରେ ସେମାନେ ସକ୍ଷମ ହୋଇପାରିଛନ୍ତି। ଏବେ ଦେଖିବା ଆଉ ଜଣେ କଲର ଆମ ସହିତ ଯୋଡ଼ି ହେଉଛନ୍ତି, ସମୟ ତ ସରି ସରି ଆସୁଛି, ତା ଭିତରେ ମୁଁ ଚେଷ୍ଟା କରୁଛି ଆଉ ଗୋଟେ ଦିନ କଲ୍ ନେବା ପାଇଁ। ହ୍ୟାଲୋ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ,

0: ନମସ୍କାର ବାପା।
1: ନମସ୍କାର, କିଏ କହୁଛନ୍ତି?
0: ରଶ୍ମିରଞ୍ଜନ ସାଉତ୍ରୀ, ନାଗପଜାର ଫୁଲମାକଡ଼ା।
1: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ ଆଜିର ଟପିକ ସମ୍ପର୍କରେ?
0: ଟପିକ ତ ବହୁତ ଭଲ ରଖିଛନ୍ତି ବୋଲି ହିଁ ଫୋନ କଲି। ଆଉ ଟପିକ ତାର ସମୟ ଉପରେ ରଖିଛନ୍ତି। ଆକ୍ଚୁଆଲି ସମୟକୁ ଯଦି ନେଇକି ଚାଲିବା ତାହେଲେ ଆମେ କିଛି ବି ଦୁନିଆରେ କରିପାରିବାନି କୌଣସି କାମ। ମୋର ଧରନ୍ତୁ ଅର୍ଜେଣ୍ଟ କାମ ପଡ଼ିଲେ, ମାନେ ଅର୍ଜେଣ୍ଟ କାମ ପଡ଼ିଲା ଯଦି ଆଗରୁ ଜାଣିଥିବି ତ ସମୟ ପାଞ୍ଚ ପାଞ୍ଚ ମିନିଟ୍ ବାହାର କରିକି କରିବି। କାରଣ ମୁଁ ସକାଳୁ ଉଠିବି ମାନେ ସାଢେ ପାଞ୍ଚଟାରୁ ପାଞ୍ଚଟା ତିରିଶ ଭିତରେ ଉଠିବାର ଥୟ। ଝିଅ ଟ୍ୟୁସନ ଯିବ, କାମ ଏକ୍ସଟ୍ରା କାମ ଅଛି, ନଅଟା ସାଢେ ନଅଟା ଭିତରେ ଦୋକାନ ଯିବି, ଦୋକାନ କାମ ଅଛି, ପୁଣି ଦୋକାନରୁ ଆସିବି। ତେଣୁକରି ଦେଖନ୍ତୁ ସମୟଟା ହଉଛି ବଡ ସମୟ। ଆପଣ ତା ଦେହରେ ପୁଣି ଏଫ୍ଏମ୍ ରେନ୍ବୋର ଡାଇଲିଂଟା ଅଛି, ମୁଁ ଆକ୍ଚୁଆଲି ଡାଇଲିଂଟା ହିଁ ଶୁଣେ, ତାକୁ ବି ଟାଇମ୍ ପାସ୍ କରିବି। ସବୁଆଡୁ ସମୟକୁ ଯଦି ଠିକରେ ଆମେ ଇଏ ନ କରିବା ନା ହଇରାଣ ହେଇଯିବା। ତେଣୁ ଆଜି ଆଜି ଦେଖନ୍ତୁ ଆଜି ହଉଛି ଆମ ବଡ ବାପା ଉର୍ମିଳା ବାପାଙ୍କର ହାପି ଆନିଭର୍ସରୀ। ପ୍ରଭୁ ଜଗତରନାଥ ଜଗନ୍ନାଥ, ପ୍ରଭୁ ଜନାର୍ଦ୍ଦନ ଭଲରେ ରଖନ୍ତୁ। ଆଜି ପୁଣି ସେ ଭୋଜି କରୁଛନ୍ତି, ଆଜି ବି ଡାକିଛନ୍ତି, ପୁଣି ତାଙ୍କ ପାଇଁ ଟାଇମ୍ ବାହାର କରି ଯିବାକୁ ପଡିବ ନା।
1: ଆଚ୍ଛା, ଆମକୁ ତ କାଇଁ ଡାକିଲେନି?
0: ତାଙ୍କର ଗୋଟେ ନିଆରା ବୋଝି ହୁଏ, ତାଙ୍କର ଯେତେ ବର୍ଷ ହୁଏ ସେତେ ପ୍ରକାର ଆଇଟମଟା ହିଁ ସେ ବଢାନ୍ତି।
1: ଆରେ ବାବା, ବଢିଆ।
0: ଏ ବର୍ଷ ବୋଧେ ଯେତିକି ବର୍ଷ
1: 23 ତ କହିଲି, 23
0: ତାଙ୍କ ବାପ ଘରେ ଯେତେବେଳେ ସାନ ମଳେଇରେ ବାହାଘର ହେଇଥିଲା, ଆମେ ଯେତେବେଳେ ଅଡସପୁର ଠାରୁ ଭିତରକୁ, ସେଥିପାଇଁ ତାଙ୍କ ବାହାଘରକୁ ବି ମୁଁ ଯାଇଥିଲି।
1: ବାବା, ଆପଣ ବାହାଘର ଠୁ ନେଇ ଆଜି ପର୍ଯ୍ୟନ୍ତ ଭୋଜି ଖାଇ ଚାଲିଛନ୍ତି?
0: ସେ ତାଙ୍କ ବାପ ଘରେ ଯେତେବେଳେ ବାହାଘର ହେଇଥିଲା ସାନ ମଳେଇରେ ମୁଁ ସେଠିକି ବି ଯାଇଥିଲି। ଏବେ ଶାଶୁ ଘରେ ତ ଭୋଜି ଦଉଛନ୍ତି, ପ୍ରଥମ ଆନିଭର୍ସରୀରେ ଗୋଟାଏ ଜିନିଷ ଦେଇଥିଲେ, ସେଠି ମିଠା, ଦୁଇରୁ ଦୁଇରୁ ବଢି ବଢି ବର୍ତ୍ତମାନ ଆଇଟମ ଏମିତି ବଢି 23 ପ୍ରକାର ଆଇଟମ କଲେ।
1: ତେବେ ଆପଣ ବାହା ହେଲା ଠୁ ଆଜି ପର୍ଯ୍ୟନ୍ତ 23 ବର୍ଷ ଧରି ଭୋଜି ଖାଇ ଚାଲିଛନ୍ତି? ଧନ୍ୟବାଦ, ଆଜି ଏତେ ସୁନ୍ଦର କଥା କହିଲେ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ବହୁତ ବହୁତ ଧନ୍ୟବାଦ। ନମସ୍କାର। ପ୍ରକୃତରେ ମୁଁ କହୁଥିଲି ଯୋଉ କଥା, ଦୈନନ୍ଦିନ ଜୀବନରେ ଆମେ ଯଦି ସମୟ ବାଣ୍ଟି ଦବା, ଦେଖନ୍ତୁ ଧରନ୍ତୁ ଆପଣ ମାନେ ଜଣେ ଲୋକ ହଇରାଣ ହେଇଯାଉଛନ୍ତି, ସବୁ କାମ ଏକୁଟିଆ କରୁଛନ୍ତି, କିଛି ନାହିଁ, ସମୟ ହାତରେ ରଖି ଆପଣ କ'ଣ କରିବେ ନା ସମୟଟାକୁ ବାଣ୍ଟିଦେବେ, ସମସ୍ତଙ୍କୁ କାମ ବାଣ୍ଟିଦେବେ, ଦେଖିବେ କାମ ଅନୁସାରେ ସମୟ ମଧ୍ୟ ବାଣ୍ଟି ହୋଇଯିବ, ସେହି ସମୟ ଭିତରେ ସବୁ କାମ ଫଟାଫଟ ଫଟାଫଟ ହୋଇଯିବ। ଜଣେ ଲୋକ ଏତେ କଷ୍ଟ କରି ଏତେ ପରିଶ୍ରମ କରି ସବୁଯାକ କାମ କାହିଁକି କରିବ, ସେହି ସମୟ ଭିତରେ ଅନ୍ୟମାନେ ଯଦି ଟିକେ ଖାଲି ସାହାଯ୍ୟ ସହଯୋଗ କରିଦେବେ ସେହି କାମ ସୁରୁଖୁରୁରେ ହୋଇଯିବ। ସମୟ ସମସ୍ତଙ୍କ ପାଇଁ ମୂଲ୍ୟବାନ, ଆଉ ଆମେ ସମସ୍ତେ ଚେଷ୍ଟା କରିବା ସମୟକୁ ସମ୍ମାନ ଦେବା, ସମୟ ଅନୁସାରେ କାମ କରିବା, ପ୍ରତ୍ୟେକଟି କାମର ସମୟ ନିର୍ଘଣ୍ଟ କରିଦେବା, ଯଦି ଦେଖିବେ ଲାଇଫ୍ ବି ସଜାଡ଼ି ହୋଇଯିବ। ଆଉ ଯଦି ଜୀବନ ଥରେ ସଜାଡ଼ି ହୋଇଯିବ ନା, ସବୁ କାମ ଏକଦମ ବଢ଼ିଆ ଭାବରେ ଆନନ୍ଦମୟ ଭାବରେ ଆପଣଙ୍କର କଟିଯିବ। ଆଉ ଗୋଟେ କଲ୍ ମୁଁ ନେଇପାରିବି, କାରଣ ସମୟ ଅଲରେଡି 9:55 ହେଇଗଲାଣି। ଏବେ ଦେଖିବା କିଏ କହୁଛନ୍ତି। କଲ୍ ଆସୁଛି, ବାରମ୍ବାର କଲ୍ ଆସୁଛି, ଆପଣମାନେ ଏତେ ସଂଖ୍ୟାରେ ଆମକୁ କଲ୍ କରି ଚାଲିଛନ୍ତି। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
2: ହ୍ୟାଲୋ
1: ହ୍ୟାଲୋ, କିଏ କହୁଛନ୍ତି? ହ୍ୟାଲୋ ହ୍ୟାଲୋ କହିକି ରହିଗଲେ ପୁଣି କଟିଗଲା, ମୁଁ କ'ଣ କରିବି? କିଛି ନାହିଁ, ସମୟର କଥା, ସମୟ କିନ୍ତୁ ଚାଲିଛି। ମୁଁ କହୁଥିଲି ନା 9:55:10 ହେଇଥିଲା, ବର୍ତ୍ତମାନ 50 ହେଲାଣି, ସମୟ ତ ଚାଲିଛି, ଚାଲିଥିବ, ଏଥିରେ ସନ୍ଦେହ ନାହିଁ। ଏବେ ଦେଖିବା କଲର୍ ଜଣକ କିଏ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
3: ଭୁଲିଗଲି ଗୋଟେ ଜିନିଷ, ବୁଝିଲେ ଆଜ୍ଞା?
1: କିଏ କହୁଥିଲେ ଜାଣିପାରିଲେନି?
3: ଏଇ ଯୋଉ ବର୍ତ୍ତମାନ କଥା ହଉଥିଲେ
1: ଆଜ୍ଞା, ଆଜ୍ଞା
3: ବଳରାମ ବଳରାମ ବେହେରା, କିନ୍ତୁ ଆମେ ସବୁବେଳେ ଶୋଇବା ସମୟରେ ଦକ୍ଷିଣ ପୂର୍ବ ମୁଣ୍ଡ କରି ଶୋଇବାକୁ ପଡିବ, ସବୁବେଳେ ବାମ ପଟ ସାଇଡ କରେଇକି ଶୋଇଲେ ଆପଣ ଖାଦ୍ୟପେୟଟା ଠିକ ମାନେ ଡାଇଜେସନ ହବ।
1: ଓକେ, ବଢିଆ କଥା, ଭୁଲି ଯାଇଥିଲେ, ପୁଣି ଥରେ ଆପଣ କଲ କରି କହିଦେଲେ।
3: ତାପରେ ଆଉ ଗୋଟେ ଜିନିଷ ହଉଛି, ଆପଣ ସବୁବେଳେ ଉତ୍ତର ଦିଗକୁ ମୁହଁ କରି ଖାଦ୍ୟଟା ଖାଇବେ, ବସିକି ହୁଅନ୍ତୁ ଛିଡା ହେଇକି ହୁଅନ୍ତୁ, ସବୁବେଳେ ଆପଣ ଉତ୍ତର ଦିଗକୁ ଯଦି ମୁହଁ କରି ଖାଦ୍ୟଟା ଆପଣ ଖାଇବେ ତାହେଲେ ଆପଣ ଶରୀରରେ କୌଣସି ରୋଗ ହବନି ଆଜ୍ଞା।
1: ବା, ବଢିଆ କଥା ଆପଣ କହିଲେ, ଆପଣଙ୍କୁ ପୁଣି ଥରେ ଧନ୍ୟବାଦ ଆମ ତରଫରୁ।
3: ଆଜ୍ଞା ଆଜ୍ଞା, ହଉ ରହୁଛି, ନମସ୍କାର, ଟାଇମ୍ ଆଉ ନାହିଁ ଆପଣଙ୍କର, ନମସ୍କାର, ଜୟ ଜଗନ୍ନାଥ।

0: Jai Jagannath. ଦେଖନ୍ତୁ ଏଫ୍ଏମ୍ ରେନ୍ବୋ ପ୍ରତି କେତେ ଭଲ ପାଇବା, ଆପଣମାନଙ୍କ ପ୍ରତି କେତେ ସମ୍ମାନ, କେତେ ଶ୍ରଦ୍ଧା, ଆପଣମାନେ କେମିତି ସୁସ୍ଥ ରହିବେ, ନିରୋଗ ରହିବେ ଆମ ଲିସନର୍ସମାନେ ମଧ୍ୟ ଚିନ୍ତା କରୁଛନ୍ତି, ଗୋଟେ ଗୋଟେ କଥା ଭୁଲି ଯାଉଛନ୍ତି, ପୁଣି ଥରେ ଡାଏଲ୍ କରିକି କହିଦେଉଛନ୍ତି। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ହ୍ୟାଲୋ, ଶୁଭ ସକାଳ ଅନ୍ୱେଷୀ ମ୍ୟାମ୍, ନମସ୍କାର।

ମେସେସ୍ କରିଛନ୍ତି କିଶୋରନଗର କଟକରୁ ବାବନ ଚନ୍ଦ୍ର ପାଲ ମମତା ପାଲ ଶୁଣିବା ପାଇଁ ଚାହିଁଛନ୍ତି ଜିନା ତେରି ଗାଲିମେ ଏ ଫିଲ୍ମରୁ ବଢ଼ିଆ ଗୀତଟି ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜ୍ କରିଛନ୍ତି ମଞ୍ଜୁବାଳ ପାତ୍ର ଭକ୍ତି ପ୍ରସାଦ ପିଚୁକୁଳି ଖୋର୍ଦ୍ଧାରୁ ଶୁଣିବା ପାଇଁ ଚାହିଁଛନ୍ତି ଚକା ଭୁଆରୀ ମୁଭିର ଗୋଟେ ସୁନ୍ଦର ଗୀତ ଶୁଣନ୍ତୁ ଆପଣଙ୍କ ପସନ୍ଦ।

ପରବର୍ତ୍ତୀ ମେସେଜଟି କରିଛନ୍ତି ସମୀର ଏଣ୍ଡ ସସ୍ମିତା ଖଟୁଆ ନରସିଂହପୁର ଡେରାବିସ୍ କେନ୍ଦ୍ରାପଡ଼ାରୁ ଶୁଣିବା ପାଇଁ ଚାହିଁଛନ୍ତି ସାକ୍ଷୀ ଗୋପୀନାଥ ଫିଲ୍ମର ଗୋଟେ ବଢ଼ିଆ ଗୀତଟି ଶୁଣନ୍ତୁ ଆପଣଙ୍କ ମନପସନ୍ଦର ଗୀତ

ପରବର୍ତ୍ତୀ ମେସେଜଟି କରିଛନ୍ତି ପ୍ରମୋଦ କୁମାର ସାହୁ ଡିହସାହି କାଦୁଆପଡ଼ା ଜଗତସିଂହପୁରରୁ ଶୁଣିବା ପାଇଁ ଚାହିଁଛନ୍ତି କରନ ଅର୍ଜୁନ ଫିଲ୍ମର ୟେ ବନ୍ଧନ ତୋ ପ୍ୟାର କା ବନ୍ଧନ ହେ ଶୁଣାଇ ଦେଉଛି ଆପଣଙ୍କ ପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ସିଡିଏସ୍ ସେକ୍ଟର 13ରୁ ଡମ୍ବରୁଧର। ଶୁଣିବା ପାଇଁ ଚାହିଁଛନ୍ତି ଚିତ୍ଚୋର ଫିଲ୍ମର ଗୀତଟି ଗାଇଛନ୍ତି ଆଶୁ ଦାସ। ଶୁଣେଇଦେବି ଆପଣଙ୍କ ମନପସନ୍ଦର ଗୀତ ଏହି ଗୀତ ପରେ।

ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ଦିବାକର ସେଠୀ ସେକ୍ଟର 6 ଡି କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଚିହ୍ନ ଅଚିହ୍ନ ଫିଲ୍ମରୁ ଗୋଟେ ବଢ଼ିଆ ଗୀତଟେ ଚାନ୍ଦନ ତମେ ତାରା ଶୁଣାଇ ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ବିଲାହାଟରୁ ରଥ ମହମ୍ମଦପୁର ବିଲାହାଟ କଟକରୁ ମେସେଜଟି କରିଛନ୍ତି। ଓ ମାଇ ଲଭ୍ ମୁଭିର ଟାଇଟଲ ଟ୍ରାକ୍ଟି ଶୁଣିବା ପାଇଁ ଚାହିଁଛନ୍ତି। ଆହୁରି ଅନେକ କଥା ଲେଖିଛନ୍ତି, ମୁଁ ତ କୌଣସି ମେସେଜ ପଢ଼େନି, କେବଳ ଗୀତ ହିଁ ପଢ଼େ। ତେବେ ମୋଟାମୋଟି ସକାଳର ପ୍ରୋଗ୍ରାମ ତାଙ୍କୁ ବହୁତ ଭଲ ଲାଗିଛି ବୋଲି ଲେଖିଛନ୍ତି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଶୁଣନ୍ତୁ ଆପଣଙ୍କ ମନପସନ୍ଦର ଗୀତ।

ପରେ ପରେ ମେସେଜ ଟି ଆସିଛି ଟାଟା ଷ୍ଟିଲ ପ୍ଲାଣ୍ଟରୁ ଲେଖି ପଠାଇଛନ୍ତି ଅଶୋକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ଆଭାସ ସେନ, ରୋହିତ ସେନ, ଦୀପକ କୁମାର ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଜଣେଇବି। ଶୁଣିବା ପାଇଁ ଚାହିଁଛନ୍ତି କବ୍ ତକ୍ ଚୁପ୍ ରହୁଙ୍ଗି ମୁଭିର ଗୋଟେ ବଢ଼ିଆ ଗୀତ, ଶୁଣନ୍ତୁ ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ଦେବେନ୍ଦ୍ର ତାନ୍ତି, ରାକେଶ ତାନ୍ତି, ପ୍ରକାଶ, ନିଶା କୁମାରୀ, ରେଶ୍ମା କୁମାରୀ, ଦୀପାଲି କୁମାରୀ, ତାଙ୍କ ସହିତ ଦେବେନ ମଧ୍ୟ ଫିଲ୍ମ ବଲମାର ଗୋଟେ ସୁନ୍ଦର ଗୀତ ଶୁଣିବା ପାଇଁ ଚାହିଁଛନ୍ତି। ଶୁଣିଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରେ ପରେ ସୁଚିତ୍ରା ସେନାପତି ଶହୀଦନଗର ଭୁବନେଶ୍ୱରରୁ ମେସେଜଟି କରିଛନ୍ତି, କୁର୍ବାନୀ ଫିଲ୍ମର ଗୋଟେ ଗୀତ ଶୁଣିବା ପାଇଁ ଚାହିଁଛନ୍ତି, ଶୁଣନ୍ତୁ ଆପଣଙ୍କ ମନପସନ୍ଦର ଗୀତ।

ପରେ ମେସେଜ କରିଛନ୍ତି କିଶୋର ଏବଂ ତାଙ୍କ ପରିବାର ନୀଳମାଧବରୁ ନୀଳାଦ୍ରି ବିହାରରୁ ତାପରେ ପରେ ସୁନୀଲକାନ୍ତ ମହାନ୍ତି ସିଲୁ ଆକୃତି ଶଙ୍ଖତ୍ରାସ କଟକରୁ ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ

ପରବର୍ତ୍ତୀ ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ସୋମନାଥ ସାହୁ ପଟାମୁଣ୍ଡେଇରୁ, ସନ୍ଧ୍ୟାରାଣୀ ସୁତାର ମଠସାହି ପଟାମୁଣ୍ଡେଇରୁ, ହୀରାମଣି ବର୍ମା, ପରଶମଣି ବର୍ମା, ପୁଷ୍ପେନ୍ଦ୍ର ବର୍ମା, ନୋଖଲାଲ ବର୍ମା, ଏମାନେ ହେଲେ ଛତିଶଗଡ଼ରୁ। ଶୁଣନ୍ତୁ ଆପଣଙ୍କ ମନପସନ୍ଦର ଗୀତ।

ରେନ୍ବୋ ଏସ୍ଏମ୍ଏସ୍ ପ୍ରୋଗ୍ରାମ୍ର ଲାଷ୍ଟ ମେସେଜ୍ ସବୁ କରିଛନ୍ତି, ବହୁତ ଶ୍ରୋତା ଆମକୁ ଆଜି ମେସେଜ୍ କରିଛନ୍ତି। ଆଉ ମୁଁ ଚେଷ୍ଟା କରୁଛି ସମସ୍ତଙ୍କ ନାଁ ପ୍ରୋଗ୍ରାମ୍ରେ ଆନାଉନ୍ସମେଣ୍ଟ କରିବା ପାଇଁ। ତେବେ ଲାଷ୍ଟ ମେସେଜ୍ଟି ପ୍ରଦୀପ କୁମାର ସାମନ୍ତ ସିଂହାର ସେକ୍ଟର 12 କଟକରୁ ମେସେଜ୍ଟି କରିଛନ୍ତି। ରମେଶ କୁମାର ସାହୁ ଔଖମ ଢେଙ୍କାନାଳରୁ, ପ୍ରେମାନନ୍ଦ ମହାପାତ୍ର ବାଙ୍କୀ କଟକରୁ, ଟୁକୁ ଟୁକୁନା କଣ୍ଢେଇ ମାଣିଆବନ୍ଧରୁ, କବିତା ମାନସୀ ଗୌରବ ଅନିଲ ଅରୋରା ହନୁମାନ ମନ୍ଦିର ରୋଡ୍ ମୋତିନଗର ନ୍ୟୁଦିଲ୍ଲୀରୁ। ଶୁଣିଦେଉଛି ଆପଣଙ୍କ ମନପସନ୍ଦର ଏହି ଶେଷ ଗୀତଟିକୁ।

ବନ୍ଧୁ ଆଜି କଳାକାରରେ କିଏ ଅଛନ୍ତି ଅତିଥି କାହାଙ୍କ ବିଷୟରେ ଚର୍ଚ୍ଚା କରିବା କାହାକୁ ନେଇ ଆମେ କୀର୍ତ୍ତି ଆଉ କୃତି କାହାର ଆଲୋଚନା କରିବା କାହାର ସିନେମାର ଗୀତ ଶୁଣିବା ଏ କଥା ଆପଣ ଭାବୁଥିବେ ନିଶ୍ଚିନ୍ତ ଭାବେ ତ ଆଜି ଜୟଦେବ କଳାକାର କାହାକୁ ରଖିଛି ସାଥୀ କରି ତ ବନ୍ଧୁ ଆଜି ଆମ ସହିତ ଯିଏ ଅଛନ୍ତି ସେ ଜଣେ ଶିଶୁ କଳାକାର ଶିଶୁ କଳାକାର ଆପଣ କହିପାରିବେନି କିଶୋରୀ କଳାକାର ମଧ୍ୟ କାରଣ ସେ ଅଧିକାଂଶ ସିନେମାରେ ହିଁ କିଶୋରୀ ଭୂମିକାରେ ଅଭିନୟ କରିଛନ୍ତି ପରବର୍ତ୍ତୀ ସମୟରେ ଯଦିଓ ମୁଖ୍ୟ ନାୟିକାକୁ ତ ସେ କେବେ ଆସିନାହାନ୍ତି ସହ ଅଭିନେତ୍ରୀ ଭାବେ କାମ କରିଛନ୍ତି କିନ୍ତୁ ତାଙ୍କର ଅଧିକାଂଶ ଚଳଚ୍ଚିତ୍ରରେ ସେ କିଶୋରୀ ଭୂମିକାରେ ଅଭିନୟ କରିଛନ୍ତି କିନ୍ତୁ ଧାରାବାହିକରେ ସେ ଜଣେ ସଫଳ ନାୟିକା ଭାବେ ମଧ୍ୟ ଅଭିନୟ କରିଛନ୍ତି ସେ ହେଉଛନ୍ତି ଅମ୍ରିତା ପ୍ରକାଶ ହୁଏତ ଆପଣ ଜାଣିପାରିବେନି ଅମ୍ରିତା ପ୍ରକାଶ କିଏ କିମ୍ବା ଜାଣିଥିଲେ ତ ଜାଣିଥିବେ ନିଶ୍ଚିତ ଭାବେ ଅମ୍ରିତା ପ୍ରକାଶ ହେଉଛନ୍ତି ସେଇ ଅଭିନେତ୍ରୀ ଯିଏକି ତୁମ୍ବିନ ଚଳଚ୍ଚିତ୍ର ଶୁଣୁଥିଲେ ତୁମ୍ବିନ ଚଳଚ୍ଚିତ୍ରରେ ଭଉଣୀ ଭୂମିକାରେ ମିଲି ଭୂମିକାରେ ଅଭିନୟ କରିଥିଲେ ଯେଉଁଥିରେ ସେ ବେଶ ପପୁଲାର ହୋଇଥିଲେ ଆଉ ଗୋଟିଏ ଚଳଚ୍ଚିତ୍ର ତାଙ୍କର ହେଉଛି ବିବାହ ବିବାହରେ ମଧ୍ୟ ସେ ଗୋଟିଏ ଛୋଟି ସାନ ଭଉଣୀ ଭୂମିକାରେ ଅଭିନୟ କରିଥିଲେ ତାର ନାଁ ଥିଲା ଛୋଟି ତ ଆଜିର ଆମର ଅତିଥି କଳାକାର ହେଉଛନ୍ତି ଅଭିନେତ୍ରୀ ଅମ୍ରିତା ପ୍ରକାଶ ଜଣେ ଶିଶୁ କଳାକାର ଭାବେ ଜୀବନ ଆରମ୍ଭ କରିଥିବା ଅମ୍ରିତା ଅନେକ ବଲିଉଡ୍ ଫିଲ୍ମ ଟିଭି ଧାରାବାହିକ ଆଉ ବିଜ୍ଞାପନର ଜିଙ୍ଗଲ୍ର ଅଭିନୟ କରିଛନ୍ତି ଅମିତା ବଲିଉଡ୍ରେ ଯେତିକି ପରିଚିତ ତାଠାରୁ ଅଧିକ ପରିଚିତ ଜଣେ ମଡେଲ ଭାବରେ ଆଉ ଅନେକ ବିଜ୍ଞାପନର ପ୍ରମୁଖ ନାୟିକା ତାଙ୍କୁ ନେଇ ଅନେକ ବହୁତ ବଡ଼ ବଡ଼ କମ୍ପାନୀର ବ୍ରାଣ୍ଡରେ ମଧ୍ୟ ହୋଇଛି ଆମେ ସେସବୁର ନାଁ ନେଇପାରିବାନି ଯଦିଓ ନହେଲେ ଆପଣମାନେ ଜାଣିପାରିବେ ଅମ୍ରିତା ବହୁତ ସୁନ୍ଦର ସୁନ୍ଦର ବିଜ୍ଞାପନରେ ଅଭିନୟ କରିଛନ୍ତି ପ୍ରମୋସନ୍ କରିଛନ୍ତି ଆଉ ନାୟିକା ଭାବେ ମଧ୍ୟ ବିଭିନ୍ନ ପ୍ରକାରର ଶାମ୍ପୋ କୁହାଯାଉ ସାବୁନ କୁହାଯାଉ ପେଷ୍ଟ କୁହାଯାଉ ଏସବୁଗୁଡ଼ିକର ମଧ୍ୟ ବିଜ୍ଞାପନ ସେ କରିଛନ୍ତି ଆଉ ସଫଳ ମଧ୍ୟ ହୋଇଛନ୍ତି ଆମେ ଚର୍ଚ୍ଚା କରିବା ଅମ୍ରିତାଙ୍କ ସହିତ ଅମ୍ରିତା ରାଜସ୍ଥାନର ଜୟପୁରରେ ଆଜିର ତାରିଖ 12 May 1987 ଜନ୍ମଗ୍ରହଣ କରିଥିଲେ ତାଙ୍କ ବାପା ଡକ୍ଟର ପ୍ରକାଶ ବକ୍ସି ହେଉଛନ୍ତି ନାବାର୍ଡ଼ର ଚେୟାରମ୍ୟାନ୍ ମୁମ୍ବାଇ ୟୁନିଭର୍ସିଟିର କମର୍ସ ଆଉ ବିଜିନେସ୍ ଆଡମିନିଷ୍ଟ୍ରେଟରରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ଅମ୍ରିତା ତେବେ ଏତେ ସବୁ ବିଜିନେସ୍ ପାଠ ପଢ଼ିଥିଲେ ମଧ୍ୟ ଅମିତା ନିଜ କ୍ୟାରିୟର ଆରମ୍ଭ କରିଥିଲେ ଅଭିନୟରେ ଯଦିଓ ବିଜନେସ୍ ସହିତ ଜଡ଼ିତ ବିଭିନ୍ନ କମ୍ପାନୀର ପ୍ରଡକ୍ଟ ପ୍ରମୋସନ୍ କରିବାରେ ଆରମ୍ଭ ହୋଇଥିଲା ତାଙ୍କ ଅଭିନୟ ଅଭିଯାନ କିନ୍ତୁ ପରବର୍ତ୍ତୀ ସମୟରେ ସେ ବଲିଉଡ଼କୁ ଆସିଥିଲେ ଆଉ ଟିଭି ଧାରାବାହିକରେ ବି ଅଭିନେତ୍ରୀ ଭାବେ କାମ କରିଛନ୍ତି ବଲିଉଡ଼କୁ ସେ ଶିଶୁ କଳାକାର ଭାବେ ଆସିଥିଲେ ପରବର୍ତ୍ତୀ ସମୟରେ କେତେଟି ଚଳଚ୍ଚିତ୍ରରେ ସହ ଅଭିନେତ୍ରୀ ଭାବେ କେଉଁଠି ନାୟିକାର ଭଉଣୀ ତ କେଉଁଠି ନାୟିକାର ସାଙ୍ଗ ଏଇଭଳି ଭୂମିକାରେ ଅଭିନୟ କିମ୍ବା ନାୟକର ଭଉଣୀ ଏଇଭଳି ଅଭିନୟ କରିଛନ୍ତି କିନ୍ତୁ ଅନେକ ଟିଭି ଧାରାବାହିକରେ ସେ ଜଣେ ସହ ଅଭିନେତ୍ରୀ ଭାବେ ସଫଳ ମଧ୍ୟ ହୋଇଛନ୍ତି ଚର୍ଚ୍ଚା କରିବା ଅମ୍ରିତାଙ୍କ ସମ୍ପର୍କରେ ଶୁଣୁଥିବା କିଛି ତାଙ୍କ ଅଭିନୀତ ଚଳଚ୍ଚିତ୍ରର ଗୀତ

ଆପଣ ବିବାହ ଚଳଚ୍ଚିତ୍ରର ରାଜଶ୍ରୀ ପ୍ରଡକ୍ସନ ବିବାହର ଏଇ ଯେଉଁ ସୁରଜ ବଡ଼ାଜାତିଙ୍କ ନିର୍ଦ୍ଦେଶିତ ଏଇ ଯେଉଁ ଗୀତଟି ଆପଣ ଶୁଣୁଥିଲେ ବିବାହର, ତ ଏଇ ଗୀତର ଯେଉଁମାନେ ମନେ ପକେଇ ପାରିଲେ ଏଇ ଗୀତକୁ, ଏଇ ଗୀତର ଦର୍ଶକ, ତ ସେମାନେ ନିଶ୍ଚିନ୍ତ ଭାବେ ଅମ୍ରିତାଙ୍କର ଅଭିନୟ ଜାଣିସାରିବେଣି। ଯେଉଁ ଛୋଟି ସାନ ଭଉଣୀକୁ ଛୋଟି କୁହାଯାଏ, ତ ତା ସେଇ ସାନ ଭଉଣୀ ରଜନୀ ଭୂମିକାରେ ଅଭିନୟ କରିଥିଲେ ଯେଉଁ ଅଭିନେତ୍ରୀ, ସେ ହେଉଛନ୍ତି ଅମ୍ରିତା ପ୍ରକାଶ, ଯିଏକି ଖୁବ୍ କମ୍ ବୟସରୁ ସିନେମା ଜଗତ ପ୍ରତି ଆକୃଷ୍ଟ ହୋଇଥିଲେ, ଅଭିନୟ ଆରମ୍ଭ କରିଥିଲେ। ମାତ୍ର 4 ବର୍ଷ ବୟସରେ ସେ କେରଳର ଗୋଟେ ଫୁଟୱେର୍ କମ୍ପାନୀର ବିଜ୍ଞାପନରେ ପ୍ରଥମ ଅଭିନୟ କରିଥିଲେ, ଯେଉଁଠୁ ଆରମ୍ଭ ହୋଇଥିଲା ତାଙ୍କର ଅଭିନୟର ଜୀବନ। ପରେ ଦେଶର ବହୁ ନାମୀଦାମୀ କମ୍ପାନୀର ବିଜ୍ଞାପନରେ ଅଭିନୟ କରି ବେଶ୍ ଲୋକପ୍ରିୟ ହେବା ପରେ ସେ ବଲିଉଡ୍ ଆଡ଼େ ଟିକେ ମୁହଁ ମାନେ ଚାହିଁଥିଲେ, ବଲିଉଡ୍ ତାଙ୍କୁ ନେଇଥିଲା। ନେଲେ ବି ପ୍ରଥମେ ଶିଶୁ ଭୂମିକା, ଯଦି କିଶୋରୀ ଭୂମିକାରେ 14 ବର୍ଷ ବୟସରେ, ତାପରେ ପ୍ରଥମେ 4 ବର୍ଷ ବୟସରେ ସେ ବିଜ୍ଞାପନ କଲେ। ସେହି ଶିଶୁ ବୟସରେ ମଧ୍ୟ ଅନେକ ଗୁଡ଼ିଏ ବିଜ୍ଞାପନ, ବିଭିନ୍ନ ଚକୋଲେଟ୍ ବିଜ୍ଞାପନରେ ମଧ୍ୟ ସେ ଆସିଛନ୍ତି। ତାପରେ 9 ବର୍ଷ ବୟସ ତାଙ୍କୁ ଯେତେବେଳେ ହେଇଥିଲା, ତାଙ୍କୁ ଟିଭି ଧାରାବାହିକରେ ଅଭିନୟର ସୁଯୋଗ ମିଳିଯାଇଥିଲା। ସେହି ସମୟରେ ଟିଭି ଶୋ କରୁଥିଲେ, ରିଏଲିଟି ଶୋ ମଧ୍ୟ କରିଛନ୍ତି, ବହୁତ ବଡ଼ ଭଲ ଭଲ ରିଏଲିଟି ଶୋରେ ସେ ଅଭିନୟ କରିଛନ୍ତି। ତ ସେଇ ଶିଶୁ ବୟସରେ ଟିଭି ଶୋ ଆଉ ଧାରାବାହିକରେ ଅଭିନୟ କରିବା ଭିତରେ 14 ବର୍ଷ ତାଙ୍କୁ ଯେତେବେଳେ ହେଇଥିଲା 2001 ମସିହାରେ

ତାଙ୍କୁ ସୁଯୋଗ ମିଳିଥିଲା ପ୍ରଥମେ ତୁମ୍ ବିନ୍ ଚଳଚ୍ଚିତ୍ରରେ ମିଲି ଭୂମିକାରେ, ମିଲି ମାନେ ସାନ ଭଉଣୀ ଭୂମିକା, ନାୟକର ସାନ ଭଉଣୀ ଭୂମିକାରେ ଅଭିନୟ କରିଥିଲେ, ସେ ମିଲି ଭୂମିକାରେ ଅଭିନୟ କରିଥିଲେ। ଏହାପରେ ଅନେକ ଗୁଡ଼ିଏ ଟିଭି ଧାରାବାହିକ ତାଙ୍କୁ ସୁଯୋଗ ମିଳିଥିଲା। ତେବେ ତାଙ୍କୁ ଯେତେବେଳେ 19 ବର୍ଷ ବୟସ ହୋଇଥିଲା 2006 ମସିହାରେ ତାଙ୍କୁ ବିବାହରେ, ବିବାହ ଚଳଚ୍ଚିତ୍ରରେ ସୁରଜ ବଡ଼ଜାତିଆ ଅଭିନୟ କରିବାର ସୁଯୋଗ ଦେଇଥିଲେ। ବିବାହ ଥିଲା ତାଙ୍କ ଜୀବନର, ମାନେ ତାଙ୍କ ଅଭିନୟ ଜୀବନର ସବୁଠୁ ବଡ଼ ମାଇଲ ଖୁଣ୍ଟ। ଏକଥା ନିଜେ ଅମ୍ରିତା ମଧ୍ୟ କହନ୍ତି, ଯିଏ ତାଙ୍କ ଅଭିନୟ ଜୀବନର କ୍ୟାରିୟରକୁ ତାଙ୍କୁ ବଦଳେଇ ଦେଇଥିଲା। ତାଙ୍କ ଅଭିନୟ ଆଉ ତାଙ୍କ ଲୁକ୍ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିପାରିଥିଲା। ସେହିପରି ଆଉ ଗୋଟିଏ ଚଳଚ୍ଚିତ୍ର ଏକ ବିବାହ, ଏସଏଭି ୱି ଆର୍ ଫ୍ୟାମିଲି, ଏଥିରେ ମଧ୍ୟ ସେ ଅଭିନୟ କରିଛନ୍ତି। ଆଉ ଏହି ଅଭିନୟ ତାଙ୍କୁ ମଧ୍ୟ ଗୋଟିଏ ସଫଳ ଅଭିନେତ୍ରୀର ଆଖ୍ୟା ଦେଇଛି। ସେହିଭଳି ଧାରାବାହିକ ଏକ ରିସ୍ତା ଏସଏଭିରେ ମଧ୍ୟ ସେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ତ ଆମେ ଯଦି ଦେଖିବା ଅମ୍ରିତାଙ୍କ ସମ୍ପର୍କରେ, ସେ ଅନେକ ଚଳଚ୍ଚିତ୍ରର ଧାରାବାହିକରେ ସହ ଅଭିନେତ୍ରୀ ହୋଇଛନ୍ତି, ତେବେ କେତୋଟି ଚଳଚ୍ଚିତ୍ର ବି ସେ ପ୍ରମୁଖ ଭୂମିକାରେ ଅଛନ୍ତି। ତ ଆଲୋଚନା କରିବା, ଶୁଣନ୍ତୁ ଆଉ ଗୋଟିଏ ଗୀତ ତାଙ୍କ ଅଭିନେତା ଚଳଚ୍ଚିତ୍ରରୁ।

ହଁ, ଅମ୍ରିତାଙ୍କ ଅଭି ପ୍ରମୁଖ ବଲିଉଡ୍ ଫିଲ୍ମ ମଧ୍ୟରେ ରହିଛି 2002ରେ ମୈନେ ଦିଲ୍ ତୁଜକୋ ଦିଆ, କୋଇ ମେରେ ଦିଲ୍ ମେ ହେ, ବିବାହ, ଏକ ବିବାହ ଏସେ ଭି, ଉଇ ଆର୍ ଫ୍ୟାମିଲି, ନା ଜାନେ କବ ସେ, ଦ ୱାର୍ଲ୍ଡ ଅଫ୍ ଫ୍ୟାସନ୍ ପ୍ରମୁଖ ଅନେକ ଚଳଚ୍ଚିତ୍ରରେ ସେ ସହ ନାୟିକା ଭାବେ, କେଉଁଠି ନାୟିକାର ସାଙ୍ଗ ତ ଆଉ କେଉଁଠି ନାୟକ କିମ୍ବା ନାୟିକାର ଭଉଣୀ ଭାବେ ଅଭିନୟ କରିଛନ୍ତି। ସେ ମଧ୍ୟ କିଛି ମାଲାୟାଲମ୍ ଫିଲ୍ମରେ ଅଭିନୟ କରିଛନ୍ତି। ତେବେ କମଲଙ୍କ ନିର୍ଦ୍ଦେଶିତ ମାଲାୟାଲମ୍ ଫିଲ୍ମ ମଞ୍ଜିପୁଲର ପେଙ୍କୁଟ୍ରେ ପ୍ରମୁଖ ନାୟିକା ଭୂମିକାରେ ସେ ଅଭିନୟ କରିଥିଲେ। ମାତ୍ର 16 ବର୍ଷ ବୟସରେ ସେ ଚଳଚ୍ଚିତ୍ର ଅଭିନୟ କରିଥିଲେ। ସେଥିରେ ନାୟିକାଟି ବି ଥିଲା 16 ବର୍ଷ ବୟସରେ ଗୋଟେ ନାୟିକା, 16 ବର୍ଷ ବୟସର ଗୋଟେ କିଶୋରୀର ଜୀବନ ସଂଘର୍ଷ, ସେ ସମାଜରେ ଘଟୁଥିବା ସମସ୍ୟାକୁ କିଭଳି ସମ୍ମୁଖୀନ ହେଉଛି ଆଉ ତାକୁ କିଭଳି ସଂଘର୍ଷ କରି ବଞ୍ଚିବାର ରାହା ଖୋଜିଛି ତାହା ହିଁ ଏହି ଚଳଚ୍ଚିତ୍ର ଦର୍ଶାଯାଇଛି। ଏହି ଚଳଚ୍ଚିତ୍ରଟି ଦକ୍ଷିଣ ଭାରତର ଅନେକ ଭାଷାରେ ଡବିଂ ହୋଇଛି। କନ୍ନଡ଼, ତେଲୁଗୁ, ତାମିଲରେ ତ ସିନେମା ହୋଇଛି, ମାଲାୟାଲମ ଭାଷାରେ ହୋଇଛି, ତାମିଲ ଏସବୁରେ ହିଁ ରିଲିଜ୍ ହୋଇଛି। ଆଉ କେରଳ ରାଜ୍ୟ ଷ୍ଟେଟ୍ ଆୱାର୍ଡ ପାଇଁ ମଧ୍ୟ ଏହି ଚଳଚ୍ଚିତ୍ର ବେଷ୍ଟ ଆକ୍ଟ୍ରେସ୍ ଭାବେ ମନୋନୀତ ହୋଇଛନ୍ତି ମଧ୍ୟ ଅମ୍ରିତା। ସିନେମା କଥା ତ କହିଲି, ବିବାହର ପ୍ରମୁଖ ଭୂମିକା ତାଙ୍କୁ ମିଳିଥିଲା। ସେ ଭୂମିକାରେ ସେ ସୁନ୍ଦର ଭାବେ ଅଭିନୟ କରିଥିଲେ। ଅନେକ ଗୁଡ଼ିଏ ଟିଭି ଧାରାବାହିକରେ ସେ ଅଭିନୟ କରିଛନ୍ତି, ଯେମିତିକି ୟେ ହେ ଆଶିକ, ପ୍ୟାର ତୁନେ କ୍ୟା କ୍ୟା, ଶକ୍ତି, ଅସ୍ତିତ୍ୱ କେ ଏହସାସ କି। ସେହିପରି ତାଙ୍କ ଅଭିନୀତ ପ୍ରମୁଖ ଟିଭି ଧାରାବାହିକ ମଧ୍ୟ ଅଛି କ୍ୟା ହସା, କ୍ୟା ହକିକତ, ସ୍ମୃତି, ଏମ୍ରେ ଲାଇଫ ହେ, ରିସ୍ତେ, କାଶ୍ମୀର, ହର ଘର କୁଚ କହତା ହେ, ଗୁମରାହ, ସିଆଇଡି, ସାବଧାନ ଇଣ୍ଡିଆ, ସିଆଇଡି ଆଉ ସାବଧାନ ଇଣ୍ଡିଆର କିଛି କିଛି ଏପିସୋଡ଼ରେ ସେ ଆସିଛନ୍ତି। ଏକ ରିସ୍ତା ଏସେ ଭି, ଆକବର ବୀରବଲ, ପଟିଆଲା ବେବିଜ ପ୍ରମୁଖ କେତୋଟି ମ୍ୟୁଜିକ୍ ଭିଡ଼ିଓରେ ମଧ୍ୟ ଅମ୍ରିତା ଅଭିନୟ କରିଛନ୍ତି। ସେ ତାଙ୍କର ନିଖୁଣ ଆଉ ସରଳ ଅଭିନୟ ପାଇଁ ବେଶ୍ ଜଣାଶୁଣା। ଅମ୍ରିତାଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା ଅଭିନନ୍ଦନ ଏଫ୍ଏମ୍ ରେନ୍ବୋ ପରିବାର ପକ୍ଷରୁ।

ଏଇ ସହରରେ ତ ଅନେକ ଫୁଲ, ସବୁ ଫୁଲ ଲାଗୁଛି ପୁରୁଣା ପୁରୁଣା, ହେଲେ ଏମିତି କିଛି ଫୁଲ ଅଛି ଏ ନିରାଗରେ ବି ହସୁଛି, ଏ ନିରାଗରେ ବି ଆମକୁ ନୂଆ ନୂଆ ଲାଗୁଛି, ତାର ପ୍ରତିଟି ପେଣ୍ଠାରେ ସତେ ଯେମିତି ମୋହି ନେଉଛି ମନ, ପ୍ରତିଟି ପାଖୁଡ଼ାରେ ସତେ ଯେମିତି ଆକର୍ଷିତ କରି ନେଉଛି, ଆଉ ପ୍ରତିଟି ବାସ୍ନାରେ ସେ ଆପଣାଇ ନେଉଛି ଆମକୁ। ହଁ ବନ୍ଧୁ, ଆଜି ଆମେ ଏମିତି ଏକ ଫୁଲର କଥା କହିବା, ଏମିତି ଗୋଟେ ଫୁଲକୁ ଆପଣାର କରିବା, ଏମିତି ଗୋଟେ ଫୁଲର ବାସ୍ନାରେ ହଜିବା, ଭିଜିବା, ହଜିବା, ମଜିଯିବା, ଆଉ ସେ ଫୁଲର ଗଛ ମୂଳେ କେହି ମୁହୂର୍ତ୍ତ ଅଟକିଯିବା। ହଁ, ଆଜି ଆମେ କଥା ହେବା ସେଇ ସୁନାଛରା ସୁନାରେ ଫୁଲ ସମ୍ପର୍କରେ। କ'ଣ ବନ୍ଧୁ, ରାଜରାସ୍ତାରେ ଗଲାବେଳେ କେବେ କେବେ ଆପଣଙ୍କ ନଜର ପଡ଼ିଛି ନା ସେଇ ହଳଦିଆ ସୁନା ଭଳି ଚକମକ କରୁଥିବା ସୁନାରୀ ଫୁଲ ଉପରେ, ସୁନା ଭଳି ଝରି ପଡ଼ୁଥିବା ଗଛରୁ ମାଟିକୁ ଝରି ପଡ଼ୁଥିବା ସେଇ ସୁନାରୀ ଫୁଲ ଉପରେ ନଜର ପଡ଼ିଛି ନା? ଯଦି ପଡ଼ିନି ଏବେ ଟିକେ ପକେଇ ଦିଅନ୍ତୁ ନା, ଦେଖନ୍ତୁ ନା ଆପଣଙ୍କ ସୁନାଧରା ଫୁଲ କେମିତି ଆପଣଙ୍କୁ ହାତଠାରି ଆକର୍ଷିତ କରୁଛି, ଠିକ ରୂପସୀ ପ୍ରିୟସେ ପରି, ନା କ'ଣ କହୁଛନ୍ତି? ବଦଳୁଥିବା ପରିବେଶର ପରିଚୟ, ଆଉ ତାହାରି ଚଉଡ଼ା ଛାତି ପରି ରାଜରାସ୍ତାରେ ସୁନେଲି ସୁନେଲି ଫୁଲରେ ଫୁଲେଇ ରୂପସୀ ସୁନାରୀ ଫୁଲେ ଫୁଲେ ବର୍ତ୍ତି ଯେତେକ ଯୌବନ ଦୀପ୍ତା ତରୁଣୀ ପରି। ତରୁମାନେ ଠିଆ ହୋଇ ରହିଥାନ୍ତି ସକାଳୁ ସଞ୍ଜ ଆଉ ରାତିରେ ସହରର ଛାତିରେ, ଗ୍ରୀଷ୍ମ ପ୍ରବାହକୁ ନ ମାନି ଗ୍ରୀଷ୍ମର ରୌଦ୍ର ତାପକୁ ଆରୋହଣା କରି, ଯେମିତି ସଜ ହୋଇ ଉଦୁଦିଆ ଖରାରେ ଷ୍ଟ୍ରିଟ୍ ଲାଇଟ୍ରେ ବି ଜଳିବା ପାଇଁ ଏମିତି ରୂପର ରଙ୍ଗରେ, ସୁନାର ପେନ୍ଥା ପେଥା ସହରୀ ଲାବଣ୍ୟରେ ଲାଜବତୀ ହୋଇ ଝୁଲୁଛି ସେ ସୁନାରୀ, ହସି ହସରି ଆଦରି ନେବାକୁ, ହସି ହସି ଆଦରି ନେବାକୁ ସଭିଙ୍କ ମନ ଆଉ ଯୌବନ। ପ୍ରକୃତି ଯେମିତି ସତରେ ପ୍ରାଣ ଦେଇ ସଜେଇ ଦେଇଛି ଏ ନଗର, ରାଜରାସ୍ତା, ପାହାଡ଼, ପର୍ବତ, ସବୁକିଛି ସୁନାରେ ଫୁଲର ସୁନାଛରା ସୌନ୍ଦର୍ଯ୍ୟରେ, ନା କ'ଣ କହୁଛନ୍ତି ବନ୍ଧୁ? ସୁନାରୀ ଫୁଲର ତରୁଭର୍ତ୍ତୀ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ କାହାର ପ୍ରାଣ ଟିକେ ଅଟକି ନଯିବ କହିଲେ? ଚାଲନ୍ତୁ ନା ଆମେ ବି ସେଇ ସୁନାରୀ ଫୁଲର ସୁନାଧାରା ଯୌବନରେ ଟିକେ ହଜିଯିବା, ମଜିଯିବା, ଭିଜିଯିବା ତାର ମିଠା ବାସ୍ନାରେ।

ଭାବନ୍ତୁ, ରାଜରାସ୍ତାରେ ଗଲାବେଳେ କେବେ କେବେ ରାସ୍ତା ପାର୍ଶ୍ୱର ସେହି ସୁନାରି ଫୁଲ ପେନ୍ଥାରେ ଭାରି ଭାରି ହୋଇପଡ଼ିଥିବା ସୁନାଲି ଯୌବନ ହସକରି ଯୌବନ ଦୀପ୍ତା ତରୁଆଡ଼କୁ କାହାର ନଜର ଯାଇନି କହନ୍ତୁ ତ? ସକାଳର ହାଲକା ଖରାରେ ଚିକ୍ମିକ୍ କରୁଥିବା ତାର ଫୁଲବର୍ତ୍ତୀ ଶାଖା, ତରୁଣୀର ସଦ୍ୟସ୍ନାତା ତନୁପରି ଅବା ପୂଜାଘରମୁଖୀ ପକା ଘରଟିଏ ପରି ଲାଗୁଥିବ ସେ ଫୁଲଭରା ତରୁଡାଳ, ସୁନାରି ଫୁଲର ମୋହ ଖାଲି ସୁନାଲି ସୁନାଲି ପେନ୍ଥାମୟ ଶୋଭା ନୁହେଁ, ତରୁ ଚାରିପାଖେ ସୁନାଲି ଫୁଲ ସାଥିରେ ବି ମହମ ବାସ୍ନାର ମଦିରା ଅପୂର୍ବ ମହକ, ଆହ କାହାକୁ ମୋହିତ ନ କରେ ସତେ କୁହନ୍ତୁ ତ?

ସତରେ ସୁନାରୀ ସୁନାଲି ସୁନାଲି ପ୍ରିୟତମା ପରି ରୂପାର ସହରକୁ ମୋର ମତୁଆଲା କରି ରଖିଥିବା ସୁନ୍ଦରୀ ନାୟିକାଟେ ଯେମିତି ଏ ସୁନାରୀ ରୂପର ଲାବଣ୍ୟ ସହ ଗୁଣର ଫଲ୍ଗୁରେ ଏମିତି ଆଚମ୍ବିତ କରେ ସୁନାଝରା ସୁନାରୀ ଖାଲି ମୋତେ ନୁହେଁ ସମଗ୍ର ପଥଚାରୀକୁ ପ୍ରକୃତି ପ୍ରେମୀକୁ ମାନବୀୟ ଆତ୍ମାକୁ ସୁନାରୀର ସୁନେଲି ଫୁଲ ରଙ୍ଗର ସାମ୍ରାଜ୍ୟ ନୁହେଁ ଅଥବା ବସ୍ତୁବାଦୀ ରୂପର ପସରା ମେଲି ସ୍ୱାର୍ଥନେଶୀ ରୂପସୀ ପରି ସେ ଚାହିଁନି କାହାକୁ ସୁନାରୀ ଫୁଲ ସୁନାରୀ ଫୁଲର ବାସ୍ନା ସତରେ ସ୍ୱର୍ଗୀୟ ଅପରୂପ ଲାବଣ୍ୟତୀତ ଅନୁଭବ ରୂପର ଏମିତି ଏକ ମହାର୍କ ଫରୁଆ ଭିତରେ ବି ସୁନାରୀ ତରୁ ତଳେ ବାସ୍ନାର ଜୀବନ୍ତ ମହଲ।

ବନ୍ଧୁ, ସବୁ ପଛରେ କିଛି ଲୋକ କଥା ଥାଏ, କିଛି କାହାଣୀ ଥାଏ। ଏଇ ଯେମିତି ସୁନାରୀକୁ ନେଇ ମଧ୍ୟ ସେମିତି କିଛି କିମ୍ବଦନ୍ତୀ ଅଛି, ଲୋକକଥା ଅଛି। କେରଳର ପଶ୍ଚିମଘଟ ପର୍ବତମାଳା ଅଞ୍ଚଳରେ ପ୍ରଚଳିତ ଗୋଟିଏ ଲୋକକଥା ଅନୁସାରେ ସୁନାରୀ ହେଉଛି ଅଭିଶପ୍ତା ମାନବୀ, ଯେଉଁ ଦେବକନ୍ୟା ମାନବୀ ରୂପ ଜନ୍ମ ହୋଇଥିଲା, ବସୁର ରୂପ। ହଁ, ଜଣେ ମାନବୀ କନ୍ୟା ବସୁ, ଯାହାର ପ୍ରେମରେ କାମଦେବ ମର୍ତ୍ତ୍ୟକୁ ଆସିଥିଲେ। ବସୁ ସବୁ ବିବାହ କରି କାମଦେବ ପୃଥିବୀପୃଷ୍ଠ ରହିଯାଆନ୍ତି। ଶେଷରେ ଏ ଖବର ତାଙ୍କ ପତ୍ନୀ ରତିଙ୍କ ପାଖରେ ପହଞ୍ଚେ। ରତି ରାଗ ତମତମ ହୋଇ ବସୁକୁ ଉଚିତ ଶିକ୍ଷା ଦେବା ପାଇଁ ପୃଥିବୀପୃଷ୍ଠକୁ ଆସନ୍ତି। ସେହି ସମୟରେ ବସୁ ନିଜର ନିତ୍ୟକର୍ମ ସାରି ଜଙ୍ଗଲରୁ ଫେରୁଥାଏ। ଅଧାବାଟରେ ରତିଙ୍କୁ ଦେଖି ପ୍ରଣାମ କରେ, ହେଲେ ରତି ଏତେ ଜୋରରେ ରାଗିଯାଇଛନ୍ତି ଯେ ତାଙ୍କ ଦୃଷ୍ଟି ବସୁ ଉପରେ ପଡ଼ିବା କ୍ଷଣି ସେ ତା ଠିଆ ହେବା ଜାଗାରେ ଉଭାନ ହୋଇଯାଏ। ଆଉ ଠିକ୍ ସେହି ସ୍ଥାନରେ ପେନ୍ଥା ପେନ୍ଥା ହଳଦିଆ ଫୁଲରେ ଭର୍ତ୍ତି ଗୋଟିଏ ବିଶାଳ ଗଛ ପ୍ରକଟ ହୁଏ। ବସୁ ରତିଦେବୀଙ୍କୁ ନତମସ୍ତକ ହୋଇ ପ୍ରଣାମ କଲାପରେ ସେହି ଗଛର ଫୁଲ ପେନ୍ଥାମାନେ ବି ତଳକୁ ଝରି ପଡ଼ିଲା ଭଳି ମୁଦ୍ରାରେ ଥାନ୍ତି। ସେହି ସୁନାପୁରି ଚିକ୍ ଚିକ୍ କରୁଥିବା ହଳଦିଆ ଫୁଲ ଗଛକୁ ଆମେ ସୁନାରୀ ଫୁଲ ବା ଅମଲତାସ ଗଛ ବୋଲି କହୁ। ଏହାକୁ ଇଂରାଜୀରେ କୁହାଯାଏ ଗୋଲ୍ଡେନ୍ ସାୱାର୍ ଟ୍ରି। ସତରେ ସୁନା ଝରା, ସତେ ଯେମିତି ସୁନା ହିଁ ଝରି ପଡ଼ୁଛି ସେହି ଫୁଲର ପାଖୁଡ଼ାରୁ। ସେହି ଗଛରେ ସୁନା ଭଳି ଝରି ପଡ଼ୁଛି ଫୁଲର ପାଖୁଡ଼ା, ସେଇଥିପାଇଁ ତ ତା ନାଁ ସୁନା ଝରା ସୁନାରୀ।

ସତରେ ସେ ସୁନା ଫୁଲ, ସୁନା ଭଳି ଝରି ପଡ଼େ ବୋଲି ତା ନାଁ ସୁନାରୀ, ସୁନାରୁ ସୁନାରୀ, ଆଉ ସୁନା ଭଳି ବି ସେ ଝରୁଛି ଠିକ ତା ଡାଳରୁ, ତା ତରୁ ଡାଳରୁ ଏଇ ପୃଥିବୀ ପୃଷ୍ଠକୁ ସୁନା ଭଳି ଝରୁଥିବାରୁ ତା ନାଁ ତ ସୁନାରୀ। ଏବେ ଆପଣ ନିହାତି ଆପଣଙ୍କ ସହରର ରାସ୍ତାରେ ସୌନ୍ଦର୍ଯ୍ୟକରଣ ପାଇଁ ଦୁଇଧାରେ ଲଗାଯାଇଥିବା ଏହି ହଳଦିଆ ଫୁଲର ଝୁଲନ୍ତା ପେଥାଳିଆ ଫୁଲ ଗଛ ମନେ ପଡ଼ିଯାଉଥିବ ନା ବନ୍ଧୁ। ଏପ୍ରିଲ ମେ ମାସ ହୋଇଗଲେ ସୁନାରୀ ଫୁଲର ପେନ୍ଥାମାନେ ଛାତରୁ ଓହଳିଥିବା ଝାଡ଼ ବା ଚାଣ୍ଡେଲିୟର ପରି ଗଛ ଗଛ ଡାଳରୁ ପେନ୍ଥା ପେନ୍ଥା ହୋଇ ଓହଳି ପଡ଼ନ୍ତି। ପ୍ରଖର ଖରାରେ ବି ଆହୁରି ଚିକ୍ ଚିକ୍ କରେ ଏହି ସୁନାରୀର ହଳଦିଆ ରଙ୍ଗ। ବିଶେଷଜ୍ଞ ମତରେ ଅମଲତାସ ବା ଏହି ସୁନାରୀ ଗଛର ସୃଷ୍ଟି ଦକ୍ଷିଣ ଭାରତ ଆଉ ଦକ୍ଷିଣ ଏସିଆ ଅଞ୍ଚଳରୁ। କେରଳର ରାଜ୍ୟ ଫୁଲ ହେଉଛି ଅମଲତାସ, ଯାହାକୁ ସେମାନେ ସ୍ଥାନୀୟ ଭାଷାରେ କନିକୋନା କୁହନ୍ତି। ହଁ, ଏକ ଅନ୍ୟ ଭାଷାରେ ମଧ୍ୟ ଅମଲତାସ ବୋଲି କୁହନ୍ତି। ସେଇଥିପାଇଁ ମୁଁ କହୁଛି ଅମଲତାସ ବା ସୁନାରୀ ଗଛ। କେରଳର ପରମ୍ପରାରେ ସୁନାରୀର ଖାସ ମହତ୍ତ୍ୱ ରହିଛି, ସେଠି ସୁନାରୀ ଗଛକୁ ଖୁବ୍ ପବିତ୍ର ମାନନ୍ତି। ଏହାକୁ ଅନେକ ଜାଗାରେ ସ୍ଥଳ ବୃକ୍ଷ କହି ପୂଜା କରନ୍ତି। କେରଳର ବିଷ୍ଣୁ ଉତ୍ସବରେ ଏହି ଫୁଲକୁ ବିଷ୍ଣୁଙ୍କୁ ସମର୍ପଣ କରାଯାଏ। କେରଳର ପାରମ୍ପରିକ ବିଶ୍ୱାସ ରହିଛି ଯେ ସୁନାରୀ ଫୁଲ ଫୁଟିବା ଆରମ୍ଭ ହେବାର 45 ଦିନ ଭିତରେ ବର୍ଷା ଆରମ୍ଭ ହୁଏ। ତେଣୁ କୃଷି ଆଉ ଜଳବାୟୁ ପାଇଁ ବି ଏହି ଫୁଲର ଅନେକ ମହତ୍ତ୍ୱ ରହିଛି, କାରଣ ଆମ ଦେଶ ଭାରତରେ ପ୍ରଥମ ମୌସୁମୀ ପ୍ରବେଶ କରେ କେରଳ ରାସ୍ତା ଦେଇ। ତେଣୁ କେରଳରେ ସୁନାରୀ ଫୁଲ ଫୁଟିଲା ମାନେ ଠିକ୍ ତାର 45 ଦିନ ପରେ ମୌସୁମୀ ଆସିବା ନିଶ୍ଚିତ ବୋଲି ବିଶ୍ୱାସ ରହିଛି କେରଳବାସୀଙ୍କର।

ଅମିତାଭ ଭାଇ କଥା ହଉଛି ସେଇ ସୁନାଝରା ସୁନାରୀ ଫୁଲ ସମ୍ପର୍କରେ। ହଳଦିଆ ସୁନାରୀ ଫୁଲ ସୁନା ଭଳି ଚିକ୍ମିକ୍ କରୁଥାଏ ପଥଧାରାରେ, ହେଲେ ତା ଗୁଣରେ ସେ ସମସ୍ତଙ୍କୁ ମୋହିନିଏ। ଆୟୁର୍ବେଦରେ ମଧ୍ୟ ସୁନାଝରା ସୁନାରୀକୁ ଉତ୍ତମ ମାନ୍ୟତା ଦେଇଛି। ତାର ଆରୋଗବଦ୍ଧ ରୋଗର ହତ୍ୟାକାରୀ ଭାବେ ବ୍ୟବହାର କରାଯାଇଥାଏ। ସୁନାରୀର ଲମ୍ବା ଲମ୍ବା ଫଳ ମଧ୍ୟ ଅନେକ ଉପକାରୀ। ବନ୍ଧୁ ଦେଖିଥିବେ ସୁନାରୀ ଗଛରେ ରୋଲ ବାଡ଼ି ଭଳି କେମିତି ଲମ୍ବା ଲମ୍ବା ଫଳ ଝୁଲୁଥାଏ। ହଁ, ସେ ମଧ୍ୟ ଅନେକ ଉପକାରୀ। ଯୁଗ ଯୁଗରୁ ଏହାର ଫଳକୁ ଅନେକ ଆୟୁର୍ବେଦ ଔଷଧରେ ବ୍ୟବହାର କରାଯାଇଆସୁଛି। ଏହାର ଫୁଲ ଆଉ ଫଳକୁ ମଧ୍ୟ ଅନେକ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତରେ ବ୍ୟବହାର କରାଯାଇଥାଏ। ସୁନାରୀ ବୃକ୍ଷକୁ ଖୁବ୍ ମହତ୍ତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଏ। ଏହି ବୃକ୍ଷର ପ୍ରାୟ ପ୍ରତ୍ୟେକ ଅଂଶରେ ଔଷଧୀୟ ଗୁଣ ରହିଛି। ଆୟୁର୍ବେଦ ଅନୁସାରେ ଏହାକୁ ସର୍ବରୋଗ ପ୍ରଶମଣୀ କୁହାଯାଇଥାଏ।

ହଁ ବନ୍ଧୁ, ସେମିତି ଫୁଲଟିଏ ସେ ସହଜରେ ମଉଳି ଯାଏନି। ସେ ଅନେକଙ୍କ ହୃଦୟକୁ ଜିତିଯାଏ, ଅନେକଙ୍କ ମନକୁ ମୋହିନିଏ, ତା ବାସ୍ନାରେ ମୁଗ୍ଧ କରିଦିଏ, ତା ରଙ୍ଗରେ ଆପଣାର କରିନିଏ। ସେ କ'ଣ ଏତେ ଶୀଘ୍ର ମଉଳିଯିବ କି? ହଁ, ସେ ପରା ସୁନାଝରା ସୁନାରୀ। ସେ କ'ଣ ଏତେ ଶୀଘ୍ର ମଉଳିବ କି? ସୁନାରୀ କେବଳ ଆମ ଦେଶ ନୁହେଁ, ଅନ୍ୟ ଅନେକ ଦେଶରେ ମଧ୍ୟ ଏହି ଫୁଲକୁ ଖୁବ୍ ମହତ୍ତ୍ୱ ସମ୍ମାନ ଦିଆଯାଏ। ଲାଓସ୍ରେ ନୂତନ ବର୍ଷର ସ୍ୱାଗତ ଆଉ ଉତ୍ସବ ସୁନାରୀ ଫୁଲ ବିନା ଅସମ୍ଭବ। ସେମିତି ଥାଇଲାଣ୍ଡରେ ଏହା ହେଉଛି ନ୍ୟାସନାଲ୍ ଟ୍ରି ବା ଜାତୀୟ ଗଛ। ଏହାର ଥାଇ ନାଁ ହେଉଛି ଡୋକୁନ। ସେଠି ସୁନାରୀ ବା ଅମଲତାସକୁ ରାଜକୀୟ ଆଭିଜାତ୍ୟର ପ୍ରତୀକ ଭାବେ ଗ୍ରହଣ କରାଯାଏ। ଥାଇ ପରମ୍ପରା ଅନୁସାରେ ଅମଲତାସ ବା ସୁନାରୀ ଧନଧାନ୍ୟ ପ୍ରାଚୁର୍ଯ୍ୟ ସୌଭାଗ୍ୟ ଆନନ୍ଦର ପ୍ରତୀକ। ଆନନ୍ଦ ଉତ୍ସବ ଏବଂ ସମାରୋହରେ ଏହି ଫୁଲର ପ୍ରଚୁର ବ୍ୟବହାର ହୁଏ। ପ୍ରତିବର୍ଷ ମେ ମାସରେ ସୁନାରୀ ଫୁଲ ଫୁଟିବା ଆରମ୍ଭ କଲେ ଦେଶ ସାରା ଏହି ଫୁଲର ମହୋତ୍ସବ ପାଳନ କରାଯାଇଥାଏ। ଶ୍ରୀଲଙ୍କାର ବୌଦ୍ଧ ମନ୍ଦିର ଆଉ ମଠଗୁଡ଼ିକରେ ସୁନାରୀ ବୃକ୍ଷ ନିଶ୍ଚିତ ଲଗାଯାଏ। ସିଂହଳୀ ଭାଷାରେ ସୁନାରୀକୁ ଏଲ୍ଲା କୁହନ୍ତି। ଭିଏତନାମରେ ମଧ୍ୟ ସୁନାରୀକୁ ସୁଖ ସୌଭାଗ୍ୟ ଓ ପ୍ରାଚୁର୍ଯ୍ୟ ଏବଂ ସଫଳତାର ପ୍ରତୀକ ମାନନ୍ତି। ଭଗବାନଙ୍କୁ ଅର୍ପଣ

ଯିବାଠାରୁ ନୂତନ ବର୍ଷର ସ୍ୱାଗତ ପର୍ଯ୍ୟନ୍ତ ସବୁଥିରେ ଏହି ଫୁଲ ଲୋଡ଼ା ପଡ଼େ। ନୂଆବର୍ଷ ସମୟରେ ଘରର ମୁଖ୍ୟ ଦ୍ୱାର ଓ ଫାଟକ ସାମ୍ନାରେ ସୁନାରେ ଫୁଲକୁ ଟାଙ୍ଗିବାକୁ ଭିଏତନାମରେ ଖୁବ୍ ମାନନ୍ତି। ସୁନାରେ ଫୁଲ ଗୋଟିଏ ଅର୍ଣ୍ଣାମେଣ୍ଟାଲ ଫୁଲ ହୋଇଥିବାରୁ ଏହାକୁ ପାର୍କ, ରାସ୍ତା ପାର୍ଶ୍ୱ ଇତ୍ୟାଦିରେ ଶୋଭାବର୍ଦ୍ଧନ ପାଇଁ ରୋପଣ କରାଯାଏ। ନିଦାଘର ରୌଦ୍ରତାପକୁ ସବୁକିଛି ଜଳିପୋଡ଼ି ଖାଁ କାଁ ଦେଖାଯାଉଥିବା ବେଳେ ନିଦାଘର ରୌଦ୍ରତାପରେ ସବୁକିଛି ଜଳିପୋଡ଼ି ଖାଁ କାଁ ଦେଖାଯାଉଥିବା ବେଳେ ସୁନାରେ କିନ୍ତୁ ହସୁଥାଏ। ତାର ସୁନାଝରା ପେନ୍ଥା ପେଣ୍ଡା ଫୁଲ ପଛୁଲାଏ। କେବେ କେଉଁଠି ଦେବପୂଜାରେ ଲାଗୁଥିବା ଏହି ଫୁଲ ମଧ୍ୟ କାହା କାହା ପାଇଁ ଖାଦ୍ୟର ସ୍ୱାଦ ଭରିଦିଏ। ଏହାର ପତ୍ର ମଧ୍ୟ ଗୃହପାଳିତ ପ୍ରାଣୀ ଗୋରୁ ଛେଳି ମେଣ୍ଢାଙ୍କର ଏକ ଉତ୍ତମ ଖାଦ୍ୟ ରୂପେ ବ୍ୟବହାର କରାଯାଇଥାଏ। ଫ୍ଲାୱର ସିମ୍ବଲିଜିମ୍ ଅନୁସାରେ ସୁନାରୀ ଫୁଲ ନିଜର ଉଜ୍ଜଳ ହଳଦିଆ ରଙ୍ଗ କାରଣରୁ ଧନ, ଯଶ, ସୁଖ ବର୍ଷା କରି ବା ଗୋଲ୍ଡେନ୍ ସାୱାର ହିସାବରେ ଜଣାଶୁଣା। ଏହି ଫୁଲ ସଫଳତା, ସୌଭାଗ୍ୟ, ସୁଖ, ଧନ, ନୂତନ ସୁଯୋଗ ଆଣେ ବୋଲି ବିଶ୍ୱାସ କରାଯାଏ। ଏହାଛଡ଼ା ସୁନାରୀ ବିଜୟ, ଶକ୍ତିଶାଳୀ, ଦୀର୍ଘସ୍ଥାୟୀ ଆଉ ସମୃଦ୍ଧିରେ ମଧ୍ୟ ପ୍ରତୀକ। ସୁନାରୀ ଫୁଲ ବାତାବରଣରେ ସୁଖ, ସମୃଦ୍ଧି ଆଉ ସକାରାତ୍ମକ ଉର୍ଜାର ସଞ୍ଚାର କରେ। କୌଣସି ନୂତନ କାମ ଆରମ୍ଭ ପୂର୍ବରୁ ସୁନାରୀ ଫୁଲର ଦର୍ଶନ ସଫଳତା ଆଣିଥାଏ। ସେଇଥିପାଇଁ ଯଦି ନିଜ ଘରେ ବଗିଚାଟିଏ ଛୋଟ ହୋଇଥାଏ, ଘରର ଆଖପାଖ ରାସ୍ତାରେ ସୁନାରୀ ଚାରା ରୋପଣ କରନ୍ତୁ। ଏପ୍ରିଲ ମେ ମାସରେ ଯେତେବେଳେ ଏହି ଗଛଗୁଡ଼ିକ ପେନ୍ଥା ପେନ୍ଥା ହଳଦିଆ ଫୁଲରେ ଲଦି ହୋଇଯିବ, ତା'ର ଉଜ୍ଜଳ ରଙ୍ଗ ଓ ରୂପ ଦେଖି ସତରେ ବୃକ୍ଷରୁ ସୁନା ବର୍ଷା ହେଲା ପରି ହିଁ ପ୍ରତୀକ ହେବ।

ସତରେ ବନ୍ଧୁ, ଫୁଲର ସହରରେ ସେ ସୁନାରୀ ଫୁଲର ମହକ ସବୁଆଡ଼େ ବିଛୁରି ଯାଉଛି, ଆଉ ତାରି ଭିତରେ ଘର କରି ରହିବାକୁ କିଏ ବା ମନ ନ ଭଳେଇବ କୁହନ୍ତୁ ତ ବନ୍ଧୁ। କୁହାଯାଏ ଭାଗ୍ୟରେ ଥିଲେ ସୁନାରୀ ଫୁଲ କୁଆଡ଼େ ସୁନା ହୋଇଯାଏ। ସତ କଥା କି ଭାଗ୍ୟ ଆଉ ଭବିଷ୍ୟତକୁ ନେଇ ଯେତେବେଳେ ଆମେ ଟିକେ ଅଧିକ ଭାବପ୍ରବଣ, ତେଣୁ ସୁନାରୀ ଫୁଲ ଯେ ସୁନାର ପ୍ରତୀକ ଏ କଥାକୁ କ'ଣ ଆମେ ଅବିଶ୍ୱାସ କରିପାରୁ କି? ସେଥିପାଇଁ ତ ତା ନାଁ ହେଉଛି ଗୋଲ୍ଡେନ୍ ସାୱାର, ମାନେ ସୁନା ବର୍ଷା କରୁଥିବା ଫୁଲ, ସୁନାଛରା। କାହିଁକି କେଜାଣି ସୁନାରୀ ଫୁଲ ସମସ୍ତଙ୍କୁ ବହୁତ ଭଲ ଲାଗେ। ଟେବୁଲ ଉପରେ କେହି ଜଣେ ଥୋଇଥିବା ସୁନ୍ଦରୀ ସୁନାରୀ ଫୁଲ ଦଲକାଇ ଶୀତଳ ପବନ ଉଡ଼େଇ ନେବା ଦୃଶ୍ୟ ମନରେ ଶିହରଣ ଜାଗ୍ରତ କରେ। ରାସ୍ତା କଡ଼ର ସେ ସୁନାଝରା ସୁନାରୀ ମନରେ ଅପୁରନ୍ତ ଖୁସି ଆଣିଦିଏ, କେତେ ଆନନ୍ଦରେ ମନକୁ ମୋହିନିଏ ସତେ। ନାଲି ନାଲି କୃଷ୍ଣଚୂଡ଼ା ହଳଦୀ ସୁନାରୀ ଫୁଲ ରଙ୍ଗ ତାର ମନଲୋଭା ରୂପ ତା ଅମୂଲ ମୂଲ, ଆଖି ତ ଯାଏ ଲାଖି ମନ ହୋଇଯାଏ ଖୁସି, ପ୍ରକୃତିର ବର୍ଣ୍ଣବିବା ବିଧାତାରା କରିକାରୀ। ସ୍ୱର୍ଗର ଅପସରୀ ମର୍ତ୍ତେ ଅବତରୀ ହୋଇ ସୁବର୍ଣ୍ଣ ଭୂଷିତ ନୀଳାମ୍ବୁ ଧାରରେ ହୋଇ ଉପନୀତ ଗାଏ ମିଳନ ସଙ୍ଗୀତ, ସୁନାରୀ ସତେ ଗାଏ ମିଳନ ସଙ୍ଗୀତ।

ଏଇଠି ଶେଷ କରୁଛୁ ଆଜିର କିଛି କଥା କିଛି ଗୀତର କାର୍ଯ୍ୟକ୍ରମ। ତେବେ ବନ୍ଧୁ ଏଠି କହି ରଖୁଛୁ ଆଜି ଚର୍ଚ୍ଚାରେ ଯେ ଗୋଟାଏ ବଜେ ଦଶ ମିନିଟ୍ରେ ଆମେ ଚର୍ଚ୍ଚା କରିବା। ଆଜି ଚର୍ଚ୍ଚାରେ ଆଜିର ବିଷୟବସ୍ତୁ ରହିଛି ଛାତ୍ରଛାତ୍ରୀ କେମିତି କାଟିବେ ସମର ହଲିଡେ। ଛାତ୍ରଛାତ୍ରୀ କେମିତି କାଟିବେ ସମର ହଲିଡେ, କ'ଣ ରହିଛି ଆପଣଙ୍କର ଟିପ୍ସ ପିଲାମାନଙ୍କ ପାଇଁ ନିଶ୍ଚିନ୍ତ ଦିଅନ୍ତୁ ଏସ୍ଏମ୍ଏସ୍ ମାଧ୍ୟମରେ। ଆଉ ଚର୍ଚ୍ଚା କରିବା ଠିକ୍ ଗୋଟାଏ ବଜେ ଦଶ।

103.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ସେ ଦିଲ୍ ତକ୍ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜିବାକୁ ଯାଉଛି। କିଛି ସମୟ ପରେ ଶୁଣିପାରିବେ ହିନ୍ଦୀରେ ସମ୍ବାଦ, ପରେ ପରେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଡ଼େ ଦିଲ୍ ସେ ଦିଲ୍ ତକ୍ ବନ୍ଧୁ, ଆମେ ଆଜି ଟପିକ୍ ରଖୁଛୁ, ଆଜି ଚର୍ଚ୍ଚାରେ ଆଜି ଯେଉଁ ଟପିକ୍ ରହିଛି, ଛାତ୍ରଛାତ୍ରୀ କେମିତି କାଟିବେ ସମର ହଲିଡେ, ମାନେ ଖରା ଛୁଟିରେ ଛାତ୍ରଛାତ୍ରୀ କେମିତି କାଟିବା ଉଚିତ, ଖେଳବୁଲ କରିବା, ଚାରି ବନ୍ଧୁଘର ଯିବା, ବୁଲିବାକୁ ଯିବା, କିମ୍ବା ବାହାରକୁ କୁଆଡ଼େ ବୁଲିବାକୁ ଯିବା, ନା ପୁରୁଣା ପାଠର ଆଲୋଚନା କରିବା, ଯେଉଁଥିରେ ଦୁର୍ବଳ ରହିଛି ତାକୁ ଆଲୋଚନା କରିବା, କେମିତି କାଟିବା ଦରକାର, ନା ମୋବାଇଲରେ ଦେଖି ଦେଖି ସମୟ କଟେଇଦେବା, ନା କ'ଣ କହୁଛନ୍ତି ବନ୍ଧୁ? ଆଜିକାଲି ପିଲାମାନଙ୍କ ହାତରେ ମୋବାଇଲ ଏଇଭଳି ପଡ଼ୁଛି, ଆଉ ଖରା ଛୁଟିଟାକୁ ସେ ମୋବାଇଲରେ ହିଁ କାଟି ଦେଉଛନ୍ତି, ନାଇଁ ବନ୍ଧୁ ସେମିତି କରନ୍ତୁନି, ଯାହାଫଳରେ ପିଲାମାନଙ୍କର ଭବିଷ୍ୟତ ନିଶ୍ଚିତ ଭାବେ ପ୍ରତିବନ୍ଧକ ସୃଷ୍ଟି ହେବ, ସେଥିରେ ଅସୁବିଧା ହେବ। ତ ଆମ ପାଖରେ ମେସେଜ ଦେଖିଲେ ଆମେ ତ କଥା ହେବା, ତ ବର୍ତ୍ତମାନ କିଛି ମେସେଜ ଆସିଛି, ଦେଖିବା କ'ଣ କହୁଛନ୍ତି ଆମ ଭାଇମାନେ, ଆଉ ଆପଣମାନଙ୍କ ମେସେଜ କ'ଣ କହୁଛି। ଟୁନା ଭାଇନାଙ୍କର ମେସେଜ ଆସିଛି, ଅରୁଣ କୁମାର ରଥ ମେଡିକାଲ କଲୋନୀ ଜଗତସିଂହପୁରରୁ। ଶୁଭ ମଧ୍ୟାହ୍ନ ଜୟଦେବ ଭାଇ, ମା ସାରଳା ଆପଣ ଆଉ ଆପଣଙ୍କ ପରିବାରକୁ ଭଲରେ ଖୁସିରେ ରଖନ୍ତୁ, ଏତିକି ପ୍ରାର୍ଥନା କରୁଛୁ। ଭାଇ ଆପଣଙ୍କ ଉପସ୍ଥାପନା ବହୁତ ସୁନ୍ଦର, ସେଥିପାଇଁ ହୃଦୟରୁ ଧନ୍ୟବାଦ। ଭାଇ ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଭାଇ ମୋ ନାତି ଇଂଲିଶ ମିଡିୟମରେ ପଢୁଛି, ତେଣୁ ଓଡ଼ିଆ ପଢ଼ିପାରୁନାହିଁ, ଛୁଟିରେ ଭୁବନେଶ୍ୱରରୁ ଜଗତସିଂହପୁର ମୋ ପାଖକୁ ଆସିଛି, ମୁଁ ତାକୁ ଓଡ଼ିଆ ଶିଖାଇବା ସହିତ ପୁରୁଣା ଲବକୁଶ, ମହିଷାସୁର, ଶ୍ରୀକୃଷ୍ଣ ଜନ୍ମ, ମହାଭାରତ, ରାମାୟଣ ଏହିସବୁ ଗଳ୍ପ ଶୁଣାଉଛି, ଓଡ଼ିଆ ଗଳ୍ପ ବହି ମଧ୍ୟ ପଢ଼ାଉଛି, ଟାଇମ୍ ବାହାର କରି ତା ସହିତ ଖେଳିବା ପାଇଁ ମଧ୍ୟ ରେଡ଼ି ହେଉଛି। ଏହିଭଳି ଖରା ଛୁଟିକୁ କାଟିବା ଉଚିତ। ବହୁତ ବହୁତ ଧନ୍ୟବାଦ ଟୁନା ଭାଇନା, ବଢ଼ିଆ କଥାଟି କହିଲେ। ଓଡ଼ିଆ ପଢ଼ିପାରୁନଥିବା, ଆଜିକାଲି ବିଶେଷ କରି ବାହାରେ ପଢ଼ୁଥିବା ପିଲାମାନଙ୍କ ଟିକେ ଓଡ଼ିଆ ପ୍ରତି ଦୁର୍ବଳତା ରହୁଛି, ତାଙ୍କୁ ଏହିସବୁ ଛୁଟିରେ ସେହିସବୁ ଗପ ବହି ହେଉ ବା ଗଳ୍ପ ପିଲା ଆମର ଯେଉଁ ନୀତି ଶିକ୍ଷା ରହିଛି ସେସବୁ ଶିକ୍ଷା ଦେଲେ ସେମାନଙ୍କର ଭବିଷ୍ୟତରେ ସେମାନେ ଯେତେବେଳେ ବଡ଼ ହେବେ, ଅଧିକରୁ ଅଧିକ ପାଠ ପଢ଼ିବେ, ସେ ସମୟରେ ତାଙ୍କ ପାଇଁ ବହୁତ ଉପକାର ଲାଗିବ। ବହୁତ ବହୁତ ଧନ୍ୟବାଦ ଟୁନା ଭାଇନା ଆପଣଙ୍କର ସୁନ୍ଦର ମେସେଜ ପାଇଁ। ରାଜେନ୍ଦ୍ର ନନା ମଧ୍ୟ ଦେଇଛନ୍ତି ନୂଆଗାଁ କଟକରୁ, ଗୁଡ୍ ଆଫ୍ଟରନୁନ୍ ସାର୍। ସ୍କୁଲରେ ପାଠପଢ଼ା ଛୁଟି ହେଲେ ପିଲାମାନଙ୍କୁ ଗୀତା, ଭାଗବତ ଇତ୍ୟାଦି ପଢ଼ିବାକୁ ଦେବା ଦରକାର, ନୀତିଶିକ୍ଷା ପଢ଼ାଇବା ଦରକାର, ଯାହାଫଳରେ ସେମାନଙ୍କର ନୈତିକ ଅଭିବୃଦ୍ଧି ଘଟିବ। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର ମେସେଜ ପାଇଁ। ତ ଏମିତି ଆପଣ ମଧ୍ୟ ମେସେଜ କରନ୍ତୁ, ଡେରି ନକରି ଫଟାଫଟ ପଠାନ୍ତୁ। ପ୍ରକୃତରେ ସ୍କୁଲର ଏ ଯେଉଁ ସମର ହଲିଡେରେ କେମିତି ଛାତ୍ରଛାତ୍ରୀ ନିଜକୁ ପ୍ରସ୍ତୁତ କରିବେ, ନିଜକୁ ସଜାଡ଼ିବେ, କ'ଣ କରିବା ଉଚିତ, ଆପଣ କ'ଣ ଭାବୁଛନ୍ତି? ପିଲାମାନେ ଏଇ ସମର ହଲିଡେ ହେଇଛି ମାନେ ପାଠପଢ଼ାର ରିଲାକ୍ସ ପାଇଛନ୍ତି ମାନେ ଧୁମ୍ ବୁଲାବୁଲି କରିବା, ବର୍ଷ ସାରା ପାଠର ବୋଝରେ ଚାପି ହୋଇଯାଇଥିବା ପିଲାମାନଙ୍କ ପାଇଁ ଏହି ସମୟ ଟିକେ ରିଫ୍ରେଶ୍ ହେବାର ବେଳ, ତେଣୁ ବୁଲାବୁଲି କଲି ରିଫ୍ରେଶ୍ ହୋଇଗଲେ ପୁଣି ଆଗାମୀ ବର୍ଷ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ, ତେଣୁ ଉଭୟ ପିଲା ଅଭିଭାବକ ଏହି ସମୟରେ ବୁଲାବୁଲି କରିବାକୁ ଚାହିଁଥାନ୍ତି। କିନ୍ତୁ ଆପଣ କ'ଣ ଭାବୁଛନ୍ତି, ପିଲାମାନେ ସମର ହଲିଡେରେ ଖାଲି ବୁଲି ବୁଲି ସମୟ କାଟିଦେବେ ନା ମୋବାଇଲ ଦେଖିକରି ସମୟ କାଟିଦେବେ? ଆମେ ଅନେକ ସମୟରେ ପିଲାମାନଙ୍କୁ ମୋବାଇଲ ଦେଖିବାକୁ ଗଲେ ବାରଣ କରୁ, ପାଠପଢ଼ା ହେଉଛି ମୋବାଇଲ ଦେଖନା, ଏହି ସମୟରେ ପାଠପଢ଼ା ଡିଷ୍ଟର୍ବ ହେବ। ତ ଯେତେବେଳେ ବର୍ତ୍ତମାନ ପାଠପଢ଼ା ନାହିଁ, ତାଙ୍କର ସ୍କୁଲ ନାହିଁ, କଲେଜ ନାହିଁ, ଟ୍ୟୁସନ ନାହିଁ,

ତ ଏଇ ସମୟରେ ସେମାନେ ମୋବାଇଲ ଦେଖିଲେ, ଆପଣ ତାଙ୍କୁ ମନା କଲେ, ସେମାନେ କହିବେ କ'ଣ ସ୍କୁଲ ତ ନାହିଁ, ମୁଁ ଟିକେ ମୋବାଇଲ ଦେଖୁଛି। ନାଇଁ ବନ୍ଧୁ, ମୋବାଇଲ ଦେଖିବାକୁ ପିଲାମାନଙ୍କୁ ବାରଣ କରନ୍ତୁ, ସେମାନଙ୍କୁ ବୁଝାନ୍ତୁ ମୋବାଇଲ ଦେଖିବା ଦ୍ୱାରା ସ୍କୁଲ ଥାଉ ବା ନ ଥାଉ, ପାଠପଢ଼ା ଥାଉ ବା ନ ଥାଉ, ମୋବାଇଲ ଦେଖିବା ଦ୍ୱାରା ସେମାନେ କେତେ କ୍ଷତି ହୁଏ ସେ ବିଷୟରେ ବୁଝାନ୍ତୁ, ମୋବାଇଲଠୁ ଦୂରେଇ ରଖନ୍ତୁ, ତାଙ୍କ ହାତରେ କିଛି ବହି ଧରାଇ ଦିଅନ୍ତୁ, ସେ ଗପ ବହି ହେଉ ନୀତି ଶିକ୍ଷା ହେଉ ଧରାଇ ଦିଅନ୍ତୁ, ଯାହାଫଳରେ ସେମାନଙ୍କର ଅଭିବୃଦ୍ଧି ଘଟିବ, ସେମାନଙ୍କର ଜ୍ଞାନ ବଢ଼ିବ ଆଉ ସେମାନଙ୍କର ପାଠପଢ଼ା ଆରମ୍ଭ ହେଲେ ଏଇସବୁ ଶିକ୍ଷା ତାଙ୍କୁ ବହୁତ ଉପକାର ଲାଗିବ। ତ ଆଉ କିଛି ମେସେଜ ଆସିଛି, ଆମେ ନିଶ୍ଚିନ୍ତ ପଢ଼ିବା ସେସବୁକୁ। ଆଉ ଯେଉଁମାନେ ମେସେଜ କରିନାହାନ୍ତି ମଧ୍ୟ ଫଟାଫଟ ପଠାଇ ଦିଅନ୍ତୁ, ଆମେ କଥା ହେବା, ଚର୍ଚ୍ଚା କରିବା, ଆଉ ତା ସହିତ ଗୋଟେ ଗୀତ ବି ଶୁଣୁଥିବା।

ହଁ ବନ୍ଧୁ, ସମୟ ହେଉଛି ବଡ଼ ବଳବାନ। ସମୟ ଥରେ ଚାଲିଗଲେ ଆଉ କେବେ ଫେରି ଚାହେଁ ନା, ତେଣୁ ସମୟକୁ କେବେ ନଷ୍ଟ କରିବାକୁ ଦିଅନ୍ତୁନୁ। ହଁ, ପାଠପଢ଼ାର ବୋଝ ନଥାଇପାରେ, ହେଲେ ପିଲାମାନଙ୍କର ଗଢ଼ିବାର, ପିଲାମାନଙ୍କର ଜ୍ଞାନ ବଢ଼ିବାର, ସେମାନଙ୍କ ବୁଦ୍ଧି ଗଢ଼ିବାର, ସେମାନଙ୍କୁ ମଜବୁତ କରିବାର ସମୟ ତ ହେଉଛି ସମର ହଲିଡେ ନା, କ'ଣ କହୁଛନ୍ତି ବନ୍ଧୁ? ସେମାନଙ୍କର କ୍ଷମତା, ସେମାନଙ୍କ ଦକ୍ଷତା ବୃଦ୍ଧି କରିବାକୁ ମଧ୍ୟ ସମର ହଲିଡେରେ ପିଲାମାନେ ଚିନ୍ତା କରିଥାନ୍ତି। ସ୍ୱତନ୍ତ୍ର କୋଚିଂ ନେବା ପାଇଁ ମଧ୍ୟ ପିଲାମାନେ ଚେଷ୍ଟା କରିଥାନ୍ତି। ଏକ୍ସଟ୍ରା କୋର୍ସ ପାଇଁ ସମର ହଲିଡେ ହେଉଛି ଉପଯୁକ୍ତ ସମୟ। ବର୍ଷ ସାରା ବିଷୟଭିତ୍ତିକ ପାଠର ବୋଝ ଯୋଗୁଁ ଯେଉଁମାନେ ଏକ୍ସଟ୍ରା କୋର୍ସ କରିବାକୁ ସମୟ ପାଇନଥାନ୍ତି, ସେମାନଙ୍କ ପାଇଁ ସମର ହଲିଡେ ଗୋଟିଏ ଉତ୍ତମ ସମୟ। ତେଣୁ ଏହି ସମୟରେ କମ୍ପ୍ୟୁଟର ଜନିତ କୋର୍ସ କିମ୍ବା ଅନ୍ୟ ଦକ୍ଷତା ଭିତ୍ତିକ କୋର୍ସ ଶିକ୍ଷା କରିବା ପାଇଁ ଅନେକ ପିଲା ଚେଷ୍ଟା କରିବା କରିଥାନ୍ତି, କରିବା ମଧ୍ୟ ଉଚିତ। କାରଣ ବର୍ତ୍ତମାନ ସମୟରେ ଦକ୍ଷତା ଶିକ୍ଷା, ଦକ୍ଷତା ହେଉଛି ଗୁରୁତ୍ୱପୂର୍ଣ୍ଣ। ତେଣୁ ଶିକ୍ଷା ସହିତ ଦକ୍ଷତା ମଧ୍ୟ ଦିଆଗଲାଣି, ଯେମିତିକି ଧନ୍ଦାମୂଳକ ଶିକ୍ଷା ବିଭିନ୍ନ ଦିଆଗଲାଣି। ତ ଏହି ସମୟରେ ପିଲାମାନଙ୍କୁ ସେହିଭଳି କିଛି ଦକ୍ଷତା ଭିତ୍ତିକ ଶିକ୍ଷା ଦେବା ପାଇଁ ଚେଷ୍ଟା କରନ୍ତୁ। ତେଣୁ ବନ୍ଧୁ, ଜଣେ ବିଦ୍ୟାର୍ଥୀ ପାଇଁ ସବୁ ସମୟର ଗୁରୁତ୍ୱ ରହିଛି। ସମର ହଲିଡେ ମଧ୍ୟ ବିଦ୍ୟାର୍ଥୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ତେଣୁ ଏହି ଛୁଟି ଦିନକୁ ବେକାରରେ ବୁଲାବୁଲି କିମ୍ବା ଟିଭି, ସିନେମା, ମୋବାଇଲ ଦେଖିବାରେ ବରବାଦ ନ କରି କିଛି ନୂତନ ପଢ଼ାପଢ଼ି କିମ୍ବା ଶିକ୍ଷା ଗ୍ରହଣର ବିନିଯୋଗ କରିବା ଉଚିତ। ହଁ, ଏହି ସମୟରେ ଶିକ୍ଷା ଅଯଥା ମାନସିକ ଚାପଜନିତ ନ ହୋଇ ମଜାଦାର ହେବା ଜରୁରୀ, ଫଳରେ ତାହା ଆଗାମୀ ବର୍ଷର ଶିକ୍ଷା ଖୁବ୍ ସୁନ୍ଦର ଭାବେ ଆଗେଇ ନେବାରେ ସହାୟକ ହୋଇପାରିବ ନା, କ'ଣ କହୁଛନ୍ତି?

ଏଇଠି ଶେଷ କରୁଛୁ ଆଜିର ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମ। ଯେଉଁମାନେ ଆମ ସହିତ ସାମିଲ ହେଲେ, ନିଜର ମତାମତ ଦେଲେ, ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସମୟ 1:50 ହେବାକୁ ଯାଉଛି। କିଛି ସମୟ ପରେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ, ପରେ ପରେ ଶୁଣିପାରିବେ ଇଂରାଜୀରେ ସମ୍ବାଦ ଏବଂ ହିନ୍ଦୀରେ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ।

0: ആകാശവാണി. ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ. ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ସ୍ନାତକ ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026 ବାତିଲ, ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବରିଷ୍ଠ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା, ଯୋଗଦେଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ. ଆନ୍ତର୍ଜାତିକ ସେବିକା ଦିବସ ଅବସରରେ 15 ଜଣ ସେବିକାଙ୍କୁ ରାଷ୍ଟ୍ରୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି. ଚଳିତ ମାସ 18 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ. ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍. ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା ଏନ୍ଟିଏ ଚଳିତ ମାସ 3 ତାରିଖରେ ଅନୁଷ୍ଠିତ ସ୍ନାତକ ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି. ସାମାଜିକ ଗଣମାଧ୍ୟମରେ ସଂସ୍ଥା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏନ୍ଟିଏର ବିଶ୍ୱସନୀୟତା ଓ ପରୀକ୍ଷାର୍ଥୀଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ନିଷ୍ପଭି ଗ୍ରହଣ କରାଯାଇଛି. କେନ୍ଦ୍ର ସରକାର ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗର ସିବିଆଇ ତଦନ୍ତ ପାଇଁ ନିଷ୍ପତ୍ତି ନେଇଛନ୍ତି. ଏନ୍ଟିଏ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ତଦନ୍ତକାରୀ ସଂସ୍ଥାକୁ ସମସ୍ତ ଦସ୍ତାବିଜ୍ ଯୋଗାଇଦେବ. ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ଉପରେ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଏବଂ କେନ୍ଦ୍ରୀୟ ସଂସ୍ଥାର ସହଯୋଗରେ ହୋଇଥିବା ପ୍ରାଥମିକ ଅନୁସନ୍ଧାନ ପରେ ପରୀକ୍ଷା ବାତିଲ ପାଇଁ ନିଷ୍ପତ୍ତି ନିଆଯାଇଥିବା ଏନ୍ଟିଏ ସୂଚନା ଦେଇଛି. ପରବର୍ତ୍ତୀ ପରୀକ୍ଷା ସୂଚୀ ସମ୍ପର୍କରେ ବିଜ୍ଞପ୍ତି ମାଧ୍ୟମରେ ପରୀକ୍ଷାର୍ଥୀଙ୍କୁ ଜଣାଇ ଦିଆଯିବ ବୋଲି ଏନ୍ଟିଏ କହିଛି. ତେବେ ନିଟ୍ ପରୀକ୍ଷାର୍ଥୀମାନଙ୍କୁ ପୁନଃ ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ କିମ୍ବା ପରୀକ୍ଷା ଫିସ୍ ଦେବାକୁ ହେବ ନାହିଁ ବୋଲି ଏନ୍ଟିଏ କହିଛି. ପରବର୍ତ୍ତୀ ପରୀକ୍ଷାରେ କେନ୍ଦ୍ର ଅପରିବର୍ତ୍ତିତ ରହିବ ବୋଲି ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି. ବରିଷ୍ଠ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା ଆଜି ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି. କ୍ରମାଗତ ଭାବେ ସେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି. ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଡକ୍ଟର ଶର୍ମାଙ୍କୁ ଗୁଆହାଟୀର ଖାନପଡ଼ାସ୍ଥିତ ପଶୁ ସମ୍ପଦ ମହାବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ଉତ୍ସବରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି. ଡକ୍ଟର ଶର୍ମାଙ୍କ ସହିତ 4 ଜଣ ବିଧାୟକ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି. ସେମାନେ ହେଉଛନ୍ତି ବିଜେପିର ରାମେଶ୍ୱର ତେଲି ଓ ଅଜନ୍ତା ନିୟୋଗ, ଆସାମ ଗଣପରିଷଦର ଅତୁଲ ବୋରା ଏବଂ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟର ଚରଣ ବୋରୋ. ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅନ୍ୟ କେନ୍ଦ୍ରମନ୍ତ୍ରୀ ଓ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ। 126 ଆସନ ବିଶିଷ୍ଟ ଆସାମ ବିଧାନସଭାରେ ଚଳିତ ନିର୍ବାଚନରେ ବିଜେପି 82 ଆସନ ଅକ୍ତିଆର କରିଥିବାବେଳେ ଏହାର ସହଯୋଗୀ ଦଳ ଆସାମ ଗଣପରିଷଦ ଏବଂ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ 10 ଲେଖାଏଁ ଆସନ ଅକ୍ତିଆର କରିଥିଲେ। ପଶ୍ଚିମ ଏସିଆ ପରିସ୍ଥିତିକୁ ଚଳିତ ଦଶନ୍ଧିର ସବୁଠୁ ସଙ୍କଟ ଭାବରେ ବର୍ଷ୍ଣନା କରି ଦେଶବାସୀଙ୍କୁ ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଗତକାଲି ବୋଧଗୟାରେ ସର୍ଦ୍ଦାରଧାମ ଛାତ୍ରାବାସର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସମସ୍ତଙ୍କୁ ଆମର କର୍ତ୍ତବ୍ୟ ପାଳନ କରିବାକୁ ହେବ ଏବଂ ଦେଶର ସମ୍ପଦ ଉପରେ ବୋଝ କମ୍ କରିବା ଲାଗି ଏକତ୍ର ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ସେ କହିଛନ୍ତି, ବିଦେଶରୁ ଆମଦାନୀ ହେଉଥିବା ଉତ୍ପାଦର ବ୍ୟବହାର କମ୍ କରି ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଥିବା କାର୍ଯ୍ୟରୁ ଦୂରେଇ ରହିବାକୁ ହେବ। ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଭୋକାଲ୍ ଫର୍ ଲୋକାଲ୍ ଉପରେ ଗୁରୁତ୍ୱ ଦେଇ ସ୍ଥାନୀୟ ଉତ୍ପାଦ ବ୍ୟବହାରକୁ ଅଧିକ କରିବା ଲାଗି ଆହ୍ୱାନ ଦେଇଛନ୍ତି।
1: ପେଟ୍ରୋଲ ଡିଜେଲ କା ଉପଯୋଗ କମ୍ କରେ, ମେଟ୍ରୋ କା ଉପଯୋଗ କରେ।

0: और पब्लिक ट्रांसपोर्ट का अधिक इस्तेमाल करें, कार पुलिंग को बढ़ावा दें। ये जरूरी है कि सरकारी और प्राइवेट दोनों ही दफ्तरों में वर्चुअल मीटिंग और वर्क फ्रॉम होम को प्राथमिकता दी जाए। मैं कुछ स्कूलों से भी आग्रह करूंगा कि कुछ समय के लिए ऑनलाइन क्लासेज की व्यवस्था पर काम करें। मैं आप सबसे आग्रह करूंगा कि जब तक हालात सामान्य न हो, हम सोने की खरीद को टाले।
1: ପ୍ରଧାନମନ୍ତ୍ରୀ କହିଛନ୍ତି ଏହାଦ୍ୱାରା ସ୍ଥାନୀୟ ଉଦ୍ୟୋଗୀମାନେ ମଧ୍ୟ ସଶକ୍ତ ହୋଇପାରିବେ। ଫ୍ଲୋରେନ୍ସ ନାଇଟେଙ୍ଗଲଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ଆଜି ଆନ୍ତର୍ଜାତିକ ସେବିକା ଦିବସ ପାଳନ କରାଯାଉଛି। ଆନ୍ତର୍ଜାତିକ ସେବିକା ପରିଷଦ ପକ୍ଷରୁ ପ୍ରତିବର୍ଷ ପାଳନ କରାଯାଉଥିବା ଏହି ଦିବସ ଅବସରରେ ଚଳିତ ବର୍ଷର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ନର୍ସଙ୍କୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ଏହି ଶୀର୍ଷକ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରର ପ୍ରଗତିରେ ସେବିକାଙ୍କ ଭୂମିକାକୁ ଆଲୋକପାତ କରୁଛି। ସ୍ୱାସ୍ଥ୍ୟ କ୍ଷେତ୍ରକୁ ସୁଦୃଢ଼ କରିବାରେ ସେବିକାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଅବସରରେ ସେବିକା ସମାଜକୁ ଅଭିନନ୍ଦନ ଜଣାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ମଣିଷର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସେବିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ଆନ୍ତର୍ଜାତିକ ସେବିକା ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସେବିକାମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ସେବିକାମାନେ ହେଉଛନ୍ତି ଦେଶର ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ ସଦୃଶ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 15 ଜଣ ସେବିକାଙ୍କୁ ରାଷ୍ଟ୍ରୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର 2026 ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ପଞ୍ଜିକୃତ ସେବିକା ଓ ସେବାକାର୍ଯ୍ୟ ସହ ସମ୍ପର୍କିତ ଅନ୍ୟମାନଙ୍କୁ ପୁରସ୍କାର ବାବଦକୁ ପ୍ରମାଣପତ୍ର 1,00,000 ଟଙ୍କା ଓ ପଦକ ପ୍ରଦାନ କରାଯାଇଥାଏ। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା, ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ 1973 ମସିହାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କ ହତ୍ୟା ଘଟଣାର ତଦନ୍ତଭାର ସିବିଆଇ ଗ୍ରହଣ କରିଛି। ପଶ୍ଚିମବଙ୍ଗ ପୁଲିସ୍ର ଅନୁମୋଦନ କ୍ରମେ ସିବିଆଇକୁ ତଦନ୍ତଭାର ହସ୍ତାନ୍ତର କରିଛି। ସୂଚନା ଅନୁଯାୟୀ କୋଲକାତା ଜୋନ୍ର ସିବିଆଇର ଯୁଗ୍ମ ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଘଟଣାର ତଦନ୍ତ କରିବ। ଆଜି ସିବିଆଇର ଏକ ଟିମ୍ ମଧ୍ୟମଗ୍ରାମ ପୁଲିସ୍ ଷ୍ଟେସନ୍ ପରିଦର୍ଶନ କରି ଘଟଣାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଚଳିତ ମାସ 18 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ କାଳରେ ସେ ଦଳକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସାଂଗଠନିକ ସମୀକ୍ଷା କରିବେ। ଗତବର୍ଷ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ଦଳ ଯେଭଳି ତୃଣମୂଳ ସ୍ତରରେ ଲୋକମାନଙ୍କ ଆହୁରି ନିକଟତର ହୋଇପାରିବ ସେ ନେଇ ଶ୍ରୀ ନବୀନ ଆଲୋଚନା କରିବେ। ଭୁବନେଶ୍ୱର ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଶ୍ରୀ ନବୀନ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ। ଦଳୀୟ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ନବୀନଙ୍କ ଓଡ଼ିଶାକୁ ଏହା ପ୍ରଥମ ଗସ୍ତ ହେବ। ପଶ୍ଚିମବଙ୍ଗର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ପ୍ରଥମ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପଭିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗର ଲୋକଙ୍କ କଲ୍ୟାଣ ହେଉଛି ସର୍ବୋଚ୍ଚ ପ୍ରାଥମିକତା। ଉଚ୍ଚମାନର ଏବଂ ସୁଲଭ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରୁଥିବା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତ ରାଜ୍ୟବାସୀଙ୍କୁ ଯୋଗାଇ ଦିଆଯିବ। ଡବଲ ଇଞ୍ଜିନ୍ ସରକାର ପଶ୍ଚିମବଙ୍ଗରେ ପ୍ରମୁଖ କେନ୍ଦ୍ରୀୟ ଯୋଜନାଗୁଡ଼ିକର ନିରବଚ୍ଛିନ୍ନ ବିତରଣକୁ ସୁନିଶ୍ଚିତ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ହେବା ପରେ ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପଭି ନିଆଯାଇଛି। ଏଗୁଡ଼ିକ ମଧ୍ୟରେ ବାଂଲାଦେଶ ସୀମାରେ ବାଡ଼ ଲଗାଇବା ପାଇଁ 45 ଦିନ ମଧ୍ୟରେ ସୀମା ସୁରକ୍ଷା ବଳ ବିଏସ୍ଏଫ୍କୁ ଜମି ହସ୍ତାନ୍ତର କରିବା ସାମିଲ ରହିଛି। ରାଜ୍ୟ ସରକାର ମଧ୍ୟ କେନ୍ଦ୍ରର ଫ୍ଲାଗ୍ସିପ୍ ଯୋଜନା ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନା ସହିତ ରାଜ୍ୟରେ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ କଲ୍ୟାଣକାରୀ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ଇରାନ ଓ ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ମଧ୍ୟସ୍ଥତା ଭୂମିକା ନିର୍ବାହ କରୁଥିବା ପାକିସ୍ତାନ ନିଜ ଦେଶର ସାମରିକ ଘାଟି ବ୍ୟବହାର ଲାଗି ଇରାନ ସେନାକୁ ଅନୁମତି ପ୍ରଦାନ କରିଛି। ଆମେରିକାର ଏକ ସଂସ୍ଥାର ରିପୋର୍ଟ ଅନୁଯାୟୀ ପାକିସ୍ତାନର ରାଓ୍ୱଲପିଣ୍ଡିରେ ଥିବା ନୁର୍ ଖାନ୍ ବାୟୁସେନା ଘାଟି ନିକଟରେ ଇରାନର କେତେକ ଯୁଦ୍ଧ ଜାହାଜ ମୁତୟନ ହୋଇଛି। ଏହି ଘଟଣା ନେଇ ଆମେରିକାର ରିପବ୍ଲିକାନ୍ ସିନେଟ୍ ସଦସ୍ୟ ଲିଣ୍ଡ୍ସେ ଗ୍ରାହମ୍ ଆମେରିକା ଇରାନ ମଧ୍ୟରେ ମଧ୍ୟସ୍ଥି ସାଜିଥିବା ପାକିସ୍ତାନ ଭୂମିକାର ପୁନଃ ମୂଲ୍ୟାୟନ ଲାଗି କହିଛନ୍ତି। ଏହି ରିପୋର୍ଟରେ ଇରାନ କେତେକ ବେସାମରିକ ବିମାନକୁ ଆଫଗାନିସ୍ତାନକୁ ସ୍ଥାନାନ୍ତର କରିଥିବା ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ।

0: ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 3 ୱିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ସ୍ନାତକ ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026 ବାତିଲ। ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବରିଷ୍ଠ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା, ଯୋଗଦେଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ। ଆନ୍ତର୍ଜାତିକ ସେବିକା ଦିବସ ଅବସରରେ 15 ଜଣ ସେବିକାଙ୍କୁ ରାଷ୍ଟ୍ରୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଚଳିତ ମାସ 18 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଅନ୍ତର୍ଜାତୀୟ ସେବିକା ଦିବସ ଅବସରରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 15 ଜଣଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ନିଟ୍ ୟୁଜି ପରୀକ୍ଷା 2026 ବାତିଲ। ଆସାମର ମୁଖ୍ୟମନ୍ତ୍ରୀ ଭାବେ ଲଗାତାର ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ୱଶର୍ମା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ସମ୍ଭାବନା। ରୋଗୀ ସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ ସମର୍ପଣ ଭାବକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ନର୍ସ ଦିବସ ପାଳନ କରାଯାଉଛି। ଆଧୁନିକ ନର୍ସିଂ ସେବା ଆରମ୍ଭ କରିଥିବା ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜନ୍ମଦିନକୁ ସ୍କରଣ କରିବା ପାଇଁ 1965 ମସିହାରୁ ମଇ ମାସ 12 ତାରିଖକୁ ନର୍ସିଂ ବା ସେବିକା ଦିବସ ଭାବେ ପାଳନ କରାଯାଇଆସୁଛି। ଚଳିତ ବର୍ଷ ସେବିକା ଦିବସର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ନର୍ସକୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ନର୍ସମାନଙ୍କର ଅଧିକାର ଓ ସଂଘର୍ଷ ବିଷୟରେ ଜନସଚେତନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଜାତୀୟ ଅନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆଜି ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର 2026 ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନର୍ସିଂ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 15 ଜଣ ବୃତ୍ତିଧାରୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ନର୍ସିଂ କର୍ମଚାରୀ ସେବାର ସର୍ବୋଚ୍ଚ ମାନଦଣ୍ଡକୁ ପ୍ରତିପାଦନ କରିବା ସହ ଅତ୍ୟନ୍ତ ଆହ୍ୱାନଜନକ ପରିସ୍ଥିତିରେ ମଧ୍ୟ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ସମସ୍ତ ପୁରସ୍କାରପ୍ରାପ୍ତ ବୃତ୍ତିଧାରୀ ଏବଂ ନର୍ସିଂ କର୍ମଚାରୀ ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ଅବଦାନକୁ ରାଷ୍ଟ୍ରପତି ଉଚ୍ଚ ପ୍ରଶଂସା କରିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏବଂ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ମଧ୍ୟ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା 1973 ମସିହାରେ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ଦେଶବ୍ୟାପୀ ସରକାରୀ ତଥା ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ମାଧ୍ୟମରେ ସେବା ପ୍ରଦାନ କରୁଥିବା ପଞ୍ଜିକୃତ ନର୍ସ, ଧାଈ ଏବଂ ସହାୟକ ନର୍ସ ଓ ମହିଳା ସ୍ୱାସ୍ଥ୍ୟ ପରିଦର୍ଶକଙ୍କୁ ଏହି ପୁରସ୍କାର ପାଇଁ ପ୍ରତିବର୍ଷ ମନୋନୀତ କରାଯାଇଥାଏ। ପୁରସ୍କାର ବାବଦରେ

ଏକ ପ୍ରମାଣପତ୍ର ଏବଂ 1,00,000 ଟଙ୍କାର ନଗଦ ପୁରସ୍କାର ଓ ପଦକ ପ୍ରଦାନ କରାଯାଇଥାଏ। ନର୍ସିଂ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନର୍ସଙ୍କ ନିଃସ୍ୱାର୍ଥପର ସେବାର ଉଚ୍ଚ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମାଝୀ କହିଛନ୍ତି, ଭାରତୀୟ ସଂସ୍କୃତିରେ ସେବା ପରମୋ ଧର୍ମ ଭାବନାକୁ ସର୍ବୋଚ୍ଚ ସ୍ଥାନ ଦିଆଯାଇଛି। କରୁଣାମୟ ବ୍ୟବହାର ଏବଂ ମାନବତା ପ୍ରତି ଅକ୍ଲାନ୍ତ ସମର୍ପଣ ମାଧ୍ୟମରେ ନର୍ସମାନେ ଏହି ଆଦର୍ଶକୁ ପ୍ରମାଣ କରିପାରିଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହି ଦିବସ ଅବସରରେ ନର୍ସ ବୃତ୍ତିଧାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସ୍ନାତକ ଡାକ୍ତରୀ ପରୀକ୍ଷା ପ୍ରବେଶ ପାଇଁ ଅନୁଷ୍ଠିତ ନିଟ୍ ୟୁଜି 2026 ପରୀକ୍ଷାକୁ ବାତିଲ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଏହି ପରୀକ୍ଷା ଗତ 3 ତାରିଖରେ ଦେଶବ୍ୟାପୀ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏନ୍ଟିଏ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ଏହି ନିଷ୍ପଭି ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଦ୍ୱାରା ଅଭିଯୋଗର ତଦନ୍ତ କରାଯିବା ନେଇ ନିଷ୍ପଭି ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ସହ ସମନ୍ୱୟ ମାଧ୍ୟମରେ ଏନ୍ଟିଏ ଦ୍ୱାରା ଯାଞ୍ଚ କରାଯିବା ପରେ ପରୀକ୍ଷା ବାତିଲ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କୁହାଯାଇଛି। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଏବଂ ଜାତୀୟ ପରୀକ୍ଷା ବ୍ୟବସ୍ଥା ଉପରେ ରହିଥିବା ବିଶ୍ୱାସକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଏନ୍ଟିଏ କହିଛି। ତେବେ ପୁନଃ ପରୀକ୍ଷା ନେଇ ପରେ ସୂଚନା ପ୍ରଦାନ କରାଯିବ। ପୁନଃ ପରୀକ୍ଷା ପାଇଁ ନୂତନ ପଞ୍ଜୀକରଣ କିମ୍ବା ଅତିରିକ୍ତ ପରୀକ୍ଷା ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ଏନ୍ଟିଏ ସ୍ୱଷ୍ଟ କରିଛି। ରାଜ୍ୟର ସର୍ବବୃହତ୍ ପ୍ରେକ୍ଷାଳୟ ଏବଂ ମୁକ୍ତାକାଶ ରଙ୍ଗମଞ୍ଚ କଳାମଣ୍ଡଳ ଓଡ଼ିଶାର ସାଂସ୍କୃତିକ ଗୌରବକୁ ନୂତନ ପରିଚୟ ଦେବ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭୁବନେଶ୍ୱର ସୈନିକ ସ୍କୁଲ୍ ନିକଟରେ ନିର୍ମାଣାଧୀନ କଳାମଣ୍ଡଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, ରାଜ୍ୟର ସଂସ୍କୃତିକୁ ବିଶ୍ୱବିଦିତ କରିବା ଦିଗରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ପ୍ରାୟ 173 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେଉଥିବା କଳାମଣ୍ଡଳ କମ୍ପ୍ଲେକ୍ସରେ 2,000 ଆସନ ବିଶିଷ୍ଟ ପ୍ରେକ୍ଷାଳୟ ଏବଂ 500 ଆସନ ବିଶିଷ୍ଟ ମୁକ୍ତାକାଶ ରଙ୍ଗମଞ୍ଚର କାର୍ଯ୍ୟ ଜାରି ରହିଛି। ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ନିୟମିତ ଅନ୍ତରାଳରେ ସମୀକ୍ଷା ବୈଠକ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଅଗ୍ନି ନିରାପତ୍ତା, ଆଲୋକୀକରଣ, ଦୃଶ୍ୟ ଶ୍ରାବ୍ୟ ବ୍ୟବସ୍ଥା ଉପରେ ମଧ୍ୟ ମନ୍ତ୍ରୀ ଶ୍ରୀ ସୁରଜ ଗୁରୁତ୍ୱ ଆରୋପ କରିଛନ୍ତି। ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଖୁବ୍ ଶୀଘ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯିବ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଆସନ୍ତା 18 ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟସୂଚୀ ରହିଛି। ଦିନିକିଆ ଗସ୍ତ ଅବସରରେ ଦଳକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଦଳୀୟ କର୍ମକର୍ତ୍ତାଙ୍କ ସହ ଶ୍ରୀ ନବୀନ ଆଲୋଚନା କରିବେ। ଦଳୀୟ ଆଭିମୁଖ୍ୟକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ଶ୍ରୀ ନବୀନଙ୍କ ଗସ୍ତ ସମୟରେ ଦଳୀୟ କର୍ମକର୍ତ୍ତାଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିରେ ବୁଥ୍ସ୍ତରୀୟ ପରିଚାଳନା, ଡିଜିଟାଲ୍ ଯୋଗାଯୋଗ ଏବଂ ଜନସହଯୋଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସାମ ମୁଖ୍ୟମନ୍ତ୍ରୀ ଭାବେ ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମା ଆଜି ଶପଥ ଗ୍ରହଣ କରିଛନ୍ତି। ଖାନପଡ଼ାସ୍ଥିତ ପଶୁ ଚିକିତ୍ସା କଲେଜ ପଡ଼ିଆରେ ଆୟୋଜିତ ସମାରୋହରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଶ୍ରୀ ବିଶ୍ୱଶର୍ମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ଅନ୍ୟ 4 ଜଣ ବିଧାୟକ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଯୋଗ ଦେଇଥିଲେ। ଶ୍ରୀ ବିଶ୍ୱଶର୍ମା କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିବାବେଳେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ତୃତୀୟ ଥର ପାଇଁ ଆସାମରେ ସରକାର ଗଠନ କରିଛି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତ୍ୟେକ ବର୍ଷ ସାହସିକତା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା, ପରିବେଶ, କଳା ଓ ସଂସ୍କୃତି କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ପାଇଁ 5 ବର୍ଷରୁ 18 ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏଥିପାଇଁ ଆସନ୍ତା ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ଆବେଦନ ଜାରି ରହିବ। ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ଅବସରରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଓଡ଼ିଶା ବିଧାନସଭା ପରିସରରେ ଥିବା ସନ୍ଥକବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଚସ୍କତି ସୋରମା ପାଢ଼ୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ସନ୍ଥକବି ଓଡ଼ିଆ ଜାତି ପାଇଁ ଆଦର୍ଶ। ତାଙ୍କ ଚିନ୍ତାଧାରା ଏବଂ ନୀତିବାଣୀ କୋଟି କୋଟି ଲୋକଙ୍କୁ ପ୍ରେରିତ କରୁଛି। କାର୍ଯ୍ୟକ୍ରମରେ ଭାଷା, ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାନସଭା ସଚିବ ସତ୍ୟବ୍ରତ ରାଉତ ପ୍ରମୁଖ ଯୋଗ ଦେଇଥିଲେ।
ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମିଣତି ଆଜି ମଧ୍ୟାହ୍ନ ଧୂପ ପରେ ପୁଣି ଥରେ ଆରମ୍ଭ ହେବ। ଗଣତି ମିଣତି ସମୟରେ ବାହାର କାଠ ନିକଟରୁ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ। ଗତକାଲିଠାରୁ ଆରମ୍ଭ ହୋଇଥିବା ଗଣତି ମିଣତି କାର୍ଯ୍ୟ ଚଳିତ ମାସରେ 9 ଦିନ ଧରି ଚାଲିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଚଳିତ ମାସରେ ଅନ୍ୟ ଦିନଗୁଡ଼ିକରେ ହେବାକୁ ଥିବା ଗଣତି ସମ୍ପର୍କରେ ସୂଚନା ଦେଇଛନ୍ତି।

ମାଲକାନଗିରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଜନା ଆଜିଠାରୁ ପୁନଃ ଆରମ୍ଭ ହୋଇଛି। କଟକ ଏସ୍ସିବି ମେଡିକାଲ କଲେଜରେ ଏକ ସାତଜଣିଆ ବିଶେଷଜ୍ଞ ଡାକ୍ତର ଦଳ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରିରେ ପହଞ୍ଚବା ପରେ ଜିଲ୍ଲା ସଦର ଚିକିତ୍ସାଳୟ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି। ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ସଦର ଚିକିତ୍ସାଳୟରେ ଡାକ୍ତରୀ ଦଳ ବିଭିନ୍ନ ରୋଗୀଙ୍କ ଚିକିତ୍ସା କରିବେ। ଏହାର ସୁବିଧା ସୁଯୋଗ ନେବାକୁ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନିହାର ରଞ୍ଜନ ପ୍ରହରାଜ ମାଲକାନଗିରି ଏବଂ ଆଖପାଖ ଅଞ୍ଚଳବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ପଞ୍ଚାୟତରେ ଚାଲିଥିବା ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସ୍ଥିତି ନେଇ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବୈଠକରେ ସାଂସଦ ଅଭିମନ୍ୟୁ ସେଠୀ ଏବଂ ବିଧାୟକ ଅଶୋକ ଦାସ ପ୍ରମୁଖ ଯୋଗଦେଇ ଜଳଯୋଗାଣ, ରାସନକାର୍ଡ ବଣ୍ଟନ ସହିତ ଅନ୍ୟାନ୍ୟ କଲ୍ୟାଣକାରୀ ପଦକ୍ଷେପର କାର୍ଯ୍ୟସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 21ଟି ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ ଭଦ୍ରକ ଜିଲ୍ଲାର ଆଖୁଆପଦାରେ ସର୍ବାଧିକ 46.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅପରପକ୍ଷରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଆନ୍ତର୍ଜାତିକ ସେବିକା ଦିବସ ଅବସରରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 15 ଜଣଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ନିଟ୍ ୟୁଜି ପରୀକ୍ଷା 2026 ବାତିଲ। ଆସାମର ମୁଖ୍ୟମନ୍ତ୍ରୀ ଭାବେ ଲଗାତାର ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ୱଶର୍ମା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ନେଇ ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: देख खबर रख नजर खास खबर दे।
1: अरे देख दुनिया, देख दुनिया।

ହିମାବୃତ ଉତ୍ତୁଙ୍ଗ ପର୍ବତମାଳା ବିସ୍ତୀର୍ଣ୍ଣ ଉର୍ବର ସମତଳ ଭୂମି ଉଚ୍ଚ ମାଳଭୂମି ଦିଗନ୍ତ ବିସ୍ତାରେ ଶୁଷ୍କ ମରୁଭୂମି ନିବିଡ଼ ବନରାଜି ମନୋହର ହ୍ରଦ ଗଭୀର ସାଗର ଆଉ ମହାସାଗର ଉର୍ବର ଉପକୂଳ ସୁବିସ୍ତୃତ ନଦୀ ଅବବାହିକା ଏସବୁକୁ ନେଇ ତ ଗଢ଼ା ଆମ ମାଟିମା ଭାରତ। ଏ ମାଟିର ଇତିହାସ ଯେତିକି ଚର୍ଚ୍ଚିତ ଏହାର ଭୂଗୋଳ ସେତିକି ସୁଶୋଭିତ, ଏହାର ଐତିହ୍ୟ ଯେତିକି ପରିପୂର୍ଣ୍ଣ, ଏହାର କଳା ସାହିତ୍ୟ ସଂସ୍କୃତି ସେତିକି ସ୍ୱର୍ଣ୍ଣମୟ, ଜ୍ଞାନ ଗରିମାରେ ଏ ମାଟି ଯେତିକି ବିଖ୍ୟାତ ସେତିକି ପ୍ରସିଦ୍ଧ ଏହାର ବୀରତ୍ୱ ସାମ୍ରାଜ୍ୟ ଆଉ ଆଭିଜାତ୍ୟ। ତେଣୁ ଏ ମାଟିର କଥା, ଏ ମାଟିର ବୀରଙ୍କ ଗାଥାକୁ ନେଇ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ମୋ ଦେଶ। ଟ୍ୟୁନ୍ କରିଥାନୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ।

ଏ ବିଶାଳ ଦେଶକୁ ସୁରକ୍ଷା ଦେବାକୁ ରହିଛି ବିଶାଳ ସେନାବାହିନୀ, ସ୍ଥଳସେନା, ବାୟୁସେନା ଆଉ ନୌସେନା। ଏହି ସେନାର ଯବାନମାନଙ୍କର ଅହରହ ଦେଶର ସେବାରେ ନିଜକୁ ନିୟୋଜିତ କରିଛନ୍ତି। କେବେ ଦୁର୍ଗମ ହିମାଳୟରେ ତ କେବେ ନିର୍ଜନ ଥର ମରୁଭୂମିରେ, କେବେ ବିପଦ ସଂକୁଳ ରନ୍ ଅଫ୍ କଚ୍ଛରେ ତ ପୁଣି କେବେ ବଙ୍ଗଳାଦେଶ ସୀମାନ୍ତର ସନ୍ତସନ୍ତିଆ ନଦୀ ଉପତ୍ୟକାରେ ଚବିଶ ଘଣ୍ଟା ଏ ଦେଶ ପାଇଁ, ଏ ଦେଶର ନାଗରିକ ପାଇଁ ସୁରକ୍ଷା ଦେବାକୁ ଅହରହ ଲାଗିଥାନ୍ତି ଯବାନମାନେ। ତେବେ ଏହାରି ମଧ୍ୟରେ ଅନେକ ସମୟରେ ସେମାନଙ୍କୁ ଶାରୀରିକ ବାଧା ସହିବାକୁ ପଡ଼େ। କେବେ କିଏ ଅସୁସ୍ଥ ହୋଇପଡ଼େ, ନହେଲେ ଆଘାତ ପାଏ, ଗୁରୁତର ହୁଏ, ଆଉ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବାକୁ ରହିଛି ଆର୍ମି ହସ୍ପିଟାଲ। ଏହି ହସ୍ପିଟାଲରେ ସେବାର ମୃତ୍ୟୁମନ୍ତ ପ୍ରତୀକ ଭାବେ କାମ କରୁଛନ୍ତି ସେନାର ସେବିକା ବା ସେନାର ନର୍ସିଂ ସେବାର ଅଧିକାରୀମାନେ।

0: ଆରେ କବିତା, ଭଲ ଲାଗିଲା ଯେ ତମେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ସର୍ଭାଇକାଲ କ୍ୟାନ୍ସର ପରୀକ୍ଷା ପାଇଁ ଆସିଛ।
1: ଦିଦି, ମୋ ଝିଅ ହିଁ ମତେ ଏଥିପାଇଁ ପ୍ରୋତ୍ସାହିତ କଲା।
0: ଆରେ ବା, ତମ ଝିଅ।

ହଁ ବନ୍ଧୁ, ଦେଶଭକ୍ତିର ଗଙ୍ଗା ଯେଉଁଠି ବହୁଛି ସେଠି ସବୁ ସେବା ସହିତ ଦେଶଭକ୍ତି ଦେଶସେବା ବିଚଳିତ। କ'ଣ ଭାବୁଛନ୍ତି, ଏତେ ସବୁ ଯୋଗ୍ୟତା ପାଇଗଲା ପରେ ଭାରତୀୟ ସେନାର ଜଣେ ନର୍ସିଂ ଅଧିକାରୀ ସହଜରେ ହେଇଯିବ? ନାହିଁ ବନ୍ଧୁ, ଜଣେ ନର୍ସିଂ ଅଧିକାରୀ ହେବାକୁ କଲେ ସବୁ ମାନଦଣ୍ଡର ଅଧିକାରୀ ହୋଇଗଲେ ଯେ ସେନା ହସ୍ପିଟାଲରେ ନର୍ସିଂ ଅଧିକାରୀ ହେଇଯିବ ତା ନୁହେଁ। ସେନାର ଡାକ୍ତରୀ ସେବା ହେଉ କିମ୍ବା ନର୍ସିଂ, ଏପରିକି ଅନ୍ୟ ବୃତ୍ତିଧାରୀ ସେବା ବି, ସମସ୍ତଙ୍କୁ ସମାନ ମିଲିଟାରୀ ଟ୍ରେନିଂ ନେବାକୁ ପଡ଼ିଥାଏ। ନିଜ ବୃତ୍ତିଗତ ତାଲିମ ସହିତ ସେନାର କଠୋର ତାଲିମ ବି ସମସ୍ତଙ୍କୁ ନେବାକୁ ପଡ଼େ। କାରଣ ଆପଣଙ୍କୁ କେବଳ ଯେ ଆପଣଙ୍କ ବୃତ୍ତିଗତ ସେବା ସହିତ ଆବଶ୍ୟକ ପଡ଼ିଲେ ଆତ୍ମରକ୍ଷା ଓ ଯୁଦ୍ଧ କରିବାକୁ ପଡ଼ିପାରେ, ତେଣୁ ନର୍ସିଂ ଅଧିକାରୀର ପ୍ରାର୍ଥୀମାନଙ୍କୁ ମଧ୍ୟ ନିଯୁକ୍ତି ପରେ ସେନା ନର୍ସିଂ ସ୍କୁଲରେ କଠୋର ତାଲିମ ଦିଆଯାଏ, ଯେଉଁଠାରେ ସେମାନଙ୍କୁ ସାମରିକ ନିୟମ, ନର୍ସିଂ ଦକ୍ଷତା ବିଷୟରେ ଶିକ୍ଷା ମଧ୍ୟ ଦିଆଯାଇଥାଏ।

ବନ୍ଧୁ କହୁଥିଲି ସେନାର ନର୍ସିଂ ସେବାର ଅଧିକାରୀମାନେ ମଧ୍ୟ ମିଲିଟାରୀ ତାଲିମ ବା ଟ୍ରେନିଂ ନେଇଥାନ୍ତି। ସେମାନେ ସେନାର ନର୍ସିଂ ସେବାରେ ଥିଲେ ମଧ୍ୟ ସେମାନଙ୍କୁ ସାମରିକ ତାଲିମ ଦିଆଯାଇଥାଏ। ଖାଲି ତାଲିମ ନୁହେଁ, ସାମରିକ ଅଧିକାରୀମାନଙ୍କ ଭଳି ନର୍ସିଂ ସେବାର ଅଧିକାରୀମାନେ ମଧ୍ୟ ସେନା ଅଧିକାରୀଙ୍କ ଭଳି ପଦପଦବୀର ଅଧିକାରିଣୀ ହୋଇଥାନ୍ତି। ସେମାନଙ୍କୁ ମଧ୍ୟ ଉଚ୍ଚ ର୍ୟାଙ୍କ ପ୍ରାପ୍ତ ହୋଇଥାଏ। ଜଣେ ପ୍ରଥମେ ଅଧିକାରୀ ଭାବେ ଲେଫ୍ଟନାଣ୍ଟ ପଦରୁ କ୍ୟାରିୟର ଆରମ୍ଭ କରନ୍ତି ଆଉ ମେଜର ଜେନେରାଲ ପର୍ଯ୍ୟନ୍ତ ପଦୋନ୍ନତି ପାଇଥାନ୍ତି। ପ୍ରଥମେ ନର୍ସିଂ ଅଫିସର ଭାବେ ଯିଏ ନିଯୁକ୍ତି ପାଇଥାନ୍ତି, କାମ କରୁଥିବା ଅଧିକାରୀଙ୍କୁ ଲେଫ୍ଟନାଣ୍ଟ ର୍ୟାଙ୍କ ରହିଥାନ୍ତି। ତାପରେ ୱାର୍ଡ ଇନ୍ଚାର୍ଜ, ତାଙ୍କର ପ୍ରମୋସନ ପରେ ୱାର୍ଡ ଇନ୍ଚାର୍ଜ ଭାବେ ଯିଏ ଥାନ୍ତି ସେ କ୍ୟାପ୍ଟେନ୍ ର୍ୟାଙ୍କର, ସିନିୟର ନର୍ସିଂ ଅଫିସର ହେଲେ ମେଜର ର୍ୟାଙ୍କର, ମାଟ୍ରନ୍ ବା ଟ୍ରେନିଂ ଇନ୍ଚାର୍ଜ ହେଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ ର୍ୟାଙ୍କର, ପ୍ରିନ୍ସିପାଲ ମାଟ୍ରନ୍ ବା ଆଡମିନ୍ ହେଡ୍ ହେଲେ କର୍ଣ୍ଣେଲ ର୍ୟାଙ୍କର, ଡେପୁଟି ଡାଇରେକ୍ଟର ଜେନେରାଲ ଏମ୍ଏନ୍ଏସ୍ ସେ ହେଲେ ବ୍ରିଗେଡିୟର ର୍ୟାଙ୍କର, ଆଉ ଆଡିସନାଲ ଡାଇରେକ୍ଟର ଜେନେରାଲ ଆଡିସନାଲ ଡାଇରେକ୍ଟର ଯେଉଁ ହୁଅନ୍ତି ସେ ହେଉଛନ୍ତି ଆଡିସନାଲ ଡାଇରେକ୍ଟର ଜେନେରାଲ, ସେ ହେଉଛନ୍ତି ମେଜର ଜେନେରାଲ ର୍ୟାଙ୍କର ଅଧିକାରୀଣ ହୋଇଥାନ୍ତି। ଏହିଭଳି ଭାବେ ସେନା ଅଧିକାରୀଙ୍କ ଭଳି ସେମାନଙ୍କର ମଧ୍ୟ ଅଧିକାରରେ ମାନେ ର୍ୟାଙ୍କରେ ପଦୋନ୍ନତି ମିଳିଥାଏ। ସେହି ଅନୁସାରେ ସେମାନଙ୍କୁ ମଧ୍ୟ ସମସ୍ତ ପ୍ରକାର ସୁବିଧା ସୁଯୋଗ ମିଳିଥାନ୍ତି। ନର୍ସିଂ ଅଧିକାରୀମାନଙ୍କୁ ଭାରତର ସର୍ବୋତ୍ତମ ପ୍ରମୁଖ ସାମରିକ ହସ୍ପିଟାଲଗୁଡ଼ିକରେ ନିଯୁକ୍ତି କରାଯାଏ। ନର୍ସିଂ ଆସିଷ୍ଟାଣ୍ଟ ବା ଆମ୍ବୁଲାନ୍ସ ଆସିଷ୍ଟାଣ୍ଟ ଭଳି ଅନେକ ପାରାମେଡ଼ିକାଲ କର୍ମଚାରୀମାନେ ମଧ୍ୟ ସେନା ମେଡ଼ିକାଲର କର୍ପସର ଅଂଶ। ସେମାନଙ୍କୁ ମଧ୍ୟ ଅନ୍ୟ ଅଧିକାରୀ ଆଉ କର୍ମଚାରୀଙ୍କ ଭଳି ନର୍ସିଂ ଅଧିକାରୀମାନେ ମଧ୍ୟ ସମାନ ସୁବିଧା ସୁଯୋଗ ପାଇଥାନ୍ତି। ସେନାର ଯେଉଁ ଅନ୍ୟ ଅଧିକାରୀମାନେ ଯେମିତି ସୁବିଧା ସୁଯୋଗ ପାଇଥାନ୍ତି, ନର୍ସିଂ ଅଧିକାରୀମାନେ ମଧ୍ୟ ସେହିଭଳି ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇଥାନ୍ତି।

ସୁଣୁଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଡ଼କୁ ଆମେ ଚର୍ଚ୍ଚା କରୁଛେ ମୋ ଦେଶ କାର୍ଯ୍ୟକ୍ରମ ଚାଲିଛି କହୁଥିଲି ପ୍ରଥମ ବିଶ୍ୱଯୁଦ୍ଧ ଭଳି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ମଧ୍ୟ ଭାରତୀୟ ମିଲିଟାରୀ ନର୍ସିଂ ସେବାର ଅଧିକାରୀମାନଙ୍କ ସେବା ଦେଖିବାକୁ ମିଳିଥିଲା ଏହି ସେବାର ନର୍ସମାନେ ସିଙ୍ଗାପୁର ବର୍ମା ଇଟାଲୀ ମେସୋପଟେମିଆ ସିଲୋନ ମିସୋର ପଶ୍ଚିମ ଆଫ୍ରିକା ସମେତ ସାରା ବିଶ୍ୱରେ ସେବା ଯୋଗାଇ ଦେଇଥିଲେ ଏହି ସମୟରେ ପରିବର୍ତ୍ତିତ କାର୍ଯ୍ୟ ପରିସ୍ଥିତି ଆଉ ଯୁଦ୍ଧକାଳୀନ ଅଭାବ ହେତୁ ସେମାନଙ୍କ ୟୁନିଫର୍ମରେ ପରିବର୍ତ୍ତନ ଆସିଥିଲା ଧୂସର ଆଉ ଲାଲ ରଙ୍ଗର ୱାର୍ଡ ଡ୍ରେସ୍ ବଦଳରେ ଖାକି ସ୍ଲାକ୍ସ ଏବଂ ବ୍ୟାଟଲ ଡ୍ରେସ୍ ବ୍ଲାଉଜ୍ ବ୍ୟବହାର କରାଯାଇଥିଲା ଏବଂ ନର୍ସମାନଙ୍କ ଅଧିକାରୀ ପଦବୀକୁ ସୂଚାଇବା ପାଇଁ ର୍ୟାଙ୍କ ଚିହ୍ନ ମଧ୍ୟ ଗ୍ରହଣ କରାଯାଇଥିଲା 1943 ମସିହାରେ ଯୁଦ୍ଧର ମଧ୍ୟଭାଗରେ ଭାରତୀୟ ନର୍ସିଂ ସେବା ଅଧ୍ୟାଦେଶ 1943 ମାଧ୍ୟମରେ ନର୍ସିଂ ସେବାରେ ଭାରତୀୟ ଶାଖାକୁ ପୃଥକ କରାଯାଇଥିଲା ଏବଂ ପୁନଃନିର୍ମାଣ କରାଯାଇଥିଲା ଯାହାଦ୍ୱାରା ଭାରତୀୟ ସାମରିକ ନର୍ସିଂ ସେବା ଗଠିତ ହୋଇଥିଲା ଏମ୍ଏନ୍ଏସ୍ ଭାରତୀୟ ସେବା ଆଇନ 1911 ବ୍ୟବସ୍ଥା ଅନୁଯାୟୀ ଏକ ସହାୟକ ବିଭାଗ ଥିଲା ତଥାପି ସେମାନେ ଭାରତୀୟ କମିଶନ ଅଫିସରଙ୍କ ସହିତ ସମାନ ଭାବରେ କମିଶନ ଅଫିସର ଥିଲେ ଭାରତୀୟ ସେନାର ଇତିହାସରେ ଏହା ପ୍ରଥମଥର ଥିଲା ଯେତେବେଳେ ମହିଳାମାନଙ୍କୁ କମିଶନ ଅଫିସରର ପଦବୀ ପ୍ରଦାନ କରାଯାଇଥିଲା 1950 ମସିହାରେ ସ୍ୱାଧୀନତା ପରେ ଭାରତ ସରକାର ସେନା ନିର୍ଦ୍ଦେଶ 274 ଜାରି କରି ସାମରିକ ନର୍ସିଂ ସେବା ଗଠନ କରିଥିଲେ ଯାହାଦ୍ୱାରା ନିୟମିତ ସେନାର ଅଂଶ ଭାବରେ ଏମ୍ଏନ୍ଏସ୍ରେ ନିୟମିତ କମିଶନ ପ୍ରଦାନ ପାଇଁ ସେବାର ସର୍ତ୍ତାବଳୀ ସ୍ଥିର କରାଯାଇଥିଲା ସେନା ଆଇନ 1950 ଅନୁଯାୟୀ ଏମ୍ଏନ୍ଏସ୍ ଭାରତୀୟ ସେନାର ସମସ୍ତ ମହିଳା ସମସ୍ତ ଅଧିକାରୀ କର୍ପସ ଭାବେ ଗଠିତ ହୋଇଥିଲା ସେହିପରି ଯେମିତି ଗଠିତ ହୋଇଥିଲା ତାହା ମଧ୍ୟ ସେମିତି ଅଛି 23 ନଭେମ୍ବର 1954 କେନ୍ଦ୍ର ସରକାର ସେନା ନିୟମ 1954 ପ୍ରଣୟନ କରିଥିଲେ ଆଉ ନିୟମିତ ସେନାର ଅନ୍ୟ ସମସ୍ତ କର୍ପସ ବା ସେବା ସହିତ ଏମ୍ଏନ୍ଏସ୍କୁ ସେନା ନିୟମ ଅଧିନିୟମକୁ ଆଣିଥିଲେ ସାମରିକ ନର୍ସିଂ ସେବା ସଶସ୍ତ୍ର ବାହିନୀର ଚିକିତ୍ସା ସେବାର ଗୋଟିଏ ଅଂଶ ଆର୍ମି ମେଡିକାଲ କର୍ପସ ଆର୍ମି ଡେଣ୍ଟାଲ କର୍ପସ ଏସବୁ ମଧ୍ୟ ରହିଛି ସଶସ୍ତ୍ର ବାହିନୀ ଚିକିତ୍ସା ସେବା ଅଧୀନରେ ଯାହାର କର୍ମଚାରୀମାନେ ସେନା ନୌସେନା ଓ ବାୟୁସେନାର ଚିକିତ୍ସା ପ୍ରତିଷ୍ଠାନରେ କାର୍ଯ୍ୟ କରନ୍ତି ସ୍ୱାଧୀନତା ପରେ ଏହି ଯେଉଁ ସଶସ୍ତ୍ର ବାହିନୀ ଚିକିତ୍ସା ସେବାର ଅଧିକାରୀମାନେ କେବଳ ଭାରତରେ ସେବା କରିଛନ୍ତି ନୁହେଁ ଭାରତ ବାହାରେ ମଧ୍ୟ ଲେବାନନ କାମ୍ବୋଡ଼ିଆ ସୋମାଲିଆ ଅନ୍ୟାନ୍ୟ ରାଷ୍ଟ୍ରରେ ଜାତିସଂଘ ମିଶନରେ ଯାଇ ଜାତିସଂଘର ଶାନ୍ତି ରକ୍ଷା ମିଶନରେ ମଧ୍ୟ ଭୂମିକା ନିର୍ବାହ କରିଛନ୍ତି ଏଭଳି ଅନେକ ମିଶନରେ ଏବେ ବି ସକ୍ରିୟ ଅଛନ୍ତି ଭାରତୀୟ ନର୍ସିଂ ସେବାର ଅଧିକାରୀମାନେ ହଁ ବନ୍ଧୁ ଭାରତୀୟ ସେନାର ନର୍ସିଂ ସେବା କେବଳ ଏକ ବୃତ୍ତି ନୁହେଁ ବରଂ ଦେଶ ସେବାର ଏକ ସମ୍ମାନଜନକ ସୁଯୋଗ ସେହି ମହିୟସୀ ସେବିକାମାନଙ୍କୁ ଆଜିର ସେବିକା ଦିବସରେ ଏଫ୍ଏମ୍ ରେନ୍ବୋ ପରିବାରର ପ୍ରଣିପାତ

ପାଳନ କରନ୍ତି ସୂର୍ଯ୍ୟ ଉଦୟ ହେବାକୁ ନେଇକି। ମେଘାଛନ୍ନା ଆକାଶ, କୁହୁଡ଼ିର ଆସ୍ତରଣ, ଅନ୍ଧକାରମୟ ଦିନ, ଏହିସବୁ ହିଁ ସେହି ସହରଗୁଡ଼ିକର ପରିଚୟ। ତେବେ କହିବି ସେହିସବୁ ସହର ବିଷୟରେ ଯେଉଁଠି ବହୁତ କମ୍ ସମୟ ପାଇଁ ସୂର୍ଯ୍ୟକିରଣ ଦେଖାଯାଏ ବା ଆଦୌ ଦେଖାଯାଏ ନାହିଁ କହିଲେ ବି ଚଳେ।

ଏହି ସହରରେ ବର୍ଷକୁ ଯଦି ଦେଖିବା ତାହେଲେ ହାରାହାରି ମାତ୍ର 1100 ଘଣ୍ଟା ପାଇଁ ସୂର୍ଯ୍ୟ ଦେଖାଯାଇଥାନ୍ତି, ଯାହା ଅନ୍ୟ ସହର ତୁଳନାରେ କମ୍। ବିଶେଷକରି ଶୀତଦିନେ ଏଠାରେ ସୂର୍ଯ୍ୟକିରଣ ତ ଦେଖିବାକୁ ମିଳେ ନାହିଁ, ଯେଉଁଥିପାଇଁ ଦିନବେଳା ମଧ୍ୟ ଅଧିକାଂଶ ସମୟ ଅନ୍ଧାର ଭଳି ଅନୁଭବ ହୋଇଥାଏ। ତେବେ ଏଠିକାର ବାସିନ୍ଦାମାନେ ଦୀର୍ଘ ସମୟ ଧରି ମେଘୁଆ ଆଉ କୁହୁଡ଼ିଆ ପରିବେଶରେ ରହିବାକୁ ଅଭ୍ୟସ୍ତ, ଆଉ ଏହି ସହର ଏହି ଜିନିଷ ପାଇଁ ନିଜର ଗୋଟିଏ ଭିନ୍ନ ପରିଚୟ ମଧ୍ୟ ସୃଷ୍ଟି କରିଛି।

ନମସ୍କାର ଶ୍ରୋତା ବନ୍ଧୁ, ଅପରାହ୍ନ 5ଟାର ଏଫ୍ଏମ୍ ନ୍ୟୁଜ୍ ହେଡ୍‌ଲାଇନ୍ସକୁ ଆପଣମାନଙ୍କୁ ସ୍ୱାଗତ କରୁଛି ମୁଁ ମହେଶ୍ୱର ସାହୁ। ରୋଗୀ ସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ ସମର୍ପଣ ଭାବକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ନର୍ସ ଦିବସ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ଭବନରେ ଆଜି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ 15 ଜଣ ସେବିକାଙ୍କୁ ରାଷ୍ଟ୍ରୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର ପ୍ରଦାନ କରିଛନ୍ତି। ଚଳିତ ମାସ 18 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଆଇପିଏଲ୍ କ୍ରିକେଟରେ

ଆଜି ଗୁଜରାଟ ଟାଇଟାନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ଖେଳାଯିବ। ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ପରେ ସ୍ନାତକ ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026କୁ ବାତିଲ କରିଛନ୍ତି ଏନ୍ଟିଏ। ଗତ 3 ତାରିଖରେ ଏହି ପରୀକ୍ଷା ହୋଇଥିଲା। ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବରିଷ୍ଠ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେହି ଦିଲ୍ ଦାଗ ଷ୍ଟୁଡ଼ିଓରେ ସମୟ 5:02 ଏକାବନ ସେକେଣ୍ଡ ଅପେକ୍ଷା ରହନ୍ତ ଆପଣ ଆଉ ମୁଁ ଯେଉଁ ସମୟକୁ ଅପେକ୍ଷା କରିଥିଲୁ ସେହି ସମୟ ଆସି ପହଞ୍ଚି ଯାଇଛି ଡେଫିନେଟ୍ଲି ଫୋନ୍ ଉଠାନ୍ତୁ ଡାଏଲ୍ କରନ୍ତୁ ନମ୍ବର 0671230 3153 ନମ୍ବରରେ କ'ଣ କରିବା ବହୁତ ଗୁଡ଼େ କଥା ହେବା ଆଉ ନିଶ୍ଚିତ ଭାବରେ ବହୁତ ଗୁଡ଼ାଏ କଥା ତ ହେବା ତା ସହିତ ଗୋଟେ ବିଶେଷ କଥାକୁ ନେଇ କଥା ହେବା କଥା ହେଉଛି ଏହା ଯେ ଆମେ ବାଟରେଘାଟରେ ଗଲାବେଳେ ପବ୍ଲିକ୍ ଟ୍ରାନ୍ସପୋର୍ଟେସନ୍ ୟୁଜ୍ କରୁ କିମ୍ବା ନିଜ ଗାଡ଼ିରେ କିମ୍ବା ଚାଲିକି ବି ଯାଉଛେ ବହୁତ ସମୟ ଏମିତି ହୁଏ ଆମେ ହଇରାଣ ହଉ ଫୋନ୍ଟେ ମାନେ ଡେଡ୍ ହେଇଯିବ କାହାକୁ ଫୋନ୍ କରିପାରିବାନି କି ପର୍ସଟା ହଜିଯାଇଥିବ କିଛି ଗୋଟେ ଏମର୍ଜେନ୍ସି ସିଚୁଏସନ୍ ପଳାଇ ଆସିଥିବ ଆମେ ଏକା ଯାଉଥିବା ସେହି ସମୟରେ ଆମକୁ ଯଦି କିଏ ହେଲ୍ପ କରନ୍ତି ଆମ ଆଖପାଖରେ ଯେଉଁମାନେ ଥିବେ ଆମେ ବିଶେଷତଃ ସେମାନଙ୍କୁ ଚିହ୍ନି ବି ନଥାଉ କିନ୍ତୁ ସେ ଯେଉଁ ଛୋଟ ସାହାଯ୍ୟ ସେଟା ଜୀବନସାରା ପାଇଁ ମନେ ରହେ ସେୟାର କରିପାରିବେ ଆପଣଙ୍କୁ କିଏ କେବେ ସେମିତି ଅଜଣା ବ୍ୟକ୍ତି ସାହାଯ୍ୟ କରିଛନ୍ତି କି ବା ଆପଣ ଆଜ୍ ଅଜଣା ବ୍ୟକ୍ତି ଜଣେ ଅଜଣା ବ୍ୟକ୍ତିଙ୍କୁ ସାହାଯ୍ୟ କରିଛନ୍ତି ସେୟାର କରିପାରିବେ ନମ୍ବର 0671230 3153 ନମ୍ବରରେ

0: ਟਿਊਨ ਕਰੀ ਸ਼ੰਦੀ 100.4 ਆਕਾਸ਼ਵਾਣੀ ਐਫਐਮ ਰੇਨਬੋ ਕਟਕ ਦਿਲ ਸੇ ਦਿਲ ਤੱਕ ਸਟੂਡੀਓ ਘਰ ਦੇ ਸਮਾਂ 5:10 ਚੋਰਾਇਲ ਨੰਬਰ 0671230315 ਰੇ ਕਲ ਕਰੀ ਸ਼ੇਅਰ ਕਰੀ ਪਾਰਿਬੇ ਕੇਵੇ କୌଣସି ଅଜଣା ବ୍ୟକ୍ତି ଆପଣଙ୍କୁ ହେଲ୍ପ କରିଛନ୍ତି ବା ଆପଣ କେଉଁ ଅଜଣା ବ୍ୟକ୍ତିଙ୍କୁ ହେଲ୍ପ କରିଛନ୍ତି କି ହ୍ୟାଲୋ
1: ହ୍ୟାଲୋ ଦିଦି ନମସ୍ତେ ଜୟ ଶ୍ରୀ ଜଗନ୍ନାଥ
0: ଜୟ ଜଗନ୍ନାଥ କିଏ କହୁଥିଲେ କୋଉଠୁ କହୁଥିଲେ
1: ମୁଁ ସନ୍ତୋଷ ବେହେରା କଞ୍ଚଲ ଆଠଗଡ଼ରୁ କହୁଥିଲି
0: ଆଜ୍ଞା କୁହନ୍ତୁ କ'ଣ କହିବେ ଟପିକ ବିଷୟରେ
1: ମୁଁ ଜଣେ ଗୋଟେ କାମ ଥିଲା ମୁଁ ସ୍କୁଲ ଯୋଉ ସର୍ଭିସ କରିଥିଲି ଅବସର ପରେ ତାଙ୍କ ପାଖରେ ପେନ୍ସନ କାମ କରିବାକୁ ଯାଇଥିଲି ଆଉ ମୁଁ ତାଙ୍କ ଘର ଦେଖିନଥିଲି ବସ୍ରୁ ଓହ୍ଲେଇଲା ପରେ ଜଣଙ୍କୁ ପଚାରିଲି ସିଏ ଅବଶ୍ୟ କହିଦେଲେ କିନ୍ତୁ ଟିକେ ଦୂର ବାଟ ଥିଲା ଆଉ ଜଣେ ବ୍ୟକ୍ତିଙ୍କୁ ପଚାରିଲି ସିଏ ନିଜେ ତାଙ୍କ ଗାଡ଼ିରେ ନେଇକି କାହାକୁ କାହାକୁ ଖୋଜୁଛ ମୁଁ କହିଲି ଏଇ ଲୋକଙ୍କୁ ଖୋଜୁଛି ସେଠୁ ସେ ବସେଇକି ନେଇକି ତାଙ୍କ ଘର ପାଖରେ ଛାଡି ଦେଇକି ଆସିଲେ ଆଉ ସେ ଲୋକଙ୍କ ଋଣ ସୁଝି ହବନି
0: ନିଶ୍ଚିତ ଭାବରେ ଏମିତି ଛୋଟ ଛୋଟ ସାହାଯ୍ୟ ପାଇଲେ ଆମେ ସେଟା କେବେ ଭୁଲି ପାରୁନା ଏକଦମ ଠିକ କଥା କହିଛନ୍ତି ଥ୍ୟାଙ୍କ ୟୁ କଲ୍ କଲେ ମତାମତ ଦେଲେ ନମ୍ବର 0671230315 ଆପଣ ମଧ୍ୟ କଲ୍ କରି ସେୟାର କରିପାରିବେ ଯେ ଆପଣଙ୍କୁ କେବେ କୌଣସି ଅଜଣା ବ୍ୟକ୍ତି ସାହାଯ୍ୟ କରିଛନ୍ତି ବା ଆପଣ କେବେ କୌଣସି ଅଜଣା ବ୍ୟକ୍ତିଙ୍କୁ ସାହାଯ୍ୟ କରିଛନ୍ତି କି ହ୍ୟାଲୋ ହ୍ୟାଲୋ

0: ହ୍ୟାଲୋ ଶୁଭ ସନ୍ଧ୍ୟା ମା ସଫାଙ୍ଗା ସହିତ ସହପରିବାର ଭରତଚନ୍ଦ୍ର ସିଦ୍ଧିବା ଭଉଣୀ ମୁଁ ଜଗତସିଂହପୁର ମେଡିକାଲ କଲୋନୀ ଟୁନାନା କହୁଛି ଆଜ୍ଞା।
1: शुभ संध्या एवं बहुत बहुत धन्यवाद आशीर्वाद पाई मध्य तबे कहंतु टॉपिक विषय कोन कहबे
0: टॉपिक ऊपर मु कहबी देखंतु मु कटक रे विभिन्न दुकान में जाकर मु जिंस किनिया छला सब दुकान में बुली के देखता है जिंस लेके आता है इनकी 10 पटा दुकान में मु मोबाइल टा तो दी थी
1: को गोटे दुकान
0: रही है मु जते मन पड़ा दस बारा दुकान कौट मोबाइल थोड़ी कि किए पड़गला कौन जान मो मु किसी पशिलानी मु खोजुची से पकड़ का पड़ गई थे बोली मत अजा लोक मत कह कबू कहते मुझे आज्ञा गोटे मो मोबाइल टा कौटी बढ़ी पड़ा कि कौन कला ना नंबर जानते मुझे कौन जानती एक मो मुत नहीं कह दिखु आप नंबर दिखते से नंबर कल कल कल कल गोटे दुकान रखी ଯାହା ମୁଁ ତାକୁ ଚିହ୍ନିନି ସେ ମତେ ପଚାରି ବୁଝିକି ମାନେ କହି କହି ଆପଣ ଯାହା ସେ ଦୋକାନୀ ଉଠେଇଲା ଏବଂ କହିଲା ଏଇ ଦୋକାନରେ ଆପଣ ଛାଡି ଦେଇଛନ୍ତି ଆସି ନେଇକି ଯାଆନ୍ତି ଯାହା ମୁଁ ଟିକେ ହୋସ ବସିଲା ଏବଂ ସେ ଲୋକ ଧନ୍ୟବାଦ ଦେଲି ଆଉ ତାକୁ ଡାକିଲି ଭାଇ ଚାଲ ଟିକେ ତାକୁ ଥଣ୍ଡା ଫଣ୍ଡା ଦେବି କେବେ ରାଜି ହେଲାନି କହିଲେ ଯାହା ମୋବାଇଲ ହେଲା ସେତିକି ଧନ୍ୟବାଦ
1: ପଚିଶ
0: ହଜାର ଟଙ୍କାର ମୋବାଇଲ ଆଉ
1: ବହୁତ ବଢିଆ ଥ୍ୟାଙ୍କ ୟୁ ଆପଣ କଲ କଲେ ଏବଂ ଆପଣଙ୍କ ମତାମତ ମଧ୍ୟ ଦେଲେ
0: ଧନ୍ୟବାଦ ରହିଲି ମା ଶାଳା ଆଶୀର୍ବାଦରେ ଆପଣ ଆପଣଙ୍କ ପରିବାର ଭଲରେ ଖୁସି ରୁହନ୍ତୁ ମା ଶାଳା
1: ଜୟ ତେବେ ନମ୍ବର 0671230315 ଆପଣ ମଧ୍ୟ କଲ୍ କରି ସେୟାର କରିପାରିବେ ଆପଣଙ୍କୁ କେବେ କୌଣସି ଅଜଣା ବ୍ୟକ୍ତି ସାହାଯ୍ୟ କରିଛନ୍ତି ବା ଆପଣ କେବେ କୌଣସି ଅଜଣା ବ୍ୟକ୍ତିଙ୍କୁ ସାହାଯ୍ୟ କରିଛନ୍ତି କି।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋଗ ଟେକ୍ ଦିଲ୍ ସେ ଦିଲ୍ ଟେକ୍ ନମ୍ବର 0671230315 କଲ୍ କରିପାରିବେ, ସେୟାର କରିପାରିବେ ଆପଣଙ୍କ ମତାମତ, କେବେ କୌଣସି ଅଜଣା ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରିଛନ୍ତି ବା ଆପଣ କେବେ କେଉଁ ଅଜଣା ବ୍ୟକ୍ତିଙ୍କୁ ସାହାଯ୍ୟ କରିଛନ୍ତି କି? ହ୍ୟାଲୋ,
1: ନମସ୍କାର ଦିଦି।
0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ବାପୁଜୀ ପାତ୍ର, ମହମ୍ମଦପୁର ବିଲାଡରୁ କହୁଥିଲି।
0: ଆଜ୍ଞା,
1: କେମିତି ଅଛନ୍ତି?
0: ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
1: ମୁଁ ବହୁତ ଭଲ ଅଛି, ବହୁତ ଦିନ ପରେ କଥା ହେଉଛି। ନମ୍ବର ତ ଦେବା ଲାଗୁନି, ଖାଲି ଭିଡ଼ ଜାମ, ଖାଲି ଠାକୁରଙ୍କ ଦୟା ଜଗନ୍ନାଥଙ୍କ ଦୟା ଲାଗିଯାଇଛି। କିନ୍ତୁ
0: ନିଶ୍ଚୟ ନିଶ୍ଚୟ, ଥ୍ୟାଙ୍କ ୟୁ। କୁହନ୍ତୁ ତେବେ ଆପଣଙ୍କ ମତାମତ କୁହନ୍ତୁ।
1: ମୁଁ କହିବାକୁ ଚାହୁଁ ଯେ ମୁଁ ଲାଇଫରେ ବହୁତ ଜଣ ସାହାଯ୍ୟ କରିଛି ଆଉ ସେମାନେ ବି ମୋତେ ସାହାଯ୍ୟ କରୁଛନ୍ତି, ସେ ଯୋଉଟା କହେ ମୁଁ ସେଇଟା ତାଙ୍କ ପାଇଁ କରିଦିଏ। ସିଏ ବି ସମୟ ଆସିଲେ ମୋର ବି ସାହାଯ୍ୟ, ମତେ ବି ସାହାଯ୍ୟ କରନ୍ତି।
0: ମାନେ ଏମିତି କିଛି ସ୍ପେଶାଲ ଇନସିଡେଣ୍ଟ ମନେ ଅଛି କି? ନା, ସେମିତି କିଛି ଇନସିଡେଣ୍ଟ
1: ସ୍ପେଶାଲ କୋଉଠି କଣ ଟିକେ ମାନେ କାହାକୁ କି କହିଲା ଏ ବସ୍ତାଟା ଟିକେ ମୁଣ୍ଡକୁ ଦେଇଦେ କି ସାଇକେଲ କୋଉଠି ଯାଉଥିଲି ଟିକେ ସେ ଗଡା ଟିକେ ଠେଲିଦେ ଇଏ କର ଏଇସବୁ।
0: ଓକେ ଓକେ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ।
1: ନମସ୍କାର।
0: ନମ୍ବର 0671230315 ରେ ଆପଣ ବି କଲ୍ କରିକି ଆପଣଙ୍କ ମତାମତ ସେୟାର କରିପାରିବେ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ଟେକ୍ସଟରେ ସମୟ 5:23, 42 ସେକେଣ୍ଡ ନମ୍ବର 0671-230-3153 ଦେଖିବା କିଏ ଅଛନ୍ତି ଲାଇନ୍ରେ। ହ୍ୟାଲୋ
1: ହ୍ୟାଲୋ ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଆଜ୍ଞା, ଆପଣଙ୍କ କଥାଟା କଟୁଛି ଟିକେ, ନେଟୱର୍କ ଯୋଉଠି ଭଲ ଥିବ ସେଇଠିକି ଆସନ୍ତୁ।
1: ଆଜ୍ଞା,
0: ହଁ କୁହନ୍ତୁ, ଆପଣଙ୍କ ନାଁ ଆଡ୍ରେସ କୁହନ୍ତୁ, ଶୁଣା ଗଲାନି ଭଲରେ।
1: ମୁଁ ବୁଲୁ ପଟ୍ଟନାୟକ ଘସିପୁରା ଆନନ୍ଦପୁର କେନ୍ଦୁଝରରୁ କହୁଥିଲି।
0: ଆଜ୍ଞା କୁହନ୍ତୁ, ଟପିକ ବିଷୟରେ କଣ କହିବେ
1: ମ୍ୟାଡମ? ସେ ଟପିକଟା ଟିକେ କହିଦିଅନ୍ତୁ, ମୁଁ ଆଜି ଶୁଣିପାରିଲିନି।
0: ଆଜି ଏବେ କହିଦେଉଛି, ବଟ୍ ଆକ୍ଚୁଆଲି କଣ ହଉଛି କହିଲେ, ବହୁତ ଜଣ ଟପିକ ଶୁଣି କଲ୍ କରୁଛନ୍ତି, ଫୋନ୍ ଲାଗୁନି ହେଲା। ତ ଆପଣ ଟପିକ ଶୁଣିବେ, ତାପରେ କଲ୍ କରିବେ ହେଲା। ଆପଣଙ୍କୁ କେବେ କୌଣସି ଅଜଣା ବ୍ୟକ୍ତି ସାହାଯ୍ୟ କରିଛନ୍ତି ବା ଆପଣ କେଉଁ ଅଜଣା ବ୍ୟକ୍ତିଙ୍କୁ ସାହାଯ୍ୟ କରିଛନ୍ତି?
1: ହଁ, ମୁଁ ବହୁତ ଅଜଣା ବ୍ୟକ୍ତିଙ୍କୁ ସାହାଯ୍ୟ କରିଛି, ଆଉ ମତେ ମଧ୍ୟ କେତେକ ଅଜଣା ବ୍ୟକ୍ତି ସାହାଯ୍ୟ କରିଛନ୍ତି। କାହିଁକି ବହୁତ ବର୍ଷ ତଳେ 1977-78 ମସିହାରେ ମୁଁ ଦୁର୍ଘଟଣାଗ୍ରସ୍ତ ହେବାକୁ ଯାଉଥିଲି, କିନ୍ତୁ ରାସ୍ତାରେ ଦୁର୍ଘଟଣା ହେଇପାରି ନାହିଁ, କିନ୍ତୁ ଘରକୁ ଆସିପାରିଲି ନାହିଁ। ଜଣେ ଅଜଣା ବ୍ୟକ୍ତି ମତେ ଘରେ ଆଣିକି ଛାଡ଼ିଥିଲେ, ଏଇ ସ୍ମୃତି ମନେ ଅଛି। ଆଉ ଅନେକ, ମୁଁ ତ ଜଣେ ସମାଜସେବୀ, ଅନେକ ଅଜଣା ବ୍ୟକ୍ତିଙ୍କୁ ମଧ୍ୟ ସାହାଯ୍ୟ କରିଛି, ସେମାନଙ୍କୁ ଡାକ୍ତରଖାନା ନେଇଛି ଏବଂ ଭଲ କରିଛି ମଧ୍ୟ। ତେଣୁ ଅଜଣା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା, ଅଜଣା ବ୍ୟକ୍ତି ମତେ ସାହାଯ୍ୟ କରିବା, ଏଭଳି ସ୍ମୃତି ବହୁତ ରହିଛି।
0: ଆଜ୍ଞା, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ଆପଣ କଲ୍ କଲେ,
1: ଧନ୍ୟବାଦ ମ୍ୟାଡମ୍।
0: ନମସ୍କାର। ନମ୍ବର 0671-230-3153 କଲ୍ କରି ସେୟାର କରିପାରିବେ। ଆପଣ କେବେ କୌଣସି ଅଜଣା ବ୍ୟକ୍ତିଙ୍କୁ ସାହାଯ୍ୟ କରିଛନ୍ତି ବା କୌଣସି ଅଜଣା ବ୍ୟକ୍ତି ଆପଣଙ୍କୁ କେବେ ସାହାଯ୍ୟ କରିଛନ୍ତି କି?

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ନମ୍ବର 0671230315 ରେ କଲ୍ କରି ସେୟାର କରିପାରିବେ। କେବେ କୌଣସି ଅଜଣା ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରିଛନ୍ତି ବା ଆପଣ କୌଣସି ଅଜଣା ବ୍ୟକ୍ତିଙ୍କୁ ସାହାଯ୍ୟ କରିଛନ୍ତି କି? ହ୍ୟାଲୋ
1: ମ୍ୟାଡାମ ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ମୁଁ ଜଗତସିଂହପୁରରୁ ମମିନା କହୁଥିଲି।
0: ଓକେ, ସୋ କୋଇଲିର ସ୍ୱର ଶୁଭୁଛି କି ପଛପଟେ ନା? ମତେ ସେମିତି
1: ଲାଗୁଛି।
0: ବହୁତ ବଢିଆ, ତେବେ କୁହନ୍ତୁ ଟପିକ ବିଷୟରେ କଣ କହିବେ?
1: ଟପିକ ଉପରେ କହିବେ ମ୍ୟାଡାମ, ଆମେ ଯୋଉଠି ବି ଯାଉ, ଯୁଆଡକୁ ବି ଯାଉ, ଆମେ ସବୁବେଳେ ଫ୍ୟାମିଲି ଯାଉ। ସବୁବେଳେ ଆମେ ମାନେ ଏକୁଟିଆ କୋଉଠି ବି ଯାଉନି, ଯୋଉଠିକି ଯିବୁ ଫ୍ୟାମିଲି ଯାଉ।

0: ସେମିତି ଆମେ ଥରେ ଫ୍ୟାମିଲି ଯାଇଥିଲୁ ଗୋଟେ ଜାଗାକୁ, ଆମେ ଫେରୁଥାଉ ଭୁବନେଶ୍ୱରରେ ଗୋଟେ ଜାଗାରେ ଆମେ ଅଟକିଥାଉ, ଗୋଟେ ଜାଗାରେ ଅଟକିଥାଉ, ଏମିତି ଚା ଜଳଖିଆ ଖାଉଥାଉ, ଏମିତି କଥାବାର୍ତ୍ତା ହଉଥାଉ, ଏତିକିରେ ଗୋଟେ ସ୍ତ୍ରୀ ଲୋକଟେ ଗୋଟେ ଛୋଟ ଛୁଆ ଧରିଥାଏ, ସିଏ ଚାଲି ଆସିଲା ମାନେ କାନ୍ଦୁଥାଏ, ବିକଳ ତା ଘର ଦୂର, ସିଏ ଆସିଥାଏ ଗୋଟେ ମେଡିକାଲ କେସ୍ରେ, ସେ ବିକଳ ହେଇକିରି କାନ୍ଦୁଥାଏ, ବହୁତ ଲୋକଙ୍କୁ ସେଠି ପଇସା ମାଗୁଥାଏ, ହଜାର ଟଙ୍କା ମାଗୁଥାଏ, କିନ୍ତୁ କେହି ଆଜିକାଲି ଯୁଗରେ କିଏ ଦବ କାହାକୁ, ତେଣୁ କେହି ଦଉନଥାନ୍ତି ସେଠୁ। ମୋ ମନ ମୁଁ ଟିକେ ମ୍ୟାଡମ ବହୁତ କାହା ଦୁଃଖ କଷ୍ଟ ଶୁଣିଲେ ସହିପାରେନି, ମୁଁ କହିଲି ମୁଁ ଦେବି ହଜାର ଟଙ୍କା। ମତେ କିନ୍ତୁ ଆମ ପରିବାରରେ ଯୋଉମାନେ ଥିଲେ ସେ କହିଲେ ଯେ ନାଇଁ ତୁ ଦେନା, ମୁଁ କହିଲି କାହିଁ ଦେବିନି, ଗୋଟେ ବିକଳ ସିଏ କହୁଛି ମୁଁ ଫେରେଇ ଦେବି, ମୋର ଏମିତି ଅସୁବିଧା ହେଇଛି ମୁଁ ଘରକୁ ଯାଇପାରୁନି, ତା ଘର ବାଲେଶ୍ୱର କହିଲା, ମୁଁ ଫେରେଇ ଦେବି ଆପଣ ମତେ ଦିଅନ୍ତୁ। ସମସ୍ତ ମୁଁ ସେଠି କହିଲି ମୁଁ ଦେଇଦେବି, ସେଠୁ ଫୋନ ନମ୍ବର ମୋର ନେଲା, ତା ଫୋନ ନମ୍ବର ବି ମତେ ଦେଲା, ତାପରେ ମୁଁ ବି ହଜାର ଟଙ୍କା ଦେଇଦେବି, ଘରେ ମତେ ବିରକ୍ତ ହେଲେ କିନ୍ତୁ ମୁଁ ଦେଇଦେବି, ଦେଇଦେଲା ପରେ ମ୍ୟାଡମ ଏ କଥା ଗୁଡା କହିବା କଥା ନୁହେଁ, ମୁଁ କିନ୍ତୁ ଆପଣ ଟପିକ ରଖିଛନ୍ତି ବୋଲି ବାଧ୍ୟ ହେଇ କହୁଛି, ମୁଁ କିନ୍ତୁ ଏପର୍ଯ୍ୟନ୍ତ କାହା ଆଗରେ କହିନଥିଲି। ମୁଁ ଦେଇଦେଲି, ସେଠୁ ସେ ନେଇ ଚାଲିଗଲା, ଭାରି ଖୁସି ହେଇଗଲା, ଭଗବାନଙ୍କୁ ଡାକିଲା, ବହୁତ ମାନେ ଯେମିତି ମାନେ କଲ୍ୟାଣ କରିପକେଇଲା, ଏମିତି ବହୁତ ଖୁସି ହେଲା। ସେ ଛୋଟ ଛୁଆ ଟିକେ ଦେଖି ବିକଳ ଲାଗୁଥିଲି, ସେଠୁ ମୁଁ ତ ଦେଇଦେଲି, ଯିଏ ମତେ ଯାହା ଆମ ଘରେ ପାଟିକଲେ ପାଟିକଲେ ଛାଡ ଦେଇଦେଲି, ମୁଁ କହିଲି ଗଲେ ଗଲା, ମୋତେ ହଜାର ଟଙ୍କା ହଜିଗଲା, ଯା ଯଦି ନଦବ ନା ସେ ଆଉ ଫେରେଇବ, ତୁ ଦେଇଦେଲୁ, ମୁଁ କହିଲା ନଉ ନେଲେ ନେଲା, ଆଉ କଣ କେତେ ପଇସା କୁଆଡେ ଖର୍ଚ୍ଚ ହଉଛି, ଗଲା ଆଉ ଏମିତି କହି ଦେଇଦେଲି, ସେ ଗଲା, ଆମେ ବି ଆମର ରହିଲୁ, ସେ ଗଲା, କିଛି ଦିନ ଯାଏ ରହିଗଲା, ଆଉ କଲ୍ କରେନି କି କିଛି ନାହିଁ, ମୁଁ ବି ତାକୁ କଲ୍ କରେନି, ମୁଁ ମତେ ଭଲ ଲାଗେନି। ବହୁତ ଦିନ ପରେ ସେ ସେଠୁ ମୋ ନମ୍ବରକୁ କଲ୍ କଲା, କଲା ପରେ ସେଠୁ ମତେ କହିଲା ଯେ ସେମିତି ଭାରି ଖୁସି ହେଇଗଲା, ମତେ କହିଲା ଯେ ମୁଁ ସେ ପଇସାଟା ଫେରେଇବି ଫୋନ ପେରେ। ମୁଁ ମନା କଲି, ମ୍ୟାଡମ ମୁଁ ତାକୁ ମନା କଲି, ମୁଁ କହିଲି ନାଇଁ ସେଇଟା ମୁଁ ଆପଣ ଫେରାନ୍ତୁ, ନା ହଁ ମୁଁ ଫେରେଇବି, ମୁଁ କହିଲି ନାଇଁ ସେଇଟା ଗୋଟେ ମାନେ ମେଡିକାଲ କେସ୍ରେ ଆପଣ ନେଇଛନ୍ତି, ଘରକୁ ଫେରି ପାରିନଥିଲେ, ଏତେ ଅସୁବିଧାରେ ଛୋଟ ଛୁଆ ପାଇଁ, ତେଣୁ ମୁଁ କହୁଛି ମୋ ମନରେ କିଛି ନାହିଁ, ମୁଁ ସେ ପଇସା ନେବିନି, ଆପଣ ଫେରାନ୍ତୁନି। ମୁଁ ରାଣ ପକେଇ ତାକୁ ବନ୍ଦ କଲି, ମୋ ରାଣ ପକେଇଲି, ଠାକୁରଙ୍କ ରାଣ ପକେଇଲି, ବନ୍ଦ କଲି। ମ୍ୟାଡାମ ଏବେ ସେତେବେଳେ ସେ ଅଜଣା ଥିଲା, କିନ୍ତୁ ଏବେ ସିଏ ମୋ ସହିତ କଣ୍ଟାକ୍ଟରେ ଅଛନ୍ତି, ଏବଂ ମତେ ବି ତାଙ୍କ ଘରକୁ ଡାକୁଛନ୍ତି, କିନ୍ତୁ ମୁଁ ଯାଇପାରୁନି, କାରଣ ବାଲେଶ୍ୱର ଏତେ ବାଟ ହେଲାଣି ମୁଁ ଯାଇପାରୁନି, ଆଉ ଆମେ ବି ଯୋଉଠିକି ଯାଉ ଫ୍ୟାମିଲି ସହକାରେ ଯାଉ, ସମସ୍ତେ ଗଲେ ଯିବି ନା, ଆଉ ଏବେ ବି ସେ ମୋ ସହିତ କଥାବାର୍ତ୍ତା ହଉଛି, କଣ୍ଟାକ୍ଟରେ ଅଛି, ବହୁତ ମତେ ତା କଥାବାର୍ତ୍ତା ବହୁତ ଭଲ ଲାଗେ। ତେଣୁ ମୁଁ ଏଇଟା ଇନ୍ସିଡେଣ୍ଟ ମାନେ ହଠାତ୍ କରିଦେଇଥିଲି, କିନ୍ତୁ ଆମ ଘରେ ସବୁ ମନା କରିଥିଲେ ଯେ ତୁ ଦେନା, ତାପରେ ସିଏ କିନ୍ତୁ ମୁଁ ଜାଣିଛି ସେ ଭଲ ଲୋକଟେ, କାରଣ ସେ କହିଛି ମୁଁ ଫେରେଇ ଦେବି, କିନ୍ତୁ ମୁଁ ତାକୁ ନାଇଁ କରୁଛି, ମୁଁ କହିଲି ଛୋଟ ଛୁଆଟା ପାଇଁ ମେଡିକାଲ କେସ୍ରେ ନେଇଛନ୍ତି ଆପଣ, ଘରକୁ ଫେରି ପାରିନଥିଲେ, ତେଣୁ ମୁଁ ଭାବୁଛି ମୋର ସେ ହଜାର ଟଙ୍କା ହଜିଯାଉ କି ମୁଁ କାହାକୁ ଦାନ କରିଦିଏ କି କଣ ହଉ, କିନ୍ତୁ ସେ ହଜାର ଟଙ୍କା ଆପଣ ଆଉ ଫେରାନ୍ତୁନି। ତାପରେ ସିଏ ବି ଭାରି ଖୁସିରେ ଅଛି, ଆଉ ମୋ ସାଙ୍ଗରେ ଏବେ ବି କଣ୍ଟାକ୍ଟରେ ଅଛି ସେ।
1: ତେବେ ସେଇ ଘଟଣା ଆପଣଙ୍କୁ ଗୋଟେ ସାଙ୍ଗ ଦେଇଦେଇଛି ଆଉ,
0: ଆଜ୍ଞା
1: ମୁଁ କହିଲି ସେ ଘଟଣା ଆପଣଙ୍କୁ ଗୋଟେ ସାଙ୍ଗ ଦେଇଦେଇଛି,
0: ଆଜ୍ଞା ଆଜ୍ଞା, ହଁ ହଁ, କିଛି ନହେଲେ ମୁଁ ତ ବିପଦ ତା ସାଙ୍ଗେ କଥା ହେଇପାରୁଛି, ତେଣୁ ମତେ ବହୁତ ଭଲ ଲାଗୁଛି,
1: ବହୁତ ବଢିଆ, ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ, ଏତେ ସୁନ୍ଦର କଥା ଆପଣ ସେୟାର କଲେ, ଥ୍ୟାଙ୍କ ୟୁ ସୋ ମଚ,
0: ନମସ୍କାର।
1: ନମସ୍କାର, ନମ୍ବର 0671230353 ରେ ଆପଣ କଲ୍ କରି ଆପଣ ମଧ୍ୟ ସେୟାର କରିପାରିବେ ଆପଣଙ୍କ ମତାମତ।
2: ಧಾಗಿನ್ನೆ ತಾ ಧಾಗಿನ್ನೆ ತಾ ಧಾಗಿನ್ನೆ ಧಾ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ନମ୍ବର 0671230315 3। ହ୍ୟାଲୋ
1: ହ୍ୟାଲୋ ମ୍ୟାମ୍ ନମସ୍କାର। ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ। କିଏ କହୁଥିଲେ, କୋଉଠୁ କହୁଥିଲେ?
1: ମ୍ୟାମ୍ ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଥିଲି, କୁଆପାଳ ମାଣିଆବନ୍ଧ।
0: ଆଜ୍ଞା, କୁହନ୍ତୁ ଟପିକ୍ ବିଷୟରେ।
1: ମ୍ୟାମ୍ ଟପିକ୍ ବିଷୟରେ କହିବି, ବହୁତ ତଳେ ଥରେ ଗାଡି ଯାଇଥିଲା, ଅନିର୍ଦ୍ଦିଷ୍ଟ ସମୟ ବସ୍ ଯାଇଥିଲା।
0: ଆଚ୍ଛା।
1: ଆମେ ଦୁଇ ଭାଇ ଯାଇଥିଲୁ, ଆଠଗଡ଼ ଯାଉଥିଲୁ ସାଇକେଲରେ। ଆମର ଜଣେ ପିଲା ପଡିଥିଲା, ତାର ବ୍ଲଡ୍ ନଥିଲା, ବ୍ଲଡ୍ ଦିଆ ହବ ବୋଲି ଥିଲା, ଆଉ ଆମେ ତାକୁ ଦେଖିବାକୁ ଯାଉଥିଲୁ। ଗଲାବେଳକୁ ଆମେ ଦି ଜଣ ଯାକ ସାଇକେଲରେ ଯାଉଛୁ, ମୋର ଜଣେ ବୟସ ଅଧିକା ଆଉ ମୁଁ, ଆମେ ଦୁଇ ଜଣ ଯାଉଛୁ। ଜେନାପଦାରେ ଗଲାବେଳକୁ ଗୋଟେ ଛୋଟ ପିଲାଟେ ଜେନାପଦା ଭିତରୁ ବାହାରିଲା, ଜଙ୍ଗଲ ଭିତରୁ ସେ ଭାଇକି ଆସିଲା ଆମ ପାଖକୁ, ଡାକିଲା ଭାଇ ମଉସାଙ୍ଗରେ ଡାକିଲାକୁ ଆମେ ରହିଲୁ ସେଠୁ। ଆମ ପାଖକୁ ଆସିଲା, ଆମେ କହିଲୁ କଣ ହେଲା? ସେ କହିଲା ଭାଇ ଆମ ଘର ହଉଛି ପୁରୀ ନିମାପଡା, ଆଉ ମୁଁ ଆସିଲି ମାମୁ ଘର ଥିଲି, ମୋ ମାଇ ମତେ ଗାଳି ଗଣ୍ଡ କରିବା ହେତୁ ମୁଁ ଲୁଚିକି ପଳେଇ ଆସି ଘରକୁ ପଳେଇବି ବୋଲି। ମୁଁ କହିଲି, ଆମେ କହିଲୁ ଆରେ ତୁ ଲୁଚି ପଳେଇ ଆସି ସେମାନେ ଖୋଜିବେ, ହଇରାଣ ହେବେ, ତେଣୁ କରି ତୁ ହେଲେ କହିଲୁ ନା ଭାଇ ମୋ ମାଇ ହଉଛି, ତେଣୁ କରି ମୋ ମାମୁଁ ଭଲ ଆଉ ମୁଁ ଘରକୁ ପଳେଇ।

0: ଆମେ ତାକୁ ଗାଈ ତ ବର୍ତ୍ତମାନ ସ୍ଥାୟୀ କୋଉଦିନ ଚାଲିବ ଠିକ ହେଇ ନା ମତେ ଆଠ ବର୍ଷ ଯାଏ ତମେ ଯଦି ନେଇଯିବ ମୁଁ ଆଠ ବର୍ଷରୁ ମୁଁ ସୁବିଧା କରିବି ଆଉ କେମିତି ଯିବି ଟ୍ରକ୍ ଫ୍ରକରେ ଦେଖି ଯିବି ଆଉ ଆମେ କହିଲୁ ହଁ ଠିକ୍ ଅଛି ଆମେ ଯେହେତୁ କଣ କଲୁ ନା ତାକୁ ବସେଇଲୁ ସାଇକେଲରେ ମାମୁଁ ସେ ଯାଇଛି ଆମ ସାଙ୍ଗରେ 200-300 meter ଖଣ୍ଡେ ଯାଇଛି ସେ ଏଠୁ କହିଲା ତମେ ମତେ ବସେଇକି ନେଇଯାଉଛ ଯଦି ମୁଁ ପାଟି କରିବି ଘର ନେଇଯାଉଛନ୍ତି ବୋଲି କହିଲା ତୁ ଏବେ କଣ କହୁଛୁ ସେଠୁ ସେ ବଡ଼ା କହିଲା ଆରେ ଛୋଟ ପିଲା ତୁ ତୋତେ 12-14 ବର୍ଷ ତୁ ଏତେ କଥା ଶିଖିଲୁ ନା ମୁଁ ଯେତେବେଳେ ତମକୁ ଛୁରୀ ମାରିଦେବି ତମେ ମୋର କଣ କରିବ ତମେ ଆଉ କିଛି ବାଟ ପାରିଲୁନି ମୁଁ ତାକୁ କହିଲି ହଉ ମୋ ସାଇକେଲ ବସିଲା ମୁଁ କହିଲି ସାଇକେଲ ହେଲା ସେ କହିଲା ନାଇଁ ମୁଁ ଓହ୍ଲେଇବିନି ତମେ ଯୋଉଠିକି ଯିବ ମୁଁ ସେଠିକି ଯିବି ସେଠୁ କହିଲି କଣ କହିଲା ଆଜି ଆମେ କଥାବାର୍ତ୍ତା ଦୁଇ ଜଣ କହିଲେ ହଉ ନାଇଁ ଚାଲ ଯିବା ଆଉ ସେଠୁ ଆମେ ଅନ୍ୟ ବେଳକୁ ଆଗରେ ଗୋଟେ ଟ୍ରକରେ ମିନି ଟ୍ରକରେ ସବୁ କୋବି ନଦା ହଉ ଆମେ ଆଉ ଯାହା ଧୀର ସ୍ଥିର ଯାଉଛୁ ଦୁଇ ଜଣ କଥା ବୋଲେ ଛରଟ ହେଇଛି ଟିକେ ସ୍ପିଡି ନେଇଗଲୁ ସେ କୋବି ଗଲା ପାଖରେ ଯାଇକି ଓହ୍ଲେଇ ପଡ଼ିଲୁ ଦୁଇ ଜଣ ଯାକ ସଡନ୍ ଓହ୍ଲେଇ ପଡ଼ିଲୁ ଓହ୍ଲେଇ ପଡ଼ିଲା ପରେ ପିଲାକୁ କହିଲୁ ଓହ୍ଲା ସେ କହିଲା ନାଇଁ ଭାଇ ମୁଁ ଯିବି ନାଇଁ ଭାଇ ଯିବି ସେଠୁ କୋବି ଯୋଉ ମାନେ ରୋଡ୍ କରିଥିଲେ ପ୍ଲାଷ୍ଟିକ ଆଉ ଡ୍ରାଇଭର ଆସିଲେ ହେଲା ଆମେ ତାଙ୍କୁ କହିଲୁ ଭାଇ ଏଇଆ ଘଟଣା ତେଣୁ ଆମେ ଆକୁ ଆଗକୁ କେମିତି ନବୁ ସେ କହିଲା ଭାଇ ଓଲା ତାଙ୍କ ସାଇକେଲ ଛାଡ଼େ ତାଙ୍କୁ ଚାରିଟା ପୁରା ଦେବୁ ଛାଡ଼ି ଗଲା ବାଲା ସେଠୁ ତାକୁ ଛାଡ଼ିଲୁ ସେଠୁ ତେଣୁ କରି ଆମେ ଆମର ଗଲୁ ଯାଇକି ଏଠି ଖୁଣ୍ଟୁକଟା ଛକରେ ଆମର ଥିଲେ ସରୁ ଘର ଦୋକାନ ଥିଲେ ତାଙ୍କ ଦୋକାନରେ ବସିଲୁ ଘଣ୍ଟାଟେ ତାପରେ ଆମେ ଗଲୁ ମେଡିକାଲ
1: ମାନେ ହଇରାଣ ହେଇଯାଇଛନ୍ତି ସେଦିନ ଆଉ
0: ନା ଆମ ହଳିଆ ହଇରାଣ ନୁହଁ ବୋଲେ ଗୋଟେ ଛୋଟ ପିଲାଟେ 12-14 ବର୍ଷ ପିଲା ସେ କହିଲା ଆମକୁ କଣ ମୁଁ ଡାକିବି ଛୁଆ ଧରା ନେଇଯାଉଛ ବୋଲି ମୋତେ ଧରିକି ନେଇଛନ୍ତି କହିଲି ତୁ ଆରେ ସାଇକେଲ ବସିବୁ ଆମେ କେମିତି ଧରିକି ନେଲୁ ଜଣଙ୍କୁ ଛୁରୀ ମାରି ତମେ କଣ କରିବ ତେଣୁକରି ସେଇଦିନ ମ୍ୟାମ୍ ଅଚିହ୍ନା ଲୋକ ଅପରିଚିତ ଲୋକ ସହିତ ବସେଇବାର ନାହିଁ କାହାକୁ ଡାକିବାର ନାହିଁ କିଛି ନାହିଁ ଯଦି ଆମେ ଦେଖିଛୁ ଚଳୁଛି କି ଆମର ନିଜ ପରିଚୟ ଲୋକ କି ଆମ ସ୍ଥାନୀୟ ଲୋକ ତାହେଲେ ସାହାଯ୍ୟ କଲେ ଚଳିବ ଆଉ ଯୋଉ ବାହାର ଲୋକ ଅଦିନିଆ ଲୋକ ସେ ଝିଅ ହଉ ଯେତେ କଷ୍ଟ ଥାଉ ଅବସର ତେଣୁକରି ଏଦିନ କାହାକୁ ସାହାଯ୍ୟ ମନେ ହଉଛି ସେଥିପାଇଁ ନା
1: ନିଶ୍ଚିତ ଦୁଃଖ ଲାଗିଲା ଆପଣ ହଇରାଣ ହେଇଛନ୍ତି ଏବେ ଆପଣ ଠିକ୍ ଠାକ୍ ପହଞ୍ଚି କଲେ ଥ୍ୟାଙ୍କ ୟୁ ଆପଣ ନିଜ ମତାମତ ସେୟାର କଲେ ଧନ୍ୟବାଦ ନମ୍ବର 0671-230-3153 ରେ ଆପଣ ବି କଲ୍ କରି ସେୟାର କରିପାରିବେ କେବେ କୌଣସି ଅଜଣା ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରିଛନ୍ତି ବା ଆପଣ କେବେ କୌଣସି ଅଜଣା ବ୍ୟକ୍ତିଙ୍କୁ ସାହାଯ୍ୟ କରିଛନ୍ତି କି

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ହ୍ୟାଲୋ ଗୁଡ୍ ଇଭିନିଂ କିଏ କହୁଥିଲେ କୋଉଠୁ କହୁଥିଲେ
1: ଅଶୋକ ପଣ୍ଡା ମଧୁପାଟଣା କଟକ
0: ଆଜ୍ଞା କୁହନ୍ତୁ ଆପଣଙ୍କୁ କେବେ କୌଣସି ଅଜଣା ବ୍ୟକ୍ତି ସାହାଯ୍ୟ କରିଛନ୍ତି ନା ଆପଣ କେବେ କରିଛନ୍ତି
1: ତା ପୂର୍ବରୁ ଗୋଟେ ଜିନିଷ ଜାଣିବାକୁ ଚାହୁଁଛି
0: କୁହନ୍ତୁ
1: ଏଇଟା ହଉଛି ଡାଇଲିଂ ଲାଇଫ୍ ଚିଟ୍ଚାଟ୍
0: ଆଜ୍ଞା
1: ଗୀତ ବାଜୁଥିଲା ବେଳେ ଏଇଟା ହାଇ କମ୍ପିଟିସନ
0: ଆଜ୍ଞା
1: ଗୀତ ବାଜୁଥିଲା ବେଳେ ଯଦି କଲ୍ ଲାଗିଲା ରିଙ୍ଗ ହେଲା ଆପଣ ଉଠେଇବେନି
0: ନା ଆମେ ଗୀତ ଅତି ଅଧାରୁ ମିନିମମ 3-4 ମିନିଟ ତ ବାଜିବ କାରଣ ବହୁତ ଜଣ କାର୍ରେ ଯାଉଥିବେ କି କଣ କଥା ହେଇପାରୁନଥିବେ ଗୀତ ବି ତ ଶୁଣିବେ ନା
1: କଥାଟା ହଉଛି ଶୁଣନ୍ତୁ ଅନ୍ୟମାନେ ଯେତେବେଳେ ଡାଇଲିଂ ଲାଇଫ୍ ଚିଟ୍ଚାଟ୍ ପରିଚାଳନା କରନ୍ତି
0: ନାଇଁ ଆପଣ ଆପଣ ଟପିକ୍ ବିଷୟରେ କୁହନ୍ତୁ କାରଣ ସମୟ ସରି ଆସିଲାଣି ମୁଁ ପୁଣି ଆପଣଙ୍କ ସାଙ୍ଗେ କଥା ହେଇକି ଆଉ ଜଣଙ୍କ ସାଙ୍ଗରେ ବି ତ କଥା ହେବି ନା
1: ହଉ ଶୁଣନ୍ତୁ ମୁଁ ଅନେକ ଅଜଣା ବ୍ୟକ୍ତିଙ୍କୁ ସାହାଯ୍ୟ କରିଛି ଅନେକ ଅଜଣା ବ୍ୟକ୍ତିଙ୍କ ଠାରୁ ମଧ୍ୟ ସାହାଯ୍ୟ ପାଇଛି ଗୋଟେ ଉଦାହରଣ ଦଉଛି ମୁଁ ରାସ୍ତାରେ ଆସୁଥିଲି ହଠାତ୍ ମୋ ମୁଣ୍ଡ ବୁଲେଇଦେଲା ମୁଁ ମୁଣ୍ଡକୁ ହାତରେ ଦି ହାତରେ ଧରିକି ବସି ପଡିଲି ଗୋଟେ କଲେଜ ଝିଅଟେ ସେଇ ବାଟେ ଯାଉଥିଲା ସିଏ ମୋର ଅବସ୍ଥା ଦେଖିକି ମତେ କହିଲା ଆଜ୍ଞା କଣ ହେଲା ମୁଁ କହିଲି ମୋ ମୁଣ୍ଡଟା ଟିକେ ବୁଲେଇଦେଲା ମୋ ଘର ଆଉ 200-300 ମିଟର ପାଖାପାଖି ଥିଲା ସିଏ ମତେ ଆଣିକି ଅଜଣା ଝିଅଟି ମତେ ଆଣିକି ମୋ ହାତ ଧରିକି ଉଠେଇକି ମତେ ଆଣିକି ମୋ ଘର ପାଖରେ ଛାଡିକି ଗଲା ବସ୍ରେ ମୁଁ ଯେତେବେଳେ ଯିବା ଆସିବା କରେ ବସ୍ରେ ମୁଁ ବସିଦେବି ଯଦି କୌଣସି ବୟସ୍କ ଲୋକ ମୋ ପାଖରେ ଠିଆ ହେଲେ ମୁଁ ତାଙ୍କୁ ସାଙ୍ଗେ ସାଙ୍ଗେ ସିଟ୍ ଛାଡି ଦେଇକି ତାଙ୍କୁ ବସେଇ ଦିଏ ମାନବିକତା ରହିବା ଦରକାର ପରୋପକାର ମନୋବୃତ୍ତି ରହିବା ଦରକାର

0: ଅଜଣା ବ୍ୟକ୍ତି ଆପଣଙ୍କୁ ନିଶ୍ଚିନ୍ତ ଭାବେ ସାହାଯ୍ୟ କରିବେ, ଆପଣ ଅଜଣା ବ୍ୟକ୍ତିକି ସାହାଯ୍ୟ କରିବେ, ଏଇଟା ନିହାତି ଆବଶ୍ୟକତା ସମାଜରେ ରହିଛି।
1: निश्चय निश्चय, थैंक यू सो मच आपण कॉल करथिबारु। नंबर 0671230315 रे आपण भी कॉल करिकि शेयर करि परिबे आपणक मतामत। हेलो,
2: नमस्कार, गुड इवनिंग, जय जगन्नाथ।
1: जय जगन्नाथ, के कहथले, कोडु कहथले?
2: आज्ञा, बळराम बेरा कहथले, एजीओ पिस्टा हाई कोर्ट कटक।
1: आज्ञा, कोन्तु टॉपिक बिसारे?
2: ଟପିକ ହେଉଛି ସାହାଯ୍ୟ ତ ନିହାତି ଦରକାର, ଲୋକଙ୍କୁ ସାହାଯ୍ୟ ଦେଲେ ଆପଣ ନିଶ୍ଚୟ ସାହାଯ୍ୟ ଆପଣଙ୍କୁ ମିଳିବ। ମୁଁ ତ ଅଫିସିଆଲି ବହୁତ ଲୋକ ବହୁତ ବହୁତ ଦୂରବାଟ ସବୁ ଆସନ୍ତି, କିଏ କୋରାପୁଟ ଆସେ, କିଏ ମାଲକାନଗିରି ଆସେ, କିଏ ମୟୂରଭଞ୍ଜ ଆସେ, ଅଲ୍ ଓଡ଼ିଶା ସବୁ ଆମ ଅଫିସକୁ ଆସନ୍ତି। ଏଇସବୁ କେସ୍ ମ୍ୟାଟର ଉପରେ ଆସନ୍ତି, ସବୁ ଗଭର୍ଣ୍ଣମେଣ୍ଟ ଆଡଭୋକେଟ୍, ଆଡଭୋକେଟ୍ ଜେନେରାଲ ଏମାନଙ୍କ ସାଙ୍ଗରେ ମିଟ୍ କରିବାକୁ ଆସନ୍ତି, ଡିସ୍କସନ କରିବାକୁ ଆସନ୍ତି। ଆମର ଆଫିଡେଭିଟ୍ ହୁଏ, ସତ୍ୟପାଠ ହୁଏ ହାଇକୋର୍ଟରେ। ଯେକୌଣସି ଯେଉଁମାନେ ଆସନ୍ତି ସବୁ ସାହାଯ୍ୟ ମୁଁ ସେମାନଙ୍କୁ କରିଥାଏ। ସେ ପଚାରନ୍ତି କୋଉଠି ସାର ବସୁଛନ୍ତି, ମାନେ ମାନେ 80-85 ପାଖାପାଖି ଆମର ଗଭର୍ଣ୍ଣମେଣ୍ଟ ଆଡଭୋକେଟ୍ ଅଛନ୍ତି ହାଇକୋର୍ଟରେ, ସେମାନଙ୍କୁ ସେମାନଙ୍କ ପାଖକୁ ସମସ୍ତେ ଆସୁଛନ୍ତି, ଅନ୍ୟମାନେ ସାହାଯ୍ୟ କରୁଛନ୍ତି, ମୋ ପାଖକୁ ଯିଏ ଆସି ମୁଁ ସାହାଯ୍ୟ କରେ। ଭାଇ ଚାଲୁନ ଟିକେ ସାରଙ୍କ ସିଟ୍ଟା ଦେଖେଇଦେ, ମୁଁ ତାଙ୍କ ସାରଙ୍କ ସିଟ୍ ଦେଖେଇଦି, ସେମାନେ ବହୁତ ଖୁସି ହେଇଯାନ୍ତି। କିନ୍ତୁ ମୋର ବହୁତ ସାହାଯ୍ୟ ମୁଁ କରେ, ଯେଉଁମାନେ ସବୁ ଦୂରବାଟରେ ସେମାନଙ୍କୁ ଆମେ ସାହାଯ୍ୟ କରେ ଆଜ୍ଞା, ସେମାନେ ବହୁତ ଖୁସି ହେଇଯାନ୍ତି ମୋ ଉପରେ। ମାନେ ତାଙ୍କର ଯୋଉଟା କାମଟା 2 ଘଣ୍ଟା ଲାଗେ, ମୁଁ ସେଠି 15 ମିନିଟ୍ କାମଟା ସାରିଦିଏ,
1: ଅସୁବିଧା।

0: ନମସ୍କାର ଶ୍ରୋତା ବନ୍ଧୁ, ସନ୍ଧ୍ୟା 6ଟାର ନ୍ୟୁଜିଲାଣ୍ଡସ୍କୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ମହେଶ୍ୱର ସାହୁ। ନର୍ସମାନଙ୍କ ସେବା, ସମର୍ପଣ ଭାବ ଓ ସାର୍ବଜନୀନ ସାମାଜିକ ସୁସ୍ଥତା ପ୍ରତି ଦାୟିତ୍ୱବୋଧକୁ ସମ୍ମାନ ଜଣାଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ସେବିକା ଦିବସ। ଅନ୍ତର୍ଜାତୀୟ ସେବିକା ଦିବସ ଅବସରରେ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ 15 ଜଣଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ପରେ ଗତ 3 ତାରିଖରେ ଅନୁଷ୍ଠିତ ହୋଇଥିବା ସ୍ନାତକ ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026କୁ ବାତିଲ କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗର ତଦନ୍ତ ପାଇଁ କେନ୍ଦ୍ର ସରକାର ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆସନ୍ତା 7ରୁ 10 ଦିନ ମଧ୍ୟରେ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଓ ସ୍ୱଚ୍ଛତାର ସହ ସାନି ପରୀକ୍ଷା କରାଯିବାକୁ ଏନ୍ଟିଏ କହିଛି, କିନ୍ତୁ ଏହି ପରୀକ୍ଷା ପାଇଁ କେନ୍ଦ୍ର ଅପରିବର୍ତ୍ତିତ ରହିବ ଏବଂ ପରୀକ୍ଷାର୍ଥୀମାନଙ୍କୁ ଆଉ ଥରେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ କି ସାନି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ଏନ୍ଟିଏ କହିଛି। ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବରିଷ୍ଠ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା। ଦ୍ୱିତୀୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଯୋଗ ଦେଇଥିଲେ। ଚଳିତ ମାସ 18 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଅନୁଷ୍ଠିତ ହେବ। ବର୍ତ୍ତମାନ ପାଇଁ ନ୍ୟୁଜ୍ ହେଡ୍ଲାଇନ୍ସ ଏତିକି। ଆପଣମାନେ ପରବର୍ତ୍ତୀ ହେଡ୍ଲାଇନ୍ ଶୁଣିପାରିବେ ସନ୍ଧ୍ୟା 7ରେ।
1: यहां खबरें तोड़ी मरोड़ी नहीं जाती।
2: बहुत सारे निजी चैनल और निजी चैनलों के

ମିନିଟ୍ରେ ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜ ମତାମତ ଫୋନ୍ କଲ୍ ମାଧ୍ୟମରେ ଜଣାଇ ପାରିବେ। ଦିନ 10 ଏବଂ ରାତି 10 ଶୁଣିବେ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ଏଥିରେ ଆପଣଙ୍କ ମନପସନ୍ଦର ଗୀତ ଶୁଣିବା ପାଇଁ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧ କରିପାରିବେ। କାର୍ଯ୍ୟକ୍ରମ କଳାକାର ଶୁଣିପାରିବେ ଦିନ 11। ପୁରୁଣା ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ଦିନ 11:30। କିଛି କଥା କିଛି ଗୀତ ଶୁଣିପାରିବେ ଦିନ 12। ଦିନ 1:10 ଶୁଣିବେ ଆଜି ଚର୍ଚ୍ଚାରେ। ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜ ମତାମତ ସେୟାର କରିପାରିବେ। ପୁରୁଣା ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ ଦିନ 2:45। ଦିନ 3 ଶୁଣିବେ କାର୍ଯ୍ୟକ୍ରମ ମୋ ଦେଶ। ଅପରାହ୍ନ 4 ଶୁଣିବେ କାର୍ଯ୍ୟକ୍ରମ ସୁରିଲା ଆଫ୍ଟରନୁନ୍। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 16 ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ସନ୍ଧ୍ୟା ଆସର ଶୁଣିପାରିବେ ସନ୍ଧ୍ୟା 7:25। ରାତି 8:02 ଶୁଣିବେ କାର୍ଯ୍ୟକ୍ରମ ଗୀତରେ ମିତରେ। ଅଭୁଲା ସ୍କୃତି ଶୁଣିପାରିବେ ରାତି 9:15। ଏଣି ଶେଷ ହେଲା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। କିଛି ସମୟ ମଧ୍ୟରେ ଆପଣମାନେ ଶୁଣିପାରିବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 15 ଭାଗ।

0: ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 15ତମ ଭାଗ।
1: Episode number 15।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଜାତୀୟ ଶିକ୍ଷାନୀତି 2020ରେ ମାତୃଭାଷା, ଭାରତୀୟ ଜ୍ଞାନ ପରମ୍ପରା ଏବଂ ନବସୃଜନକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନିଟ୍ ୟୁଜି ସାନି ପରୀକ୍ଷାର ତାରିଖ ଆଗାମୀ 10 ଦିନ ମଧ୍ୟରେ ଘୋଷଣା କରାଯିବା ନେଇ ଏନ୍ଟିଏ ମହାନିର୍ଦ୍ଦେଶକଙ୍କ ସୂଚନା। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଉତ୍କର୍ଷତା ପାଇଁ ଜାତୀୟ ସ୍ତରରେ ଓଡ଼ିଶା ପୁରସ୍କୃତ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ଜନସମ୍ପୃକ୍ତି ଅଭିଯାନ। ଜାତୀୟ ଶିକ୍ଷାନୀତି 2020 ମାଧ୍ୟମରେ ସରକାର ମାତୃଭାଷା, ଭାରତୀୟ ଜ୍ଞାନ ପରମ୍ପରା ଓ କୃତ୍ରିମ ବୁଦ୍ଧିମତା ଆଧାରିତ ଗବେଷଣା ଏବଂ ନବସୃଜନକୁ ନିରନ୍ତର ପ୍ରୋହାହନ ଦେଉଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀଠାରେ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ ଆଇସିଏସ୍ଏସ୍ଆର୍ର 58ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ମାନବ ସଭ୍ୟତାକୁ ବୁଝିବା ପାଇଁ ଭାରତ ଏକ ଜୀବନ୍ତ ପ୍ରୟୋଗଶାଳା। ଦେଶରେ ଜ୍ଞାନ, ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ସାମାଜିକ ଚେତନା ପରସ୍କର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ଦେଶର ସାଂସ୍କୃତିକ ପୁନଃ ଜାଗରଣର ପ୍ରତୀକ। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଦେଶର ହଜାରେ ବର୍ଷର ଇତିହାସ, ସଂଘର୍ଷ ଏବଂ ସାଂସ୍କୃତିକ ଚେତନାକୁ ଆଗକୁ ନେଇ ଅଗ୍ରସର ହେବାକୁ ପଡ଼ିବ। ନୂଆଦିଲ୍ଲୀରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଭାରତର ଶିକ୍ଷା ବ୍ୟବସ୍ଥା ବିଶ୍ୱର ସବୁଠାରୁ ସୁଦୃଢ଼ ବ୍ୟବସ୍ଥା। ଜାତୀୟ ଶିକ୍ଷାନୀତି ଅନୁଯାୟୀ ଦୃଢ଼ କ୍ରେଡିଟ୍ ବ୍ୟବସ୍ଥାର ବିକାଶ କରାଯିବ। ଛାତ୍ରଛାତ୍ରୀମାନଙ୍କୁ ସୁଯୋଗ ପ୍ରଦାନ ପାଇଁ ଇଣ୍ଟର୍ଣ୍ଣସିପ୍ ଏବଂ ଆପ୍ରେଣ୍ଟିସିପ୍କୁ କ୍ରେଡିଟ୍ ବ୍ୟବସ୍ଥାରେ ସାମିଲ କରାଯିବ। ଦେଶରେ ପ୍ରାୟ 15 ଲକ୍ଷ ବିଦ୍ୟାଳୟ ମଧ୍ୟରୁ 10 ଲକ୍ଷ ସରକାରୀ ବିଦ୍ୟାଳୟ। ଦେଶର ମୋଟ ଘରୋଇ ଉତ୍ପାଦ GDPର ପ୍ରାୟ 4% ଉଭୟ କେନ୍ଦ୍ର ଓ ରାଜ୍ୟ।

0: ସରକାର ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
1: आईसीसीआर समय को आगे जाते हुए आने वाले 10-15 साल भारत को 2047 की रोड मैप में पहुंचने के लिए लक्ष्य तक पहुंचने के लिए किस किस प्रकार की सोशल चैलेंजेस को ध्यान देना पड़ेगा, ये आईसीएसएसआर के आने वाले 10-15 साल के काम होने चाहिए। हमें अपनी भाषा को महत्व देना पड़ेगा, हमारी अर्थनीति को मजबूत करना है तो हमारी भाषा को हमें महत्व देना पड़ेगा।
0: ସ୍ନାତକ ଡାକ୍ତରୀ ପରୀକ୍ଷାରେ ପ୍ରବେଶ ପାଇଁ ଅନୁଷ୍ଠିତ ନିଟ୍ ୟୁଜି 2026 ପରୀକ୍ଷାକୁ ବାତିଲ କରାଯାଇଛି। ନୂତନ ପରୀକ୍ଷା ତାରିଖ 10 ଦିନ ମଧ୍ୟରେ ଘୋଷଣା କରାଯିବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ମହାନିର୍ଦ୍ଦେଶକ ଅଭିଷେକ ସିଂହ କହିଛନ୍ତି। ପରୀକ୍ଷାରେ ମିଳୁଥିବା ଯେକୌଣସି ଛୋଟ ଅନିୟମିତତାକୁ ଗମ୍ଭୀର ଭାବେ ବିବେଚନା କରାଯିବ ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି। 22 ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ବିଚାରକୁ ନେଇ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରାଯାଇଛି। ଆଗାମୀ ଦିନରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ପରୀକ୍ଷା ପରିଚାଳନା କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି।
2: बच्चों के लिए हम दोबारा परीक्षा कराएंगे जो कि एकदम फेयर तरीके से होगी, जिसमें किसी भी तरह की अनियमितता नहीं होगी। हमने एनटीए के ऊपर जिम्मेदारी लेते हुए यह भी निर्णय लिया कि हम जो अगली परीक्षा दोबारा कराएंगे उसके लिए कोई एडिशनल फीस नहीं चार्ज करेंगे, और न ही सिर्फ वह क्योंकि बच्चों को दोबारा आना पड़ रहा है परीक्षा देने के लिए। हमने जो पहली बार जो परीक्षा कराई थी उसके लिए फीस ली थी उसको भी हम रिफंड करेंगे, ताकि एनटीए अपनी जिम्मेदारी को समझे। और हमने सारी जो इन्फॉर्मेशन है वह सीबीआई को उपलब्ध करा रहे हैं, ताकि सीबीआई जो भी व्यक्ति हो उसको ढूंढे, उसको जेल भेजे, जिससे कि इस तरह की जो एग्जामिनेशन की प्रक्रिया में इस तरह की रिपोर्ट आती रहती है इसका एक बार में खत्म किया जा सके।
0: ଏନ୍ଟିଏ ପକ୍ଷରୁ ଏହି ପରୀକ୍ଷା ଗତ 3 ତାରିଖରେ ଦେଶବ୍ୟାପୀ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଦ୍ୱାରା ଅଭିଯୋଗର ତଦନ୍ତ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପୁନଃ ପରୀକ୍ଷା ପାଇଁ ନୂତନ ପଞ୍ଜୀକରଣ କିମ୍ବା ଅତିରିକ୍ତ ପରୀକ୍ଷା ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ଏନ୍ଟିଏ ପକ୍ଷରୁ ସ୍ୱଷ୍ଟୀକରଣ ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମିଣତି ଆଜି ମଧ୍ୟାହ୍ନ ଧୂପ ପରେ ପୁଣି ଥରେ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ସମ୍ପୃକ୍ତ ପ୍ରାଧିକୃତ ଦଳ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଗଣତି ମିଣତି ସମୟରେ ବାହାର କାଠ ନିକଟରୁ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି। ଭିତର ରତ୍ନଭଣ୍ଡାରର ପ୍ରତିଟି ଅଳଙ୍କାରକୁ 1978 ତାଲିକା ଅନୁଯାୟୀ ମେଳକ କରାଯାଉଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଗଣତି ମିଣତି କାର୍ଯ୍ୟ ଚଳିତ ମାସରେ 9 ଦିନ ଧରି ଚାଲିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଚଳିତ ମାସରେ ଅନ୍ୟ ଦିନଗୁଡ଼ିକ ହେବାକୁ ଥିବା ଗଣତି ମିଣତି ସମ୍ପର୍କରେ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଉତ୍କର୍ଷତା ପାଇଁ ଓଡ଼ିଶାକୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଯୋଜନାର ରଜକ ଜୟନ୍ତୀ ଅବସରରେ ରାଜ୍ୟକୁ ସର୍ବାଧିକ ଜନବସତି ସଂଯୋଗୀକରଣ ବର୍ଗରେ ଏହି ପୁରସ୍କାର ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ ଏବଂ କେନ୍ଦ୍ର ସରକାରଙ୍କର ନିରନ୍ତର ସହଯୋଗ ପାଇଁ ଓଡ଼ିଶା ଗ୍ରାମୀଣ ଭିଭିଭୂମି କ୍ଷେତ୍ରରେ ଏହି ସଫଳତା ହାସଲ କରିଛି। କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ ମାଧ୍ୟମରେ ରାଜ୍ୟର ପ୍ରତିଟି ଅଞ୍ଚଳକୁ ବିକାଶର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ପୁରସ୍କାର ପାଇଁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଏବଂ କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମନ୍ୱିତ ଉଦ୍ୟମ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ମାର୍ଗ ପ୍ରଶସ୍ତ କରୁଛି ବୋଲି ଶ୍ରୀ ମାଝୀ କହିଛନ୍ତି। ରୋଗୀ ସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ, ସମର୍ପଣ ଭାବକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ନର୍ସ ଦିବସ ପାଳନ କରାଯାଉଛି। ଆଧୁନିକ ନର୍ସ ସେବା ଆରମ୍ଭ କରିଥିବା ଫ୍ଲୋରେନ୍ସ ନାଇଟାଙ୍ଗେଲ୍ଙ୍କ ଜନ୍ମଦିନକୁ ସ୍କରଣ କରିବା ପାଇଁ 1965 ମଇ ମାସ 12 ତାରିଖକୁ ନର୍ସିଂ ବା ସେବିକା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ସେବିକା ଦିବସର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ନର୍ସଙ୍କୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ନର୍ସମାନଙ୍କର ଅଧିକାର ଓ ସଂଘର୍ଷ ବିଷୟରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତଥା ଶାସନ ସଚିବ ଅଶ୍ୱସ୍ତି ଏସ୍ଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ, ବିଭିନ୍ନ ଜିଲ୍ଲାର ସ୍ୱାସ୍ଥ୍ୟସେବା, ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କର ଉପସ୍ଥିତିରେ ଔଷଧ ଉପଲବ୍ଧତା ଓ ହସ୍କିଟାଲ ଭିଭିଭୂମି ସମ୍ପର୍କରେ ଆଲୋଚନା କରାଯାଇଥିଲା। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଧୀନ ବନମାଳୀପୁରଠାରେ ନିର୍ମାଣାଧୀନ ବୃହତ ପାନୀୟ ଜଳ ପ୍ରକଳ୍ପ ସ୍ଥିତି ନେଇ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ସମୀକ୍ଷା କରିଛନ୍ତି। ପ୍ରକଳ୍ପର ବିଭିନ୍ନ ବୈଷୟିକ ଦିଗ ଏବଂ କାର୍ଯ୍ୟ ସମ୍ପର୍କରେ ଅଧିକାରୀମାନଙ୍କ ସହ ଶ୍ରୀ ସ୍ୱାଇଁ ଆଲୋଚନା କରିଛନ୍ତି। ନୟାଗଡ଼ ଜିଲ୍ଲା ବେବର୍ତ୍ତପଲ୍ଲୀ କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ଆଇନ ସଚେତନତା ଶିବିର

ଯଦି 2020ରେ ମାତୃଭାଷା ଭାରତୀୟ ଜ୍ଞାନ ପରମ୍ପରା ଏବଂ ନବସୃଜନକୁ ସରକାର ପ୍ରୋହାହନ ଦେଇଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ବର୍ତ୍ତମାନ ପାଇଁ ନ୍ୟୁଜ୍ ହେଡ୍‌ଲାଇନ୍ସ ଏତିକି। ଆପଣମାନେ ପରବର୍ତ୍ତୀ ହେଡ୍‌ଲାଇନ୍ ଶୁଣିପାରିବେ ରାତି 8ଟାରେ।

0: ആകാശവാണി. ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଭାରତରେ ଆସନ୍ତା 14 ତାରିଖରୁ ଆରମ୍ଭ ହେବ ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଦୁଇଦିନିଆ ସମ୍ମିଳନୀ ଚଳିତ ବର୍ଷ ନିଟ୍ ସ୍ନାତକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏନ୍ଟିଏର ଘୋଷଣା ଏକ ସାଇବର ସୁରକ୍ଷିତ ଭାରତ ଗଠନ ଦିଗରେ କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସ ଜାରି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଆଗାମୀ 3 ବର୍ଷ ମଧ୍ୟରେ ଦେଶବ୍ୟାପୀ 75,000 ମେଡିକାଲ ସିଟ୍ ବଢ଼ାଇବା ଲାଗି ସରକାରଙ୍କ ନିଷ୍ପତ୍ତି ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିକାର ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ସନ୍ରାଇଜର୍ସ ହାଇଦ୍ରାବାଦର ନିଷ୍ପତ୍ତି ଭାରତ ଆସନ୍ତା 14 ଓ 15 ତାରିଖ ଦିନ ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ସମ୍ମିଳନୀ ଆୟୋଜନ କରିବ ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଅଧ୍ୟକ୍ଷତା କରିବେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିନିଧି ମଣ୍ଡଳୀର ମୁଖ୍ୟମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନେ ଏହି ସମ୍ମିଳନୀ ଅବସରରେ ମତ ବିନିମୟ କରିବେ ଏତଦ୍ବ୍ୟତୀତ ଏହି ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା ବୈଦେଶିକ ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର कार्यसूची रही बोली श्री जयसवाल कहते
1: 14 और 15 तारीख को ब्रिक्स विदेश मंत्री की बैठक हो रही है जिसकी अध्यक्षता हम लोग कर रहे हैं जहां तक देशों का आपने जिक्र किया उनकी तरफ से कौन आएगा ये तो खैर उनको तय करना है लेकिन जैसे जैसे लोग आएंगे आपको पता चल जाए कौन उनके नेतृत्व कर रहे हैं कौन लोग उसमें भाग ले रहे हैं
0: ନେପାଳ ସହିତ ଭାରତର ସମ୍ପର୍କ ସମ୍ବନ୍ଧରେ ସୂଚନା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ଭାରତର ନେପାଳ ସହିତ ଏକ ବହୁବିଧ ସମ୍ପର୍କ ରହିଆସିଛି ନେପାଳରେ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନେପାଳ ପ୍ରତିପକ୍ଷ ବାଲେନ୍ଦ୍ର ଶାହାଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ଭାରତ ନେପାଳ ବନ୍ଧୁତ୍ୱ ଏବଂ ପାରମ୍ପରିକ ସମ୍ପର୍କକୁ ସଶକ୍ତ କରିବା ଦିଗରେ ଏହା ଭାରତର ପ୍ରତିବଦ୍ଧତାର ପ୍ରତୀକ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତ ସମ୍ପର୍କରେ ସୂଚନା ଦେଇ ଶ୍ରୀ

0: ଦେଶୱାଲ କହିଛନ୍ତି ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଶକ୍ତି ସୁରକ୍ଷା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯିବ। ଭାରତ ୟୁଏଇ ସହିତ ରହିଥିବା ବହୁବିଧ ସମ୍ପର୍କର ଶକ୍ତି ସୁରକ୍ଷା ହେଉଛି ଏକ ଆବଶ୍ୟକ ଅଂଶ। ଏହାଛଡ଼ା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶକୁ ବୃଦ୍ଧି କରାଯିବା ଲାଗି ଆଲୋଚନା ହେବ ବୋଲି ସେ କହିଛନ୍ତି। ସେହିଭଳି ନରୱେ, ସ୍ୱିଡେନ୍, ଇଟାଲୀ ଓ ନେଦରଲ୍ୟାଣ୍ଡସ୍କୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଏହି ଦେଶଗୁଡ଼ିକ ନବସୃଜନ ଏବଂ ସ୍ୱଚ୍ଛ ଶକ୍ତି ଜ୍ଞାନକୌଶଳର କେନ୍ଦ୍ର ଭାବେ ପରିଚିତ। ପ୍ରଧାନମନ୍ତ୍ରୀ ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଏହିସବୁ କ୍ଷେତ୍ରକୁ ସଶକ୍ତ କରିବା ଉପରେ ଆଲୋଚନା କରିବେ ବୋଲି ସେ କହିଛନ୍ତି।
1: संयुक्त अरब अमीरात दौरे के दौरान भी ऊर्जा सुरक्षा पर बातचीत होगी। जिस प्रकार का हमारी उनसे साझेदारी चल रही है, कैसे इसको और व्यापक किया जाए ताकि हम अपने जो ऊर्जा सुरक्षा हमारी है उसको हम मजबूत कर सके। उसके अलावा जो चार अन्य देश हैं, नॉर्डिक समिट होने वाला है, नॉर्वे की यात्रा है, स्वीडन की यात्रा है, इटली की यात्रा है, नेदरलैंड्स की यात्रा है, यहां पर भी ये देश के नवाचार के बहुत बड़ा केंद्र है। इनोवेशन इकोसिस्टम में भारत में बहुत काम हो रहा है और क्लीन एनर्जी टेक्नोलॉजीज में ये लोग और ग्रीन ट्रांजिशन में काफी आगे हैं। तो इन सभी मुद्दे पर हमारी बातचीत होगी और वो सब साझेदारी जो विकसित भारत की तरफ हमको ले आता है उसे कैसे मजबूत किया जाएगा, ये प्रधानमंत्री के दौरे का एक मुख्य आधार है।
0: ଚଳିତ ମାସ ତିନି ତାରିଖରେ ଦେଶବ୍ୟାପୀ ଅନୁଷ୍ଠିତ ନିଟ୍ ସ୍ନାତକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଚଳିତ ବର୍ଷର ନିଟ୍ ପରୀକ୍ଷାକୁ ବାତିଲ କରାଯିବା ପରେ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ମହାନିର୍ଦ୍ଦେଶକ ଅଭିଷେକ ସିଂ ଏହା କହିଛନ୍ତି। ସେ କହିଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରାଯାଇ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯିବ, ଯାହାଦ୍ୱାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। ଶ୍ରୀ ସିଂ କହିଛନ୍ତି ଚଳିତ ବର୍ଷ ନିଟ୍ ଦେଇଥିବା ଛାତ୍ରଛାତ୍ରୀଙ୍କ ଲାଗି ଏନ୍ଟିଏ ପୁଣି ଥରେ ପରୀକ୍ଷା ପରିଚାଳନା କରିବ। ଏଥିଲାଗି ସେମାନଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ ଏବଂ ଏହି ପରୀକ୍ଷା ଯେଭଳି ସ୍ୱଚ୍ଛତାର ସହ ସମ୍ପନ୍ନ ହେବ ସେଥିଲାଗି ଏନ୍ଟିଏ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
2: बच्चों के लिए हम दोबारा परीक्षा कराएंगे जो कि एकदम फेयर तरीके से होगी, जिसमें किसी भी तरह की अनियमितता नहीं होगी। हमने एनटीए के ऊपर जिम्मेदारी लेते हुए यह भी निर्णय लिया कि हम जो अगली परीक्षा दोबारा कराएंगे उसके लिए कोई एडिशनल फीस नहीं चार्ज करेंगे और न ही सिर्फ वह, क्योंकि बच्चों को दोबारा आना पड़ रहा है परीक्षा देने के लिए। हमने जो पहली बार जो परीक्षा कराई थी उसके लिए फीस ली थी उसको भी हम रिफंड करेंगे ताकि एनटीए अपनी जिम्मेदारी को समझे और हमने सारी जो इन्फॉर्मेशन है वह सीबीआई को उपलब्ध करा रहे हैं।
0: ଏକ ସାଇବର ସୁରକ୍ଷିତ ଭାରତ ଗଠନ ଦିଗରେ କେନ୍ଦ୍ର ସରକାର ନିରନ୍ତର ପ୍ରୟାସ କରିଚାଲିଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମତବ୍ୟକ୍ତ କରିଛନ୍ତି। ଦେଶରେ ସାଇବର ଆର୍ଥିକ ଠକାମୀ ବିପକ୍ଷରେ ପଦକ୍ଷେପ ନେବା ସହିତ ଡିଜିଟାଲ୍ ପେମେଣ୍ଟ ଇକୋସିଷ୍ଟମକୁ ସଶକ୍ତ କରିବା ଦିଗରେ ଆଜି ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଏବଂ ରିଜର୍ଭ ବ୍ୟାଙ୍କ ନବସୃଜନ ହବ୍ ମଧ୍ୟରେ ଏକ ବୁଝାମଣାପତ୍ର ଏମ୍ଓୟୁ ସ୍ୱାକ୍ଷରିତ ହେବା ଅବସରରେ ସେ ଏହା କହିଛନ୍ତି। ଏଥିସହିତ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଥିବା ବେଆଇନ ଆକାଉଣ୍ଟଗୁଡ଼ିକୁ ଚିହ୍ନଟ କରି ନିଷ୍କ୍ରିୟ କରିବା ଦିଗରେ ମଧ୍ୟ ଏହି ଏମ୍ଓୟୁ ସହାୟକ ହେବ। ଦେଶରେ ସାଇବର ଅପରାଧକୁ ନିୟନ୍ତ୍ରଣରେ ଆଣିବା ଦିଗରେ ଏଭଳି ଆକାଉଣ୍ଟସ୍ଗୁଡ଼ିକ ଏକ ପ୍ରମୁଖ ସମସ୍ୟା ରୂପେ ଉଭା ହୋଇଛି। ତେବେ ଆଜି ସ୍ୱାକ୍ଷରିତ ହୋଇଥିବା ଏମ୍ଓୟୁ ନାଗରିକମାନଙ୍କ ଲାଗି ସାଇବର ଅପରାଧ ବିପକ୍ଷରେ ଆଗାମୀ ପିଢ଼ିର ସୁରକ୍ଷା କବଚ ରୂପେ କାର୍ଯ୍ୟ କରିବ ବୋଲି ଶ୍ରୀ ଶାହା ମତବ୍ୟକ୍ତ କରିଛନ୍ତି। ସ୍ୱାସ୍ଥ୍ୟ ନବସୃଜନ କ୍ଷେତ୍ରରେ ଅଖିଳ ଭାରତ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ ଏମ୍ସ ନୂଆଦିଲ୍ଲୀ ଏକ ଜାତୀୟ ପ୍ରାଥମିକ ସଂସ୍ଥା ରୂପେ ଗତ 70 ବର୍ଷ ଧରି ସେବା କରି ଆସୁଛି ବୋଲି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି। ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଏମ୍ସର 51ତମ ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ରଖି ଶ୍ରୀ ରାଧାକ୍ରିଷ୍ଣନ ଏହା କହିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ରୋଗୀଙ୍କର ଯତ୍ନ ନେବା ସହିତ ଆଧୁନିକ ଔଷଧର ସୁଗମ ଉପଲବ୍ଧତା କ୍ଷେତ୍ରରେ ଏମ୍ସ ସର୍ବୋଚ୍ଚ ମାନକ ପ୍ରତିଷ୍ଠା କରିବାରେ ସଫଳ ହୋଇପାରିଛି। ବାର୍ଷିକ ପ୍ରାୟ 50 ଲକ୍ଷ ବହିର୍ବିଭାଗ ରୋଗୀ ଆସୁଥିବା ଏହି ପ୍ରତିଷ୍ଠାନ ସ୍ୱାସ୍ଥ୍ୟ କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ଅକ୍ତିଆର କରିପାରିଛି ବୋଲି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି। ଏହି ସମାରୋହରେ ଉଦ୍ବୋଧନ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଏମ୍ସ ନୂଆଦିଲ୍ଲୀ କେବଳ ଏକ ପ୍ରତିଷ୍ଠାନ ନୁହେଁ ବରଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ପ୍ରତିଷ୍ଠିତ ସଂସ୍ଥା। ଦେଶବ୍ୟାପୀ ଜନସାଧାରଣଙ୍କୁ ଉତ୍ତମ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ସରକାର ଆଗାମୀ 2-3 ବର୍ଷ ମଧ୍ୟରେ 75,000 ମେଡିକାଲ ସିଟ୍ ବଢ଼ାଇବା ଲାଗି ନିଷ୍ପତ୍ତି ନେଇଛନ୍ତି। ଇତିମଧ୍ୟରେ ସରକାର ଉଭୟ ସ୍ନାତକ ଓ ସ୍ନାତକୋତ୍ତର ମେଡିକାଲ ସିଟ୍ 1,75,000 ବୃଦ୍ଧି କରିସାରିଛନ୍ତି ବୋଲି ଶ୍ରୀ ନଡ୍ଡା ସୂଚନା ଦେଇଛନ୍ତି। ଜାତୀୟ ଶିକ୍ଷାନୀତି 2020 ମାଧ୍ୟମରେ ସରକାର ମାତୃଭାଷା ଭିତ୍ତିକ ଗବେଷଣା ଓ ନବସୃଜନ ବ୍ୟବସ୍ଥାକୁ ପ୍ରୋହାହନ ଦେବା ଦିଗରେ ନିରନ୍ତର ପ୍ରୟାସ କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ଭାରତୀୟ

0: ସାମାଜିକ ବିଜ୍ଞାନ ଗବେଷଣା ପରିଷଦ ଆଇସିଏସ୍ଏସ୍ଆର୍ର 58ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ସରକାର ଜାତୀୟ ଶିକ୍ଷାନୀତିରେ ଭାରତୀୟ ଜ୍ଞାନ ପରମ୍ପରା ଏବଂ କୃତ୍ରିମ ବୁଦ୍ଧିମତା ଭିତ୍ତିକ ଶିକ୍ଷା ଉପରେ ମଧ୍ୟ ପ୍ରାଥମିକତା ଦେଉଛନ୍ତି। 2047 ମସିହା ସୁଦ୍ଧା ଏକ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଭାରତକୁ ସମ୍ମୁଖୀନ ହେବାକୁ ଥିବା ବିଭିନ୍ନ ସାମାଜିକ ସମସ୍ୟାଗୁଡ଼ିକୁ କିଭଳି ପ୍ରତିହତ କରାଯାଇପାରିବ ସେ ଦିଗରେ ଆଇସିଏସ୍ଏସ୍ଆର୍ ଯତ୍ନବାନ ହେବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ନିଜର ଭାଷା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି।
1: ଆଇସିଏସ୍ଆର୍ ସମୟକୁ ଆଗେ ଯାତେ ହୁଏ ଆନେ ବାଲେ 10-15 ସାଲ ଭାରତକୁ 2047 କି ରୋଡ୍ ମ୍ୟାପ୍ ମେ ପହଞ୍ଚନେ କେ ଲିଏ ଲକ୍ଷ୍ୟ ତକ ପହଞ୍ଚନେ କେ ଲିଏ କିସ କିସ ପ୍ରକାର କି ସୋସିଆଲ ଚ୍ୟାଲେଞ୍ଜେସ କୁ ଧ୍ୟାନ ଦେନା ପଡ଼େଗା ୟେ ଆଇସିଏସ୍ଆର୍ କେ ଆନେ ବାଲେ 10-15 ସାଲ କେ କାମ ହୋନି ଚାହିଏ। ହମେ ଅପନି ଭାଷା କୁ ମହତ୍ତ୍ୱ ଦେନା ପଡ଼େଗା, ହମାରୀ ଅର୍ଥନୀତି କୁ ମଜବୁତ କରନା ହେ ତୋ ହମାରୀ ଭାଷା କୁ ହମେ ମହତ୍ତ୍ୱ ଦେନା ପଡ଼େଗା।
0: ଭାରତ ନିକଟରେ ଯେକୌଣସି ଅର୍ଥନୈତିକ ବୈଷୟିକ ଜ୍ଞାନକୌଶଳଗତ ଏବଂ ଭୂ ରାଜନୈତିକ ପ୍ରତିବନ୍ଧକ ବିରୁଦ୍ଧରେ ନିଜକୁ ସଶକ୍ତ କରିବାର କ୍ଷମତା ରହିଛି ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସିଆଇଆଇ ବାର୍ଷିକ ସମ୍ମିଳନୀ 2026ରେ ଉଦ୍ବୋଧନ ଦେଇ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସାମ୍ପ୍ରତିକ ଭୂ ରାଜନୈତିକ ଏବଂ ବ୍ୟବସାୟିକ ପରିସ୍ଥିତିରେ ସମଗ୍ର ବିଶ୍ୱ ବର୍ତ୍ତମାନ ପ୍ରତ୍ୟେକ ଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି, ମାତ୍ର ଭାରତ ଏହି ପ୍ରତିକୂଳ ସ୍ଥିତିକୁ ନିରନ୍ତର ଭାବେ ସୁଯୋଗରେ ପରିଣତ କରିବାର ସମର୍ଥ ହୋଇଛି ବୋଲି ସେ କହିଛନ୍ତି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ତଥ୍ୟକୁ ଉଲ୍ଲେଖ କରି ଶ୍ରୀ ଗୋଏଲ କହିଛନ୍ତି ପ୍ରାୟ 11 ମାସର ବିଭିନ୍ନ ଉତ୍ପାଦର ଆମଦାନୀ ଲାଗି ବର୍ତ୍ତମାନ ଦେଶରେ ବୈଦେଶିକ ବିନିମୟ ପାଣ୍ଠି ପରିମାଣ ଯଥେଷ୍ଟ ରହିଛି। ଏହାଦ୍ୱାରା ଭାରତ ବିଶ୍ୱରେ ଏକ ସୁଦୃଢ଼ ସ୍ଥାନରେ ସ୍ଥାନିତ ହେବାର ସକ୍ଷମ ହୋଇପାରିଛି ବୋଲି ସେ କହିଛନ୍ତି। କ୍ରିକେଟ୍ ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଗୁଜରାଟ ଟାଇଟାନ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଛି। ଭାରତରେ ଆସନ୍ତା 14 ତାରିଖରୁ ଆରମ୍ଭ ହେବ ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କ ଦୁଇଦିନିଆ ସମ୍ମିଳନୀ। ଚଳିତ ବର୍ଷ ନିଟ୍ ସ୍ନାତକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏନ୍ଟିଏର ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିକାର ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ସନ୍ରାଇଜର୍ସ ହାଇଦ୍ରାବାଦର ନିଷ୍ପଭି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡ଼ିଓ ଘରେ ସମୟ 7:36:50 ସନ୍ଧ୍ୟା ଅବସରରେ ଶୁଭ କାମନା ଜଣାଇଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ ଲେଖୁଛନ୍ତି ପ୍ରଭୁ ସଦାଶିବଙ୍କୁ ପ୍ରଣାମ କରୁଛି ଆପଣଙ୍କୁ ଦିବ୍ୟ ଆଶୀର୍ବାଦ କରନ୍ତୁ ଲିସନର୍ମାନଙ୍କୁ ଶୁଭ ଦୃଷ୍ଟିରେ ରଖନ୍ତୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ ଲେଖୁଛନ୍ତି ଶୁଭ ସନ୍ଧ୍ୟା ଭଉଣୀ ମା ସରଳା ଭଲରେ ଓ ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା ଭଉଣୀ ଆଜି ଶୁଭ ସନ୍ଧ୍ୟାରେ ବାମଦେବ ଭାଇ କ୍ଷିତିଷ୍କର ଭାଇ ସୁନୀଲ ଭାଇ ଆଭାସ ଭାଇ ରଶ୍ମି ଭାଇ ଅଞ୍ଜନ ଭାଇ ମୁନ୍ନା ଭାଇ ଚିନ୍ତାମଣି ଭାଇ ଉମେଶ ଭାଇ ରାଜେଶ ଭାଇ ସନ୍ଧ୍ୟା ଅପା ବାସନ୍ତୀ ଅପା ସାବିତ୍ରୀ ଅପା ଦୁର୍ ଉର୍ମିଳା ଅପା ଓ ପୂଜା ଭଉଣୀଙ୍କୁ ମା ସରଳା ଭଲରେ

ରଖନ୍ତୁ ଓ ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା କରୁଛୁ ଅମ୍ମା ଶରଣ। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ମଧ୍ୟ ଶୁଭ ସନ୍ଧ୍ୟା। ଆପଣମାନେ ମଧ୍ୟ ପଠେଇ ପାରିବେ ଆପଣଙ୍କ ଶୁଭ ସନ୍ଧ୍ୟା ୱିଶ୍, କିମ୍ବା ଯଦି ଅଛି ଆଜିର ଦିନରେ କିଛି ସ୍ପେଶିଆଲ ୱିଶ୍, ଯେମିତି ବର୍ଥଡେ ଆନିଭର୍ସରି। ମୋବାଇଲ ଫୋନର ମେସେଜ ବକ୍ସକୁ ଯିବେ, କ୍ୟାପିଟାଲ ଲେଟରରେ ଲେଖିବେ FMRC, ସ୍ପେସ୍ ଦେବେ ନା ଆଡ୍ରେସ୍ ସହିତ ଯାହାଙ୍କ ପାଇଁ ୱିଶ୍, ଏବଂ ଯାହା ୱିଶ୍ ଅଛି ଲେଖି ପଠେଇଦେବେ 0949596321 ନମ୍ବରରେ, କିମ୍ବା ହ୍ୱାଟ୍ସଆପ୍ କରିପାରିବେ 8895254200 ନମ୍ବରରେ।

ଆପଣଙ୍କ କଥା ଶୈଳୀ ଆମକୁ ବହୁତ ଭଲ ଲାଗୁଛି, ବହୁତ ବହୁତ ଧନ୍ୟବାଦ, ଥ୍ୟାଙ୍କ ୟୁ ଆପଣଙ୍କ ମତାମତ ପାଇଁ। ଲେଖୁଛନ୍ତି, ଆମ ଟାଟା ପ୍ଲାଣ୍ଟକୁ କେବେ ବୁଲିବାକୁ ଆସନ୍ତୁ, ନିଶ୍ଚିତ ଭାବରେ ଆପଣଙ୍କର ଏତେ ସୁନ୍ଦର ଇନ୍ଭିଟେସନ ଆମେ ଗ୍ରହଣ କରୁଛୁ, ଚେଷ୍ଟା କରିବା, ନିଶ୍ଚିତ ଆମେ ଡେଫିନେଟଲି ଯାଇକି ବୁଲି ଆସିବା, ଆପଣଙ୍କ ସାଙ୍ଗେ ଦେଖା କରି ଆସିବା। ଲେଖୁଛନ୍ତି ଯେ ୱକ୍ତ ହମାରା ଅଚ୍ଛା ୱକ୍ତ ଦୁନିଆ କୋ ବତାତା ହେ କି ହମ କ୍ୟା ହେ, ହମାରା ବୁରା ୱକ୍ତ ହମେ ବତାତା ହେ କି ଦୁନିଆ କ୍ୟା ହେ। ନିଶ୍ଚିତ ଭାବରେ ଠିକ କଥାଟି କିନ୍ତୁ ଲେଖିଛନ୍ତି ଛୋଟିଆ ପଦରେ। ଆଭାସ ସିନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ ଟାଟା ଷ୍ଟିଲ ପ୍ଲାଣ୍ଟରୁ ଲେଖୁଛନ୍ତି, ଲେଖୁଛନ୍ତି ଅପା ଆପଣଙ୍କ ପ୍ରୋଗ୍ରାମ ଶୁଣିବା ପାଇଁ ଅଫିସରେ 37 ଜଣ ଏକାଠି ହେଇ ଆପଣଙ୍କ ପ୍ରୋଗ୍ରାମ ଶୁଣିଛୁ, ଆମର ସବୁ ଷ୍ଟାଫ ନନଡିଆ ହେଲେ ବି ଟିକେ ଟିକେ ବୁଝିପାରୁଛୁ, ବହୁତ ସୁନ୍ଦର ବହୁତ ସୁନ୍ଦର, ବହୁତ ଭଲ ଲାଗିଲା ଆପଣ ଏତେ ଜଣ ଏକାଠି ବସିକି ଆମ ପ୍ରୋଗ୍ରାମ ଶୁଣୁଛନ୍ତି, ଏମିତି ଭଲ ପାଇବା ଦେଉଥାନ୍ତୁ ଏବଂ ନିଜ ମତାମତ ଦେଉଥାନ୍ତୁ। ଲେଖୁଛନ୍ତି ଭେରି ଭେରି ଗୁଡ୍ ଇଭିନିଂ ସ୍ମୃତି ଅପା, ନାରାୟଣ ଭାଇ ନମସ୍କାର, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ରାତି 8ର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝୀ। ଜାତୀୟ ଶିକ୍ଷାନୀତି 2020ରେ ମାତୃଭାଷା, ଭାରତୀୟ ଜ୍ଞାନ ପରମ୍ପରା ଏବଂ ନବସୃଜନକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନିଟ୍ ୟୁଜି ସାନି ପରୀକ୍ଷାର ତାରିଖ ଆଗାମୀ 10 ଦିନ ମଧ୍ୟରେ ଘୋଷଣା କରାଯିବା ନେଇ ଏନ୍ଟିଏମ୍ ମହାନିର୍ଦ୍ଦେଶକଙ୍କ ସୂଚନା। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଉତ୍କର୍ଷତା ପାଇଁ ଜାତୀୟ ସ୍ତରରେ ଓଡ଼ିଶା ପୁରସ୍କୃତ। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତିମଣତି ଆଜି ମଧ୍ୟାହ୍ନ ଧୂପ ପରେ ପୁଣିଥରେ ଆରମ୍ଭ ହୋଇଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଗଣତିମଣତି କାର୍ଯ୍ୟ ଚଳିତ ମାସ 9 ଦିନ ଧରି ଚାଲିବ। ରୋଗୀ ସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ, ସମର୍ପଣ ଭାବକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତୀୟ ନର୍ସ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ସେବିକା ଦିବସର ବାର୍ତ୍ତା ରହିଛି ଆମ ନର୍ସ ଆମ ଭବିଷ୍ୟତ, ନର୍ସଙ୍କୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ଜନସମ୍ପୃକ୍ତି ଅଭିଯାନ। ରାଜ୍ୟର ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଏବଂ ଗୁଣାତ୍ମକ ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆଜି ଭୁବନେଶ୍ୱରଠାରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱତି ଏସ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ। ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି।

ଏତେ ଗୁଡ଼ିଏ ଗୀତ ଅଳ୍ପ ସମୟ ଭିତରେ ତ ବାଜିପାରିବନି, ସେଥିପାଇଁ ସ୍ପେସିଫିକ୍ ଆୱାର୍ଡର ଗୀତ ଶୁଣିବା, ସୁନ୍ଦର ସୁନ୍ଦର ଗୀତ ଶୁଣିବା ଏବଂ ସବୁ ଗୀତ ଶୁଣିବା। ଏବେ କିନ୍ତୁ ଏନ୍ଜୟ କରନ୍ତୁ ଉଦିତ ନାରାୟଣଙ୍କ ଭଏସ୍ରେ ବ୍ୟୁଟିଫୁଲ୍ ଗୀତ। ଷ୍ଟେ ଟ୍ୟୁନ୍ଡ।

ରାହୁଲ ରୟ ଅନୁ ଅଗ୍ରୱାଲଙ୍କ ସହିତ ବହୁତ ଗୁଡ଼େ ଆକ୍ଟର ଆକ୍ଟ୍ରେସଙ୍କୁ ଆମେ ଦେଖିବାକୁ ପାଇଛୁ ଏବଂ ଏହି ଫିଲ୍ମର ପ୍ରାୟତଃ ସବୁ ଗୀତ ଆଜି ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟରେ ଘର କରିକି ରହିଛି। ତେବେ ଆଶିକର ବ୍ୟୁଟିଫୁଲ୍ ଗୀତ ପାଇଁ କୁମାର ଶାନୁ ପାଇଛନ୍ତି ଫିଲ୍ମ ଫେୟାର ଆୱାର୍ଡ, ଯାହାକୁ ଲେଖିଛନ୍ତି ସମୀର, ମ୍ୟୁଜିକ୍ରେ ସଜେଇଛନ୍ତି ନଦୀମ ଶ୍ରବଣ।

ट्यून करी शुंदी 100.4 आकाशवाणी एफएम रेनबो कटक दिल से ही दिल तक ଶ୍ରୀନଗରରେ ସମୟ ରାତି 8:39 ଗୀତରେ ମିତରେ ଶୁଣିଛେ କୁମାର ଶାନୁଙ୍କର କିଛି ଫିଲ୍ମ ଫେୟାର ଆୱାର୍ଡ ୱିନିଂ ଗୀତ ଦିୱାନା ଫିଲ୍ମର ଏହି ବ୍ୟୁଟିଫୁଲ ଟ୍ରାକ୍ଟି ଆମେ ଶୁଣିବା ବର୍ତ୍ତମାନ ଯେଉଁଥିପାଇଁ କୁମାର ଶାନୁ ପାଇଛନ୍ତି ନେକ୍ସଟ ଫିଲ୍ମ ଫେୟାର ଆୱାର୍ଡ ୟେସ୍ ଦିୱାନା ରିଲିଜ୍ ହୋଇଥିଲା 1992 ଜୁନ୍ ମାସ 26 ଫିଲ୍ମରେ ଆମେ ଦେଖିଛୁ ରିଷି କପୁର ଦିବ୍ୟ ଭାରତୀ ଶାହରୁଖ ଖାନ୍ ଅମରିଶ ପୁରୀଙ୍କୁ ଏବଂ ବର୍ତ୍ତମାନ ଯେଉଁ ଗୀତ ଆପଣମାନେ ଶୁଣିବେ ସେ ଗୀତଟିକୁ ଲେଖିଛନ୍ତି ସମୀର ମ୍ୟୁଜିକ୍ରେ ସଜେଇଛନ୍ତି ନଦୀମ ଶ୍ରବଣ ତେବେ କହିଦିଏ ଯେ କୁମାର ଶାନୁ ଯେଉଁ ପାଞ୍ଚଟି ଗୀତ ପାଇଁ ଜିତିଛନ୍ତି ଫିଲ୍ମଫେୟାର ଆୱାର୍ଡ ତାଠୁ ସେ ଭିତରୁ ତିନୋଟି ଗୀତକୁ ଲେଖିଛନ୍ତି ସମୀର ଏବଂ ମ୍ୟୁଜିକ୍ରେ ସଜେଇଛନ୍ତି ନଦୀମ ଶ୍ରବଣ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କୁମାର ଶାନୁଙ୍କ ନେକ୍ସଟ ଗୀତ ଯେଉଁ ଗୀତ ପାଇଁ ପାଇଛନ୍ତି ସେ ଫିଲ୍ମଫେୟାର ଆୱାର୍ଡ ସେଟା ହେଉଛି ଫିଲ୍ମ ବାଜିଗରର ଫିଲ୍ମଟିକୁ ଡିରେକ୍ଟ କରିଛନ୍ତି ଅବ୍ବାସ ମସ୍ତାନ ଫିଲ୍ମରେ ଆମେ ଦେଖିଛୁ ଶାହରୁଖ ଖାନ୍ଙ୍କ ସହିତ କାଜୋଲ ଏବଂ ଶିଳ୍ପା ସେଠି ଦିଲୀପ ତାହେଲ ରାକ୍ଷୀଙ୍କୁ ତା ସହିତ ଏ ଫିଲ୍ମଟି ରିଲିଜ୍ ହୋଇଥିଲା 1993 ମସିହା ନଭେମ୍ବର 12 ତାରିଖରେ ଏବଂ ଏହି ଗୀତଟିକୁ ଲେଖିଛନ୍ତି ଦେବ କୋହଲି ମ୍ୟୁଜିକ୍ରେ ସଜେଇଛନ୍ତି ଅନୁ ମଲ୍ଲିକ

ছুরি মারি বাবু ঘায়েল তো করো না, আখি ছুরি মার।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଅଭୁଲା ସ୍ମୃତିରେ ପରବର୍ତ୍ତୀ ଗୀତ ଶୁଣିପାରିବେ ଆପଣମାନେ। ଆପ୍କି କସମ୍ ଫିଲ୍ମର ଗୀତଟିକୁ ଗାଇଛନ୍ତି କିଶୋର କୁମାର, ଲତା ମଙ୍ଗେସ୍କର। ଗୀତଟିକୁ ଲେଖିଛନ୍ତି ଆନନ୍ଦ ବକ୍ସି, ମ୍ୟୁଜିକ୍ରେ ସଜେଇଛନ୍ତି ଆର୍ଡି ବର୍ମାନ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡ଼ିଓ ଘରେ ସମୟ ରାତି 9:45 ଅଭୁଲା ସ୍ମୃତିରେ ସୁଦୀପା ଅଛି ଆପଣଙ୍କ ପାଖରେ ଆପକେ କସମର ବ୍ୟୁଟିଫୁଲ୍ ଗୀତ ଆସୁଛି କିଶୋର କୁମାର ଲତା ମଙ୍ଗେସ୍କରଙ୍କ ଭଏସ୍ରେ ଗୀତଟିକୁ ଲେଖିଛନ୍ତି ଆନନ୍ଦ ବକ୍ସି ମ୍ୟୁଜିକ୍ରେ ସଜେଇଛନ୍ତି ଆର୍ଡି ବର୍ମାନ୍

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଅଭୁଲା ସ୍ମୃତିରେ ସୁଦୀପ ଅଛି ଆପଣଙ୍କ ପାଖରେ ପରବର୍ତ୍ତୀ ଗୀତ ଶୁଣିପାରିବେ ଗୋରା ଅର୍ କାଲା ଫିଲ୍ମରୁ ଗୀତଟିକୁ ଗାଇଛନ୍ତି ମୁକେଶ ଲତା ମଙ୍ଗେସ୍କର ଗୀତଟିକୁ ଲେଖିଛନ୍ତି ଆନନ୍ଦ ବକ୍ସି ମ୍ୟୁଜିକ୍ରେ ସଜେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ରାତି 10ଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଛି। ଜାତୀୟ ଶିକ୍ଷାନୀତି 2020ରେ ମାତୃଭାଷା, ଭାରତୀୟ ଜ୍ଞାନ ପରମ୍ପରା ଏବଂ ନବସୃଜନକୁ ସରକାର ପ୍ରୋହାହନ ଦେଉଛନ୍ତି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନିଟ୍ ୟୁଜି ସାନି ପରୀକ୍ଷାର ତାରିଖ ଆଗାମୀ 10 ଦିନ ମଧ୍ୟରେ ଘୋଷଣା କରାଯିବା ନେଇ ଏନ୍ଟିଏ ମହାନିର୍ଦ୍ଦେଶକଙ୍କ ସୂଚନା। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଉତ୍କର୍ଷତା ପାଇଁ ଜାତୀୟ ସ୍ତରରେ ଓଡ଼ିଶା ପୁରସ୍କୃତ। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମିଣତି ଆଜି ମଧ୍ୟାହ୍ନ ଧୂପ ପରେ ପୁଣି ଥରେ ଆରମ୍ଭ ହୋଇଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଗଣତି ମିଣତି କାର୍ଯ୍ୟ ଚଳିତ ମାସରେ 9 ଦିନ ଧରି ଚାଲିବ। ରୋଗୀ ସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ, ସମର୍ପଣ ଭାବକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତୀୟ ନର୍ସ ଦିବସ ପାଳିତ। ଚଳିତବର୍ଷ ସେବିକାମାନଙ୍କର ଏହି ଦିବସର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ନର୍ସକୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ଆଇପିଏଲ୍ କ୍ରିକେଟ୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହରାଇ 168 ରନ୍ ସଂଗ୍ରହ କରିଥିବା ବେଳେ ସନ୍ରାଇଜର୍ସ ହାଇଦ୍ରାବାଦ ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ 4 ଓଭରରେ 3 ୱିକେଟ୍ ହରାଇ କରିଛି 29 ରନ୍। ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ଜନସମ୍ପୃକ୍ତି ଅଭିଯାନ। ରାଜ୍ୟର ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଏବଂ ଗୁଣାତ୍ମକ ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆଜି ଭୁବନେଶ୍ୱରଠାରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସଦୃଶ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ତକ୍ ଷ୍ଟୁଡିଓ ଘରେ ସମୟ ରାତି 10:02:40 ସୁଦୀପ ଅଛି ଆପଣଙ୍କ ପାଖରେ ଆରମ୍ଭ କରିବା ରେନ୍ବୋ ଏସ୍ଏମ୍ଏସ୍ ରେନ୍ବୋ ଏସ୍ଏମ୍ଏସ୍ରେ ମନପସନ୍ଦର ଗୀତ ଶୁଣିବା ପାଇଁ ମୋବାଇଲ୍ ଫୋନ୍ର ମିକ୍ସକୁ ଯାଆନ୍ତୁ କ୍ୟାପିଟାଲ ଲେଟରରେ ଲେଖନ୍ତୁ ଏଫ୍ଏମ୍ଆର୍ସି ସ୍ପେସ୍ ଦେଇ ନା ଆଡ୍ରେସ୍ ସହିତ ଯେଉଁ ଗୀତ ଶୁଣିବାକୁ ଚାହୁଁଛନ୍ତି ସେ ଗୀତର ଫର୍ଷ୍ଟ ଲାଇନ୍ ଏବଂ ସେଟା ଯେଉଁ ଫିଲ୍ମ ବା ଯେଉଁ ଆଲବମ୍ର ତା ନାଁ ସହିତ ପଠାଇ ଦିଅନ୍ତୁ 0949596320 ନମ୍ବରରେ କିମ୍ବା ହ୍ୱାଟ୍ସଆପ୍ କରିପାରିବେ 8895254200 ନମ୍ବରରେ ତେବେ ମେସେଜ୍ ନେଇଯାଉଛି ମୁଁ ଫଟାଫଟ ଆଲୋକ ଚନ୍ଦ୍ର ଜେନା ଜାଇଲୋ କଟକରୁ ମେସେଜ୍ କରିଛନ୍ତି ଆଦିପୁରୁଷର ଗୋଟେ ସୁନ୍ଦର ଗୀତ ଶୁଣିବାକୁ ଚାହିଁଛନ୍ତି ପରବର୍ତ୍ତୀ ମେସେଜ୍ କରିଛନ୍ତି ଉର୍ମିଳା ବେହେରା ଲୁଟୁ ସୁଧ ଷଡ଼ଙ୍ଗୀରୁ ଶୁଣିଦେବା ସେମାନଙ୍କ ମନପସନ୍ଦର ଗୀତ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାଏ। ପରବର୍ତ୍ତୀ ମେସେଜ ଆସିଛି ଅନିଲ ମାନସୀ, କବିତା ଗୌରବ ଅରୋରା ଫ୍ୟାମିଲି ହନୁମାନ ମନ୍ଦିର ରୋଡ ନ୍ୟୁ ଡେଲି ମୋତିନଗର ଏରିଆ ଜୋନ୍ରୁ କରିଛନ୍ତି। ଜୟ ଜଗନ୍ନାଥ ଜଣାଇଛନ୍ତି, ଆପଣଙ୍କୁ ମଧ୍ୟ ଜୟ ଜଗନ୍ନାଥ। ପରବର୍ତ୍ତୀ ମେସେଜ କରିଛନ୍ତି କଳ୍ପନା ମହାନ୍ତି, ସୋମ ପ୍ରକାଶ, ଭରତଚନ୍ଦ୍ର ନାୟକ, ସିଡିଏସ୍ ସେକ୍ଟର 6 କଟକରୁ ନମସ୍କାର ଜୟ ଜଗନ୍ନାଥ ଜଣାଇଛନ୍ତି, ଆପଣଙ୍କୁ ମଧ୍ୟ ନମସ୍କାର ଜୟ ଜଗନ୍ନାଥ। ଶୁଣିଦେବା ସେମାନଙ୍କ ମନପସନ୍ଦର ଗୀତ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ପରବର୍ତ୍ତୀ ମେସେଜ କରିଛନ୍ତି ଚୌଦ୍ୱାର ଲକ୍ଷ୍ମୀ ବଜାରରୁ ଶିବତ୍ସ କୁମାର ବେହେରା, ବିଜୟ ଲକ୍ଷ୍ମୀ ଦାସ, ଉର୍ମିଳା ନିର୍ମଳା କାବେରୀ, ପ୍ରତିମା ଜେନା ଡେଡିକେଟ୍ କରିଛନ୍ତି ତାଙ୍କ ଗୀତ। ସୁନୀଲ ଭାଇ, କ୍ଷିତିଶ ଚନ୍ଦ୍ର କର, ଦିବାକର ସେଠୀ, ବାମଦେବପୁର ଶ୍ରୀ ରବି ମହାରଣା, ରାଜେନ୍ଦ୍ର ନନା, କୃପା ସିନ୍ଧୁ ନାୟକ, ସହଦେବ ପୋଡ, ଡିମ୍ପଲ ପୋଡ, କୁଞ୍ଜଲତା ପୋଡ, ଦିଲୀପ ନାୟକ ଏବଂ ଲାବଣ୍ୟ ବେହେରାଙ୍କୁ। ପରବର୍ତ୍ତୀ ମେସେଜ କରିଛନ୍ତି କିଶୋରନଗର କଟକରୁ ବାବନ ଚନ୍ଦ୍ର ପାଲ, ମମତା ପାଲ ଜୟ ଜଗନ୍ନାଥ ଜଣାଇଛନ୍ତି। ଆପଣଙ୍କୁ ମଧ୍ୟ ଜୟ ଜଗନ୍ନାଥ। ଶୁଣିଦେବା ସେମାନଙ୍କ ମନପସନ୍ଦର ଗୀତ।

କ୍ରିଷ୍ଣା ମେସେଜ କରିଛନ୍ତି, ଜୟ ଶ୍ରୀ ଜଗନ୍ନାଥ ଜଣାଇଛନ୍ତି, ଆପଣଙ୍କୁ ମଧ୍ୟ ଜୟ ଜଗନ୍ନାଥ। ରଙ୍ଗମାଟିଆ ଭୁବନେଶ୍ୱର ମେସେଜ କରିଛନ୍ତି, ଶୁଣିଦେବା ସେମାନଙ୍କ ମନପସନ୍ଦର ଗୀତା।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ତକ୍ ଷ୍ଟୁଡିଓ ଘରେ ସମୟ ରାତି 11:07:43 ଶୁଣିବା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ 6:05 ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 34ତମ ଭାଗ ଶୁଣିପାରିବେ 6:40 ଆମର ସ୍ୱାସ୍ଥ୍ୟ 7:10 ଏଥିରେ ବିଷୟ ରହିଛି ଅନିଦ୍ରାଜନିତ ସ୍ୱାସ୍ଥ୍ୟ ସମସ୍ୟା କହିବେ ଡାକ୍ତର ଶାରଦା ପ୍ରସନ୍ନ ସ୍ୱାଇଁ ଶୁଭ ସକାଳ ଶୁଣିବେ 7:25 8:30 ଶୁଣିବେ ମୋ ପସନ୍ଦ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ ଶୁଣିବେ 9:00 ଏବଂ 5:02 ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜ ମତାମତ ଜଣାଇପାରିବେ ଦିନ 10 ଏବଂ ରାତି 10 ଶୁଣିବେ ରେନ୍ବୋ ଏସ୍ଏମ୍ଏସ୍ ଏଥିରେ ଆପଣଙ୍କ ମନପସନ୍ଦର ଗୀତ ଶୁଣିବା ପାଇଁ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ମାଧ୍ୟମରେ ଅନୁରୋଧ କରିପାରିବେ କାର୍ଯ୍ୟକ୍ରମ କଳାକାର ଶୁଣିପାରିବେ ଦିନ 11 ପୁରୁଣା ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ଦିନ 11:30 କିଛି କଥା କିଛି ଗୀତ ଶୁଣିବେ ଦିନ 12 ଦିନ 1:10 ଶୁଣିବେ ଆଜି ଚର୍ଚ୍ଚାରେ ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜ ମତାମତ ଜଣାଇପାରିବେ ପୁରୁଣା ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ ଦିନ 2:45 ଦିନ 3 ଶୁଣିବେ କାର୍ଯ୍ୟକ୍ରମ ମୋ ଦେଶ ଅପରାହ୍ନ 4 ଶୁଣିବେ କାର୍ଯ୍ୟକ୍ରମ ସୁରିଲା ଆଫ୍ଟରନୁନ୍ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 16ତମ ଭାଗ ଶୁଣିପାରିବେ 6:10 ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ 6:30 ସନ୍ଧ୍ୟା ଆସର ଶୁଣିପାରିବେ 7:25 ରାତି 8:02 ଶୁଣିପାରିବେ କାର୍ଯ୍ୟକ୍ରମ ଗୀତ ନିମିତ୍ତରେ ଅଭୁଲା ସ୍କୃତିରେ ଶୁଣିବେ କିଛି ପୁରୁଣା ହିନ୍ଦୀ ଓ ଓଡ଼ିଆ କଥାଚିତ୍ର ଗୀତ ରାତି 9:15 ଏଡି ଶେଷ ହେଲା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଷ୍ଟୁଡିଓ ଘରେ ସମୟ ବର୍ତ୍ତମାନ ରାତି 11:10 ହେବାକୁ ଯାଉଛି ଏଇଠି ଶେଷ କରୁଛୁ ଆଜିର ଅଧିବେଶନ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ ପୁଣିଥରେ ଆପଣଙ୍କୁ ଅଭିବାଦନ ଜଣାଇବୁ ଆସନ୍ତାକାଲି 5:55 ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ ଶୁଭରାତ୍ରୀ

ଆଜିର ଏହି ସୁନ୍ଦର ପ୍ରଭାତରେ ଆପଣଙ୍କ ସହ ମୁଁ ଆପଣଙ୍କ ସାଥୀ ସ୍ମୃତି। ତେବେ ସାଥୀ, ଆଜିର ଏହି ସକାଳ କେବଳ ସକାଳ ନୁହଁ, ଏହା ଭକ୍ତିର ଗନ୍ଧରେ ଭରା ଏକ ଦିବ୍ୟ ଅନୁଭୂତି। ନୀଳାଚଳ ଧାମରୁ ଆସୁଛି ଘଣ୍ଟ, ଶଙ୍ଖ ଏବଂ ହରିବୋଲର ସ୍ୱର। ହଁ ବନ୍ଧୁ, ଏହି ସୃଷ୍ଟିରେ ଅନେକ ଦେବାଦେବୀ ଅଛନ୍ତି, କିନ୍ତୁ ଜଗତର ନାଥ ଶ୍ରୀଜଗନ୍ନାଥ ସେ ହେଉଛନ୍ତି ଅଲଗା ନିଆରା। ସେ କେବଳ ଠାକୁର ନୁହନ୍ତି, ସେ ଭକ୍ତର ବନ୍ଧୁ, ଦୁଃଖୀର ସାଥୀ, ଓଡ଼ିଆର ଭାବନା। ଆଉ ସେହି ନୀଳଚକ୍ର ତଳରେ ଲୁଚିଛି କୋଟି କୋଟି ଭକ୍ତଙ୍କ ଆଶା। ବନ୍ଧୁ, ପୁରୀ ଶ୍ରୀମନ୍ଦିରରେ ପ୍ରତ୍ୟେକ ନୀତି, ପ୍ରତ୍ୟେକ ପର୍ବରେ ଲୁଚିଥାଏ ଆଧ୍ୟାତ୍ମିକତା। ଆଉ ସେହି ପରମ୍ପରା ମଧ୍ୟରୁ ଗୋଟିଏ ପରମ୍ପରା ହେଉଛି ଭଉଁରୀ ଯାତ୍ରା।

ଶ୍ରୋତାବନ୍ଧୁ, ଜ୍ୟେଷ୍ଠ ମାସର ଶୁକ୍ଳ ପକ୍ଷରେ ପଡୁଥିବା ପବିତ୍ର ଉତ୍ସବକୁ କୁହାଯାଏ ଭଉଁରୀ ଯାତ୍ରା। ଏହା ମୂଳତଃ ଚନ୍ଦନ ଯାତ୍ରାର ଏକ ଅଂଶ। ଏହି ସମୟରେ ଶ୍ରୀମନ୍ଦିରର ଚଳନ୍ତି ପ୍ରତିମାମାନେ ନରେନ୍ଦ୍ର ପୁଷ୍କରିଣୀରେ ନୌକା ବିହାର କରିଥାନ୍ତି। ଭଉଁରୀ ଯାତ୍ରାର ସବୁଠୁ ସୁନ୍ଦର ମୁହୂର୍ତ୍ତ ହେଉଛି ଦୁଇଟି ସୁସଜ୍ଜିତ ନୌକା ପାଣି ମଝିରେ ଭଉଁରୀ ଭଳି ଘୁରି ବୁଲିବା। ଆଉ ଏହି ଦୃଶ୍ୟ ଦେଖିବା ଲାଗି ଅନେକ ଭକ୍ତ ନରେନ୍ଦ୍ର ପୁଷ୍କରିଣୀ ପାଖରେ ରୁଣ୍ଡ ହୋଇଥାନ୍ତି। ଏହି ଦୃଶ୍ୟ ଦେଖିଲେ ଲାଗେ ଯେପରି ସାକ୍ଷାତ ବୈକୁଣ୍ଠ ପୃଥିବୀକୁ ଅବତରଣ କରିଛି।

ତେବେ ବନ୍ଧୁ, ଶେଷରେ ଗୋଟିଏ କଥା। ଜୀବନରେ ଧନ, ସମ୍ପତ୍ତି, ସଫଳତା ସବୁ ମିଳିପାରେ, କିନ୍ତୁ ମନର ଶାନ୍ତି କେବଳ ଭକ୍ତିରୁ ମିଳିଥାଏ। ତେବେ ଆଜିର ଏହି ପବିତ୍ର ପ୍ରଭାତରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛୁ, ଆପଣଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ଆଶୀର୍ବାଦ ଭରି ଦିଅନ୍ତୁ। ତେବେ ସମୟ ତ ସରିସରି ଆସିଲାଣି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀକୁ ଏଇଠି ଶେଷ କରିବା ଗୋଟିଏ ସୁନ୍ଦର ଭକ୍ତି ଗୀତରୁ। ଶୁଣିଥାନ୍ତୁ ଆକାଶବାଣୀ FM ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ।

ଆରମ୍ଭ କରୁଛୁ। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 32ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ରାଜା ପରୀକ୍ଷିତ କଳିକୁ ମାରିବାକୁ ଯିବାରୁ ସେ ରାଜାଙ୍କ ପାଦ ତଳେ ପଡ଼ିଗଲା। ରାଜା କହିଲେ, ତୁ ଯଦି ବଞ୍ଚିବାକୁ ଚାହୁଁ ତେବେ ମୋ ରାଜ୍ୟରେ ପଶିବୁ ନାହିଁ। କଳି ଡରିଯାଇ କହିଲା, ତେବେ ମୋତେ ତମ ରାଜ୍ୟରେ ଗୋଟିଏ ସ୍ଥାନରେ ରହିବାକୁ ଦିଅ। ରାଜା ତାକୁ ମିଥ୍ୟା ଥିବା ସ୍ଥାନ ଜୁଆଖେଳ, କାମର ସ୍ଥାନ ସୁରା ଓ ଗଣିକା ଗୃହ, ରଜଗୁଣର ଆସ୍ଥାନ ଜୀବହତ୍ୟା ହେଉଥିବା କଂସେଇଖାନାରେ ରହିବାକୁ ଅନୁମତି ଦେଲେ। କଳି ଆଉ ଗୋଟିଏ ସ୍ଥାନ ମାଗିବାରୁ ତାକୁ ରିପୁମାନଙ୍କ ରହିବା ସ୍ଥଳ ସୁବର୍ଣ୍ଣଠାରେ ରହିବୁ ବୋଲି ଆଜ୍ଞା ଦେଲେ। ଅରଣ୍ୟକୁ ଯିବାବେଳେ ରାଜା ଯୁଧିଷ୍ଠିର ପରୀକ୍ଷିତଙ୍କୁ ଯେପରି ରାଜଧର୍ମ ଶିକ୍ଷା ଦେଇଥିଲେ, ସେ ସେହିପରି ରାଜ୍ୟ ପାଳନ କରୁଥିଲେ।

ଶୋ ଆଟାକ୍ ଆଣ୍ଡ ସୋ ଆରମ୍ଭ ହୋଇଯାଇଛି। ୟେସ୍, ଆଜିର ସକାଳରେ ଆପଣମାନଙ୍କର ସୁନ୍ଦର ଶୋ ଶୁଭ ସକାଳ। ଆଜିର ସକାଳଟା ବହୁତ ସ୍ପେଶିଆଲ, କାରଣ ଆଜି ହେଉଛି ନ୍ୟାସନାଲ ଟେକ୍ନୋଲୋଜି ଡେ, ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ। ବନ୍ଧୁ, ଟେକ୍ନୋଲୋଜି କେବଳ ମୋବାଇଲ, ଇଣ୍ଟରନେଟ୍ କିମ୍ବା ସୋସିଆଲ ମିଡିଆ ନୁହେଁ। ଟେକ୍ନୋଲୋଜି ହେଉଛି ଆମ ଜୀବନର ଏମିତି ଏକ ଅଂଶ ଯାହା ବିନା ଆଜିର ଦୁନିଆକୁ ଇମାଜିନ୍ କରିବା ମୁସ୍କିଲ। ଟିକେ ଭାବନ୍ତୁ ତ, ସକାଳ ଆଲାର୍ମ ଠାରୁ ଆରମ୍ଭ କରି ଅନ୍ଲାଇନ୍ ପେମେଣ୍ଟ ପର୍ଯ୍ୟନ୍ତ, ଗୁଗଲ୍ ମ୍ୟାପ୍ ଠାରୁ ଫୁଡ୍ ଡେଲିଭରି ପର୍ଯ୍ୟନ୍ତ, ଅନ୍ଲାଇନ୍ କ୍ଲାସ୍ ଠାରୁ ଆରମ୍ଭ କରି ୱାର୍କ ଫ୍ରମ୍ ହୋମ୍ ପର୍ଯ୍ୟନ୍ତ, ସବୁଠି ଟେକ୍ନୋଲୋଜି ଟେକ୍ନୋଲୋଜି। ଆଉ ଆଗରୁ ଚିଠି ଆସିବାକୁ 5 ଦିନ ଲାଗୁଥିଲା, ଆଜି ଭିଡ଼ିଓ କଲ୍ରେ ହଜାର ହଜାର କିଲୋମିଟର ଦୂରରେ ଥିବା ଲୋକମାନଙ୍କୁ ମିନିଟ୍ରେ ଆମେ ଦେଖିପାରୁଛୁ ଯଦି ଇଚ୍ଛା ହେଉଛି। ଟେକ୍ନୋଲୋଜି ଆମକୁ ଫାଷ୍ଟ କରିଛି ଫ୍ରେଣ୍ଡ, ସ୍ମାର୍ଟ କରିଦେଇଛି। ଆଉ

ୱେଲକମ୍ ବ୍ୟାକ୍ ମାଇ ଫ୍ରେଣ୍ଡ ଆଫ୍ଟର ଦିସ୍ ବ୍ୟୁଟିଫୁଲ୍ ଟ୍ରାକ୍ ଶୁଣିଛନ୍ତି ଆପଣମାନେ ଆପଣମାନଙ୍କର ପ୍ରିୟ ଏଫ୍ଏମ୍ ଷ୍ଟେସନ୍କୁ ୟେସ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ।

ଅନୁ ଟେକ୍ନୋଲୋଜି କେବଳ ମୋବାଇଲ ଇଣ୍ଟରନେଟ୍ କିମ୍ବା ସୋସିଆଲ ମିଡିଆ ନୁହେଁ ଟେକ୍ନୋଲୋଜି ହେଉଛି ଆମ ଜୀବନର ଏମିତି ଏକ ଅଂଶ ଯାହା ବିନା ଆଜିର ଦୁନିଆକୁ ଇମାଜିନ୍ କରିବା ମୁସ୍କିଲ ଟିକେ ଭାବନ୍ତୁ ତ ସକାଳ ଆଲାର୍ମ ଠାରୁ ଆରମ୍ଭ କରି ଅନ୍ଲାଇନ୍ ପେମେଣ୍ଟ ପର୍ଯ୍ୟନ୍ତ ଗୁଗଲ୍ ମ୍ୟାପ୍ ଠାରୁ ଫୁଡ୍ ଡେଲିଭରି ପର୍ଯ୍ୟନ୍ତ ଅନ୍ଲାଇନ୍ କ୍ଲାସ୍ ଠାରୁ ଆରମ୍ଭ କରି ୱାର୍କ ଫ୍ରମ୍ ହୋମ୍ ପର୍ଯ୍ୟନ୍ତ ସବୁଠି ଟେକ୍ନୋଲୋଜି ଟେକ୍ନୋଲୋଜି ୟେସ୍ ଆଉ ଆଗରୁ ଚିଠି ଆସିବାକୁ ପାଞ୍ଚ ଦିନ ଲାଗୁଥିଲା ଆଜି ଭିଡ଼ିଓ କଲ୍ରେ ହଜାର ହଜାର କିଲୋମିଟର ଦୂରରେ ଥିବା ଲୋକମାନଙ୍କୁ ମିନିଟ୍ରେ ଆମେ ଦେଖିପାରୁଛୁ ଯଦି ଇଚ୍ଛା ହେଉଛି ଟେକ୍ନୋଲୋଜି ଆମକୁ ଫାଷ୍ଟ କରିଛି ଫ୍ରେଣ୍ଡ୍ ସ୍ମାର୍ଟ କରିଦେଇଛି ଆଉ କନେକ୍ଟେଡ୍ ମଧ୍ୟ କରିଦେଇଛି ଯେମିତି କନେକ୍ଟେଡ୍ ଆମେ ରହିଛୁ ଦିଲ୍ ସେ ଦିଲ୍ ତ ସୋ ଆଜି ହେଉଛି 11th May ଆଣ୍ଡ ଆଜି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ତେଣୁ ଟେକ୍ନୋଲୋଜି ଆମ ଲାଇଫ୍ରେ କେତେ ଇମ୍ପୋର୍ଟାଣ୍ଟ ସେଇଟା କହିବାକୁ ପଡ଼ିବନି ଟେକ୍ନୋଲୋଜି ବହୁତ ଇମ୍ପୋର୍ଟାଣ୍ଟ ଆଣ୍ଡ ଭାରତର ଯେଉଁ ମାନେ ଆମର ଯେଉଁ ନ୍ୟାସନାଲ୍ ଟେକ୍ନୋଲୋଜି ଡେ ଭାରତରେ ପାଳନ ହେଉଛି May 11 କାରଣ 1998 ଏହି ଦିନ ଇଣ୍ଡିଆ କରିଥିଲା ପୋଖରାନ୍ ନ୍ୟୁକ୍ଲିୟର୍ ଟେଷ୍ଟ ଆଉ ସମସ୍ତ ଦୁନିଆକୁ ଦେଖାଇ ଦେଇଥିଲା ଯେ ଭାରତର ସାଇଣ୍ଟିଷ୍ଟମାନେ କେତେ ପାୱାରଫୁଲ୍ ଆଉ ସେଥିପାଇଁ ଏହି ଦିନକୁ ଟେକ୍ନୋଲୋଜି ଇନୋଭେସନ୍ ଆଣ୍ଡ ସାଇନ୍ସକୁ ସେଲିବ୍ରେଟ୍ କରିବାର ଦିନ କଥା ହେବା ଏ ବିଷୟରେ ଆଗକୁ କିନ୍ତୁ ଚାଲନ୍ତୁ ଶୁଭ ସକାଳରେ ସମୟ ବର୍ତ୍ତମାନ ଆଉ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଆସୁଛି ଆପଣମାନଙ୍କ ପାଖକୁ ଏଞ୍ଜୟ କରୁଥାନ୍ତୁ ଏଫ୍ଏମ୍ ରେନ୍ବୋକୁ ଶୁଣୁଥାନ୍ତୁ ସ୍ମୃତି ସହିତ ରହିଥାନ୍ତୁ ଚିପକିକି

କରିବା ପାଇଁ ଏହି ଦିବସର ପ୍ରତିଷ୍ଠା କରିଥିଲେ ଏବଂ 1999 ମେ 11 ତାରିଖରେ ପ୍ରଥମ କରି ଏହି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସକୁ ପାଳନ କରାଯାଇଥିଲା।

ସୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଲାଇଭ୍ ଷ୍ଟ୍ରିମିଂରେ ବି ଆପଣମାନେ ଆମ ସହ କନେକ୍ଟେଡ୍ ଅଛନ୍ତି। ସାଥୀ ସମୟ ବର୍ତ୍ତମାନ ସକାଳ 7:42 ଆଣ୍ଡ ସୋ ଶୁଣୁଛନ୍ତି ଶୁଭ ସକାଳ। ଆଜିର ସକାଳରେ ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ। ତେବେ ପୋଖରାନ୍ ପରମାଣୁ ପରୀକ୍ଷଣକୁ ସ୍ମରଣୀୟ କରିବା ପାଇଁ 1999 ମସିହା ମେ 11 ତାରିଖରୁ ପ୍ରଥମ କରି ଆମ ଦେଶରେ ପାଳନ କରାଗଲା ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସକୁ। ତେବେ ଏଇଠି କହି ରଖୁଛୁ ତାର ଠିକ୍ ବର୍ଷକ ତଳେ ମାନେ 1998 ମେ 11 ତାରିଖରେ ରାଜସ୍ଥାନର ପୋଖରାନ୍ଠାରେ ଭାରତୀୟ ସ୍ଥଳସେନା ପକ୍ଷରୁ 5 ପରମାଣୁ ପରୀକ୍ଷଣ କରାଯାଇଥିଲା ଏବଂ ତା'ର ଆଉ 2 ଦିନ ପରେ ଆଉ 2 ପାରମାଣବିକ ଗଣନା ବା ଫ୍ୟୁଜନ୍ର ସଫଳ ପରୀକ୍ଷଣ କରାଇ ଭାରତ ନିଜକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ପରମାଣୁ ରାଷ୍ଟ୍ର ଭାବେ ଘୋଷଣା କରିଥିଲା। ଏହି ସଫଳତା

କଥାକୁ ଗୁରୁତ୍ୱପୂର୍ଣ୍ଣ ଏଇ ଯୋଉ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଆଜିର ଦିନରେ ମାନେ ଜାତୀୟ ପ୍ରଯୁକ୍ତି ବିଦ୍ୟା ବିକାଶ ପରିଷଦ ପକ୍ଷରୁ ପ୍ରତିବର୍ଷ ଏଭଳି ଦିବସକୁ ପାଳନ କରାଯାଉଛି ମେ 11 ତାରିଖରେ।

ନ୍ୟାସନାଲ୍ ଟେକ୍ନୋଲୋଜି ଡେ, ଆଉ ଆଜିର ଦିନରେ ଆମେ ଟେକ୍ନୋଲୋଜିର ଇମ୍ପୋର୍ଟାନ୍ସ କେତେ ସେଇଟା କହିବାକୁ ପଡ଼ିବନି। ଆମେ ସମସ୍ତେ ଜାଣିଛୁ ଯେ ଆଜିର ଦୁନିଆରେ ବିନା ଟେକ୍ନୋଲୋଜିରେ କିଛି ବି ସମ୍ଭବ ନୁହେଁ।

ଟେକ୍ନୋଲୋଜି ଆଜି କେବଳ ମସିନ୍ ହେ କି ନାହିଁ, ଏହା ହେଉଛି ଡ୍ରିମ୍ସ ରିଆଲିଟି କରିବାର ଶକ୍ତି। ଗୋଟିଏ ଛୋଟ ଗାଁର ଗୋଟିଏ ଷ୍ଟୁଡେଣ୍ଟ ଆଜି ଅନ୍ଲାଇନ୍ରେ ଆଇଆଇଟି ପ୍ରିପାରେସନ୍ କରୁଛି। ଗୋଟିଏ ଚାଷୀ ତା ମୋବାଇଲ୍ରେ ୱେଦର ଅପଡେଟ୍ ଦେଖି ଫାର୍ମିଂ କରୁଛି। ଡକ୍ଟର୍ସ ଅନ୍ଲାଇନ୍ କନ୍ସଲଟେସନ୍ ଦେଉଛନ୍ତି, ଆଉ ଆର୍ଟିଷ୍ଟ ସୋସିଆଲ୍ ମିଡ଼ିଆରେ ନିଜ ଟ୍ୟାଲେଣ୍ଟକୁ ସମସ୍ତ ଦୁନିଆକୁ ଦେଖାଉଛନ୍ତି। କିନ୍ତୁ ଫ୍ରେଣ୍ଡସ୍, ଟେକ୍ନୋଲୋଜି ଯେତେ ୟୁଜ୍ଫୁଲ୍ ସେତେ ରେସ୍ପନ୍ସିବୁଲ୍ ମଧ୍ୟ। ୟାକୁ ଯଦି ଆମେ ସଠିକ୍ ଭାବରେ ୟୁଜ୍ କରିବା ତାହେଲେ ହିଁ ଆମର କଲ୍ୟାଣ କରିବ, ଆଉ ଯଦି ଆମେ ଟିକିଏ ବି ଯଦି କେୟାରଲେସ୍ ରହିବା ତାହେଲେ ଏଇ ଟେକ୍ନୋଲୋଜି ସର୍ବଶାନ୍ତ କରିଦେବ। କାରଣ ଆଜିକାଲି ମୋବାଇଲ୍ରେ ଆମେ ସମସ୍ତେ କନେକ୍ଟେଡ୍, କିନ୍ତୁ ଇମୋସନାଲି ଡିସ୍କନେକ୍ଟେଡ୍ ହୋଇଯାଉଛୁ। ସେଥିପାଇଁ ଟେକ୍ନୋଲୋଜିକୁ ୟୁଜ୍ କରନ୍ତୁ ଲାଇଫ୍କୁ ଇଜି କରିବା ପାଇଁ, ଲାଇଫ୍କୁ ରିପ୍ଲେସ୍ କରିବା ପାଇଁ ଜମା ବି ନୁହଁ।

वेलकम बैक माय फ्रेंड प्रीतिर पहिली मोहनी लागी तो जाई छी ऑलरेडी एंड आपण माने सकल सकल हम सहित कनेक्टेड भी हे जाई चंदी सो चली छी मॉर्निंग मेलोडी सो मॉर्निंग रे जते बळे हम सकल उठि थाउ सते बळे आमे आमर हेल्थ रा चिंता निहाती भाबरे करिथौ उभय शारीरिक एवं मानसिक स्वास्थ्य रा चिंता भी करिबा निहाती भाबरे जरूरी आउ निजको फिट रखिबा निहाती भाबरे जरूरी कारण निजको जदि फिट रखु चंदी ताहाले ए सुंदर जीवन को आपण उपभोग करि परिबे एन्जॉय करि परिबे अन खुशी रहिबार सबो ठारो मूल मंत्र हेउची जदि आपण सुस्थ रहचंदी ସେଥିପାଇଁ ସାବଧାନତା ଅବଲମ୍ବନ କରିବା ବା ନିଜର ହେଲ୍ଥ ରିଲେଟେଡ୍ କିଛି କଥାରେ ସତର୍କତା ଅବଲମ୍ବନ କରିବା ନିହାତି ଭାବରେ ଆବଶ୍ୟକ ଆଚ୍ଛା ଅନେକ ସମୟରେ କ'ଣ ହେଇଥାଏ ନା ହୃଦଘାତ ହେଉ କିମ୍ବା ଗ୍ୟାସ୍ ହେଉ ଛାତିରେ ଯନ୍ତ୍ରଣା ଅନୁଭବ ହୁଏ ଲୋକମାନେ ପ୍ରାୟତଃ ହୃଦଘାତ ସହିତ ଜଡ଼ିତ ଯନ୍ତ୍ରଣାକୁ ଗ୍ୟାସ୍ ବୋଲି ଭାବି ଭୁଲ କରନ୍ତି ଏବଂ ହୃଦଘାତ ଯନ୍ତ୍ରଣାକୁ କେବଳ ଗ୍ୟାସ୍ ବୋଲି ଭାବିବା କିମ୍ବା ଏସିଡିଟି ସମ୍ବନ୍ଧୀୟ ଯନ୍ତ୍ରଣାକୁ ଗୋଟିଏ ସାମାନ୍ୟ ସମସ୍ୟା ଭାବରେ ଚିକିତ୍ସା କରିବା ଏକ ଗୁରୁତ୍ୱପୂର୍ଣ୍ଣ ବା ଗୁରୁତର ଭୁଲ ବୋଲି ଅନେକ ସମୟରେ ପ୍ରମାଣିତ ହୋଇଛି ଯଦି ହୃଦଘାତର ସତର୍କ ସୂଚନାକୁ ସମୟ ମଧ୍ୟରେ ଚିହ୍ନଟ ନ କରାଯାଏ ତେବେ ଏହା ପରବର୍ତ୍ତୀ ସମୟରେ ଘାତକ ହୋଇପାରେ ତେଣୁ କେମିତି ଜାଣିବା ଯେ ହୃଦଘାତ ପାଇଁ ବା ଗ୍ୟାସ୍ ପାଇଁ କେଉଁଥିପାଇଁ ଆମର ଛାତିରେ ଯନ୍ତ୍ରଣା ହେଉଛି ପାର୍ଥକ୍ୟ କ'ଣ ହୃଦଘାତ ସମୟରେ ଯେଉଁ ଯନ୍ତ୍ରଣା ହୋଇଥାଏ ତାହାର ସିମ୍ପଟମ୍ସ କ'ଣ ଏବଂ ଗ୍ୟାସ୍ ପାଇଁ ଯଦି ଯନ୍ତ୍ରଣା ହେଉଛି ଛାତିରେ ତାହେଲେ ତାହାର ସିମ୍ପଟମ୍ସ କ'ଣ ବହୁତ ଇମ୍ପୋର୍ଟାଣ୍ଟ କଥା ସାଥି ଛୋଟିଆ କଥା କିନ୍ତୁ ଜମା ବି ଅବହେଳା କରିବା ଉଚିତ ନୁହଁ ବା ଅଣଦେଖା କରିବା ଉଚିତ ନୁହଁ ଏ ବିଷୟରେ ଆଲୋଚନା କରିବା କଥା ହେବା ଆଗକୁ କହିବି ନିହାତି ଭାବରେ ଆପଣଙ୍କୁ କିଛି ଟିପ୍ସ ତେବେ ଚାଲନ୍ତୁ ସମୟ ବର୍ତ୍ତମାନ ଆଉ ଗୋଟିଏ ମ୍ୟୁଜିକାଲ ବ୍ରେକ୍ ଆସୁଛି ଆପଣମାନଙ୍କ ପାଇଁ ଏନ୍ଜୟ କରୁଥାନ୍ତୁ ଏଇ ମ୍ୟୁଜିକାଲ ମର୍ଣ୍ଣିଂରେ ମର୍ଣ୍ଣିଂ ମେଲୋଡିରେ ସ୍ମୃତି ସହିତ ରହିଥାନ୍ତୁ ଏଫ୍ଏମ୍ ରେନ୍ବୋରେ

ୱେଲକମ୍ ବ୍ୟାକ୍ ମାଇ ଫ୍ରେଣ୍ଡ। କଥା ହଉଛୁ ଯେ ଯଦି ଛାତିରେ ଯନ୍ତ୍ରଣା ହଉଛି ତାହେଲେ ଏଇଟା ହୃଦଘାତ ଜନିତ ଯନ୍ତ୍ରଣା ବା ଗ୍ୟାସ୍ ଜନିତ ଯନ୍ତ୍ରଣା କେମିତି ଆପଣ ଡିଫରେନ୍ସ ଜାଣିପାରିବେ? ଯଦି ହୃଦଘାତ ପାଇଁ ଛାତିରେ ଯନ୍ତ୍ରଣା ହେଉଛି ତାହେଲେ ହୃଦଘାତ ଯନ୍ତ୍ରଣା ଛାତିର ମଧ୍ୟଭାଗରେ କିମ୍ବା ବାମ ପାର୍ଶ୍ୱରେ ଅନୁଭୂତ ହୋଇଥାଏ। ଏହି କଥାଟିକୁ ଯେମିତି ହେଲେ ବି ମନେ ରଖିବେ ବା ଅନୁମାନ କରିବେ। ଛାତିରେ ଚାପ କିମ୍ବା ଭାରି ଅନୁଭବ ହୋଇଥାଏ, ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ, ଥଣ୍ଡା ଝାଳ ବାହାରିବା ଆରମ୍ଭ ହୋଇଥାଏ, ବାନ୍ତି ଲାଗିଥାଏ ଆଉ ତାପରେ ବାନ୍ତି ମଧ୍ୟ ହୋଇଥାଏ। ହାର୍ଟ ଆଟାକ୍ ଯନ୍ତ୍ରଣା ହଠାତ୍ ଚିନ୍ତା କିମ୍ବା ଆତଙ୍କିତ ହେବା ସହିତ ଆରମ୍ଭ ହୋଇଥାଏ। ଯଦି ଆପଣ କୌଣସି କଥାକୁ ପୁରା ଡିପ୍ଲି ଭାବି ନେଇଛନ୍ତି ବା ହଠାତ୍ ଭାବରେ ଆପଣ କୌଣସି କଥାକୁ ନେଇକି ଡରି ଯାଇଛନ୍ତି, ଆତଙ୍କ ସୃଷ୍ଟି ହୋଇଛି ଆପଣଙ୍କ ଭିତରେ, ତାହେଲେ ହିଁ ଆଟାକ୍ ହେବାର ଚାନ୍ସେସ୍ ରହିଛି। ହଠାତ୍ ଶାରୀରିକ ଦୁର୍ବଳତା ଅନୁଭବ ହୁଏ, ଗୋଟିଏ କିମ୍ବା ଉଭୟ ବାହୁରେ ଆପଣଙ୍କର ଯନ୍ତ୍ରଣା ମଧ୍ୟ ଅନୁଭବ ହେବ, ବାହୁରୁ ବେକ ଏବଂ ପିଠିକୁ ଯନ୍ତ୍ରଣା ବ୍ୟାପିଥାଏ। ଏହି ଯନ୍ତ୍ରଣା 5 ମିନିଟ୍ରୁ ଅଧିକ ସମୟ ପାଇଁ ରହିଥାଏ ଏବଂ ଆପଣ ଯେତେବେଳେ ରେଷ୍ଟ ନିଅନ୍ତି ସେ ରେଷ୍ଟ ନେବା ପରେ ସେଟା କମି ନଥାଏ। ତେବେ ଏହିସବୁ ଯଦି ସିମ୍ପଟମ୍ସ ଆପଣ ଜାଣୁଛନ୍ତି ତାହେଲେ ଏହାକୁ ଜମା ବି

0: ବିନା ଟେକ୍ନୋଲୋଜିରେ ଲାଇଫ୍ ବର୍ତ୍ତମାନ ପସିବୁଲ୍ ନୁହେଁ। ବର୍ତ୍ତମାନ କଣ ମାନେ ଆଗରୁ ବି ଆମର ପୂର୍ବପୁରୁଷରୁ ଯୋଉ ଅଛି ଆମର ଟେକ୍ନୋଲୋଜି, ଭାରତୀୟ ଟେକ୍ନୋଲୋଜି ବହୁତ ଆଡଭାନ୍ସ ଥିଲା। ତାକୁ ମଝିରେ ଆମେ ତାକୁ ଲୁପ୍ତ, ଆମ ପାଖରୁ ଲୁପ୍ତ ହେଇଗଲା, ପୁଣି ଏବେ ପୁଣି ଆମେ ସେ ଟେକ୍ନୋଲୋଜି ଆଡକୁ ଗତି କରୁଛନ୍ତି। ଏବଂ ଟେକ୍ନୋଲୋଜି ନେଇକିରି ଆପଣ ଟେକ୍ନୋଲୋଜି ଯେତେ ଆଡଭାନ୍ସ କରିବ ଆପଣ ଦେଶ ସେତେ ଆଡଭାନ୍ସ କରିବ।
1: ବିଲକୁଲ,
0: ତେଣୁ ଟେକ୍ନୋଲୋଜିଟା ନିହାତି ମାନେ ଟେକ୍ନୋଲୋଜି ଭିତରେ ସମସ୍ତେ ଟିକେ ଟିକେ ମାନେ ତା ସହିତ ଆମେ ତ ବ୍ୟବହାର କରୁଛନ୍ତି ନିତ୍ୟ ଜୀବନରେ। ଆଉ ଟେକ୍ନୋଲୋଜିଟାକୁ ସମସ୍ତେ ବି ଆଦର କରିବା ଆଉ ବ୍ୟବହାର କରିବାଟା ଉଚିତ।
1: ତେବେ ପ୍ରଫୁଲ୍ଲ ଭାଇ, ଯୋଉ ଆପଣଙ୍କର ଫେଭରେଟ୍ ଗ୍ୟାଜେଟ୍ କଣ ଆଉ କାହିଁକି ସେଟା? ଟେକ୍ନୋଲୋଜି ମାନେ ଆମେ ଗ୍ୟାଜେଟ୍ ହିଁ ୟୁଜ୍ କରୁଛୁ ନା, ବିଭିନ୍ନ ପ୍ରକାର ଯନ୍ତ୍ରପାତି ହଉ କିମ୍ବା ଯେ ଯାହା ବି ହଉ ଆମର ଆଖପାଖରେ, ଏଇ ଯେମିତି ଆପଣ ଫୋନ୍ ମାଧ୍ୟମରେ ଆମ ସହିତ କଥା ହଉଛନ୍ତି ବର୍ତ୍ତମାନ,
0: ତେଣୁ
1: ହଁ ସେଇଟା ତ ସତ, ମୋବାଇଲ ବି ପ୍ରିୟ ସମସ୍ତଙ୍କର, ବିନା ମୋବାଇଲରେ ତ ଆଉ ରହି ହବନି।
0: ମୋବାଇଲଟା ବି ମୋର ବି ପ୍ରିୟ।
1: ଆଚ୍ଛା,
0: କିନ୍ତୁ ତାକୁ ଯଦି ଆମେ ଅପବ୍ୟବହାର କରିବା ତାର ପରିଣାମ ବି ପାଇବା
1: ନିହାତି ଭାବରେ। ଆଚ୍ଛା,
0: ତେଣୁ ଯୋଉଟା ସବୁ ଜିନିଷର ଗୋଟେ ଲିମିଟେସନ ଅଛି, ଆପଣ ସମୟ ଠିକ ଲିମିଟରେ ଯଦି ତାକୁ ୟୁଜ୍ କରିବେ ତାର ସୁପରିଣାମ ପାଇବେ। ଯଦି ତାର ଲିମିଟ ବାହାରେ ତାକୁ ୟୁଜ୍ କଲେ ତାର କୁପରିଣାମ ବି ଅଛି।
1: ନିହାତି ଭାବରେ, ବିଲକୁଲ, ଟେକ୍ନୋଲୋଜି
0: ସବୁ ଜିନିଷର ସୁପରିଣାମ ସରି ଲିମିଟ ଭିତରେ ତାକୁ ଯଦି ଆମେ ବ୍ୟବହାର କରିବା ତାର ସୁପରିଣାମ ଆମେ ପାଇପାରିବା ଏବଂ ତାକୁ କରିବା ବି ଉଚିତ।
1: ବହୁତ ବଢିଆ କଥା, ବହୁତ ସୁନ୍ଦର କଥା କହିଲେ, ବହୁତ ବହୁତ ଧନ୍ୟବାଦ ଆଜି କଲ୍ କରିଥିବାରୁ।
0: ଧନ୍ୟବାଦ, ଧନ୍ୟବାଦ।
1: ଟେକ୍ନୋଲୋଜିଆ ସେ ବିଷୟରେ ଆଜି ଆମେ କଥା ହଉଛୁ, ବିକଜ ଆଜି ହଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ, ନ୍ୟାସନାଲ ଟେକ୍ନୋଲୋଜି ଡେ ଆଜି ଆମେ ସେଲିବ୍ରେଟ କରୁଛୁ। ପୋଖରାନ ଯୋଉ ପରୀକ୍ଷା ହେଇଥିଲା ସେବେଠାରୁ ଆମର ଶ୍ରୀଯୁକ୍ତ ମାନନୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ମାନନୀୟ ଅଟଳ ବିହାରୀ ବାଜପେୟୀ ଆଜିର ଦିନକୁ ଘୋଷଣା କରିଥିଲେ ପ୍ରଯୁକ୍ତି ବିଦ୍ୟା ଦିବସ ହିସାବରେ, ଆଉ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଆମେ ଆଜିର ଏହି ଦିନକୁ ସେଲିବ୍ରେଟ କରୁଛୁ। ଆଉ ଟେକ୍ନୋଲୋଜି ସହିତ ଆମେ କେତେ ଜଡ଼ିତ, ଟେକ୍ନୋଲୋଜି ଉପରେ ଆମେ କେତେ ଡିପେଣ୍ଡାଣ୍ଟ ବର୍ତ୍ତମାନ ସେଇଟା ଆମେ ସମସ୍ତେ ଜାଣିଛେ, ତେଣୁ ଆଜି ଆମେ ମଧ୍ୟ ସେହି ରିଲେଟେଡ୍ କିଛି କ୍ୱେଶ୍ଚିନ୍ ପଚାରୁଛୁ ଯେ ଆପଣଙ୍କର ଫେଭରେଟ୍ ଗ୍ୟାଜେଟ୍ କ'ଣ ଆଉ କାହିଁକି। ରୋଷେଇ ଘରଠାରୁ ଆରମ୍ଭ କରି ପାଠପଢା, ପିଲାଙ୍କ ପାଠପଢା, ସ୍କୁଲ କଲେଜ ସବୁ ଜାଗାରେ ଟେକ୍ନୋଲୋଜି। ଓକେ, ସୋ ରୋଷେଇ ଘରେ ଯଦି ଆଗରୁ ଶିଳରେ ଆମେ ବାଟୁଥିଲୁ, ବର୍ତ୍ତମାନ ଗ୍ରାଇଣ୍ଡର, ବିନା ଗ୍ରାଇଣ୍ଡର ରୋଷେଇ ପସିବଲ ହିଁ ନୁହଁ। ତ ଓବିୟସଲି ସେଇଟା ବି ଗୋଟେ ଗ୍ୟାଜେଟ୍, ଆଣ୍ଡ ସେଇଟା ଆମ ମା ମାନଙ୍କର, ଆମର ଘରେ ଯେଉଁମାନେ ଓମେନ୍ ମାନେ ଅଛନ୍ତି ସେମାନଙ୍କ ପାଇଁ ତ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ। ଆପଣଙ୍କର ଫେଭରେଟ୍ ଗ୍ୟାଜେଟ୍ କ'ଣ ସେ ବିଷୟରେ କୁହନ୍ତୁ, ଆଣ୍ଡ ଟିକେ ବଢିଆ ଫନି କଥା ରହିବ, ଆଣ୍ଡ ଆପଣମାନେ ସମସ୍ତେ ଭେରାଇଟି ଭେରାଇଟି କଥା ବି କହିପାରିବେ, ଆମ ସହିତ କନେକ୍ଟ ହେଇପାରିବେ 0671230353 ଏଇ ନମ୍ବରରେ। ଦେଖିବା ଆଉ ଜଣେ କଲର୍ ଆସିଲେଣି କି ଅଛନ୍ତି। ହ୍ୟାଲୋ,
2: ଅଶୋକ ପଣ୍ଡା, ମଧୁପାଟଣା, କଟକ।
1: ଅଶୋକ ଭାଇ, ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ।
2: ଆପଣ କେମିତି ଅଛନ୍ତି?
1: ମୁଁ ତ ଭଲ ଅଛି, ଆଉ ଆଶା କରୁଛି ଆପଣ ବି ବହୁତ ଭଲରେ ଥିବେ।
2: ଆପଣଙ୍କ ହସ ତ ମନ ଉଲ୍ଲସିତ କରିଦଉଛି ଆଉ।
1: ଥ୍ୟାଙ୍କ ୟୁ ସୋ ମଚ୍, ଆପଣମାନଙ୍କ ସହିତ କନେକ୍ଟ ହେଇପାରୁଛି ଗୋଟିଏ ପ୍ଲାଟଫର୍ମରେ, ସେଇଟା ହିଁ ଖୁସି ଆଣୁଛି ମନକୁ, ଆଉ ସେଥିପାଇଁ ହସ ବାହାରୁଛି।
2: ମୋର ପ୍ରିୟ ହଉଛି ରେଡିଓ, ଆଉ ଏଫ୍ଏମ୍ ରେନ୍ବୋ ହଉଛି ସବୁଯାଇ ପ୍ରିୟ।
1: ଆଚ୍ଛା,
2: ମୋର ରେଡିଓ ସବୁବେଳେ ସକାଳ 6ଟାରୁ ଆରମ୍ଭ ହେଇକି ରେଡିଓ ଶୁଣିବି ମୁଁ ରାତି ପର୍ଯ୍ୟନ୍ତ, ରେଡିଓ ମୋର ନନ୍ ଷ୍ଟପ୍ ବାଜୁଥିବ। ଆଉ ଦ୍ୱିତୀୟ ରହୁଛି ମୋବାଇଲ।
1: ମୋବାଇଲ, ଓକେ,
2: ଆଜ୍ଞା,
1: ଦିଟା ଯାକ ଗ୍ୟାଜେଟ୍ ବିନା ଆପଣଙ୍କର ଦିନ ମାନେ ଶୁରୁଆତ ହେଇନଥାଏ, ଆରମ୍ଭ ହିଁ ହେଇନଥାଏ ନାଇଁ କି?
2: ନା।
1: ଆଚ୍ଛା, ଓକେ, ସୋ ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଥିବାରୁ, ବହୁତ ବହୁତ ଧନ୍ୟବାଦ।
2: ଆପଣ ତ ମୋ ପାଇଁ ଲକି, ଆପଣ ଆସିଲେ ମୋର କଲ୍ ଲାଗିଯାଉଛି ଆଉ।
1: କ୍ୟା ବାତ୍ ହେ, ଥ୍ୟାଙ୍କ ୟୁ, ଆଉ ଏମିତି ଲକି ହେଇକି ଆମେ ରହିଥାଉ ଆପଣଙ୍କ ପାଇଁ, ଆଉ ଆପଣ ଆମ ସହିତ କନେକ୍ଟ ହଉଛନ୍ତି ଏଫ୍ଏମ୍ ରେନ୍ବୋରେ, ବହୁତ ଭଲ ଲାଗୁଛି, ବହୁତ ବହୁତ ଧନ୍ୟବାଦ। କଥାବାର୍ତ୍ତା ଏମିତି ଜାରି ରହିବ।

ବଟ୍ ତା ସହିତ ସ୍ମୃତି ଯେତେବେଳେ ଆସିଛି ଆପଣମାନଙ୍କୁ କେମିତି ନଚେଇବନି। ଓକେ, ସୋ ଚାଲନ୍ତୁ ଏଣ୍ଟରଟେନମେଣ୍ଟର ଦୁନିଆରେ ଆଉ ଟିକିଏ ଭିଜିବା, ଆଉ ଟିକିଏ ବବାଲ କରିବା, ମସ୍ତି କରିବା। ଆସୁଛି ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଆପଣମାନଙ୍କ ପାଇଁ, ଏଞ୍ଜୟ କରୁଥାନ୍ତୁ।

0: ସବୁଠି ତ ଚାଲିଛି ଟାଇମ ପାସ୍, ଏଇ ଦେଖୁନାହାନ୍ତି ଏଫ୍ଏମ୍ ରେନ୍ବୋକୁ ଶୁଣିକି ମଧ୍ୟ ଆପଣ ମାନେ ଟାଇମ ପାସ୍ କରୁଛନ୍ତି। ଓକେ, ସୋ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ଆପଣଙ୍କ ସାଥୀ ସ୍ମୃତିକୁ ଆଜିର ଏହି ସକାଳରେ ଶୁଣିଛନ୍ତି। ଆଣ୍ଡ ସ୍ମୃତି, ଆପଣମାନଙ୍କୁ ପଚାରୁଛି ଯେ କୋଉ ଗ୍ୟାଜେଟ୍ ଆପଣଙ୍କର ଫେଭରେଟ୍, ଆପଣ ସବୁବେଳେ ବ୍ୟବହାର କରନ୍ତି ଆଣ୍ଡ କାହିଁକି। 0671-23-03-153 ଏଇ ନମ୍ବରରେ ଆପଣମାନେ ମୋ ସହିତ କନେକ୍ଟ ହେଉଛନ୍ତି।
1: ହ୍ୟାଲୋ
0: ହ୍ୟାଲୋ, କିଏ କହୁଛନ୍ତି?
1: ହ୍ୟାଲୋ
0: ହ୍ୟାଲୋ, କିଏ କହୁଛନ୍ତି?
1: ହ୍ୟାଲୋ, ଶୁଭୁଛି?
0: ହଁ, ଶୁଣାଯାଉଛି।
1: ହ୍ୟାଲୋ, ଭାବ ଅଛେ ବୋଲି ଭାବ ଦିଆ ନିଆ, ଆରେ ଭାବ ଅଛେ ବୋଲି ଭାବ ଦିଆ ନିଆ, ଆରେ ଭାବେ ମୁଇଁ କଥା ହେସି, ଆରେ ମନ କବାର ବୁତା ବଞ୍ଜେ ମୋର ପଛ ପଡିଥିସି, ମନ ନାଇଁ ବୁଝେ ମୋର ଗେଲେ ନାନି, ହେଲେ ସ୍ମୃତି କଥା ପଚାରେ ମୁଇଁ ହେସି, ଆରେ କେତେ ଦିନୁ ଆମେ ଆମର ଭାବ ମଧୁର, କେତେ ଦିନୁ ଆମ କେତେ ଭାବ ମଧୁର, ଆରେ ଲାଗି ରହିଛେ ଇ ଥିଲେ ବି ଯେତେ ଦୂରୁ, ଆରେ ଲାଗି ରହିଛେ ଭାବ ଥିଲେ ବି ଯେତେ ଦୂରୁ, ଆରେ ମନ ନାଇଁ ବୁଝିଲେ କାଏଁ ହେବା ନ, ମନ ନାଇଁ ବୁଝିଲେ କାଏଁ ହେବା ନ, କିଏ କାହାକେ କାଣା ଦଉଛେ, ଆରେ ଇ କଥା ପଦେ ବନେ ବନେ ହେରି ହେଲେ, ଆରେ ମନ ସବୁବେଳେ ଧରିକି ଯାଇସି, ମୋର ଗେଲେ ନାନି ସ୍ମୃତି ଘାଏ ଆଇଲେ, ସ୍ମୃତି ଘାଏ ଆଇଲେ ନାନି। ଜୁହାର
0: ଜୁହାର ଜୁହାର ସଦେ ଭାଇ, କେନ୍ତା ଅଛ?
1: ବନେ ବନେ ଅଛେ ନାନି, କେନ୍ତା ଅଛ ତୁମେ?
0: ମୁଇଁ ବି ବହୁତ ଭଲ ଅଛେ। ସଦେବ ଭାଇ, ବହୁତ ସୁନ୍ଦର କବିତା ଟିକେ କହିଲ, ବହୁତ ବଢିଆ ଲାଗିଲା। ମଝିରେ ମଝିରେ କୁଆଡେ ଗାୟବ ହେଇଯାଉଛ, ଏସ୍ଏମ୍ଏସ୍ ଫେସ୍ଏମ୍ଏସ୍ ଆସୁନି ଆପଣଙ୍କର? ବହୁତ ଭଲ ଅଛି।

0: ଦେ ଭାଇ ଆଉ ତମେ କେମିତି ଅଛ? ଭଲ ଅଛ ନା?
1: ହଁ, ମୁଇଁ ବି ଭଲ ଅଛେ। ସବେ ଘରେ ସିଆନି, ତାପରେ ଆମର ଛୁଆ ବି ଦିହିଟା ଭଲ, ସବୁ ମା ବୁଆ ସବେ
0: ଭଲ ଅଛ। ଭଲ ଭଲ କଥା।
1: ଖରା ତ ବହୁତ ହଉଛି ନାନି।
0: ଖରା ତ ବହୁତ ହଉଛି। ଆଚ୍ଛା, ଆଜି ହଉଛି ନ୍ୟାସନାଲ ଟେକ୍ନୋଲୋଜି ଡେ, ପ୍ରଯୁକ୍ତି ବିଦ୍ୟା ଦିବସ। ତାହେଲେ ସେଇ ଅବସରରେ ଆମେ ପଚାରୁଛୁ ଯେ ଆପଣଙ୍କର ଫେଭରେଟ୍ ଗ୍ୟାଜେଟ୍ କଣ ଆଉ କାହିଁକି?
1: ହ୍ୟାଲୋ। ହଁ,
0: ଫେଭରେଟ୍ ଗ୍ୟାଜେଟ୍ କଣ ଆଉ କାହିଁକି?
1: ଏ ଟେକ୍ନୋଲୋଜି ଯୁଗରେ ତ ମୋର ତ ହେଲା ତ ଏଇଟା ବିଜ୍ଞାନ ଟେକ୍ନୋଲୋଜି ଯୁଗରେ ମୋର ତ ଭାବସି ଯେ ପହଲା ରେଡିଓ କେ ମୋର ଫେଭରାଇଟ୍।
0: ଆଚ୍ଛା, ମୁଁ ଗୋଟେ କଥା ଅନୁରୋଧ କରିବି ସମସ୍ତଙ୍କୁ ଆପଣଙ୍କ ମାଧ୍ୟମରେ। ଏଇଟା ଆମେ ଜାଣିଛୁ ଯେ ରେଡିଓ ଆଉ ମୋବାଇଲ ଏଇ ଦୁଇଟା ଯାକ ତ କମନ, ମାନେ ସମସ୍ତେ ଆମେ ୟୁଜ୍ କରୁଛୁ ସମସ୍ତେ, କିନ୍ତୁ ତାକୁ ଛାଡିକିରି ବି ଆହୁରି ବହୁତ ଗୁଡ଼ିଏ ଗ୍ୟାଜେଟ୍ ଅଛି ୟାର ଆପଣଙ୍କ ଆଖପାଖରେ। ଆପଣ ବର୍ତ୍ତମାନ ଯଦି ଧରନ୍ତୁ ଚାଷ କରୁଛନ୍ତି, ଫାର୍ମିଂ କରୁଛନ୍ତି, ତ ସେଇ ରିଲେଟେଡ୍ ବି ବହୁତ ଗୁଡ଼ିଏ ଗ୍ୟାଜେଟ୍ ଆପଣଙ୍କ ପାଖରେ ଅଛି, ତ କୁହନ୍ତୁ ସେଇ ସବୁ ଜିନିଷରେ କୋଉଟା ଆପଣଙ୍କର ଫେଭରେଟ୍ ଅଛି?
1: ଆମର ପମ୍ପ ଯେନ୍ଟା କିରୋସିନ ଡିଜେଲ ରେ ଚାଲିଛି।
0: ଆଚ୍ଛା, ହଁ,
1: ସେଥିରେ ମତେ ମାନେ ଭଲ ଲାଗ୍ସି ପାନ୍ ବୁଲାବାର ଲାଗି। ଆଉ ପାନ୍ ଆମେ ତ ଚାଷୀ ଲୋକ ନାନି ସବୁବେଳେ ଜାଣିଛ। ଆଉ ଟହ କରି କହିବାର କେ ଗଲା ତ ମୁଇଁ ଛୋଟ ଦିନ, ମୁଇଁ ଯେତେବେଳେ ମତେ 10-12 ବର୍ଷ ହଉଥିଲା ନ, ରେଡିଓ କେ ପହଲା ମୁଇଁ ଜାଣିଥିଲି ଯେ ରେଡିଓ ହିଁ ସେତେବେଳେ ଶୁଣିକିରି ମୁଇଁ ମାନେ ଏତେ ଦିନ ମୋର ପୁରା ଫେଭରାଇଟ୍ ବନେଇ ଯାଏ। ଯେନ୍ତା କି ରେଡିଓ ମୋର ପାଖେ ଯାହାନି ନାଇଁ ନ, ମତେ ବହୁତ ଖରାପ ଲାଗ୍ସି ସେ ରେଡିଓ ମିଲବାର ନାହିଁ ମାର୍କେଟ କେ ଗଲେ। ତାବି ମୋବାଇଲ ଯୁଗ ଯେତେବେଳେ ହେଇଗଲା, ସୋସିଆଲ ମିଡିଆରେ ତାର ମାନେ ତ ଶୁଣବାର ଲାଗି ଆମେ ତ ପାଉଛୁ ଦୁରିଆ ନଥିଲେ ବି। ଦେଖୁ ସେତେବେଳେ ମୁଇଁ ସମ୍ବଲପୁର, ଭବାନୀପାଟନା, ବଲାଙ୍ଗୀର ଶୁଣୁଥିଲି, କିନ୍ତୁ ଯାହାନି ଯେତେବେଳେ ମୁଇଁ ଶୁଣିପାରୁଛେ କଥା ନଉ, ଯେତେବେଳେ ପ୍ରୋଗ୍ରାମ କ୍ଲିୟର ପୁରା ସ୍ପଷ୍ଟ ଭାବରେ ଆସ ମାଧ୍ୟମରେ ଯେତେବେଳେ ଶୁଣୁଛେ, ଏଇଟା ବି ଟେକ୍ନୋଲୋଜି ମାନେ ଆଗକେ ବଢି ଚାଲିଛି ଏଠି। ବାକି ରେଡିଓଟା ଯେତେବେଳେ ବ୍ୟାଟେରୀରେ ଚାଲୁଥିଲା, ହଁ, ସେଟା କିନ୍ତୁ ଗୋଟେ ଶୁଣବାର ଅଲଗା ମଜା ଲାଗୁଥିଲା,
0: ଅଲଗା ମଜା ଥିଲା ବିଲକୁଲ।
1: ସେତେବେଳେ ମୋର ପୁରା ଫେଭରାଇଟ୍ ରେଡିଓରେ ହିଁ ତାମାନେ ମୁଁ ସବୁ କିଛି ପାଇଯା। ଦେଖ ଗୋଟେ ନେସନର ସାଙ୍ଗେ ମୋର ମାନେ ଭାବ ତାଙ୍କର ସାଙ୍ଗେ ପୁରା ଭାବ ରିଲେଟିଭ ରହିଲା ତାଙ୍କର, ହେତିରୁ ହେଇକିରି ମୁଇଁ ମାନେ ଗୋଟେ ମ୍ୟାରେଜ କରିଛେ, ଗୋଟେ ବିହା ହେଇଛେ, ଆଉ ସେନୁ ବି ମୋର ଘର ସଂସାର ହେଇଛି ଯୁଡେ, ଯାହାନି ଛୁଆ ବି ମୋର ଯୁଡେ ପିଲା ଯୁଡେ ଲ, ମୁଇଁ ଭାବୁଛେ ଯେ ମୋର ଗୋଟେ ଛୁଆକେ ମାନେ ଏଇ ଭିଡିଓ ମାଧ୍ୟମରେ ଫେର ତାହାକେ ଖାପି ଦେମି।
0: ନିଶ୍ଚୟ ଖାପି ଦବ ହେଲା।
1: ତାମାନେ ମୁଇଁ ଯେନ୍ତା ଯାହାନି ଦେଖୁନ ଆମର କଟକ ସାଇଡ ରେ ବି ଅଛନ୍, ମୁନା ଭାଇ ଅଛେ, ଆମର ଅଜନ ଅରୁଣ ଭାଇ, ଏମାନେ ମାଙ୍କର ନୁ ଯେନ୍ତା ସବୁବେଳେ ମୋର ଅଛେ, ସଂଗ୍ରାମ ଭାଇ ଆମର ବହୁତ ଅଛନ୍, ଯେତେ ଅଛନ୍ ବି। ତାପରେ ଆମର ବାସନ୍ତୀ ନାନି, ସେ ନାନି ତ କଥା କହିଲେ କହି ନାଇଁ ହୁଏ, ସେଟା ଯେତେବେଳେ କଲେ ଆରେ ସହଜ କେନ୍ତା ଅଛୁ ପିଲା ଛୁଆ କେନ୍ତା ତମର କେବାଡେ କେ ଅଛ ବୋଲୁଛ, ମାନେ ଦେଖା ହେଇଗଲେ ରେଡିଓଟା ହିଁ ତାମାନେ ମୋର ଏତେ ଭାବ ହେଇଯାଇଛି।
0: ବହୁତ ବଢିଆ ଲାଗିଲା, ଥ୍ୟାଙ୍କ ୟୁ ସୋ ମଚ। ଏମିତି ମଝିରେ ମଝିରେ କଥା ହଉଥିବା ତମ କଥା ଶୁଣିଲେ ନା ବହୁତ ବଢିଆ ଲାଗୁଛି, ଯେମିତି ଖାପି ଦେଲ କଥାଟା କହିଲ ନା, ଏଟା ମଜା ଲାଗିଲା। ଠିକ ଅଛି।

0: ସାବିତା ମତା ଆରି କାଣା
1: ଆମେ ତ ସବୁଦିନ ଦେଖୁ ଚିରଦିନ ଲାଗି ତ ସବୁଦିନ ଲାଗି ନାଇଁ ରହିପାରୁ ଆମେ ତ ଅଛୁ କାଲ୍କେ ଆମେ ବି ମାନେ ଯେନ୍ ମାଟି ଜନମ ସେ ମାଟିରେ ଯିମା
0: ବେଲେ
1: ନୂଆ ପିଢ଼ି ଲୋକେ ଆମେ ଆମର ବୁହାର ଜିନିଷଟା ମୁଁ ବଞ୍ଚେଇକି ରଖିଛେ ବୋଲ ଆମର ବୁହାର ହେତୁ ହିଁ ତାମାନେ ଆମେ ଆଜି ନା ସବୁଆଡେ ଅଛି ମୋର ବୁହାର ନା ଅଛି ମୋର ନା ରହିବା ମୁଇଁ ଫେର ହେନ୍ତା ପିଲାମାନଙ୍କୁ ଏନ୍ତା ନୂଆ ଲୋକକେ ଶିଖାମି ସେ ଯୁଡ଼ି ହେମି ଦୂରିଆ ଦୂରିଆ ଲୋକ ବା ଗହ ଗହ ମହ ମହ ଲାଗବା ତାହା ଗୋଟେ ଅଲଗା ଲାଗବା ନି ତାହାକେ ନାନୀ
0: ନିଶ୍ଚୟ ନିଶ୍ଚୟ ଲାଗବା ଥ୍ୟାଙ୍କ ୟୁ ସୋ ମଚ କଲ କରିଥିବାରୁ
1: କହିଲି ନାନୀ ଜୁହାର ନାନୀ
0: ଜୁହାର ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍ ସୋଇ ଚାଲିଛି ଡାଇଲ୍ ଇନ୍ ଲାଇଭ୍ର ଆଣ୍ଡ ଆଜି ଆମେ ଲାଇଭ୍ କଥା ହଉଛୁ ଯେ ଆପଣଙ୍କ ଫେଭରେଟ୍ ଗ୍ୟାଜେଟ୍ କ'ଣ ଆଉ କାହିଁକି ସେଇ କଥା ମୁଁ କହୁଥିଲି ସଦୈ ଭାଇଙ୍କ ସହିତ କଥା ହେଲାବେଳେ ଯେ କେବଳ ମୋବାଇଲ୍ ଆଣ୍ଡ ରେଡିଓ ତ ଓବିୟସ୍ଲି ସେଇଟା ଆପଣ ସମସ୍ତଙ୍କର ଫେଭରେଟ୍ ହେଇଥିବ ହବ ନିହାତି ଭାବରେ କାରଣ ଆପଣମାନେ ଆମ ସହିତ କନେକ୍ଟ ହେଉଛନ୍ତି ସେହି ମାଧ୍ୟମରେ ଆଉ ମୋବାଇଲ୍ ବର୍ତ୍ତମାନ ମୁଁ ଯେମିତି ସବୁବେଳେ କୁହେ ଖାଦ୍ୟ ବସ୍ତ୍ର ବାସଗୃହ ତାପରେ ଯଦି ଚତୁର୍ଥ ଆବଶ୍ୟକତା ରହିଛି ସେଇଟା ବର୍ତ୍ତମାନ ମୋବାଇଲ୍ କିନ୍ତୁ ତାକୁ ଛାଡ଼ିକି ମଧ୍ୟ ଟେକ୍ନୋଲୋଜି ଆହୁରି ବହୁତ କ୍ଷେତ୍ରରେ ଆମ ସହିତ ରହିଛି ଶିକ୍ଷା ହଉ କୃଷି ହଉ ଆପଣଙ୍କର ଘରକରଣା ଜିନିଷ ହଉ ବିୟୁଟି ରିଲେଟେଡ୍ ଜିନିଷ ହଉ ସବୁ ଜିନିଷରେ ଟେକ୍ନୋଲୋଜି ଆମ ସହିତ କନେକ୍ଟେଡ୍ ଦେଖୁନାହାନ୍ତି ଗୋଟେ ସାମାନ୍ୟ ଡିଏସ୍ଏଲ୍ଇ କାଠି ବଦଳରେ ବର୍ତ୍ତମାନ ଲାଇଟର ଆସିଯାଇଛି ଆମ ପାଖରେ ଯେଉଁଟାକି ଆପଣଙ୍କ ପ୍ରାୟ ଆପଣମାନଙ୍କ ପକେଟ୍ରେ ହାତ ମାରନ୍ତୁ ଆପଣଙ୍କ ପାଖରେ ଥିବ ତ ଏମିତି ବହୁତ ଗୁଡ଼ିଏ କଥା ତ ଦିସ୍ ଅଲ୍ ଆର୍ କଲ୍ଡ ଟେକ୍ନୋଲୋଜି ତ ଆପଣଙ୍କର ଫେଭରେଟ୍ ଟେକ୍ନୋଲୋଜିଟି କ'ଣ ମାନେ ଗ୍ୟାଜେଟ୍ଟି କ'ଣ ଆଣ୍ଡ କାହିଁକି ଦେଖିବା ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ
0: ହଁ କିଏ କହୁଛନ୍ତି
2: ସନ୍ତୋଷ ମଲ୍ଲିକ କହୁଛି ନାକରପଡ଼ା ଭରତପୁର ଜିଲ୍ଲା ଯାଜପୁର
0: ସନ୍ତୋଷ ଭାଇ ଯାଜପୁର ମହାକାଳପଡ଼ାରୁ ଆମ ସହିତ କନେକ୍ଟ ହେଇଛନ୍ତି ଭରତପୁର ନାଇଁ କି
2: ଆଜ୍ଞା
0: ଆଚ୍ଛା ସନ୍ତୋଷ ଭାଇ ଫାର୍ଷ୍ଟ ଟାଇମ୍ କଲ୍ କଲେ
2: ନାଇଁ ନାଇଁ ବହୁତ ଥର କଲ୍ ବି କରିଛି
0: କରିଛନ୍ତି ବଟ୍ ମୁଁ ଭାବୁନି ଯେ ମୁଁ ଆପଣଙ୍କ ସହିତ କଥା ହେଇଛି ଆଗରୁ ସ୍ମୃତି ସହିତ କଥା ହେଇଛନ୍ତି
2: ଆଜ୍ଞା ମୁଁ ତମ ସହିତ ବହୁତ କଥା ହେଇଛି
0: ଆଚ୍ଛା କଥା ହେଇଛନ୍ତି ମୁଁ କେମିତି ଭୁଲି ଯାଉଛି ୟାର ମୋର ମେମୋରି ଫେଲ ହେଇଗଲାଣି ବୋଧେ ଆଚ୍ଛା କେମିତି ଅଛନ୍ତି
2: ସେମିତି କିଛି ନାହିଁ ସେମିତି କିଛି ହେଇନି ମାନେ ମନ ଏମିତି ନାହିଁ ଆଉ
0: ମାନେ ମନ ଟିକେ ପଡିଲାନି ଆପଣ ଗ୍ୟାପ ହେଇଯାଇଛନ୍ତି ଟିକେ ବୋଧେ ଆଉ ଆଚ୍ଛା କୁହନ୍ତୁ କେମିତି ଅଛନ୍ତି
2: ବହୁତ ବଢିଆ ଆପଣ କେମିତି ଅଛନ୍ତି
0: ମୁଁ ବି ବହୁତ ଭଲ ଅଛି ତେବେ ସନ୍ତୋଷ ଭାଇ ଆଜି ଆପଣ ଆମ ସହିତ କନେକ୍ଟ ହେଇଛନ୍ତି ଆମେ ପଚାରୁଛୁ ଆପଣଙ୍କ ଫେଭରେଟ୍ ଗ୍ୟାଜେଟ୍ କ'ଣ ଆଉ କାହିଁକି
2: ମୋର ଫେଭରେଟ୍ ଗ୍ୟାଜେଟ୍ ହେଲା ଲୋକଙ୍କ ସହିତ ଭଲକି
0: ମିଶିବା ଆଚ୍ଛା ମାନେ କେମିତି ମିଶନ୍ତି କୋଉ ମାଧ୍ୟମରେ
2: ମାଧ୍ୟମରେ ବହୁତ ମାନେ ମୋର ଟିକେ ଲୋକଙ୍କ ସହିତ ବହୁତ ମିଶିବାର ମାଧ୍ୟମ ହଉଛି ମାନେ ଭଲ କଥା କହିବା ଭଲ ଲୋକଙ୍କୁ ଭଲ ବୁଦ୍ଧି ଦବା ଭଲ ସମ୍ପର୍କ ରଖିବା ମୋର ହଉଛି ଏମିତି ସବୁ ମୋର କାମ
0: ନାଇଁ ଗ୍ୟାଜେଟ୍ ମାନେ ହଉଛି ଯନ୍ତ୍ରପାତି ମାନେ ଯୋଉ ଆମେ ଆଜି ନ୍ୟାସନାଲ ଟେକ୍ନୋଲୋଜି ଡେ କୁ ସେଲିବ୍ରେଟ୍ କରୁଛୁ ପ୍ରଯୁକ୍ତି ବିଦ୍ୟା ଦିବସ ଯୋଉ ଯନ୍ତ୍ରପାତି ସବୁ ଆମ ଆଖପାଖରେ ଅଛି ବିଭିନ୍ନ ପ୍ରକାରର ମାନେ ଆପଣ ଗୋଟେ ଲାଇଟର ବି ବ୍ୟବହାର କରୁଛନ୍ତି ସେଇଟା ବି ଗୋଟେ ଟେକ୍ନୋଲୋଜି ଘରେ ବିଭିନ୍ନ ପ୍ରକାର ଜିନିଷ ସବୁ ରହିଛି ଯେମିତିକି ଟିଭି ରେଡିଓ ବିଭିନ୍ନ ପ୍ରକାର ସବୁ ଜିନିଷ ମାନେ ସବୁ ରହିଛି ଏସି ଫ୍ୟାନ୍ ସବୁ ରହିଛି ତେଣୁ କୋଉ ଯନ୍ତ୍ରପାତିଟି ଆପଣ ସବୁବେଳେ ବ୍ୟବହାର କରନ୍ତି ସେଇଟା ତା ବିନା ଆପଣଙ୍କର ଦିନ ଚଳେ ନା ପ୍ରାୟ ସମୟରେ ଆପଣ ବ୍ୟବହାର କରନ୍ତି ଆଉ ଆପଣଙ୍କର ପ୍ରିୟ
2: ମୋର ଅତି ପ୍ରିୟ ହଉଛି ରେଡିଓ
0: ରେଡିଓ ଆଚ୍ଛା
2: ତ ଟିଭି ତ ମୁଁ ଦେଖିପାରେନି କାହିଁକିନା ମୁଁ ହଉଛି ଦୃଷ୍ଟିହୀନ ଲୋକ ତେଣୁକରି ରେଡିଓଟା ହଉଛି ମୋର ସାଥୀ ରେଡିଓ ମୋର ରେଡିଓଟା ହଉଛି ବହୁତ ପସନ୍ଦ
0: ଆଚ୍ଛା କେବେଠାରୁ ରେଡିଓ ଶୁଣୁଛନ୍ତି ଆପଣ
2: ଆଠ ନଅ ବର୍ଷ ହେଲାଣି
0: ଆକାଶବାଣୀ ଏଫ୍ଏମ୍ ରେନ୍ବୋ ଶୁଣନ୍ତି ନା ଆଉ ଆକାଶବାଣୀର ଅନ୍ୟାନ୍ୟ ଚ୍ୟାନେଲ ଶୁଣନ୍ତି
2: ଆକାଶବାଣୀ ରେନ୍ବୋ ଶୁଣେ କଟକ ସେଣ୍ଟର ବି ଶୁଣେ ସବୁ ସେଣ୍ଟର ଶୁଣେ
0: ଆଚ୍ଛା ଓକେ ଆଚ୍ଛା ତାହେଲେ ବହୁତ ବଢିଆ କଥା ଆମର ଜଣେ ନିୟମିତ ଶ୍ରୋତା ଆପଣ ବହୁତ ବହୁତ ଧନ୍ୟବାଦ ଆଜି କଲ୍ କରିଥିବାରୁ
2: ନମସ୍କାର
0: ନମସ୍କାର

0: ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଆଣ୍ଡ ସୋ ଚାଲିଛି ଡାଏଲ୍ ଇନ୍ ଲାଇଭ୍ ର ଦେଖିବା ବର୍ତ୍ତମାନ ଲାଇଭ୍ ରେ ଆମ ସହିତ କନେକ୍ଟେଡ୍ ହେଇଗଲେଣି ଜଣେ ଫ୍ରେଣ୍ଡ କିଏ ଅଛନ୍ତି ହ୍ୟାଲୋ ହ୍ୟାଲୋ ଗୁଡ୍ ମର୍ଣ୍ଣିଂ ମଧୁ କହୁଛ ଭୁବନେଶ୍ୱରରୁ ଓକେ ମଧୁ ୱେଲକମ୍ କରୁଛ ଏଫ୍ଏମ୍ ରେନ୍ବୋ କୁ କେମିତି ଅଛ ଛିଡା ହେଇକି କଥା ହଉଛ ଆଚ୍ଛା ବସ୍ ରେ ସିଟ୍ ମିଳିନି ତାହେଲେ
1: ନାଇଁ
0: ତେବେ ମଧୁ ଆମ ସହିତ କନେକ୍ଟ ହେଇଛ ତାହେଲେ କୁହ ଆଜି ହଉଛି ଟେକ୍ନୋଲୋଜି ଡେ ଆଜି ଆମେ ପଚାରୁଛୁ ଆପଣଙ୍କ ଫେଭରେଟ୍ ଗ୍ୟାଜେଟ୍ କଣ ଆଣ୍ଡ କାହିଁକି
1: ୟୁଜଫୁଲ ହଉଛି ଯେମିତି ସ୍ମାର୍ଟ ଚେନ୍ ହଉ କିମ୍ବା ଆମର ଅନ୍ୟାନ୍ୟ ଜିନିଷ ସ୍ମାର୍ଟଫୋନ ସ୍ମାର୍ଟ କମ୍ପ୍ୟୁଟର ବଗେରା ବହୁତ ଜିନିଷ କିନ୍ତୁ ଫ୍ୟାସନ ହିସାବରେ ମୋର ସତ କଥା ଫେଭରେଟ୍ ଯେସବୁ ତ ଫେଭରେଟ୍ ବଟ୍ ମତେ ମୋର ଗୋଟେ ପର୍ସନାଲ ଫେଭରେଟ୍ ସେଇଟା ହଉଛି ସ୍ମାର୍ଟ ୱାଚ୍
0: ସ୍ମାର୍ଟ ୱାଚ୍ ଓକେ
1: ଆଜ୍ଞା କାରଣ ସେଥିରେ ମାନେ ଫୋନ କରିବା ତାପରେ ପଲ୍ସ ରେଟ୍ ଚେକ୍ କରିବେ ତାପରେ ଏମିତି ବହୁତ ଜିନିଷ ତା ଦେହରେ ଥାଏ ଯୋଉଟା କି ମତେ ବହୁତ ଭଲ ଲାଗେ
0: ନିଶ୍ଚୟ ନିଶ୍ଚୟ ବହୁତ ବଢିଆ ଆଚ୍ଛା ତାହେଲେ ସ୍ମାର୍ଟ ୱାଚ୍ ଟା ଆପଣ ସବୁବେଳେ ପିନ୍ଧନ୍ତି ହାତରେ ମାନେ ରାତିରେ ଶୋଇଲା ବେଳେ ବି ଆପଣ ପିନ୍ଧିକି ସନ୍ଧି ସ୍ଲିପିଂ ଟାଇମ୍

0: ପିନ୍ଟା ମାନେ ଜାଣିପାରିବେ? ଆଜିକାଲି ବହୁତ କମ୍ ରେଟ୍ରେ ବି ସ୍ମାର୍ଟ ୱାଚ୍ ସବୁ ଆସିଲାଣି, ଯୋଉଥିରେ କି ଆପଣଙ୍କର ଟକିଂ ଯୋଉଟା କଲିଂ ଫାସିଲିଟି ବି ରହୁଛି, ଆପଣ ଟ୍ରାଏ କରନ୍ତୁ, ନିହାତି ଭାବରେ ପାଇବେ। ଓକେ ମଧୁ, ଆମର ଯୋଉ ନେଟୱାର୍କ ପ୍ରୋବ୍ଲେମ ରହୁଛି ଯୋଉ ଯିବା ଆସିବା ସମୟରେ, ତ କଥାବାର୍ତ୍ତା ଠିକ୍ରେ ସ୍ପଷ୍ଟ ଶୁଭୁନି, ତ ଆଜିର ତ ଆନ୍ସର ଆମକୁ ମିଳି ସାରିଲାଣି। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ନମସ୍କାର। ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ, ଲାଇଭ୍ ଶୁଣିଛନ୍ତି ସ୍ମୃତିକୁ ବର୍ତ୍ତମାନ ଏଫ୍ଏମ୍ ରେନ୍ବୋ କଟକରେ। ଆଣ୍ଡ ସ୍ମୃତି, ଆପଣମାନଙ୍କୁ ପଚାରୁଛି ଯେ ଆପଣଙ୍କର ଫେଭରେଟ୍ ଗ୍ୟାଜେଟ୍ କ'ଣ ଆଣ୍ଡ କାହିଁକି? 9:30 ଅଲରେଡି ହେଇଗଲାଣି। 0671-2303-153 ଏ ନମ୍ବରରେ ଆପଣମାନେ କନେକ୍ଟ ହେଉଛନ୍ତି। ଧୀରେ ଧୀରେ ଦେଖିବା ପୁଣି ଥରେ ରିଙ୍ଗ ହେବା ଷ୍ଟାର୍ଟ ହେଲାଣି, କିଏ ଅଛନ୍ତି କଲର? ହ୍ୟାଲୋ
1: ହ୍ୟାଲୋ,
0: କିଏ କହୁଛନ୍ତି?
1: ଗୁଡ୍ ମର୍ଣ୍ଣିଂ।
0: ଗୁଡ୍ ମର୍ଣ୍ଣିଂ,
1: ମୁଁ ଆଲୋକ ଚନ୍ଦ୍ର ଜେନା, ଜାଣିଲେ କଟକରୁ କହୁଛି।
0: ଆଲୋକ ଭାଇ, ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ।
1: ଧନ୍ୟବାଦ ମ୍ୟାଡମ୍।
0: ଆଚ୍ଛା, ଭଲ ଅଛନ୍ତି?
1: ହଁ, ଫିଟ୍ ଆଣ୍ଡ ଫାଇନ୍ ପୁରା।
0: ସେମିତି ରୁହନ୍ତୁ ସବୁବେଳେ ଫିଟ୍ ଆଣ୍ଡ ଫାଇନ୍। କୁହନ୍ତୁ ଆପଣଙ୍କ ଫେଭରେଟ୍ ଗ୍ୟାଜେଟ୍ କ'ଣ ଆଉ କାହିଁକି?
1: ମ୍ୟାଡମ୍, ଆମ ତ ପ୍ରାୟ ଚାଷ କାମ ହୁଏ, ଯେତେବେଳେ ହଳ ନଥିଲା ତାକୁ ଟ୍ରାକ୍ଟର ଆସିଲା, ବିଭିନ୍ନ ଟେକ୍ନୋଲୋଜି ଡେଭଲପମେଣ୍ଟ ହେଲା। କିନ୍ତୁ ଧାନ ଅମଳ ଟାଇମ୍ରେ ଗୋଟେ ମୁସ୍କିଲ କ'ଣ ହୁଏ ନା, ଧାନ ଯୋଉ ମେସିନ୍ଟା ଆଗେ ଆସେ, ସେ ଧାନକୁ କୁଟା କରିଦିଏ ଆଉ ଧାନ ଅଲଗା ବାଟେ ବାହାରିଯାଏ, କିନ୍ତୁ ଆମେ ନଡ଼ା ପାଇପାରୁନୁ। ଏଇ 12 ବର୍ଷ 1.5 ବର୍ଷ ମେସିନ୍ ବାହାରିଛି, ନଡ଼ା ବିଡ଼ା ବନ୍ଧା ହେଇଗଲା, ସେ ଧାନ ମେସିନ୍ ଭିତରେ ପୁରା ହେଇଯିବ, ସେ ଧାନକୁ ବାହାର କରିଦେବ, ନଡ଼ାକୁ ବାହାର
0: କରିଦେବ,
1: ଅଲଗା ବିଡ଼ା ସେମିତି ଥିବ, ନଡ଼ା
0: ବିଡ଼ାପନ କୁଟା ହବନି, ଆଉ ସେଟା
1: କୁଟା ହବନି, ସିଏ ନଡ଼ା ବିଡ଼ା ରହିବ, ଧାନ ବାହାରିଯିବ।
0: ବଢିଆ। ତ
1: ଧାନ ନଡ଼ା ବି 4-5 ଟଙ୍କାରେ ବିକ୍ରି ହବ, ଗୋରୁ ଗାଈ ଖାଇବେ, କିଏ ୟୁଜ୍ କରିବେ, ଆଉ କୁଟା ସେମିତି ଜଳା ହେଇଯାଉଥିଲା ବିଲରେ, ବିରି ମୁଗୁଳ ଅମଳ ଟାଇମ୍ରେ ଯୋଉ ଓପାଡିବାକୁ ପଡୁଛି ସେଟା ବହୁତ ବାଧୁଛି।
0: ଆଚ୍ଛା,
1: ମୂଲିଆ ମାନେ ଯୋଉ କଷ୍ଟ ନଉଛନ୍ତି, ଅଟୋ ଭଡ଼ା ତାଙ୍କୁ ଆଣିକି ମୂଲିଆ ପକେଇ ଅମଳ କରିବେ, ଭାଇ ଅମଳ ତ ସହଜ, ମେସିନ୍ ପକେଇ ଅମଳ ହେଇଯିବ, କିନ୍ତୁ ଓପାଡିବାକୁ ବିଲରେ ବସି ଯୋଉ ଓପାଡୁଛନ୍ତି ସେ ବହୁତ ମାନେ ଅଳ୍ପ ସମୟ ଓପାଡି ଦେଇ ପଳେଇ ହୁଅନ୍ତି, 4-5 ଟଙ୍କା ନେଇକି ଦିଏ ଜଣ ଲେଖା, ଟିକେ ପ୍ରୋବ୍ଲେମ ହଉଛି, ତାଙ୍କ ମେସିନ୍ ଟା ବାହାରିନି, ବିଲରୁ ଅମଳ ହେଇଯାନ୍ତା,
0: ତା ମେସିନ୍ ବାହାରିନି ଏପର୍ଯ୍ୟନ୍ତ
1: ନା, ବିଲରୁ ମାନେ ଧାନ ଭଳିଆ ବିଲ ଏତେ ମାନେ ଅମଳ ହେଇକି ଉପାଡିକି କେତେ ବାହାରି ପାରନ୍ତା, ସେଥିରୁ ବାହାରିନି। କିନ୍ତୁ ଆଉ ଗୋଟେ ହେଲା ସାର ପକେଇବା, ସାର ଆଉ ବିଷ ସ୍ପ୍ରେ, ସାର ପକେଇବା ମେସିନ୍ ନାହିଁ, କିନ୍ତୁ ବିଷ ସ୍ପ୍ରେ ଏବେ ଡ୍ରୋନ୍ ଆସିଗଲାଣି, ଆମର ୟୁଜ୍ ନାହିଁ, ଆମର ବ୍ୟାଟେରୀ ଚାର୍ଜ ମାନେ ଚାର୍ଜ ବାଲା ବିଷ ସ୍ପ୍ରେ, ବିଷ ସ୍ପ୍ରେ ହୁଏ, ଥରେ ଚାର୍ଜ କରି 4 ଘଣ୍ଟା ସେ ଚାର୍ଜ ରଖିବ, ଖାଲି ଚିପିକି ରଖିବେ ସ୍ପ୍ରେ କରିବ ସେ, ଏଇଟା ୟୁଜ୍ ହଉଛି। ତାପରେ ମୁଁ ଗୋଟେ ଟେକ୍ନୋଲୋଜି ବ୍ୟବହାର କରୁଛି, ମୁଁ ଯେହେତୁ ଆଇଟି ଇଲେକ୍ଟ୍ରୋନିକ୍ସ କରିଥିଲି, ମୋର ଲାଇନ ଗଲେ ବାତ୍ୟା ମରୁଡ଼ି ହେଲେ ବି କିଛି ନାହିଁ, ମୁଁ ଆକାଶବାଣୀ କଟକକୁ ସବୁବେଳେ ଶୁଣିପାରିବି,
0: ବିନା
1: କୌଣସି ଡିସି ସୋର୍ସରେ, କୌଣସି ସୋର୍ସରେ
0: କେମିତି କଣ
1: ସେଇଟା ସିକ୍ରେଟ ମୁଁ କହିବିନି, ଆପଣଙ୍କ କେବଳ ଯୋଉ ଏରିଆ ଯେ ସେ ଆକାଶବାଣୀ କଟକ କେନ୍ଦ୍ର ଯେକୌଣସି ଏରିଆରେ ଲୋକାଲ ଏରିଆରେ ସେ କଟକ ଥିବ, ସେ ଆକାଶବାଣୀ କଣ ଥିବ, ଆକାଶବାଣୀ କେବଳ ସେଇଟା ଆପଣ ଶୁଣିପାରିବେ, କୌଣସି ମାଧ୍ୟମ କିଛି ବନ୍ୟା ବାତ୍ୟା ମରୁଡ଼ି ଯାହା ହେଲେ ଆକାଶବାଣୀ କଟକ ବାଜିବ।
0: ବଢିଆ।
1: ତ ଭବାନୀପାଟଣା ସେଣ୍ଟର ବାଜିବ,
0: ବଟ ଏଇଟା ସମସ୍ତଙ୍କୁ କହିବାକୁ ମାନେ ଏଇଠି କହୁନି, ବଟ ଏଇଟା ଡିସ୍କ୍ଲୋଜ୍ କରିବା କଥା, ଯାହାଦ୍ୱାରା କି ଯେମିତି ଯୋଉ ବାତ୍ୟା ବନ୍ୟା ସମୟରେ ଯେମିତି ଲାଇଟ୍ ରହେନି ବା ବ୍ୟାଟେରୀର ପ୍ରୋବ୍ଲେମ ହୁଏ କି ଯାହା ବି ହୁଏ, ତ ସେଇ ସମୟରେ ଆପଣଙ୍କର ଏଇ ଟେକ୍ନୋଲୋଜିଟା ତ ବଢିଆ କାମରେ ଆସିବ।
1: ତାର କିଛି ନାହିଁ, ଗୋଟେ ଆଣ୍ଟିନା ରହିବ ଆଉ ଗୋଟେ ଆର୍ଥିଙ୍ଗ ରହିବ, ତା ଟେକ୍ନୋଲୋଜି ସର୍କିଟ ମୁଁ କହୁନି।
0: ହଁ, ଠିକ୍ ଅଛି। ତ ସେମିତି ସେଇ ସବୁ ୟୁଜ୍ କରିକି ଆପଣ ଗୋଟେ ବାହାର କରିଛନ୍ତି, ଯାହା ମାନେ ଆପଣଙ୍କୁ ସାଲ୍ୟୁଟ୍, ଆଜି ଆପଣ ମତେ କଲ୍ କରିଛନ୍ତି, ଆଜିର ଯୋଉ ଦିନଟି ଆପଣଙ୍କ ପାଇଁ ପ୍ରକୃତରେ, ଆପଣମାନଙ୍କ ଭଳିଆ ଛୋଟ ଛୋଟ ଇଞ୍ଜିନିୟର ମାନେ ଯୋଉମାନେ ଆମର ପୁରା ଆଖପାଖରେ ଅଛନ୍ତି ଚାରିଆଡେ, ସେଇମାନଙ୍କ ପାଇଁ ପ୍ରଯୁକ୍ତି
1: ବଢିଆ।
0: ओके, बहुत बढ़िया लगला आलोक भाई आज आप सहित कनेक्ट हेले तो बढ़िया।

0: ବଢିଆ ସୁନ୍ଦର ସୁନ୍ଦର କଥା କହିଲେ, ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବା,
1: ଧନ୍ୟବାଦ।
0: ୱାଓ, ଦିନକୁ ମାନେ ଯେତେ ଯେତେ ଆଗକୁ ବଢୁଛି ସମୟ, ସେତେ ସେତେ ଆପଣମାନେ ଆମ ସହିତ କନେକ୍ଟ ହେଉଛନ୍ତି, ଆଉ କେତେ ସୁନ୍ଦର ସୁନ୍ଦର କଥା, କେତେ ବଢିଆ ବଢିଆ ମଣିଷ ଆମ ସହିତ କନେକ୍ଟ ହେଉଛନ୍ତି। ଆଜି ଆଜିର ଯୋଉ କ୍ୱେଶ୍ଚିନ୍, ମତେ ଲାଗୁଛି ଯେ ପୁରାପୁରି ଆଜିର ଦିନ ପାଇଁ ପୁରାପୁରି ଫିଟ୍, ଆଣ୍ଡ ଆପଣମାନେ ବି ପୁରା ଫିଟ୍ ଲିସନର ହିଁ ଆପଣମାନେ ଆମ ସହିତ କନେକ୍ଟ ହେଉଛନ୍ତି। 0671230353 ଏଇ ନମ୍ବରରେ ସ୍ମୃତି ପଚାରୁଛି ଆପଣଙ୍କୁ, ଆପଣଙ୍କର ଫେଭରେଟ୍ ଗ୍ୟାଜେଟ୍ କ'ଣ ଆଣ୍ଡ କାହିଁକି, ବିକଜ ଆଜି ଆମେ ସେଲିବ୍ରେଟ୍ କରୁଛୁ ନ୍ୟାସନାଲ୍ ଟେକ୍ନୋଲୋଜି ଡେ କୁ। ଦେଖିବା ଜଣେ କଲର୍ ଆସିଲେଣି କିଏ ଅଛନ୍ତି। ହ୍ୟାଲୋ,
2: ଗୁଡ୍ ମର୍ଣ୍ଣିଂ, ଜୟ ଜଗନ୍ନାଥ। ରାଧେ ରାଧେ
0: ରାଧେ ରାଧେ, ଗୁଡ୍ ମର୍ଣ୍ଣିଂ ଜୟ ଜଗନ୍ନାଥ, କହିଦିଅନ୍ତୁ ପରିଚୟ। ହ୍ୟାଲୋ,
2: ମୋର ଆଜ୍ଞା
0: ପରିଚୟ ଟିକେ କହିଦିଅନ୍ତୁ।
2: ଆଜ୍ଞା, ବଳରାମ ବେହେରା, ଜେଜି ଅଫିସ ଷ୍ଟାଫ, ଓଡ଼ିଶା ହାଇକୋର୍ଟ ବିଲ୍ଡିଂ କଟକ।
0: ବଳରାମ ଭାଇ, ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋ କୁ, ଭଲ ଅଛନ୍ତି ତ?
2: ବହୁତ ଭେରି ଗୁଡ୍, ଭେରି ଗୁଡ୍, ବହୁତ ଭଲରେ ଅଛେ।
0: ଆଚ୍ଛା, ଏବେ କୋଉଠି ଅଛନ୍ତି, ମାନେ ଅଫିସ ଆସିଗଲେଣି ନା ଘରେ?
2: ନାଇଁ, ମୁଁ ଟିକେ ଛୁଟିରେ ଅଛି, ଟିକେ ଛୁଟିରେ ଅଛି, ଯାଇ ଗୁରୁବାର ଜଏନ୍ କରିବି, ତିନି ଦିନ ଛୁଟିରେ ଅଛି।
0: ଓକେ ଓକେ, ଆଚ୍ଛା କୁହନ୍ତୁ,
2: ପଳେଇ ଆସିଛି।
0: ଆଚ୍ଛା କୁହନ୍ତୁ, ଆପଣଙ୍କ ଫେଭରେଟ୍ ଗ୍ୟାଜେଟ୍ କ'ଣ ଆଉ କାହିଁକି?
2: ମୋର ପ୍ରଥମତଃ ହେଲା ମୁଁ ଆପଣଙ୍କର ଆକାଶବାଣୀ କଟକର ନିୟମିତ ଶ୍ରୋତା, ତାପରେ ଦ୍ୱିତୀୟରେ ହେଲା ଏଫ୍ଏମ୍ ହେଇଗଲା ପରେ ଆପଣଙ୍କ ନିୟମିତ ଶ୍ରୋତା ହେଇଗଲି। ତାପରେ ସେଠୁ ମୋର ଫେଭରେଟ୍ ହେଲା ସକାଳୁ ଉଠିବି, ଆଉ ଠାକୁର ପୂଜାଟା କରିବା ନିହାତି ଦରକାର। ହଁ, ଘରେ କେହି ଉଠନ୍ତୁ ନ ତୁ, ମୁଁ ଆଗ ଉଠିବି, ଆଗ ଠାକୁର ପୂଜା କରିବି, ସୂର୍ଯ୍ୟଙ୍କୁ ପାଣି ଦେବି, ତୁଳସୀରେ ପାଣି ଦେବି, ଠାକୁର ପୂଜା କରିବି, ମନ୍ତ୍ର ପଢିବି, ତାପରେ ଯାଇକି ଯାହା ଟିଫିନ୍ କରିବି ଅଫିସ କି ପଳେଇ ଯାଏ। ମୋର ଏଇଟା ନିୟମିତ ଜିନିଷ, ଏଇଟା ହଉଛି ମୋର ଠାକୁର ପୂଜାଟା କରିବାଟା ଆଗ ନିହାତି ଦରକାର।
0: ବଟ ମାନେ ଗ୍ୟାଜେଟ୍ କ'ଣ ୟୁଜ୍ କରନ୍ତି, ଆପଣଙ୍କର ଫେଭରେଟ୍ ଗ୍ୟାଜେଟ୍ କ'ଣ, ଯନ୍ତ୍ରପାତି ଯୋଉ ଆମର ଟେକ୍ନୋଲୋଜି, ଆଜିକାଲି ଆମର ଚାରିଆଡେ ଆଜି ଆମେ ନ୍ୟାସନାଲ୍ ଟେକ୍ନୋଲୋଜି ଡେ କୁ ସେଲିବ୍ରେଟ୍ କରୁଛୁ, ତେଣୁ ସେଇ ହିସାବରେ ଆମେ ଆଜି ପଚାରୁଛୁ ଆପଣଙ୍କୁ ଯେ ଆପଣଙ୍କର ଫେଭରେଟ୍ ଗ୍ୟାଜେଟ୍ କ'ଣ ଆଉ କାହିଁକି?
2: ମୋର ତ ଟେକ୍ନୋଲୋଜି ଉପରେ, ମୋର ସେ ରେଡିଓ ମେକାନିକ ଉପରେ ମୋର ବହୁତ ଇଚ୍ଛା ଥିଲା, କିନ୍ତୁ ସେଟା କରିପାରିଲିନି, ବୁଝିଲା ଆଜ୍ଞା। ମୁଁ ଇଆଡ଼େ ଚାକିରି ମିଳିଗଲା କୋର୍ଟ, ସେଟା ଚାକିରି କରିଦେଲି, ନହେଲେ ମୋର ରେଡିଓ ମେକାନିକ ହେବାର ବହୁତ ଇଚ୍ଛା ଥିଲା। ଇଞ୍ଜିନିୟରିଂ ପାଠ ପଢିବାର ଥିଲା, ରେଡିଓ ମେକାନିକ, ଟିଭି ମେକାନିକ, ଏଇଟା ମୋର ବହୁତ ଇଚ୍ଛା ଥିଲା କରିବାକୁ। ତା ଭିତରେ ଚାକିରି ଆସିଗଲା, ଚାକିରି କରିଦେଲି, ସେଟାକୁ ଟିକେ କ୍ଲୋଜ୍ କରିଦେଲି ଆଉ, ଜିନିଷ ହେଲା ଏଇଆ ଆଉ କ'ଣ।
0: ଆଚ୍ଛା, ତେବେ ଏବେ କ'ଣ ବ୍ୟବହାର ଆପଣଙ୍କର ଆଖପାଖରେ ତ ବିଭିନ୍ନ ପ୍ରକାର ଯନ୍ତ୍ରପାତି ଆପଣ ବ୍ୟବହାର କରୁଥିବେ, ଯେମିତିକି ଅଫିସରେ ଆପଣ କମ୍ପ୍ୟୁଟର ୟୁଜ୍ କରୁଛନ୍ତି, ଠିକ ଅଛି, ତ ମାନେ ଗାଡି ଚଲେଇକି ଯାଉଛନ୍ତି ସେଇଟା ବି ଗୋଟେ ଟେକ୍ନୋଲୋଜି, ଫୋନରେ କଥା ହେଉଛନ୍ତି ସେଇଟା ବି ଗୋଟେ ଟେକ୍ନୋଲୋଜି, ଘରେ ବିଭିନ୍ନ ପ୍ରକାର ଯନ୍ତ୍ରପାତି ଅଛି, ରୋଷେଇ ଘରେ ଆପଣଙ୍କର ଡ୍ରଇଂ ରୁମ୍ରେ, ବେଡ୍ରୁମ୍ରେ, ତେଣୁ କୋଉ ଯନ୍ତ୍ରପାତିଟା ଆପଣଙ୍କୁ ବହୁତ ଭଲ ଲାଗେ, ଆକର୍ଷିତ କରେ, ବହୁତ ମାନେ ଫନ୍ ଇଏ ଲାଗେ, କୋଉଟା?
2: ମତେ ବେଶୀ ଲାଗେ ବେଶୀ ଆମର ସାଟେଲାଇଟ ଉପରେ ଯୋଉ ଜିନିଷଟା, ସାଟେଲାଇଟ ଜିନିଷଟା ମତେ ବହୁତ ଭଲ ଲାଗେ, ସାଟେଲାଇଟ ଯେତେ ଜିନିଷ ୟୁଜ୍ କରାଯାଏ ସେଇଟା ମୋର ବେଶୀ ପସନ୍ଦ,
0: ସାଟେଲାଇଟ ର ଯୋଉଟା ଆସେ ଆପଣଙ୍କ ପାଇଁ। ନିହାତି ଭାବରେ ସାଟେଲାଇଟ ଗୋଟେ ବହୁତ ବଡ଼ ଜିନିଷ, ଯାହାଦ୍ୱାରା କି ପାଣିପାଗ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର କଥା ଆମେ ସାଟେଲାଇଟ ମାଧ୍ୟମରେ ଜାଣିପାରୁଛୁ। ବହୁତ ବହୁତ ଧନ୍ୟବାଦ ଆଜି କଲ୍ କରିଥିବାରୁ ଆପଣ।
2: ରାଧେ ରାଧେ, ନମସ୍କାର।
0: କଥା ହେବା ଜରୁରୀ, ବଟ୍ ବର୍ତ୍ତମାନ ଜରୁରୀ ଗୋଟେ ବ୍ୟୁଟିଫୁଲ ଗୀତର।

0: Yes, my friends, enjoy Korichandi Kitchen beautiful track only on Akashvani FM Rainbow Category. So, Chalichi dial in live and Abadanka Sathi Smriti Kusunichandi Ajirai Sundar Sakarare.
1: ରଶ୍ମି
0: ଭାଇ ଆମ ସହିତ ତ୍ରିନାଥ ବଜାର ଫୁଲନଖରା କଟକରୁ ଆମ ସହିତ କନେକ୍ଟ ହେଇଛନ୍ତି ତେବେ ରଶ୍ମି ଭାଇ ଆପଣଙ୍କର ଫେଭରେଟ୍ ଗ୍ୟାଜେଟ୍ କଣ ଆଣ୍ଡ କାହିଁକି
1: ମୋର ସବୁ ଫେଭରେଟ୍
0: ସବୁ ଫେଭରେଟ୍ ତ ଆପଣ ଜାଣିଛୁ ମୋବାଇଲ ଦୋକାନଟେ କରିଛନ୍ତି ବଟ ତାକୁ ଛାଡିକିରି ଆଉ କଣ ଫେଭରେଟ୍ ଅଛି କୁହନ୍ତୁ
1: ଆକ୍ଚୁଆଲି ମୋବାଇଲ ଯେହେତୁ ଆମେ ତା ଦେହରେ ଇଏ ଆମର ସେଇଟା ହିଁ ଫେଭରେଟ୍ ବର୍ତ୍ତମାନ ଯୁଗ ଚାହୁଁଛି ଯେ ନା ବର୍ତ୍ତମାନ ଖାଇବା ପିଇବା ଟିକେ ଯଦି କମିଯିବ ଚଳିଯିବ କିନ୍ତୁ ସେଇଟା କମିଲେ ଚଳିବନି ନା
0: ଆଚ୍ଛା ମୋବାଇଲରେ ସବୁ ପ୍ରକାର ସବୁ ଜିନିଷ ମୋବାଇଲରେ ହିଁ କରୁଛନ୍ତି ମାନେ ବ୍ୟବହାର ପୁରା ଫୁଲ
1: ଟିଭି ବି ସେଇଥିରେ ରହିଗଲାଣି ନା ମୋବାଇଲରେ ସବୁକିଛି
0: ମୋବାଇଲରେ ତ ସବୁକିଛି ଆସିଗଲାଣି ହଁ ସେଇଟା ସତ କଥା
1: ଆଉ କିଛି ବାକି ନାହିଁ ଯଦି କାହାକୁ ଦେଖିବାକୁ ସ୍ମୃତି ରେଖା ମ୍ୟାଡାମ ଦେଖିବାକୁ ଚାହିଁଲେ ବି ମାରିଦେଲେ

0: ଗଲେ
1: ବାହାରିବେ
0: ମହାପାତ୍ର
1: ମାନେ ଆଚ୍ଛା ଓକେ ଫେସବୁକରେ ଆଚ୍ଛା ଓକେ
0: ତେଣୁକରି ମୋବାଇଲ ହିଁ ମୋର ହିଁ ଫେଭରାଇଟ୍
1: ହଁ ଆପଣ ଯୋଉ ଅନଲାଇନ୍ ପେମେଣ୍ଟ ହେକା ସବୁ ଯାକ ମାନେ ମୋବାଇଲରେ
0: କରୁଛନ୍ତି
1: ଓକେ
0: ଆଉ ଆପଣ ଆରଥର ଯୋଉ ଆସିଥିଲେ ଲାଷ୍ଟ କୁ ଆପଣଙ୍କ ଏରିଆ ନାଁ କହିଲେନି ଯାହା ଠିକ ଭଲ କଲେନି ଟିକେ କହିଦେଇଥିଲେ ଭଲ ହେଇଥାନ୍ତା ଆପଣ ଫେଭରେଟ
1: ଆଚ୍ଛା ଫେଭରେଟ ପ୍ଲେସ୍ କଥା ଆପଣ ମତେ ପଚାରିଥିଲେ ତ ମୋର ଆକ୍ଚୁଆଲି ଫେଭରେଟ ପ୍ଲେସ୍ ତ ଓଡ଼ିଶା ଭିତରେ ମୋର ଜନ୍ମ ଜାଗା ଯୋଉଟା ସେଟା ତ ପୁରୀ ସେଟା ଆପଣ ଜାଣିଛନ୍ତି କିନ୍ତୁ ତାକୁ ଛାଡ଼ିକିରି ମତେ ଆକ୍ଚୁଆଲି ବନାରସ ବହୁତ ଭଲ ଲାଗେ କାଶୀ ବିଶ୍ୱନାଥଙ୍କର ଜାଗା ବନାରସ କାଶୀ ମତେ ବହୁତ ପସନ୍ଦ ସେଇ ଜାଗାଟି ଓକେ ଓକେ ଥ୍ୟାଙ୍କ ୟୁ ରଶ୍ମି ଭାଇ ଆଜି କଲ୍ କରିଥିବାରୁ
0: କିନ୍ତୁ ଯେତେବେଳେ ଆକ୍ଚୁଆଲି ମୁଁ ଗତକାଲି ଫୋନ କରିଥିଲି ଦେବମିତ୍ରା ମ୍ୟାଡମଙ୍କ ଶୋରେ
1: ଯେହେତୁ
0: କାଲି ମାଙ୍କର ଦିବସ ଥିଲା ଫୋନ କରିଥିଲି କିନ୍ତୁ ଆଜି କରିବା କଥା ନୁହଁ ଯେହେତୁ ଆପଣ ଆସିଥିଲେ ନା
1: ତେଣୁକରି
0: ମାନେ ଡିମାଣ୍ଡ ମାନେ
1: ନିହାତି ଭାବରେ ଠାକୁରଙ୍କୁ କିଏ ଭୁଲି ପାରିବ ଓକେ ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଥିବାରୁ ସୋ ଆପଣମାନେ ବି ଫଟାଫଟ କନେକ୍ଟ ହୁଅନ୍ତୁ ଆମ ସହିତ 9:45 ଅଲରେଡି ହେଇଗଲାଣି 0671230315 ଏଇ ନମ୍ବରରେ ଆପଣମାନେ କନେକ୍ଟ ହେଉଛନ୍ତି ଆଣ୍ଡ ମୁଁ ପଚାରୁଛି ଆପଣମାନଙ୍କୁ ଆପଣଙ୍କ ଫେଭରେଟ୍ ଗ୍ୟାଜେଟ୍ କ'ଣ ଆଣ୍ଡ କାହିଁକି ଗ୍ୟାଜେଟ୍ ମାନେ ହେଉଛି ଯନ୍ତ୍ରପାତି ଟେକ୍ନୋଲୋଜି ଯେଉଁଟାକି ପ୍ରତ୍ୟେକ ମୁମେଣ୍ଟରେ ପ୍ରତ୍ୟେକ ସମୟରେ ଯଦି ଆପଣ ପାଦ ପକାଉଛନ୍ତି ତାହେଲେ ବି ବର୍ତ୍ତମାନ ଯୁଗରେ ଏଇଟା ହେଉଛି ଟେକ୍ନୋଲୋଜି ତେଣୁ ବିଭିନ୍ନ ଜିନିଷ ରହିଛି ଆପଣମାନେ ଆମ ସହିତ କନେକ୍ଟ ହୁଅନ୍ତୁ ସେଇ ସବୁ ପ୍ରକାର ଗ୍ୟାଜେଟ୍ ବିଷୟରେ ଆମେ ଆଲୋଚନା କରୁଛୁ ଆପଣମାନେ ବି କନେକ୍ଟ ହୁଅନ୍ତୁ ଆଣ୍ଡ ଆମ ସହିତ କଥା ହୁଅନ୍ତୁ ହ୍ୟାଲୋ
2: ହ୍ୟାଲୋ ସ୍ମୃତି ମ୍ୟାମ୍ ଶୁଭ ସକାଳର ଶୁଭେଚ୍ଛା ଅଭିନନ୍ଦନ
1: ଶୁଭ ସକାଳର ଶୁଭେଚ୍ଛା ଅଭିନନ୍ଦନ ଆପଣଙ୍କୁ ମଧ୍ୟ ପରିଚୟ ଦେଇଦିଅନ୍ତୁ
2: ଆଜ୍ଞା ମୁଁ ସମୀର ଖଟୁଆ କହୁଛି
1: ନରସିଂହପୁର ଡେରାବିଶ କେନ୍ଦ୍ରାପଡ଼ାରୁ ସମୀର ଭାଇ ଆମ ସହିତ କନେକ୍ଟ ହେଇଛନ୍ତି ସମୀର ଭାଇ କୁହନ୍ତୁ ଆପଣଙ୍କ ଫେଭରେଟ୍ ଗ୍ୟାଜେଟ୍ କ'ଣ ଆଣ୍ଡ କାହିଁକି
2: ଆଜ୍ଞା ଆମେ ତ ମେଡିସିନ ଲାଇନ ଲୋକ ସେ ମେଡିସିନ ଉପରେ ଟିକେ କହିବି ଏବେ ଥରେ ମୋର ବନ୍ଧୁ ଜଣେ ଅଛନ୍ତି ସେଇ ଟେକ୍ନିକାଲ ଇଞ୍ଜିନିୟର ଗୋଟେ କମ୍ପାନୀରେ ଆଲକେମି କମ୍ପାନୀରେ ମୁଁ ଥରେ ଯାଇଥିଲି ସିଆଡେ ବୁଲିବା ପାଇଁ ସେଠୁ ମୁଁ ଦେଖିଲି ସେ ତାଙ୍କର ସବୁ ମେସିନ ଇନଷ୍ଟାଲେସନ ହଉଛି ମାନେ ମେସିନ ଗୁରା ସବୁ ଆମେରିକାରୁ ମଗା ହଉଛି ସେ ମେସିନର କାମ ହଉଛି ବହୁତ ଭାଲୁଏବୁଲ ବହୁତ ଦାମୀ ମେସିନ ଗୁରାକ ତାର ମୁଁ ଦେଖିଲି ସେଠି ସେ କାରଖାନାରେ ଧର ଗୋଟା ମେଡିସିନ ତିଆରି ହଉଛି ଧର ସିନାରେଷ୍ଟ ସିନାରେଷ୍ଟରେ କମ୍ପୋଜିସନ ଗୁରାକ ସେ ମାନେ ଚକଟା ହେଇକି ସବୁ ଦିଆ ହଉଛି ଅଟା ଚକଟା ଭଳିଆ ସିଏ ଯେମିତି ଧାନ ଡାଲାରେ ଧାନ ପଶେ ଚାଉଳ ବାହାରେ କୁଣ୍ଡା ବାହାରେ ସେ କମ୍ପୋଜିସନ ଫିଡିଂ ହେଇକି ଦିଆ ହେଲା ସବୁ ଗୋଳା ହେଇକି ସେ ମେସିନର କାମ ହଉଛି ତାର ଯୋଉ ଟାବଲେଟ ତିଆରି କରିବ ତାକୁ ଷ୍ଟ୍ରିପ କରିବ ଷ୍ଟ୍ରିପ କରିକି ମାନୁଫ୍ୟାକ୍ଚର ଡେଟ୍ ଏକ୍ସପାରି ଡେଟ୍ ଟୋଟାଲ ଡିଟେଲ ଲେଖିକି ଆଉ ଗୋଟେ କରେ ସବୁ ଜଣ ବାହାରେ ଷ୍ଟ୍ରିପ ହେଇକି ବାହାର କରିବ
1: ଓକେ ପୁରା ପ୍ୟାକିଂ ହେଇକି ପୁରା ଯେମିତି
2: ପ୍ୟାକିଂ ହେଇ ଷ୍ଟ୍ରିପ ହେଇକି ଧାରିକି ଧାରିକି ଯେମିତି ଟଙ୍କା ଛପା ବାହାରେ ଧାରିକି ଧାରି ଆଡେ ଖାଲି କମ୍ପୋଜିସନ ଲୋଡ ହବ କାଦୁଆ ହେଇକି ସିଏ ତାର ଟାବଲେଟ ତିଆରି କରି ତାକୁ ଶୁଖେଇ ତାକୁ ପ୍ୟାକିଂ କରି ମାନୁଫ୍ୟାକ୍ଚର ଡେଟ୍ ଏକ୍ସପାରି ଡେଟ୍ ସବୁ ଡିଟେଲ ଲେଖିକି ଷ୍ଟ୍ରିପ ୱାଇଜ କରି ବାହାର କରୁଛି ଆଉ ଗୋଟେ କରେ
1: ଓକେ ଆଚ୍ଛା
2: ଆରେ ଟେକ୍ନୋଲୋଜି କେତେ ଡେଭଲପ କରିଗଲା
1: ନିହାତି ଭାବରେ ସେଇଟା ଦେଖିକି ଆଶ୍ଚର୍ଯ୍ୟ ଲାଗୁଥିବ ନାଇଁ କି ମାନେ ଯୋଉ ମେଡିସିନ ଆମେ ସବୁବେଳେ ବ୍ୟବହାର କରୁଛୁ ଛୋଟରୁ ଦେଖି ଆସୁଛୁ ସେଟା କେମିତି ଭାବରେ ତିଆରି ହଉଛି ସେଇଟା ଗୋଟେ ସତରେ ନିଆରା ଅନୁଭୂତି
2: ଆମର ଇଣ୍ଡିଆର ଯୋଉ ମେଡିସିନ କମ୍ପାନୀ ଗୁଡାକ ସେମାନେ ଫରେନ ରୁ ସେ ମେସିନ ଗୁଡା କିଣା ହଉଛି ତା ଦାମ ହଉଛି କୋଟି କୋଟି ଟଙ୍କା ତେଣୁ ସେ ଯୋଉ ଆମର ଯିଏ ବନ୍ଧୁ ଅଛନ୍ତି ତା ଦେହରେ ଟେକ୍ନିକାଲ ଇଞ୍ଜିନିୟର ତାଙ୍କର କାମ ହଉଛି ଏକ୍ସପୋର୍ଟ କରିବେ ସେ ଯୋଉ କମ୍ପାନୀରେ ଅଛନ୍ତି ଆମେରିକା କମ୍ପାନୀରେ ସେ ମେସିନ ଗୁଡାକ ଫରେନ୍ ରୁ ଏକ୍ସପୋର୍ଟ ହବ ଆମ ଇଣ୍ଡିଆକୁ ଇମ୍ପୋର୍ଟ ହବ ହେଲା ପରେ ସିଏ ଆମର ଯୋଉ ମେଡିସିନ କମ୍ପାନୀ ସବୁ ଇଣ୍ଡିଆରେ ଅଛି ସେ ମେଡିସିନ କମ୍ପାନୀ କି ତାଙ୍କୁ ଭେଟିକି ସେ ମେସିନ ବିକେଇବା ଦାୟିତ୍ୱ ହଉଛି ତାଙ୍କର
1: ଆଚ୍ଛା ଓକେ ତ ସେଇଥିଲାଗି ବନ୍ଧୁଙ୍କ ଜରିଆରେ ଆପଣ ଏଇ ପ୍ରକାର ଦେଖିବାର ସୁଯୋଗ ପାଇପାରିଲେ ଯେ କୋଉଭଳି ଭାବରେ ମେଡିସିନ ଟି ତିଆରି କରାଯାଉଛି ବହୁତ ବହୁତ ଧନ୍ୟବାଦ ସମୀର ଭାଇ ଆଜି କଲ୍ କରିଥିବାରୁ 0671

0: 3 0 3 1 5 3 ଏଇ ନମ୍ବରରେ ଆପଣମାନେ ଆମ ସହିତ କନେକ୍ଟ ହେଉଛନ୍ତି। ଡାଇଲ ଇନ୍ ଲାଇଭ୍ ଶୋ ଚାଲିଛି, ସମୟ ବି ସରି ସରି ଆସିଲାଣି, 9:49 ଅଲରେଡି ହେଇଗଲାଣି, 10 ପର୍ଯ୍ୟନ୍ତ ଚାଲିବ ଡାଇଲ ଇନ୍ ଲାଇଭ୍ ଶୋ। ଆଣ୍ଡ ତାପରେ ପରେ ଆପଣମାନଙ୍କର ଯୋଉଟା ଅନୁରୋଧ ରୋଗୀତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଆରମ୍ଭ ହୋଇଯିବ, ଯେଉଁଥିରେ କି ବହୁତ ସାରା ରିକ୍ୱେଷ୍ଟେଡ୍ ସଙ୍ଗ ମଧ୍ୟ ବର୍ତ୍ତମାନ କମ୍ପ୍ୟୁଟର ସ୍କ୍ରିନ୍କୁ ଆସିଗଲାଣି। ଆଉ କିଛି ସମୟ ପରେ ଆପଣଙ୍କ ଅନୁରୋଧର ଗୀତ ପ୍ଲେ ହେବ 10:50। ତେବେ ଫଟାଫଟ ଆମ ସହିତ କନେକ୍ଟ ହୁଅନ୍ତୁ 0671230315 ଏଇ ନମ୍ବରରେ। ଆଉ ଜଣେ କଲର୍ ଆସିଗଲେଣି, କିଏ ଅଛନ୍ତି ଦେଖିବା। ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ ଦିଦି ନମସ୍କାର।
0: ନମସ୍କାର, ରଶ୍ମିତା ଭଉଣୀ, ଆପଣ ଆମ ସହିତ କନେକ୍ଟ ହେଇଛନ୍ତି କଟକରୁ, କେମିତି ଅଛନ୍ତି? ଏମିତି ଭଲରେ ଥାନ୍ତୁ ରଶ୍ମିତା ଭଉଣୀ। ତେବେ କୁହନ୍ତୁ, ଆଜି ହଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ନ୍ୟାସନାଲ ଟେକ୍ନୋଲୋଜି ଡେ, ଆମେ ପଚାରୁଛୁ ଆପଣଙ୍କୁ ଯେ ଆପଣଙ୍କର ଫେଭରେଟ୍ ଗ୍ୟାଜେଟ୍ କଣ ଆଉ କାହିଁକି?
1: କିନ୍ତୁ ମୁଁ ରେଡିଓ ଶୁଣିବା ଭଲ ପାଇ, କାହିଁକିନା ସବୁବେଳେ ମନଟା ମୋର ଟିକେ ଭଲ ହୁଏନି, ଏମିତିକା ମନ ଗୋଟାଏ କେତେବେଳେ ଗୋଟେ ମନ ରହିନଥିବ, ଗୋଟାଏ କଥା କଣ ହେଇଥିବ ସେଇ କଥାଟା ଖାଲି ମନରେ ରହି ରହିକିନି, ମୁଁ ସେଥିପାଇଁ ଯେତେବେଳେ ବସେ ମୁଁ ରେଡିଓଟା ହିଁ ଶୁଣେ, ଦୋକାନରେ ବସିଲେ ବି ମୁଁ ରେଡିଓ ଶୁଣିକିନି ବସେ।
0: ଆଉ ମାନେ ରେଡିଓ ଶୁଣିଲେ ଆପଣଙ୍କର ମନଟା ଟିକେ ହାଲକା ହେଇଯାଏ ନାଇଁ କି? ଆଚ୍ଛା, ମନ କାହିଁକି ସବୁବେଳେ ଦୁଃଖ ହୁଏ ଆପଣଙ୍କର? ଦୁଃଖ କଥା କହିବା ପାଇଁ ତ କେବେ ବି କହିବିନି, କାରଣ ପବ୍ଲିକ ପ୍ଲାଟଫର୍ମ ରହିଛି। ଆଣ୍ଡ ମୁଁ ସବୁବେଳେ କହିବି ଯେ ଯେତେ ଦୁଃଖ, ସମସ୍ତଙ୍କର ଦୁଃଖ ରହିଛି, ଆମ ସମସ୍ତଙ୍କର ଦୁଃଖ ରହିଛି, ତେବେ ଯେତେବେଳେ ବି ଦୁଃଖ ଆସୁଛି ସେତେବେଳେ ନିଜଠାରୁ ଆହୁରି ଜଣେ ଦୁଃଖୀ ଲୋକକୁ ଯଦି ଆପଣ ଦେଖନ୍ତି, ତାଙ୍କ ଜୀବନକୁ ଅନୁଧ୍ୟାନ କରନ୍ତି, ତର୍ଜମା କରନ୍ତି ଯେ ସିଏ କେମିତି ବଞ୍ଚିଛି, ତାହେଲେ ଆପଣଙ୍କ ଦୁଃଖଟି କମ୍ ଲାଗିବ ଆପଣଙ୍କୁ।
1: ଲାଗେ କଣ ନା କି କାହାର ଗୋଟେ ଭଲ କରିକି ସବୁବେଳ ପାଇଁ ଯେତେ ଗୋଟେ ନିନ୍ଦା ଶୁଣିଲା ବେଳକୁ ଏଇ ଗୋଟିକ ମାନେ ବେଶୀ ଦୁଃଖ ଏଇଗୋଟିକ ଲାଗେ।
0: ଆଚ୍ଛା, ଓକେ,
1: ଆମେ ଲୋକଙ୍କର ଭଲ କରିକି ଖାଲି ନିନ୍ଦା ଶୁଣି ଏଇ ଗୋଟିକ ମନ ଭିତରେ ବେଶୀ ଦୁଃଖ ଲାଗେ। ଲୋକଙ୍କର ଭଲ କରିକି ଭଲ କୁହନି, ଆମେ କରିଛୁ ବୋଲି କୁହନି କି ଭଲ ହେଇଛୁ ବୋଲି କୁହନି, ନିନ୍ଦାଟା ସବୁବେଳେ ଦଉଛନ୍ତି ସେଇ ଗୋଟିକ ସବୁବେଳେ ପାଇଁ ମନ ଭିତରେ ଗୋଟେ ଦୁଃଖ ହିଁ ରହିବେ,
0: ନିହାତି ଭାବରେ ରହିବ, ସେଇଟା ତ ସତ କଥା। ଯେତେବେଳେ ଆମେ କିଛି ଗୋଟେ ଭଲ କାମ କରୁ ଆଉ ତା ପାଇଁ ଆମକୁ ପ୍ରଶଂସା ବଦଳରେ ଆମକୁ ନିନ୍ଦା ଶୁଣିବା ପାଇଁ ପଡେ, ତ ସେଇଟା ଦୁଃଖ ତ ଲାଗିବ ଲାଗିବ। କିନ୍ତୁ ଗୋଟିଏ କଥା ଏଇଠି କହିବି, ନିଜକୁ ବି ବଞ୍ଚେଇବା ଦରକାର, ନିଜ ମନ ଯଦି ଖରାପ ରହୁଛି ତାହେଲେ ଅନ୍ୟମାନେ ତ ଆସିବେନି ସେଇ ମନକୁ ବା ଆଖିର ଲୁହକୁ ପୋଛିବା ପାଇଁ, ତେଣୁ ନିଜେ ହିଁ ଖୁସି ହେବାକୁ ପଡିବ। ତେଣୁ ସେତେବେଳେ ଚେଷ୍ଟା କରନ୍ତୁ ଯେ ଯେତେବେଳେ ଅନ୍ୟକୁ ସାହାଯ୍ୟ କରୁଛନ୍ତି, ଆପଣ ମନ ଭିତରେ ଭାବନ୍ତୁ ଯେ ମୋ ଦ୍ୱାରା ଗୋଟେ ଆତ୍ମାର ବା ଗୋଟେ ମନୁଷ୍ୟର ଉପକାର ହେଲା, ଯଦି ସିଏ ମୋତେ ପ୍ରତିବଦଳରେ ପ୍ରଶଂସା ନ ଦଉଛନ୍ତି ବା ନିନ୍ଦା ଦଉଛନ୍ତି, ତାକୁ ମଧ୍ୟ
1: ଦରକାର ନାହିଁ, ପ୍ରଶଂସା ଦରକାର ନାହିଁ, ଇଏ ଦରକାର ନାହିଁ ଯେ ଆମେ ତାଙ୍କ କରିଛୁ ଯେ ସେମିତି କିଛି, ମୁଁ ଆଜି ଯାଏ ବି ଆମେ ଚାହିଁନୁ ଯେ ଆମକୁ ଆମେ ତାର ଭଲ କରିଛୁ କି କଣ କରିଛୁ ସେ ଆମକୁ ପ୍ରଶଂସା କରୁ, ସେଥିପାଇଁ ଯେ ଆମେ କେତେବେଳେ ଆମ ମନରେ ଚାହିଁନୁ, କିନ୍ତୁ ନିନ୍ଦାଟା କିନ୍ତୁ ସବୁବେଳେ ଯାହାର ଭଲ କରିଛୁ ଭଲଟା ଶୁଣିଲୁ କିନ୍ତୁ ନିନ୍ଦାଟା ହିଁ ଶୁଣିଛୁ।
0: ଠିକ ଅଛି, ନିଜ ମନକୁ ବୁଝାନ୍ତୁ, ଦେଖିବେ ନିଶ୍ଚୟ ବୁଝିଯିବ, ଆଉ ରେଡିଓ ତ ଅଛି ଆପଣଙ୍କ ପାଇଁ ଆଉ। ଠିକ ଅଛି,
1: ଆପଣଙ୍କର ରେଡିଓ ଅଛି, ଆଉ କିଛି ଦରକାର ନାହିଁ।
0: ଥ୍ୟାଙ୍କ ୟୁ ସୋ ମଚ୍,
1: ମୋ ପାଇଁ ବହୁତ ସାହାଯ୍ୟ କରେ, ମୋ ସାହାଯ୍ୟ ସବୁବେଳେ ପାଇଁ ଦିଏ,
0: ନିହାତି ଭାବରେ ଆପଣଙ୍କର ଦେହ ଭଲ ହେଇଯାଉ, ଆପଣ ସୁସ୍ଥ ରୁହନ୍ତୁ, ବହୁତ ବହୁତ ଧନ୍ୟବାଦ ଆଜି କଲ୍ କରିଥିବାରୁ। ସମୟ ସରି ସରି ଆସୁଛି, ତେଣୁ ବେଶୀ ସମୟ କଥା ବି ହେଇ ହଉନି। ତେବେ 9:54 ଅଲରେଡି ହେଇଗଲାଣି, ଆଣ୍ଡ ଏଇଠୁ ରାଉଣ୍ଡ ଅଫ୍ କରିବା ବର୍ତ୍ତମାନର ଡାଇଲ ଇନ୍ ଲାଇଭ୍ ଶୋକୁ। ଆପଣମାନେ ଆମ ସହିତ କନେକ୍ଟ ରହିଥାନ୍ତୁ 0671230315 ଏଇ ନମ୍ବରରେ ଆପଣମାନେ ଆମ ସହିତ ଡାଇଲ ଇନ୍ ଲାଇଭ୍ ଶୋରେ କନେକ୍ଟେଡ୍ ହେଲେ। ଏହା ପରେ ପରେ ଆଉ କିଛି ସମୟ ପରେ ଆପଣମାନଙ୍କର ଅନୁରୋଧର ଗୀତର କାର୍ଯ୍ୟ

0: ଝିଅକୁ HPV ଟୀକା ଦେବା ପାଇଁ ଭ୍ୟାକ୍ସିନ ପୋର୍ଟାଲ ୟୁ ୱିନ୍ ରେ ପଞ୍ଜୀକରଣ କରିନିଅ।
1: ଠିକ ଅଛି ଦିଦି।
2: ଭାରତ ସରକାର ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ବର୍ଷର ଝିଅମାନଙ୍କ ଟୀକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.un.mohfw.gov.in କୁ ଯାଇ HPV ଟୀକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ୱେଲକମ୍ ବ୍ୟାକ୍ ମାଇ ଫ୍ରେଣ୍ଡ୍, ଶୁଣିଛନ୍ତି ସୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍, ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ ଆଜିର ସକାଳରେ. ସୋ ଦେଖିବା ନେକ୍ସଟ ଏସ୍ଏମ୍ଏସ୍ କିଏ କରିଛନ୍ତି ଆମ ସହିତ କନେକ୍ଟ ହୋଇଛନ୍ତି. ରାଜେଶ, ରୀତିକା ଆଣ୍ଡ ମନୀଷା ନାୟକ ଚର୍ଚିକା ବଜାର ଜଗତସିଂହପୁରରୁ, ରାଜେଶ, ରୀତିକା ଆଣ୍ଡ ମନୀଷା ନାୟକ ଚର୍ଚିକା ବଜାର ଜଗତସିଂହପୁରରୁ କନେକ୍ଟ ହୋଇଛନ୍ତି. ଶୁଣିବା ପାଇଁ ଚାହୁଁଛନ୍ତି ଗ୍ୟାଙ୍ଗଷ୍ଟର ମୁଭିର ଗୀତ ୟା ଅଲି, ଏ ଗୀତଟିକୁ ଡେଡିକେଟ୍ କରିଛନ୍ତି ଟୁ ଅଲ୍ ଲିସନର୍ସ ଆଣ୍ଡ ଅଲ୍ ଆର୍ଜେସ୍ ଅଫ୍ ଆକାଶବାଣୀ କଟକ.

ଦଣ୍ଡା ବାଳ ବହୁତ ହି ସୁନ୍ଦର ଗୀତ ଗୋଟେ ୟାର ଯେତେବେଳେ ବି ଏମିତି ଟାଇପ୍ ର ଗୀତ ଶୁଣିବାକୁ ମିଳେ ନା ହାଏ ହାଏ ହାଏ ପୁରା ଦିନ ବନିଯାଏ ନା ପପୁଲାର ହଉଛି ବିକଜ ଆପଣମାନଙ୍କର ମନପସନ୍ଦର ଗୀତ ଏଥିରେ ପ୍ଲେ ହଉଛି ଆଣ୍ଡ ବହୁତ ସୁନ୍ଦର ସୁନ୍ଦର ଗୀତ ଆପଣମାନେ ରିକ୍ୱେଷ୍ଟ କରୁଛନ୍ତି ଆଇସ୍ୱେୟାର ଓକେ ତ ଚଲିଏ ଦୋସ୍ତ ସୁନତେ ହେଁ ନେକ୍ସଟ ଏସ୍ଏମ୍ଏସ୍ କନ୍ କିଏ ହେଁ ହମସେ ଜୁଡ଼େ ହୁଏ ହେଁ ଜିଲ୍ଲା ଝାରଖଣ୍ଡ ବଡ଼ା ବାମ୍ବୋ ସୁପାହି ସାଇ ଗାଁ ସେ ଦେବେନ୍ଦ୍ର ତାନ୍ତି ରକେଶ ତାନ୍ତି ଆଣ୍ଡ ପ୍ରକାଶ ତାନ୍ତି ହମସେ ଜୁଡ଼େ ହୁଏ ହେଁ ଲିଖେ ହେଁ ନମସ୍ତେ ଜି କୋଇ ଭି ଫିଲ୍ମ କା ଏକ ସୁନ୍ଦର ସା ଗାନା ସୁନା ଦିଜିଏ ପ୍ଲିଜ ବିଲକୁଲ ସୁନା ଦେତେ ହେଁ ଚଲିଏ ଆପକେ ଲିଏ ହମାରେ ତରଫ ସେ ହିରୋ ଫିଲ୍ମ କା ଡିଙ୍ଗ ଡଙ୍ଗ ଅ ବେବି ସିଙ୍ଗ ଏ ସଙ୍ଗ ୟେ ଗାନା

ସୋ ନେକ୍ସଟ ଏସ୍ଏମ୍ଏସ୍ ହ୍ୱାଟ୍ସଆପ୍ରେ ଆମ ସହିତ କନେକ୍ଟ ହୋଇଛନ୍ତି ସନ୍ଧ୍ୟାରାଣୀ ସୁତାର ମଠସାହି ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଲେଖିଲେ ଗୁଡ୍ ମର୍ଣ୍ଣିଂ ସ୍ମୃତି ମ୍ୟାଡମ୍ ଶୁଣିବାକୁ ଚାହୁଁଛନ୍ତି ଦୁନିଆ ମେ କିତନା ଗମ୍ ହେ ଅମୃତ ଫିଲ୍ମର ଏ ବ୍ୟୁଟିଫୁଲ୍ ଟ୍ରାକ୍ଟିକୁ।

ସୋ 10:48 ଅଲରେଡି ହେଇଗଲାଣି ରେନ୍ବୋ ଏସ୍ଏମ୍ଏସ୍ ସୋ ଚାଲିଛି ସ୍ମୃତି ପଢୁଛି ଆପଣମାନଙ୍କର ମିଠା ମିଠା ଏସ୍ଏମ୍ଏସ୍ କୁ ଆମ ସହିତ ବହୁତ ଜଣ ଶ୍ରୋତା ଆମ ସହିତ ଯୋଡ଼ି ହେଇଛନ୍ତି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଆମକୁ ସବୁବେଳେ ସେ ଶୁଣନ୍ତି ତ ହମସେ ଯୋଡ଼େ ହୁଏ ହେଁ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ଆବ୍ବାସ ସେନ ରୋହିତ ସେନ ମନୀଷ ଶର୍ମା ଅମିତ ସେନ ଟାଟା ଷ୍ଟିଲ୍ ପ୍ଲାଣ୍ଟ ସେ ହମସେ ଯୋଡ଼େ ହୁଏ ହେଁ ଲେଖିଛନ୍ତି ହମ ଦୋ ପ୍ରେମୀ ଛତ୍ କେ ଉପର ଫିଲ୍ମର ଗାନା ତୁ ଚୋର ମେ ସିପାହୀ ଏହି ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି ଦେନ୍ ଗୁଡ୍ ମର୍ଣ୍ଣିଂ ଲେଖିଲେ ସ୍ମୃତି ଗୁଡ୍ ମର୍ଣ୍ଣିଂ ସ୍ମୃତି ଅପା ନମସ୍କାର ଟାଟା ଷ୍ଟିଲ୍ ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର ଆଜି ଅର୍ଘ୍ୟ ଥାଳିରେ ଚନ୍ଦନ ଯାତ୍ରାର ଭଉଁରୀ ଯାତ୍ରା ବିଷୟରେ ବହୁତ ଭଲ ଲାଗିଲା ଆମର ସବୁ ଷ୍ଟାଫ୍ ନନ୍ ଓଡ଼ିଆ ଟିକେ ଟିକେ ବୁଝିହେଲା ଅପା ଆମ ପ୍ଲାଣ୍ଟରୁ କେବେ ଓକେ ପ୍ଲାଣ୍ଟକୁ କେବେ ବୁଲିବାକୁ ଆସନ୍ତୁ ବୋଲି ସେ ଲେଖିଛନ୍ତି ନିହାତି ଭାବରେ ସୁଯୋଗ ମିଳିଲେ ନିହାତି ଭାବରେ ଆମେ ଯିବୁ ବହୁତ ବହୁତ ଧନ୍ୟବାଦ କାର୍ଯ୍ୟକ୍ରମ ଶୁଣିକି ଆପଣଙ୍କୁ ଆପଣ ପ୍ରଶଂସା କରିଛନ୍ତି ଆଣ୍ଡ ଲେଖିଛନ୍ତି ଆପଣଙ୍କୁ ଭଲ ଲାଗିଛି ବୋଲି ସେଥିପାଇଁ ଦିଲସେ ଧନ୍ୟବାଦ ଜଣାଉଛୁ।

ଓକେ ଓକେ ସୋ ସମୟ ସରି ସରି ଆସୁଛି ତ ଆମ ସହିତ ଜଣେ ଶ୍ରୋତା କନେକ୍ଟ ହେଇଛନ୍ତି ଟୁକୁ ଚୁକୁ ପାପୁ ଶିବାନୀ ଟିକି ମିକି ମାଣ୍ୟବନ୍ଧ ସନ୍ତ୍ରାବଲି ବଡମ୍ବାରୁ ଆମ ସହିତ କନେକ୍ଟ ହେଇଛନ୍ତି ଲେଖିଲେ ଜୟ ଜଗନ୍ନାଥ ସମସ୍ତ ଶ୍ରୋତାମାନଙ୍କୁ ଦିଲ୍ହେ ତୁମାରା ଫିଲ୍ମର ଗୀତ ଓ ସାହେବା ଏଇ ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି

ସଦାଶିବ ଆମ୍ରପୁରକର 1950 ମହାରାଷ୍ଟ୍ରର ଅହମ୍ମଦନଗରଠାରେ ଜନ୍ମଗ୍ରହଣ କରିଥିଲେ। ଛାତ୍ର ଜୀବନରୁ ସେ ତାଙ୍କର ଅଭିନୟ କଳା ପ୍ରତି ଗଭୀର ଆଗ୍ରହ ଓ ନିଷ୍ଠା ପ୍ରକଟ କରିଥିଲେ। ପୁନେ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର କଲାପରେ ନାଟକ ଜଗତରେ ପୂର୍ଣ୍ଣ ଭାବରେ ମନୋନିବେଶ କରିଥିଲେ। ମଞ୍ଚ କଳାକାର ହିସାବରେ ସେ ଅନେକ ପୁରସ୍କୃତ ହେଲା ପରେ ପ୍ରସିଦ୍ଧ ନିର୍ଦ୍ଦେଶକ ଗୋବିନ୍ଦ ନିହାଲିଙ୍କ ଅର୍ଦ୍ଧସତ୍ୟରେ 1983 ପ୍ରଥମ କରି ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ। ଏହି ପ୍ରଥମ ଅବଦାନ ହିଁ ସେ ଫିଲ୍ମ ଫେୟାର ପୁରସ୍କାର ପାଇବାକୁ ଯୋଗ୍ୟ ହୋଇପାରିଥିଲେ।

0: କେବଳ ବଲିଉଡ୍ ନୁହେଁ, ବହୁ ଅନନ୍ୟ ଭାଷାରେ ବହୁ ଅନ୍ୟାନ୍ୟ ଭାଷାରେ 300ରୁ ଉର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରି ସଦାଶିବ ଖ୍ୟାତି ଅର୍ଜନ କରିଛନ୍ତି। ସେ ହିନ୍ଦୀ ଛଡ଼ା ନିଜ ଭାଷା ମରାଠୀ, ବେଙ୍ଗଲୀ, ଓଡ଼ିଆ, ହରିୟାଣା, ତେଲୁଗୁ ଆଉ ତାମିଲ ଚଳଚ୍ଚିତ୍ର ମଧ୍ୟ ଅଭିନୟ କରିଛନ୍ତି। ଖଳନାୟକ ଭୂମିକା ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବା ସଦାଶିବ ହାସ୍ୟ ଅଭିନେତା ଭାବେ ମଧ୍ୟ ଶ୍ରେଷ୍ଠ ପୁରସ୍କାର ପାଇବା ଉଲ୍ଲେଖନୀୟ କଥା। ସେ ଆଖି ଚଳଚ୍ଚିତ୍ରରେ ଇନ୍ସପେକ୍ଟର ପ୍ୟାରିମୋନ୍ ଭୂମିକା କରି ଦର୍ଶକଙ୍କୁ ବହୁଳ ପ୍ରଶଂସା ମଧ୍ୟ ପାଇଥିଲେ। ସେଭଳି ସଡ଼କ ଚଳଚ୍ଚିତ୍ର ପାଇଁ ସର୍ବଶ୍ରେଷ୍ଠ ଖଳନାୟକ ଭାବେ ସେ ମଧ୍ୟ 1991 ଫିଲ୍ମଫେୟାର ପୁରସ୍କାରରେ ସମ୍ମାନିତ ହୋଇଥିଲେ। ସେ ଖଳନାୟକ ଭୂମିକା ସହିତ ସହ ଚରିତ୍ର ଅଭିନେତା, ହାସ୍ୟ ଅଭିନେତା ଭାବରେ ପାରଦର୍ଶିତାର ସହିତ ଅଭିନୟ କରିପାରୁଥିଲେ ମଧ୍ୟ।
1: कुछ

ସଦାଶିବ ଖାଲି ଜଣେ ଅଭିନେତା ଭାବେ ଯେ ଅଭିନୟ କରିଛନ୍ତି ତାହା ନୁହେଁ, ସେ ଜଣେ ସାମାଜିକ କର୍ମୀ ତଥା ଦାତବ୍ୟ ବ୍ୟକ୍ତି ଭାବରେ ମଧ୍ୟ ଅନେକ ସହରେ ପରିଚିତ ଥିଲେ। ନରେନ୍ଦ୍ର ଧାବଲକର, ବାବା ଆଦବି, ଅଭିନେତା ଡାକ୍ତର ଶ୍ରୀରାମ ଲାଗୁଙ୍କ ସହିତ ମିଶି ସେ ସମାଜର ନିଷ୍ପେଷିତ ଶ୍ରେଣୀ ଲୋକଙ୍କ ସହାୟତା ପାଇଁ 50 ଲକ୍ଷ ଟଙ୍କା ସଂଗ୍ରହ କରି ଗୋଟିଏ ଟ୍ରଷ୍ଟ ସୃଷ୍ଟି କରିଥିଲେ। ଅନ୍ଧତ୍ୱ ଦୂରୀକରଣ ଦିଗରେ ତାଙ୍କର ପ୍ରଚେଷ୍ଟା ମଧ୍ୟ ଉଲ୍ଲେଖନୀୟ। ନିଷ୍ପେଷିତ ପତିତ ନାରୀମାନଙ୍କ ପାଇଁ ସେ ଅହମ୍ମଦନଗରରେ ସଂସ୍ଥା ଖୋଲି ସେମାନଙ୍କ ପାଇଁ ବହୁତ ସହାୟତା ଯୋଗାଇ ଦେଇଥିଲେ। ନର୍ମଦା ବଞ୍ଚ ଆନ୍ଦୋଳନରେ ବି ସେ ସକ୍ରିୟ ଭୂମିକା ନିଭାଇଥିଲେ। ଅଭିନୟ ଆଉ ସମାଜସେବା ଏସବୁକୁ ବାଦ ଦେଲେ ମରାଠୀ ଆଉ ହିନ୍ଦୀରେ ଜଣେ ନିବିଡ଼ ପାଠକ ଥିଲେ ସଦାଶିବ। ନିଜେ ଅନେକ ପତ୍ରିକା ଆଉ ସମ୍ବାଦପତ୍ରରେ ନିୟମିତ ଲେଖା ଲେଖୁଥିଲେ। ତାଙ୍କ ରଚିତ ପୁସ୍ତକ କିମା ଜାଗାର ହେନରି କେଲେନ୍ଙ୍କ ଉପରେ ଆଧାରିତ ଏବଂ 6 ଲେସନ୍ ଇନ୍ ଆକ୍ଟିଂ ମଧ୍ୟ ପ୍ରକାଶିତ। ଫଟୋଗ୍ରାଫି ଆଉ ଚିତ୍ରାଙ୍କନରେ ମଧ୍ୟ ତାଙ୍କର ଦଖଲ ଥିଲା। ତାଙ୍କ ଅଭିନେତା ପ୍ରସିଦ୍ଧ ଫିଲ୍ମ ମଧ୍ୟରେ ରହିଛି ଅର୍ଦ୍ଧସତ୍ୟ, ନାସୁର, ଖାମୋଶ, ହୁକୁମତ, କାଲଚକ୍ର, ଖତ୍ରୋଁ କେ ଖିଲାଡ଼ି, ଦାନା ପାନି, କସମ ସୁହାକି, ଈଶ୍ୱର, ସଡ଼କ, ବମ୍ବେ ବ୍ଲାଷ୍ଟ, ବାରିଶ, ମୋହରା, ଜନତା କି ଅଦାଲତ, ଆଗ, ଦ ଡନ୍, ସବସେ ବଡ଼ା ଖିଲାଡ଼ି, ହସିନେ ଔର ନାଗିନ, ଜଙ୍ଗ, ଅଙ୍ଗାର, ପୋଲିସ ଷ୍ଟେସନ, ଗୁପ୍ତ, ଇସ୍କ, ରଫୁ ଚକ୍କର, ଖୁଦା କସମ, ବମ୍ବେ ଟକିଜ୍ ପ୍ରମୁଖ। ଏଛଡ଼ା ସେ ହାସ୍ୟ ଓ ଅଭିନେତା ଭାବେ ମଧ୍ୟ ଆଙ୍କେ, କୁଲି ନମ୍ବର ୱାନ୍, ହମ୍ ସାଥ ସାଥ ହେ ଆଦିରେ ଅଭିନୟ କରିଛନ୍ତି। ସେ ସ୍ୱୟଂ ନାମକ ଚଳଚ୍ଚିତ୍ରରେ ବୃଦ୍ଧ ଭୂମିକାରେ ଗୋଟିଏ ବୃଦ୍ଧ ଭୂମିକାରେ ଅଭିନୟ କରି ଚମତ୍କାର ଅଭିନୟ କରିଥିଲେ, ଯାହା ସମାଲୋଚକମାନେ ତାଙ୍କୁ ପ୍ରଶଂସା କରିବାକୁ ବାଧ୍ୟ କରିଥିଲା। ସେ ଏହି ଚରିତ୍ର ବିନା ପାରିଶ୍ରମିକରେ କରିଥିଲେ।

0: ଖାଲି ବଲିଉଡ କିମ୍ବା ମରାଠୀରେ ନୁହେଁ, ଓଲିଉଡରେ ମଧ୍ୟ ପ୍ରବେଶ ହୋଇଛି ସଦାଶିବଙ୍କର ଓଡ଼ିଆ ଚଳଚ୍ଚିତ୍ର ରଖିବ ଯଦି ସେ ମାରିବ କିଏରେ ସେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଫେୟାର ପୁରସ୍କାର ଭାବେ ଦେଖିଲେ ସେ 1984 ଅର୍ଦ୍ଧସତ୍ୟ ପାଇଁ ବେଷ୍ଟ ସପୋର୍ଟିଂ ଆକ୍ଟରର ସମ୍ମାନ ପାଇଥିଲେ। ସେହିଭଳି ବେଷ୍ଟ ଭିଲିଆନ ଭାବେ ସଡ଼କରେ ମଧ୍ୟ ମହାରାଣୀ ଭୂମିକାରେ 1991 ସମ୍ମାନିତ ହୋଇଥିଲେ। ତେବେ ଦୁଇଥର ସେ ନୋମିନେଟ୍ ହୋଇଛନ୍ତି, ଯେମିତି ବେଷ୍ଟ ଭିଲିଆନ ଭାବେ କାଳଚକ୍ରରେ 1988 ପାଇଁ ଆଉ ବେଷ୍ଟ ଭିଲିଆନ ଭାବେ ଇସ୍କରେ ମଧ୍ୟ 1998 ସେ ମନୋନୀତ ହୋଇଛନ୍ତି। ନାଟ୍ୟ ଜଗତରେ ସେ ସ୍ମିତା ପାଟିଲ, ଶ୍ରୀରାମ ଲାଗୁ, ସୁବାସ ଯୋଶୀଙ୍କ ପରି ନାମୀ କଳାକାରଙ୍କୁ ନିର୍ଦ୍ଦେଶନା ଦେଇଛନ୍ତି। ଟିଭି ସିରିଏଲ ରାଜ ସେ ସ୍ୱରାଜ, ଭାରତ ଏକ ଖୋଜ, କୁଜାବାଡୁ, ଶୋଭା ସୋମନାଥ କି ଆଦିରେ ମଧ୍ୟ ସେ ଅଭିନୟ କରିଛନ୍ତି। ଏହା ସହିତ ପ୍ରଚ୍ଛଦ ଭଟ ଗାୟକ ବାଦେ ହଉ ଦେ ଜେରା ସା ଉସିର, ଅଗ୍ନିକାଳରେ ମଧ୍ୟ ଗୀତ ଗାଇଛନ୍ତି। 2014 November ଯକୃତ ରୋଗରେ ପୀଡ଼ିତ ହୋଇ ତାଙ୍କର ଜୀବନ ଚାଲିଯାଇଥିଲା 64 ବୟସରେ। ସେହି ମହାନ କଳାକାର ସଦାଶିବ ଅମରକରଙ୍କୁ ଏଫ୍ଏମ୍ ରେନ୍ବୋ ପରିବାରର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଏଠି ଶେଷ କରୁଛୁ ଆଜିର କଳାକାର କାର୍ଯ୍ୟକ୍ରମ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ର।
1: उनसे तो भला मेरा बंदर है जो अपना और अपने उस्तादों का पेट भरता है और चैन की जिंदगी बसर करता है। तो बचा लो, बजाओ मेरे बंदर के नाम पे ताली।

ବନ୍ଧୁ, ଆମ୍ବ ଗଛ, ଆମ୍ବ ଗଛରେ ପାଣି ଦେଲେ ସିନା ଫଳ ଫଳିବ, ବଉଳ ହେବ, ଆମ୍ବର ମିଠା ବାସ୍ନାରେ ମୋହିତ ହବ ମନ। କଣ କହୁଛନ୍ତି ବନ୍ଧୁ? ଆମ୍ବ କଥା ଆଜି କାହିଁକି ଆରମ୍ଭ ହେଲା କିଛି କଥା କିଛି ଗୀତରେ? ତ ଏବେ ଆମ୍ବର ଋତୁ ଚାଲୁଛି, ସବୁଠି ଏବେ ଦେଖିବାକୁ ମିଳୁଛି ପାଚିଲା ଆମ୍ବର ସମ୍ଭାର। ହଁ ବନ୍ଧୁ, ରସ ରସାଳ ଫଳ ହଉଛି ଆମ୍ବ, ଆମ ସମସ୍ତଙ୍କର ପ୍ରିୟ ଏଇ ଭାରତୀୟ ଜାତୀୟ ଫଳ। ସେ କଞ୍ଚା ହଉ କି ପାଚିଲା, ଆମ୍ବ ଦେଖିଲେ ପାଟିରୁ ଲାଳ ବୋହିଯାଏ। କଞ୍ଚା ଆମ୍ବକୁ ଲୁଣ ଲଙ୍କା ଦେଇ କିଏ ବା ନ ଖାଇଛି କୁହନ୍ତୁ ତ? ଆଉ ପାଚିଲା ଆମ୍ବ ଦେଖିଲେ ତ ମନର ଲୋଭକୁ ଅଟକେଇ ହୁଏନି। ହଁ ବନ୍ଧୁ, ଭାରତୀୟ ସଂସ୍କୃତି ସହିତ ଓତପ୍ରୋତ ଭାବେ ଜଡିତ ହଉଛି ଆମ୍ବ, ଆମ ସମସ୍ତଙ୍କର ଗୋଟିଏ ପ୍ରିୟ ଫଳ। ହିନ୍ଦୁ ପରମ୍ପରାର ପ୍ରତିଟି ଶୁଭ କାର୍ଯ୍ୟରେ ଆମ୍ବ ପତ୍ରକୁ ଖୋଜା ପଡିଥାଏ, କଳସ ବସିବା ଠାରୁ ତୋରଣ ବାନ୍ଧିବା ପର୍ଯ୍ୟନ୍ତ। ଭାରତୀୟ ଚିତ୍ରକଳାରେ ଆମ୍ବ କଷିର ଡିଜାଇନ୍ ବହୁତ ଭାବରେ ଆଦୃତ। କାଶ୍ମୀର ହଉ କି ପାରସ୍ୟ ଚିତ୍ରକଳାରେ ମଧ୍ୟ ଆମ୍ବ କଷିର ମହତ୍ତ୍ୱ ରହିଛି। ଆମ୍ବର ମଧୁର ସ୍ୱାଦର ଆକର୍ଷଣକୁ ସାଧାରଣ ମଣିଷ ସମେତ ବହୁ ମନୀଷୀ, ଯେମିତିକି ପ୍ରାଚୀନ କବି କାଳିଦାସ କୁହନ୍ତୁ, ଗ୍ରୀକ୍ ବୀର ଆଲେକ୍ଜାଣ୍ଡର କୁହନ୍ତୁ, କି ମହାନ ବୌଦ୍ଧ ସନ୍ନ୍ୟାସୀ ହୁଏନ୍ସା, କେହି ବି ବାଦ ପଡ଼ିନାହାନ୍ତି। ଆଉ ଆମେ ତ ସାଧାରଣ ଲୋକ। ଏହା ହେଉଛି ଭାରତର ପ୍ରତ୍ୟେକ ରାଜ୍ୟରେ ଦେଖିବାକୁ ମିଳୁଥିବା ଏମିତି ଏକ ଫଳ ଯେଉଁଥିପାଇଁ ଭାରତର ଜାତୀୟ ଫଳର ମାନ୍ୟତା ମିଳିଛି ଆମ୍ବକୁ। ଆମ୍ବ କଞ୍ଚା ଥିଲେ ଖାଇବାକୁ ଖଟା ଲାଗେ, ଆଉ ପାଚିଲା ପରେ ତା ଏତେ ସୁଆଦିଆ ଲାଗେ ତାହା କହି ହେବନି ବନ୍ଧୁ, ନା କଣ କହୁଛନ୍ତି?

ବନ୍ଧୁ ଆମ୍ବ ଆମ୍ବର ଅନ୍ୟ ନାଁ ହେଉଛି ଆମ୍ର ଚୁତ ସହକାର ରସାଳ ଓଡ଼ିଆରେ ଆମେ ଯେଉଁ ଫଳକୁ ଆମ୍ବ କହୁ ତାକୁ ବଙ୍ଗଳାରେ ଆମ୍ କହନ୍ତି ଗୁଜୁରାଟରେ ଆମ୍ରି ହିନ୍ଦୀରେ ଆମ୍ବର ଆମ୍ କର୍ଣ୍ଣାଟକରେ ମାଭୁ ମାଲାୟାଲମରେ ଆମ୍ରମ୍ କୁତ୍ତମ୍ ମାଭୁ ମରାଠିରେ ଆମ୍ବା ସଂସ୍କୃତରେ ଆମ୍ରନ ଅରଲି ଚୁତ ତାମିଲରେ ମାମରାଓ ଏବଂ ମାଓ ତେଲୁଗୁରେ ମାମିଡ଼ି ଏବଂ ମାଭି କୁହାଯାଉଥିବା ବେଳେ ଇଂରାଜୀରେ ଏହାର ନାଁ ହେଉଛି ମ୍ୟାଙ୍ଗୋ ଆମ୍ବର ରହିଛି ଅନେକ କିସମ ପୃଥିବୀରେ ପ୍ରାୟ ଶହେରୁ ଉର୍ଦ୍ଧ୍ୱ ପ୍ରକାରର ଆମ୍ବ ଦେଖିବାକୁ ମିଳେ ସେମାନଙ୍କର ଆକାର ଆକୃତି ରଙ୍ଗ ମହକ ସ୍ୱାଦ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ ଜନପ୍ରିୟ ଆଉ ବହୁ ଆଦୃତ କିସମ ଭିତରେ ରହିଛି ଆଲଫୋନୋସ୍ ବାଇଗଣପଲ୍ଲି ଟୋଟାପଲ୍ଲି ଆମ୍ରପଲ୍ଲି ଆଖୁରସ ନୀଲମ ଦାସରୀ ଲେଙ୍ଗଡ଼ା ଆଉ ସିନ୍ଦ୍ରମୁଣ୍ଡି ଆଦି ତନ୍ମଧ୍ୟରୁ ଆଲଫୋସ୍ କିସମ ଆମ୍ବକୁ ଆମ୍ବ ଭିତରେ ଶ୍ରେଷ୍ଠ ବୋଲି କୁହାଯାଏ ଆଉ ଏବେ ଜାପାନର ମିଆଜାକି ଅଞ୍ଚଳରୁ ମିଳିଥିବା ଏକ ଆମ୍ବକୁ ସବୁଠୁ ମୂଲ୍ୟବାନ ବା ଦାମୀ ଆମ୍ବର ଆଖ୍ୟା ମିଳିଛି ଆମ୍ବର ମଧୁର ବାସ୍ନା ଉତ୍ତମ ସ୍ୱାଦ ଆଉ ରସାଳପଣ ଭଳି ଦିବ୍ୟ ଗୁଣ ହେତୁ ଏହାକୁ ଦେବତାମାନଙ୍କର ପ୍ରିୟ ଫଳ ବୋଲି ମଧ୍ୟ କୁହାଯାଇଥାଏ

ଆମେ ସୁପର ଷ୍ଟାର ହିଁ ହୁଅନ୍ତୁ କି ସୁପର ଷ୍ଟାର ନ ହୁଅନ୍ତୁ, କିନ୍ତୁ ଆମ୍ବ ଖାଇବାକୁ ଜମା ଭୁଲନ୍ତୁନି। ଆମ୍ବ ଭଳି ରସ ରସାଳ ଫଳକୁ ଆଉ ସିଜିନରେ ମିଳୁଛି ମାନେ ବର୍ତ୍ତମାନ ମିଳୁଛି ମାନେ ତାକୁ ଜମା ବି ହାତ ଛଡ଼ା କରନ୍ତୁନି। ହଁ ବନ୍ଧୁ, ଆମ ରାଜ୍ୟ ଓଡ଼ିଶାରେ ପ୍ରାୟ 200 କିସମର ଆମ୍ବ ବାର୍ଷିକ ପ୍ରାୟ 18-20 ଲକ୍ଷ ମେଟ୍ରିକ ଟନ୍ ଉତ୍ପାଦନ କରାଯାଏ। ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କଟକ, ସୁବର୍ଣ୍ଣପୁର ଆଉ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ଆମ୍ବ ଚାଷ କରାଯାଏ। ବିଳମ୍ବରେ ଫଳୁଥିବା କିଛି କିସମର ଆମ୍ବ ଯେମିତିକି କନ୍ଧମାଳ, କଳାହାଣ୍ଡି, କୋରାପୁଟ, ରାୟଗଡ଼ାରେ ଉତ୍ପାଦନ କରାଯାଏ। ଓଡ଼ିଶାରେ ମୁଖ୍ୟତଃ ଆମ୍ରପଲ୍ଲୀ, ଦଶେରୀ, ମଲ୍ଲିକା, ଆଖୁରସ, କେଶରୀ ଆଉ ଲେଙ୍ଗଡ଼ା କିସମର ଆମ୍ବ ବଗିଚାରେ ଚାଷ କରାଯାଇଥାଏ। ଭାରତରେ ବର୍ଷକୁ 21-23 ନିୟୁତ ଟନ୍ ଆମ୍ବ ଉତ୍ପାଦନ ହୋଇଥାଏ। ଦେଶର ପ୍ରମୁଖ ଆମ୍ବ ଉତ୍ପାଦନକାରୀ ରାଜ୍ୟ ମଧ୍ୟରେ ରହିଛନ୍ତି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଆଉ ଗୁଜରାଟ। ଭାରତ ବିଶ୍ୱରେ ଏକ ପ୍ରମୁଖ ଆମ୍ବ ଉତ୍ପାଦନକାରୀ ଦେଶ ଭାବରେ ଜଣାଶୁଣା। ଭାରତୀୟ ଆମ୍ବର ଆଧିପତ୍ୟ ମଧ୍ୟପ୍ରାଚ୍ୟ, ଚୀନ ଆଉ ଆମେରିକା ଆଦି ଦେଶକୁ ମଧ୍ୟ ରହିଛି। ଏହିସବୁ ଦେଶକୁ ମଧ୍ୟ ଭାରତର ଆମ୍ବ, ଏମିତିକି ଓଡ଼ିଶାର ଆମ୍ବ ମଧ୍ୟ ରପ୍ତାନୀ ହୋଇଥାଏ।

ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକର ଦିଲ୍ ସେ ଦିଲ୍ ତକ୍ କାର୍ଯ୍ୟକ୍ରମ ଚାଲିଛି କିଛି କଥା କିଛି ଗୀତ। ଆମେ ଚର୍ଚ୍ଚା କରୁଛେ ସେଇ ରସ ରସାଳ ଆମ୍ବ ସମ୍ପର୍କରେ। ଆମ୍ବ ବା ବୃକ୍ଷ ପୂଜାର ପରମ୍ପରା, ଆମ୍ବ ଗଛକୁ ପୂଜା କରିବାର ପର୍ବ ହେଉଛି ବୋଳ ଅମାବାସ୍ୟା। ପୌଷ ମାସର ଅମାବାସ୍ୟା ବକୁଳ ଅମାବାସ୍ୟା ନାମରେ ଖ୍ୟାତ। ଏହି ତିଥିରେ ଦଶ ଅବତାର ମଧ୍ୟରୁ ତୃତୀୟ ଅବତାର ଶ୍ରୀ ବରାହ ଅବତାର ଗ୍ରହଣ କରିଥିଲେ ବୋଲି କରିଥିଲେ ସ୍ୱୟଂ ଭଗବାନ। ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ନାକପୋଳରୁ ଜାତ ହୋଇ ପ୍ରଭୁ ବରାହ ପ୍ରବଳ ପ୍ରତାପୀ ରାକ୍ଷସ ହିରାଣାକ୍ଷକୁ ବଧ କରି ଦନ୍ତାଗ୍ରରେ ପୃଥିବୀକୁ ଧାରଣ କରିଥିଲେ। ଶ୍ରୀମନ୍ଦିରରେ ମଧ୍ୟ ବକୁଳ ଲାଗି ନୀତି ଅନୁଷ୍ଠିତ ହୋଇଥାଏ। ନୀତି ଅବସରରେ ମହାପ୍ରଭୁଙ୍କୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ବଉଳ ଗଇଁଠା ଲାଗି କରାଯାଏ। ଅନ୍ୟପକ୍ଷରେ ବଉଳ ଅମାବାସ୍ୟା ଦିନ ଝିଅମାନେ ତାଙ୍କର ପ୍ରିୟ ସାଙ୍ଗମାନଙ୍କ ସାଙ୍ଗରେ ବଉଳ ବସିବାର ପରମ୍ପରା ରହିଛି। ଏହି ଦିନ ଝିଅମାନେ ପରସ୍ପରକୁ ବଉଳ ଖୁଆଇ ସବୁଦିନ ପାଇଁ ଏକ ସ୍ୱତନ୍ତ୍ର ସମ୍ପର୍କରେ

ବଉଳ ପୋଷିବା ପରେ ଆଉ ନାଁରେ ନ ଡାକି ପରସ୍ପରକୁ ବଉଳ ବୋଲି ସମ୍ବୋଧନ କରନ୍ତି। ଏହି ଦିନ ଆମ୍ବ ଗଛ ମୂଳରେ ପୂଜା କରି ବଉଳ ଗଇଁଠା ପୂଜା କରି ଆମ୍ବ ଗଛକୁ ଫିଙ୍ଗିଲେ ଆମ୍ବ ପ୍ରଚୁର ହୋଇଥାଏ ବୋଲି ବିଶ୍ୱାସ ରହିଛି। ଅର୍ଥାତ୍ ଆମ୍ବ ଗଛର ପ୍ରାରମ୍ଭରେ ଆମ୍ବ ଗଛର ବଉଳ ଧରିଲେ ଆମ୍ବ ଗଛକୁ ପୂଜା କରାଯାଇ ପ୍ରଚୁର ପରିମାଣର ରସ ରସାଳ ଆମ୍ବ ଫଳୁ। ଆଉ ଏ ବର୍ଷ ଆମ୍ବ ଆମେ ପ୍ରଚୁର ପାଉ। ବନ୍ଧୁ ଏ ବର୍ଷ ବି ପ୍ରଚୁର ଆମ୍ବ ହୋଇଛି ନା କଣ କହୁଛନ୍ତି? ହଁ, ଆପଣ ଶୁଣିଥାନ୍ତୁ ଯେମିତି ଗୋଟିଏ ପରେ ଗୋଟିଏ ଗୀତ, ତାପରେ ମୁଁ ଫେରିବି ଆଉ କିଛି କଥା ଧରି ଆପଣଙ୍କ ନିକଟକୁ।

ଗୀତ ଶୁଣୁଛେ ଆପଣଙ୍କ ମନକୁ ରସିଲା ଭଳି। ହଁ ବନ୍ଧୁ, ଆମ୍ବକୁ ଉଭୟ କଞ୍ଚା ପାଚିଲା ଅବସ୍ଥାରେ ଖିଆଯାଇଥାଏ। କଞ୍ଚା ଆମ୍ବ ଓ ଡେମ୍ଫରେ ଉରିସିଓଲ ନାମକ ଏକ ରାସାୟନିକ ପଦାର୍ଥ ଥାଏ ଯାହାକୁ ଲସା କୁହାଯାଏ। ଏହାର ସଂସ୍ପର୍ଶରେ ଆସିଲେ ଓଠ, ଚର୍ମ, ଜିଭ କ୍ଷତିଗ୍ରସ୍ତ ହୋଇ ବେଳେବେଳେ ଖାଆ ହୋଇଯାଏ। ଅଧିକାଂଶ ଆମ୍ବ କଞ୍ଚା ଅବସ୍ଥାରେ ଖଟା ସ୍ୱାଦଯୁକ୍ତ ହୋଇଥାନ୍ତି। ଆମ୍ବରେ ପ୍ରଚୁର ପରିମାଣର ଖାଦ୍ୟସାର ଆଉ ଜୀବନିକା ରହିଛି। ଭିଟାମିନ୍ ଏ, ସି, ଇ ଛଡ଼ା ଭିଟାମିନ୍ ବି ସିକ୍ସ ତଥା ବି ଉପାଦାନ ଏବଂ ଭିଟାମିନ୍ କେ ମଧ୍ୟ ରହିଛି ଆମ୍ବରେ। ଏହାଛଡ଼ା ଆମ୍ବ ରସରେ ପଲିଫେନଲ, ପଟାସିୟମ, ଜିଙ୍କ, କ୍ୟାରୋଟିନ୍ ଏସିଡ୍, ଓମେଗା ଥ୍ରୀ, ସ୍ନେହାମ୍ଳ, ପ୍ରାୟ 70 ପ୍ରକାରର ଜୈବ ରାସାୟନିକ ପଦାର୍ଥ ରହିଛି। ସେଗୁଡ଼ିକ ମଧ୍ୟରେ ରହିଛି ବିଟା କ୍ୟାରୋଟିନ୍, ଲୋଟିନ୍, ଆଲଫା କ୍ୟାରୋଟିନ୍ ଇତ୍ୟାଦି ଏବଂ କାମ୍ଫେରୋଲ, ଗ୍ୟାଲିକ୍ ଏସିଡ୍, କ୍ୟାଫିକ୍ ଏସିଡ୍, କ୍ୟୁରେଟିନ୍, ଟ୍ୟାନିନ୍ ଆଦି ପଲିଫେନଲ ମଧ୍ୟ ସବୁ ରହିଛି ଆମ୍ବରେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ମଗେଡ଼ିଆ ଫେରନ୍ ନାମକ ଏକ ସ୍ୱତନ୍ତ୍ର କଣିକା ଯାହା ଆମ୍ବକୁ ସୁଗନ୍ଧିତ କରିବା ସହିତ ଏହାକୁ ଏକ ସ୍ୱତନ୍ତ୍ରତା ପ୍ରଦାନ କରିଥାଏ। କାରୋଟିନିଏଟ୍ କଣିକାମାନଙ୍କର ଉପସ୍ଥିତିର ପରିମାଣ ଉପରେ ଆମ୍ବର ହଳଦିଆ ରଙ୍ଗ ନିର୍ଭର କରିଥାଏ। ତ ଏମିତି ଆମ୍ବରେ ଏତେ ପରିମାଣର ଉପାଦାନ ଯେତେବେଳେ ରହିଛି ତାହେଲେ ଆମ୍ବ ନ ଖାଇବା କେମିତି କୁହନ୍ତୁ ବନ୍ଧୁ।

ବନ୍ଧୁ ହିସାବ କହେ ମାନେ ବିଶେଷଜ୍ଞଙ୍କ ହିସାବ କହେ 100 ଗ୍ରାମ ପାଚିଲା ଆମ୍ବ ରସରେ କାର୍ବୋହାଇଡ୍ରେଟ 17 ଗ୍ରାମ ଥାଏ, ଶର୍କରା ଥାଏ 14.8 ଗ୍ରାମ, ସ୍ନେହସାର ଥାଏ 0.27 ଗ୍ରାମ, ଆଉ ତନ୍ତୁ ଅଂଶ ବା ଫାଇବର ଥାଏ 1.8 ଗ୍ରାମ, ପ୍ରୋଟିନ୍ ଥାଏ 0.51 ଗ୍ରାମ, ଭିଟାମିନ୍ ଏ, ଭିଟାମିନ୍ ବି ଏ, ବି ୱାନ୍, ବି ଟୁ, ବି ଥ୍ରୀ, ବି ଫାଇଭ୍, ବି ସିକ୍ସ, ଭିଟାମିନ୍ ସି, ଇ, କେ, ଏସବୁ ମିଶିକି ଥାଏ 0.37 ଗ୍ରାମ, ବିଟା କାରୋଟିନ୍ ଥାଏ 14.03 ଗ୍ରାମ, ଜିଙ୍କ ଆଉ ଅନ୍ୟାନ୍ୟ ଧାତବ ଲବଣ ଥାନ୍ତି 45.7 ମିଲିଗ୍ରାମ, କ୍ୟାଲସିୟମ 20 ମିଲିଗ୍ରାମ, ମ୍ୟାଗ୍ନେସିୟମ 18 ମିଲିଗ୍ରାମ, ପଟାସିୟମ 300 ମିଲିଗ୍ରାମ, ଆଉ କୋଲେଷ୍ଟ୍ରଲ ବା ସନ୍ତୃପ୍ତ ସ୍ଲେମର ପ୍ରାୟ ନଥାଏ କହିଲେ ଚଳେ। ତ ଏତେ ସବୁ ଗୁଣର ଅଧିକାରୀ ଥିବା ଆମ୍ବକୁ କେମିତି ନ ଖାଇବା କୁହନ୍ତୁ ତ।

ବୟସ ପ୍ରତିରୋଧକ ଆଣ୍ଟିଅକ୍ସିଡେଣ୍ଟ ଏବଂ ରକ୍ତ ପରିଷ୍କାରକ ଗୁଣ ରହିଛି। ଆମ୍ବରସ ସାମାନ୍ୟ ଅମ୍ଳଯୁକ୍ତ କ୍ୟାଲୋରି ବିହୀନ ହୋଇଥିବାରୁ ମେଦ ହ୍ରାସ କରିବା ସହାୟକ ହୋଇଥାଏ। ଆମ୍ବରସର ଔଷଧୀୟ ଗୁଣ ହୃତ୍ପିଣ୍ଡ ଓ ମସ୍ତିଷ୍କକୁ ସୁସ୍ଥ ରଖିବା ସହ ଚର୍ମକୁ ଉଜ୍ଜଳ ଓ କୋମଳ ରଖିଥାଏ। ଏଥିରେ ଥିବା ଭିଟାମିନ୍ ଇ ଧାତବ ଲବଣ ପୁଷ୍ଟି ପ୍ରଦାନ କରିଥାଏ। ଏସିଡିଟି ଓ ଅଗ୍ନିମାନ୍ଦ୍ୟ ରୋଗୀମାନେ ମଧ୍ୟ ଆମ୍ବରୁ ଉପକାର ପାଇଥାନ୍ତି। ଆମ୍ବକୁ କାଟି ଖାଇବା ଅପେକ୍ଷା ଚୁଷି କରି ଖାଇଲେ ଅଧିକ ଉପକାରୀ ହୋଇଥାଏ। ଆମ୍ବ କୋଇଲିକୁ ବାଟି ଶୁଙ୍ଘାଇଲେ ନାକରୁ ରକ୍ତ ପଡ଼ିବା ବନ୍ଦ ହୋଇଥାଏ। ଆମ୍ବ କାଠ ଶକ୍ତ ହୋଇଥିବାରୁ ଏଥିରେ ବିଭିନ୍ନ ଆସବାବପତ୍ର ନିର୍ମାଣ କରାଯାଏ। ଏହା ସହିତ ପ୍ରଚୁର ଭାବରେ ମିଳିଥିବାରୁ ଏହାକୁ ଜାଳେଣୀ ରୂପେ ମଧ୍ୟ ବ୍ୟବହାର କରାଯାଏ। ଏହିସବୁ ମହତ୍ତ୍ୱ ପାଇଁ ଆମ୍ବକୁ ଭାରତର ଜାତୀୟ ଫଳର ମାନ୍ୟତା ମିଳିଛି। ଭାରତ ବ୍ୟତୀତ ପାକିସ୍ତାନ ଓ ଫିଲିପାଇନ୍ସରେ ମଧ୍ୟ ଏହା ଜାତୀୟ ଫଳ ରୂପେ ସ୍ୱୀକୃତି ଲାଭ କରିଛି। ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଗନ୍ଧ ଆଉ ବହୁଳ ମାତ୍ରାରେ ଉତ୍ପାଦନ ପାଇଁ ଏହାକୁ ଫଳମାନଙ୍କ ଭିତରେ ରାଜା ବୋଲି କୁହାଯାଏ। ଆମ୍ବ ସ୍ଥୂଳ ତ ଭାରତୀୟ ଫଳ, ଭାରତରୁ ଏହାର ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ପୃଥିବୀର ବିଭିନ୍ନ ସ୍ଥାନରେ ଆମ୍ବ ଚାଷ କରାଯାଉଛି। ଖ୍ରୀଷ୍ଟପୂର୍ବ 4 ଓ 5ମ ଶତାବ୍ଦୀରେ ଏହା ଭାରତୀୟ ଉପମହାଦେଶରେ ରହିଥିବାର ଜଣାଯାଏ। ଏହା ସହିତ ପୂର୍ବ ଏସିଆ, ପୂର୍ବ ଆଫ୍ରିକା, ବ୍ରାଜିଲ, ୱେଷ୍ଟଇଣ୍ଡିଜ, ମେକ୍ସିକୋ, ମାଗଡିସୁର ଭଳି ଦେଶରେ ମଧ୍ୟ ପ୍ରାଚୀନ ଆମ୍ବ ଗଛ ଦେଖିବାକୁ ମିଳେ। ଏହା ସହିତ ଚୀନ, ଆମେରିକା, ଅଷ୍ଟ୍ରେଲିଆ, ବାଂଲାଦେଶ, ଫିଲିପାଇନ୍ସ ଓ ପାକିସ୍ତାନରେ ମଧ୍ୟ ଆମ୍ବ ଚାଷର ପ୍ରସାର ଘଟିଛି।

ହଁ ବନ୍ଧୁ, ଆମ୍ଭ ଭାରତ ସମେତ କେତେକ ରାଷ୍ଟ୍ରର ଅର୍ଥନୀତି ଆଉ କୂଟନୀତିକୁ ପ୍ରଭାବିତ କରିଆସିଛି। ଭାରତର ପ୍ରାଚୀନ କାଳରୁ ରସାଳ ଫଳ ଆମ୍ଭ ଉପହାର ଦିଆଯାଇ ସାମାଜିକ, ବୌଦ୍ଧିକ, ରାଜନୈତିକ ଆଉ କୂଟନୈତିକ ସମ୍ପର୍କ ରକ୍ଷା କରାଯିବାର ପରମ୍ପରା ରହିଛି। ଭାରତରୁ ପ୍ରଚୁର ଆମ୍ବ ବିଦେଶକୁ ରପ୍ତାନୀ କରାଯାଏ। ଆଲଫୋନସ୍ ଆମ୍ବ ଭାରତୀୟ ବନ୍ଧୁତାର ପ୍ରତୀକ ରୂପେ ପ୍ରତିବର୍ଷ ପାକିସ୍ତାନକୁ ପଠାଯାଇଥାଏ। ଓଡ଼ିଶାର କାଶୀପୁର ଅଞ୍ଚଳରେ ବହୁଳ ଭାବରେ ଆମ୍ରପଲି ଆମ୍ବ ଚାଷ କରାଯାଉଛି। ବାଂଲାଦେଶ ମଧ୍ୟ ଭାରତର କେତେକ ରାଜ୍ୟର ମୁଖ୍ୟମାନଙ୍କୁ ବନ୍ଧୁତାର ସମ୍ପର୍କ ଭାବେ ଆମ୍ବ ପଠାଇଥାଏ। ଏବେ ବିଶ୍ୱ ବଜାରରେ ଆମେରିକାର ଫ୍ଲୋରିଡାଠାରେ ଉତ୍ପାଦିତ ହେଉଥିବା ଟମି ଆଟକିନ୍ସ କିସମ ଏବଂ ଅଷ୍ଟ୍ରେଲିଆରେ ଉତ୍ପାଦିତ ହେଉଥିବା R2E2 କିସମର ଆମ୍ବ ମଧ୍ୟ ଧୀରେ ଧୀରେ ପ୍ରଭାବିତ ହେବାର ଲାଗିଛି। ଫ୍ଲୋରିଡାରେ ଉତ୍ପାଦିତ କଣ୍ଡୋ ନାମକ ଏକ ବାମନ ପ୍ରଜାତିର ଆମ୍ବ ମଧ୍ୟ ଜନପ୍ରିୟତା ହାସଲ କରିଛି। ଥାଇଲାଣ୍ଡ, ବାଂଲାଦେଶ, ପାକିସ୍ତାନ, ଭାରତର କେତେକ ଅଂଶରେ ଚୋକ୍ ଆନାନ୍ ନାମକ ଏକ ରସାଳ ଓ ସ୍ୱାଦଯୁକ୍ତ ଆମ୍ବ ଚାଷ କରାଯାଏ। ଏହାର ଉତ୍କର୍ଷ ହେତୁ ଏହାକୁ ମହୁଆ ଆମ୍ବ ବୋଲି କୁହାଯାଏ। ଏହି କିଛିଦିନ ହେଲା ଜାପାନର ମିଆଜାକି ଅଞ୍ଚଳରେ ହେଉଥିବା ବାଇଗିଣୀ ରଙ୍ଗର ଏକ ଆମ୍ବ ବିଶ୍ୱର ସବୁଠୁ ଦାମୀ ଆମ୍ବର ଆଖ୍ୟା ପାଇଛି। ତ ଏସବୁ ଭିତରେ ଆମ୍ବ ଯେ ଗୋଟିଏ ମଧୁର ସମ୍ପର୍କ ତିଆରି କରେ, ତା ରସ ରସଳ ସ୍ୱାଦ ଭଳି ସେ ମଧ୍ୟ ସମ୍ପର୍କରେ ସ୍ୱାଦ ଆଣେ, ଏକଥା କହିଲେ ଅତ୍ୟୁକ୍ତି ହେବନି ନା? କ'ଣ କହୁଛନ୍ତି ବନ୍ଧୁ?

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: स्कीम के टेलीलॉ न्याय बंधु कानूनी साक्षरता एवं जागरूकता कार्यक्रम से जुड़े कानूनी सहायता टेलीलॉ के टोल फ्री नंबर 1-4-5-4 और वेबसाइट www.tele-law.in से प्राप्त की जा सकती है।
1: हिमावृत उतुंग पर्वतमाला विस्तीर्ण उर्वर समतल भूमि उच्च मालभूमि दिगंत विस्तार शुष्क मरुभूमि निविड़ वनराजि मनोहर ह्रद ଗଭୀର ସାଗର ଓ ମହାସାଗର ଉର୍ବର ଉପକୂଳ ସୁବିସ୍ତୃତ ନବୀ ଓ ନଦୀ ଅବବାହିକା ଏସବୁକୁ ନେଇ ଗଢ଼ା ଆମ ମାଟି ମା ଭାରତ। ଏ ମାଟିର ଇତିହାସ ଯେତିକି ଚର୍ଚ୍ଚିତ ଏହାର ଭୂଗୋଳ ସେତିକି ସୁଶୋଭିତ ଏହାର ଐତିହ୍ୟ ଯେତିକି ପରିପୂର୍ଣ୍ଣ ଏହାର କଳା ସାହିତ୍ୟ ସଂସ୍କୃତି ସେତିକି ସ୍ୱର୍ଣ୍ଣମୟ ଜ୍ଞାନ ଗରିମାରେ ଏ ମାଟି ଯେତିକି ବିଖ୍ୟାତ ସେତିକି ପ୍ରସିଦ୍ଧ ଏହାର ବୀରତ୍ୱ ସାମ୍ରାଜ୍ୟ ଆଉ ଆଭିଜାତ୍ୟ ତେଣୁ ଏ ମାଟିର କଥା ଏ ମାଟିର ବୀରଙ୍କ ଗାଥାକୁ ନେଇ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ମୋ ଦେଶ।

ସୁନାର ପକ୍ଷୀ ମୋ ଦେଶ ଭାରତ ଉନ୍ନତି ବିକାଶ ଜ୍ଞାନ ଗରିମା ବିଜ୍ଞାନ ବାଣିଜ୍ୟ ଅର୍ଥନୀତି ସବୁ କ୍ଷେତ୍ରରେ ଏ ଦେଶ ସମୃଦ୍ଧ ଯେତିକି ସମୃଦ୍ଧ ଏହାର ଐତିହ୍ୟ ସଂସ୍କୃତି ସଭ୍ୟତା ସେତିକି ସମୃଦ୍ଧ ତାର କୂଟନୀତି ଅର୍ଥନୀତି ଆଉ ରାଜନୀତି ଆଜି ବିଶ୍ୱର ଅନେକ ଦେଶ ଭାରତ ଆଗରେ ନତମସ୍ତକ ଭାରତର ଭାଇଚାରା ଆତ୍ମୀୟତା ଆଉ କୂଟନୈତିକ ସମ୍ପର୍କ ଏ ଦେଶକୁ ବିଶ୍ୱଗୁରୁ କରିବା ଦିଗରେ ଅଗ୍ରସର କରିନେଉଛି ତେଣୁ ଏ ଦେଶର ସମୃଦ୍ଧିକୁ ଏ ଦେଶର ଗରିମାକୁ ଏ ଦେଶର ବିକାଶକୁ ବିନାଶ କରିବା ପାଇଁ ସଦା ଷଡ଼ଯନ୍ତ୍ରର ବ୍ୟସ୍ତ ଶତ୍ରୁ ସେ ପଡ଼ୋଶୀ ଶତ୍ରୁ ହେଉ କି ବିଦେଶୀ ଶତ୍ରୁ ଏ ଦେଶର ବିକାଶ ରାସ୍ତାକୁ ଯେନ ତେନ ପ୍ରକାର ପ୍ରତିରୋଧ କରିବାକୁ ଚାଲିଛି ଅପଚେଷ୍ଟା ଆଉ ସେସବୁକୁ ପଣ୍ଡ କରିଦେଇଛି ମୋ ଦେଶର ସୁରକ୍ଷା କବଚ ପ୍ରତିରକ୍ଷା ବିଭାଗ।

ଆମଠୁ ଦେଶର ସୁରକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ହେଉ କି ସାମରିକ ଶକ୍ତି ପ୍ରଦର୍ଶନ ହେଉ, ଭାରତ ଅନେକ ଅଭିଯାନ ବା ଅପରେସନ୍ କରିଛି। ସେ ମଧ୍ୟରେ ଅନ୍ୟତମ ହେଉଛି ଅପରେସନ୍ ଶକ୍ତି। ତେଣୁ ଏ ଅପରେସନ୍ ଶକ୍ତି କୌଣସି ସାମରିକ ଅଭିଯାନ ନୁହେଁ, ବରଂ ଦେଶର ସାମରିକ ଶକ୍ତିର ବଳ। ଆଉ ଯାହାର ମୁକସାକ୍ଷୀ ଥିଲା ପୋଖରାନା, ହଁ ରାଜସ୍ଥାନର ପୋଖରାନା, ଯାହା ଭାରତର ସାମରିକ ଶକ୍ତି କେନ୍ଦ୍ର, ଭାରତର ଆଣବିକ ପରୀକ୍ଷାର କେନ୍ଦ୍ର। ଏଇଠାରେ ହିଁ ଭାରତ ବିଶ୍ୱକୁ ଦେଇଛି ବାର୍ତ୍ତା ସ୍ମାଇଲିଂ ବୁଦ୍ଧ, ଅର୍ଥାତ୍ ଶାନ୍ତି ପାଇଁ ଆମେ ବି ଶକ୍ତିଶାଳୀ। ଅପରେସନ୍ ଶକ୍ତି ଅର୍ଥାତ୍ ସାମରିକ କ୍ଷେତ୍ରରେ ଆମେ ବି ପରାକ୍ରମୀ, ଆମେ ବି ବଳଶାଳୀ। କିନ୍ତୁ ଦୁର୍ବଳ ଉପରେ ସବଳର ଅତ୍ୟାଚାରରେ ଆମେ ବିଶ୍ୱାସ ନୁହେଁ, ବରଂ ଆମର ଏ ଶକ୍ତି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଦିଗରେ ଏକ ଅଭିଯାନ। କେବଳ ଯିଏ ଆମକୁ ଆଙ୍ଗୁଠି ଦେଖାଇବାର ଅପଚେଷ୍ଟା କରିବ, ତାକୁ ଦୃଢ଼ ମୁକାବିଲା କରିବାର ଅସ୍ତ୍ର କେବଳ।

ହଁ ବନ୍ଧୁ, ଆଧୁନିକ ବିଶ୍ୱରେ ଭାରତୀୟ ପ୍ରତିରକ୍ଷା ବାହିନୀର ବଳ ହେଉଛି ପରମାଣୁ ଶକ୍ତି ବା ଆଣବିକ ଶକ୍ତି। ଏହି ଶକ୍ତି ଭାରତକୁ ସମୃଦ୍ଧ କରିଛି, ଭାରତର ସୁରକ୍ଷା ଭିତ୍ତିଭୂମିକୁ ମଜବୁତ କରିଛି। ତେବେ ଏହି ପରମାଣୁ ଶକ୍ତିର ଧାରଣ କରିବା ପାଇଁ ଭାରତ ଦୁଇଟି ସଫଳ ପରୀକ୍ଷା କରି ବିଶ୍ୱ ଇତିହାସରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଭାରତ 1998 ମେ 11 ତାରିଖରେ 3ଟି, 13 ତାରିଖରେ 2ଟି ଆଣବିକ ପରୀକ୍ଷା କରି ନିଜକୁ ଆଣବିକ ରାଷ୍ଟ୍ର ଭାବରେ ଘୋଷଣା କରି ଇତିହାସ ସୃଷ୍ଟି କରିଥିଲା। ଏହି କୃତିତ୍ୱ ପରେ ପ୍ରତିବର୍ଷ ମେ 11 ତାରିଖକୁ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଭାବେ ପାଳନ କରାଯାଉଛି। ବାସ୍ତବରେ ଏହା ଭାରତର ପ୍ରଥମ ଆଣବିକ ପରୀକ୍ଷା ନଥିଲା, ଏହା ପୂର୍ବରୁ 1974